ଆକାଶବାଣୀ ସମ୍ବଲପୁର, ସମୟ ସକାଳ 5:56:20 ଆଜି ବୁଧବାର 1948 ଶତାବ୍ଦ ଆଷାଢ଼ 24 ଦିନ 2026 ମସିହା ଜୁଲାଇ ମାସର 15 ତାରିଖ। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ 317.5 meter ତଥା 945 kHz ଏବଂ FM 101 MHz ଯୋଗେ। ଆପଣମାନେ ଆମର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ରେ ମଧ୍ୟ ଶୁଣିପାରିବେ। ମାଙ୍ଗଳିକ

କାଳିଆ କାହ୍ନୁ କାଳିଆ କାହ୍ନୁ ଆଉ ବିଳମ୍ବ କର କାହିଁକି, ବରଷକେ ଥରେ ବିଜୟ ରଥରେ ପତିତ ତାରିବା ପାଇଁକି। ପରବର୍ତ୍ତୀ ଭକ୍ତିଗୀତ ଶୁଣନ୍ତୁ, କଣ୍ଠଶିଳ୍ପୀ ଫକୀରଚରଣ ପତି, ଗୀତ ରଚନା କରିଛନ୍ତି ଗୌରଚରଣ ଅଧିକାରୀ।

ପରବର୍ତ୍ତୀ ଭକ୍ତିଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ ସୁବାସ ଦାସ। ମୋତେ ନେରି କାଳିଆ ତୋଡ଼ର ଲଗାଇ ନୀତି ଝୁରେ ମୋ ମନ ତୋତେ ଦେଖିବା ପାଇଁ। ଅଲେଖଚନ୍ଦ୍ର ବିଶ୍ୱାଳଙ୍କ ଗୀତ ରଚନା।

ଗାଓରେ ପ୍ରଭୁଙ୍କ ନାମ ପୁଣ୍ୟ ସଙ୍ଗୀତ, ଯେ ନାମ ଘେନିଲେ ତୁଣ୍ଡେ ଖଣ୍ଡେ ତୁରିତ। ଭକ୍ତକବି ମଧୁସୂଦନ ରାଓଙ୍କ ଗୀତରଚନା ଶୁଣନ୍ତୁ। କଣ୍ଠଶିଳ୍ପୀ ବୀଣାପାଣି ରଥ।

ଦେଖରେ କାଲିଆ ହଲି ଛୁଲି ଆଉଛେ ପୁରୀ ଧାମର ଖୋଲି ଲଗେଇ ଲୁକର ଗହଲି। କାର୍ଯ୍ୟକ୍ରମ ଶେଷରେ ସମ୍ବଲପୁରୀ ଭକ୍ତିଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ ପରାଶକ୍ତି ସୁଭଦ୍ରିକା, ଗୀତ ରଚନା କରିଛନ୍ତି ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ।

0: ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଏଇଠି ଶେଷ ହେଲା। କଣ୍ଠଶିଳ୍ପୀମାନେ ଥିଲେ ନାରାୟଣ ରଥ, ଫକୀରଚରଣ ପତି, ସୁବାସ ଦାସ, ବୀଣାପାଣି ରଥ ଏବଂ ବରାଶକ୍ତି ସୁଭଦ୍ରିକା। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଆଜିର ଭାବନା। ଉପସ୍ଥାପନା ଜି ସାଇ କ୍ରିଷ୍ଣ।
1: ପାଠପଢ଼ା ମଣିଷକୁ ଜ୍ଞାନ ଦିଏ, କିନ୍ତୁ ନୈତିକ ଶିକ୍ଷା ମଣିଷକୁ ମଣିଷ କରିଥାଏ। ଡିଗ୍ରୀ ଥାଇ ମଧ୍ୟ ଯଦି ଚରିତ୍ର ନଥାଏ, ତେବେ ଶିକ୍ଷା ଅଧାପନ୍ତରା ରହିଯାଏ। କାରଣ ଦୁନିଆ ଆପଣଙ୍କ ମାର୍କସିଟ୍ ଦେଖେ ନାହିଁ, ଆପଣଙ୍କ ବ୍ୟବହାର ଦେଖେ। ନୈତିକ ଶିକ୍ଷା କ'ଣ ଶିଖାଏ? ସତ୍ୟବାଦିତା। ସତ କହିବା ସବୁବେଳେ ସହଜ ନୁହେଁ, କିନ୍ତୁ ସତ କହୁଥିବା ଲୋକର ମୁଣ୍ଡ ସବୁବେଳେ ଉଚ୍ଚା ରହେ। ଗୋଟିଏ ମିଛ ଶହେ ମିଛର ଜନ୍ମ ଦିଏ। ଶୃଙ୍ଖଳା ଓ କର୍ତ୍ତବ୍ୟ, ନିଜ କାମକୁ ସମୟରେ କରିବା, ଗୁରୁଜନଙ୍କୁ ସମ୍ମାନ ଦେବା, ନିୟମ ମାନିବା, ଏଗୁଡ଼ିକ ଛୋଟ କଥା କିନ୍ତୁ ବଡ଼ ମଣିଷ ତିଆରି କରେ। ସହାନୁଭୂତି, ଦୁଃଖରେ ଥିବା ଲୋକର ପାଖରେ ଛିଡ଼ା ହେବା, ଅସହାୟକୁ ସାହାଯ୍ୟ କରିବା, ଯିଏ ଅନ୍ୟର କଷ୍ଟ ବୁଝେ ସେହି ପ୍ରକୃତ ଶିକ୍ଷିତ। ସଂଯମ, ରାଗ ଲୋଭ ଈର୍ଷାକୁ ନିୟନ୍ତ୍ରଣ କରିବା, ଯାହାର ନିଜ ଉପରେ ନିୟନ୍ତ୍ରଣ ଅଛି ସେହି ସତିକାର ରାଜା। ଆଜିର ଦୁନିଆରେ ଏହାର ଆବଶ୍ୟକତା କାହିଁକି? ଆଜି ମୋବାଇଲ ଅଛି, ଇଣ୍ଟରନେଟ୍ ଅଛି, ସବୁ ସୂଚନା ହାତରେ ଅଛି, କିନ୍ତୁ ଚରିତ୍ର ନଥିଲେ ଏ ଜ୍ଞାନ ବିପଦ ସାଜିଯାଏ। ନୈତିକ ଶିକ୍ଷା ଆମକୁ ଶିଖାଏ କେଉଁଠି ଥମିବାକୁ ହେବ, କ'ଣ କରିବା ଉଚିତ ଆଉ କ'ଣ ଅନୁଚିତ। ମହାତ୍ମା ଗାନ୍ଧୀ କହୁଥିଲେ, ତୁମେ ନିଜେ ସେହି ପରିବର୍ତ୍ତନ ହୁଅ ଯାହା ତୁମେ ଦୁନିଆରେ ଦେଖିବାକୁ ଚାହୁଁଛ। ତେଣୁ ବଦଳ ଆଣିବା ପାଇଁ ଅନ୍ୟକୁ ଉପଦେଶ ନ ଦେଇ ନିଜକୁ ବଦଳାଇବା ଦରକାର। ସ୍ମରଣ ରଖ, ଜୀବନର ପରୀକ୍ଷାରେ ପ୍ରଶ୍ନପତ୍ର କେହି ଦିଅନ୍ତି ନାହିଁ। ଆମର ପ୍ରତିଦିନର କାମ, ଆମର ବ୍ୟବହାର ହିଁ ପ୍ରଶ୍ନପତ୍ର, ଆଉ ତାହାର ଉତ୍ତର ହେଲା ଆମ ଚରିତ୍ର। ଆସନ୍ତୁ ଆମେ ପ୍ରତିଜ୍ଞା କରିବା, ମୁଁ ଭଲ ଛାତ୍ର ହେବା ସହିତ ଭଲ ମଣିଷ ମଧ୍ୟ ହେବି। ମୁଁ ଭଲ ଛାତ୍ର ହେବା ସହିତ ଭଲ ମଣିଷ ମଧ୍ୟ ହେବି, କାରଣ ଭଲ ମଣିଷ ନହେଲେ ଭଲ ଦେଶ ହୋଇପାରିବ ନାହିଁ। ନୈତିକ ଶିକ୍ଷା ଆମକୁ ଶିଖାଏ ଜିତିବା ଗୁରୁତ୍ୱପୂର୍ଣ୍ଣ ନୁହେଁ, କିପରି ଜିତିବା ତାହା ଗୁରୁତ୍ୱପୂର୍ଣ୍ଣ। ଚୋରି କରି ପାସ୍ ହେବା ଠାରୁ ପରିଶ୍ରମ କରି ଫେଲ୍ ହେବା ଭଲ, କାରଣ ଫେଲ୍ ହୋଇଥିବା ଲୋକ ଆଉଠାରେ ଉଠିପାରେ, କିନ୍ତୁ ଚରିତ୍ର ହରାଇଥିବା ଲୋକ ଆଉ କେବେ ଉଠିପାରେ ନାହିଁ। ଆଜି ସୋସିଆଲ ମିଡ଼ିଆ ଯୁଗରେ ଲୋକ ଦେଖାଉଛନ୍ତି ମୋ ପାଖେ କ'ଣ ଅଛି, କିନ୍ତୁ ନୈତିକ ଶିକ୍ଷା ଶିଖାଏ ମୁଁ କେଉଁ ପ୍ରକାର ମଣିଷ। ପ୍ରଦର୍ଶନ ଠାରୁ ଚରିତ୍ର ହିଁ ବଡ଼। ଛୋଟ କଥା ମନେ ରଖ, କାହାର ଜିନିଷ ନ ନେବା, କାହାକୁ ଅପମାନ ନ କରିବା, ଦୁର୍ବଳକୁ ସାହାଯ୍ୟ କରିବା, ସତ କହିବା, ଏହି ଚାରୋଟି ନିୟମ ମାନିଲେ ଜୀବନର ଆଉ କୌଣସି ନୀତି ପଢ଼ିବା ଦରକାର ପଡ଼ିବ ନାହିଁ। ପ୍ରକୃତ ଶିକ୍ଷା ସେଇଟା ଯାହା ଆମକୁ ଭଲ ମଣିଷ କରେ, ଆଉ ଭଲ ମଣିଷ ସେଇଟା ଯିଏ ଅନ୍ୟର ମୁହଁରେ ହସ ଆଣିପାରେ। ତେଣୁ ଆସ ଆମ ସମସ୍ତେ ମିଶି ଶପଥ ନେବା, ମୁଁ ଶିକ୍ଷିତ ହେବା ସହିତ ସଂସ୍କାରବାନ ମଧ୍ୟ ହେବି, ମୁଁ ସଫଳ ହେବା ସହିତ ସତ୍ ମଣିଷ ମଧ୍ୟ ହେବି। ମହାଭାରତର ଦ୍ରୌପଦୀ ଯେତେବେଳେ ଦୁଃଶାସନର ଆକ୍ରମଣରୁ ରକ୍ଷା ପାଇଲେ, ସେତେବେଳେ କୃଷ୍ଣ ତାଙ୍କୁ କପଡ଼ା ଦେଇନଥିଲେ, ତାଙ୍କର ମର୍ଯ୍ୟାଦାର ସୀମା ରଖିଦେଇଥିଲେ। ସେହିପରି କାମନାର ମଧ୍ୟ ମର୍ଯ୍ୟାଦା ଦରକାର, ମର୍ଯ୍ୟାଦା ଭାଙ୍ଗିଲେ ସବୁ ସମ୍ପର୍କ, ସବୁ ମୂଲ୍ୟବୋଧ ନଗ୍ନ ହୋଇଯାଏ।
0: ଆଜିର ଭାବନା ଶୁଣିଲେ। ଉପସ୍ଥାପନା କଲେ ଜି ସାଇ କ୍ରିଷ୍ଣ।

ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 442ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ତାରାକାନ୍ତ ପଣ୍ଡା।

ଅର୍ଜୁନ ତୀର୍ଥାଟନ ଉପଲକ୍ଷେ ଦ୍ୱାରକାରେ ଉପସ୍ଥିତ ହୋଇଛନ୍ତି ଏବଂ ସୁଭଦ୍ରାଙ୍କ ରୂପରେ ମୁଗ୍ଧ ହୋଇ ଶ୍ରୀକୃଷ୍ଣଙ୍କ ଅନୁମତି କ୍ରମେ ତାଙ୍କୁ ହରଣ କରି ନେଇଯାଇଛନ୍ତି। ବଳରାମ କ୍ଷୁବ୍ଧ ହେଲେ ଅବଶ୍ୟ, କିନ୍ତୁ ଶେଷ ପର୍ଯ୍ୟନ୍ତ ବରକନ୍ୟାଙ୍କୁ ପ୍ରସନ୍ନ ଚିତ୍ତରେ ଯୌତୁକ ଦେଇ ବିଦାୟ ଦେଲେ। ଏହାପରେ ଶ୍ରୀ ଶୁକଦେବ ଶ୍ରୀକୃଷ୍ଣଙ୍କ ମହିମା କୀର୍ତ୍ତନ କରିବାକୁ ମିଥିଳାର ପ୍ରିୟ ଭକ୍ତ ରାଜା ବହୁଳାଶ୍ୱ ଓ ବ୍ରାହ୍ମଣ ଶ୍ରୁତଦେବଙ୍କ ଘରେ ତାଙ୍କ ଆତିଥ୍ୟ ଗ୍ରହଣ କଥା କହିଛନ୍ତି।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କଲୁ ଏହାର 442ତମ ଭାଗ। ଆକାଶବାଣୀ ସମ୍ବଲପୁର। କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଏହି ବିଜ୍ଞାପନା।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଆଇବା ବଛର ହେବାର୍କେ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଗନୁ ଗ୍ରାମାଞ୍ଚଳ ଯୋଗାଯୋଗ ଭିତ୍ତିଭୂମିକେ ବରକସ କରିବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍। ପାଞ୍ଚ ବଛରେ ଗାଁ ଇଲାକା ରାସ୍ତା ଆଉ ସେତୁ ନିର୍ମାଣ ବାବଦେ 32,000 କୋଟି ଅତକା ଟଙ୍କା ଖର୍ଚ୍ଚ କରିବା ଲାଗି ରାଜ୍ୟ ସରକାରଙ୍କ ତରଫ ଯୋଜନା ପ୍ରସ୍ତୁତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗତକାଲି ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ହୋଇଥିବା ରାଜ୍ୟ କ୍ୟାବିନେଟ୍ର ବୈଠକରେ ଏ ବାବଦ ପ୍ରସ୍ତାବକେ ମଞ୍ଜୁରୀ ମିଳିଛି। ଇତର ସହିତ 7 ବିଭାଗର 13 ପ୍ରସ୍ତାବକେ ଆଲୋଚନା ଉତ୍ତରୁ ଅନୁମୋଦନ କରାଯାଇଛି। ବୈଠକ ଉତ୍ତରୁ ମୁଖ୍ୟ ଶାସନ ସଚିବ ଅନୁଗର କ୍ୟାବିନେଟ୍ ନିଷ୍ପତ୍ତି ବାବଦେ ଗଣମାଧ୍ୟମକେ ସୂଚନା ଦେଇଥିଲେ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଆଜ ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ ଆଉ ମୋବାଇଲ୍ ଆପ୍ର ଶୁଭାରମ୍ଭ କରାଯିବା କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଇତାର ଉନ୍ମୋଚନ କରିବେ। ସମ୍ଭାବ୍ୟ COVID-19 ପରିସ୍ଥିତିକେ ନଜରଠି ରଖିକରି ଗତକାଲି ଭୁବନେଶ୍ୱର ଲୋକସେବା ଭବନଠାରେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ପ୍ରସ୍ତୁତି ଆଉ ଜରୁରୀ ପଦକ୍ଷେପ ବାବଦେ ସମୀକ୍ଷା କରାଯାଇଥିଲା। COVID-19 ନେଇକରି କେନ୍ସି ପ୍ରକାରର ଗୁଜବ କି ଅପପ୍ରଚାର କେ ନାଇଁ ଡରିକରି ସଚେତନ ରହିବା ସହିତ ସ୍ୱାସ୍ଥ୍ୟ ସୁରକ୍ଷା ନିୟମାବଳୀ ମାନବାରକେ ଲୋକଙ୍କୁ ମନ୍ତ୍ରୀ ଡକ୍ଟର ମହାଲିଂ ପରାମର୍ଶ ଦେଇଛନ୍। 2026-27 ଆର୍ଥିକ ବଛର ଲାଗି ରାଜ୍ୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଆବେଦନ ପ୍ରକ୍ରିୟା ଆଇଷ୍ଠାନୁ ମୂଲ ହେଉଛି। ଆଇବା ମାସ 14 ତକ ଏ ପ୍ରକ୍ରିୟା ଚାଲବା। ଯୋଜନା ବାବଦେ ପୂରା ତଥ୍ୟ ପର୍ଯ୍ୟଟନ ବିଭାଗ ୱେବ୍ସାଇଟ୍ dot.odisha.gov.in ମିଳିପାରୁଛି। ଆବେଦନକାରୀମାନେ ଜିଲ୍ଲାପାଳ, ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ, ବ୍ଲକ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ଆଉ ପର୍ଯ୍ୟଟନ ବିଭାଗ ୱେବ୍ସାଇଟ୍ନୁ ଫର୍ମ ନେଇପାରିବେ। ଏ ବଛର ଆବେଦନକାରୀମାନେ ଆଇବା ମାସ 14 ଭିତରେ ଅନ୍ଲାଇନ୍ ଜରିଆ ବିଲ୍ ଆବେଦନ କରିପାରିବେ ବୋଲି ବିଭାଗ ତରଫ ସୂଚନା ଦିଆଯାଇଛି। କଟକ ବାଦାମବାଡ଼ିଠାରେ 3 ଜମିନ୍ ଥି 42 କୋଟି ଖର୍ଚ୍ଚାଥି ତିଆର ରାଜ୍ୟର ସବୁନୁ ବଡ଼ ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର ଗଲାକାଲି ଲୋକାର୍ପିତ ହୋଇଯାଇଛି। ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଇତାକେ ଉଦ୍ଘାଟନ କରିଛନ୍। ଏ ଅତ୍ୟାଧୁନିକ ସ୍କାର୍ଟ ପାଠାଗାର ଥି 1,00,000 ଅତକା ବହି, 1,000 ଅତକା ପାଠକ ବସ୍ବାର ଲାଗି ଜାଗା, ଇ ଲାଇବ୍ରେରୀ, ଗବେଷଣା କକ୍ଷ, ପ୍ରେକ୍ଷାଳୟ, କ୍ୟାଫେଟେରିଆ ସହିତ ଅଲଗା ଆନୁଷଙ୍ଗିକ ବ୍ୟବସ୍ଥା ରହିଛି। ଯୁବପିଢ଼ି ଦକ୍ଷତା ଆଉ ଦେଶ

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ, ଆଜି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସକାଳ 7:10ରେ ସ୍ୱାସ୍ଥ୍ୟ ସୂଚନା ଶୁଣିବେ। ଏଥିରେ ହେପାଟାଇଟିସ୍ ରୋଗ କ'ଣ ଏବଂ ତା'ର ପ୍ରତିକାର, ଏ ସମ୍ପର୍କରେ କହିବେ ଡାକ୍ତର ସ୍ମିତାବାଳା ଜେନା। ପରିବେଶ ସୂଚନା ସକାଳ 7:30, ଏଥିରେ ବାୟୁ ପ୍ରଦୂଷଣ ଓ ଏୟାର କ୍ୱାଲିଟି ଇଣ୍ଡେକ୍ସ ସମ୍ପର୍କରେ କହିବେ ଡକ୍ଟର ସମାପିକା ଦାସ। ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆତରା ପ୍ରଚାର କରିବୁ ସକାଳ 7:35। କଣ୍ଠଶିଳ୍ପୀ ଶ୍ରୀକାନ୍ତ ମୋହନ ପାରିକ ଏବଂ ପଦ୍ମିନୀ ଦୋରା, ଗୀତରଚନା ଶିବଶଙ୍କର ପ୍ରଧାନ, ସଙ୍ଗୀତ ବିଜୟ କୁମାର ବେହେରା। ସୁଗମ ସଙ୍ଗୀତ ଶୁଣିବେ ସକାଳ 7:50। କଣ୍ଠଶିଳ୍ପୀ ସବିତା କୁମାରୀ ମିଶ୍ର ଏବଂ ବି ପୁଷ୍ପାଞ୍ଜଳି। ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 8:30। ଆଜି ଏଥିରେ ବିଷୟ ରହିଛି ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବିଜେ ପରମ୍ପରା, ବିଶେଷଜ୍ଞ ରାମଚନ୍ଦ୍ର ଦାସ ମହାପାତ୍ର। ସକାଳ 8:45 ସୁଗମ ସଙ୍ଗୀତ ଶୁଣିବେ କଣ୍ଠଶିଳ୍ପୀ ମୀରା ମିଶ୍ର, ପ୍ରମୋଦ କୁମାର ପଣ୍ଡା ଏବଂ ସୁନୀତି ବେହେରା। ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନିନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ ପ୍ରଚାର କରିବୁ ସକାଳ 9:00। ଦିନ 11:05 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ କଣ୍ଠଶିଳ୍ପୀ ପୂର୍ଣ୍ଣିମାନନ୍ଦ, ଗୋପାଳ ସାହୁ, ତରୁଲତା ସୁନାନୀ, କାହ୍ନୁ କେଶବ ବହିଦାର, ସତ୍ୟନାରାୟଣ ବେହେରା ଏବଂ ଉଷାରାଣୀ ବାରିକ। ହିନ୍ଦୀ କଥାଚିତ୍ର ଗୀତର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ଦିନ 11:30। ଦିନ 12:00 ବାତାୟନ। ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିବେ ଦିନ 12:30। ଦିନ ଗୋଟାଏ 5 ସୁଗମ ସଙ୍ଗୀତ ଶୁଣିବେ କଣ୍ଠଶିଳ୍ପୀ ସୁଶାନ୍ତ କୁମାର ପାଣି ଏବଂ ମାନସୀ ରାଣୀ ସୁନ୍ଦର ରାୟ। ସମ୍ବଲପୁରୀ ଗୀତ ଶୁଣିବେ ଦିନ ଗୋଟାଏ 20 କଣ୍ଠଶିଳ୍ପୀ ନବୀନ କୁମାର କୁଆଁର, ପଙ୍କଜିନୀ ଗୁରୁ, ସତ୍ୟନାରାୟଣ ମିଶ୍ର, ଚିତ୍ତରଞ୍ଜନ ବେହେରା ଏବଂ ମକରଧ୍ୱଜ ପଟେଲ। ଅପରାହ୍ନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ପର୍ଯ୍ୟବେସିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକାପୁପୁ ଝକାଝକା। ଆଜି ଏଥିରେ ବିଭିନ୍ନ ଶୈଳୀର କିଷାନ ଗୀତ, ଏ ସମ୍ପର୍କରେ ଦୀନବନ୍ଧୁ ବାଗଙ୍କ ସହ ଆଲୋଚନା ଶୁଣିବେ। ଏହି ଥିଲା ଆଜି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର କିଛି ସମୟ ମଧ୍ୟରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ, ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କୁ ଦେଖିବା ପାଇଁ ରଥ ଓ ପଥ ପ୍ରସ୍ତୁତ ହୋଇସାରିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାର ଜଣାପଡ଼ିଛି। ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହାସହ ଟ୍ରାଫିକ୍ କଟକଣା ଲାଗୁ କରାଯାଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ନେତ୍ରୋତ୍ସବରେ ମହାପ୍ରଭୁ ଗତକାଲି ଶ୍ରଦ୍ଧାଳୁଙ୍କୁ ନବଯୌବନ ବେଶରେ ଦର୍ଶନ ଦେବା ପରେ ପ୍ରତିପଦା ତିଥିରେ ଆଜି ଶ୍ରୀଜୀଉଙ୍କ ଉଭାଯାତ୍ରା ଅନୁଷ୍ଠିତ ହେବ। ଘଣ୍ଟ, ଛତା, କାହାଳି ସହ ପଟୁଆରରେ ପୂଜାପଣ୍ଡାମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ବିଜେ କରାଇବେ। ଏହାପରେ ତିନି ରଥକୁ ଟଣାଯାଇ ସିଂହଦ୍ୱାର ସମ୍ମୁଖରେ ଲଗାଯିବ। ଆସନ୍ତାକାଲି ଶ୍ରୀଗୁଣ୍ଡିଚା ଯାତ୍ରାକୁ ଦୃଷ୍ଟିରେ ରଖି ଆଜି ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀଙ୍କ ରଥଯାତ୍ରା ଓ ବାହୁଡ଼ା ଯାତ୍ରାକୁ ଦୃଷ୍ଟିରେ ରଖି ଜିଲ୍ଲା ଏବଂ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ପୁଲିସ୍ ପକ୍ଷରୁ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଶ୍ରୀ ଜଗନ୍ନାଥ ମନ୍ଦିର ଡିଜିଟାଲ୍ ହୁଣ୍ଡି, ସମର୍ପଣ ୱେବ୍ ପୋର୍ଟାଲ୍ ଏବଂ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିବେ। ପୁରୀ ଶ୍ରୀଜଗନ୍ନାଥ ପ୍ରଶାସନ କାର୍ଯ୍ୟାଳୟଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ 7 ବିଭାଗର 13 ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗର 7 ପ୍ରସ୍ତାବ ପାଇଁ 32,067 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି। ଏଥିରେ ସେତୁବନ୍ଧ ଯୋଜନାର 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସମ୍ପ୍ରସାରଣ, 1,750 ନୂତନ ସେତୁର ନିର୍ମାଣ, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ହସ୍ତାନ୍ତରିତ ରାସ୍ତାଗୁଡ଼ିକର ଉନ୍ନତିକରଣ ଯୋଜନାକୁ ଅନୁମୋଦନ ମିଳିଛି। ରାଜ୍ୟର ନଦୀବନ୍ଧ ଓ ସେତୁର ଉପରମୁଣ୍ଡରେ ମୌସୁମୀ ଜଳକୁ ସଂରକ୍ଷିତ ରଖିବା ଉଦ୍ଦେଶ୍ୟରେ ବ୍ରିଜ୍ କମ୍ ୱେୟାର ଯୋଜନାକୁ 2026-27 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ଦୁର୍ଗମ ତଥା ମାଓବାଦୀ ପ୍ରଭାବିତ ଅଞ୍ଚଳର ଅସଂଯୁକ୍ତ ଗ୍ରାମଗୁଡ଼ିକରେ ସଡ଼କ ଯୋଗାଯୋଗ ବ୍ୟବସ୍ଥା ବିକଶିତ କରିବାକୁ MMSY ଦୁର୍ଗମ ଅଞ୍ଚଳ ଅସଂଯୋଜିତ ଗ୍ରାମଗୁଡ଼ିକର ସଂଯୋଗୀକରଣ ଯୋଜନାର ଶୁଭାରମ୍ଭ ମଧ୍ୟ କରାଯାଇଛି। ଓଡ଼ିଶା କୃଷି ବିପଣନ ଆଇନ 1956 ରଦ୍ଦ କରିବା ସହ ନୂତନ କୃଷି ଓ ସମ୍ପଦ ବିପଣନ ଆଇନ ପ୍ରଣୟନ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କୃଷି ଉଦ୍ୟୋଗଙ୍କୁ ପୁଞ୍ଜି ବିନିଯୋଗ ରିହାତି ପ୍ରଦାନ ବ୍ୟବସ୍ଥାକୁ 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 17 ଅମୃତ ଭାରତ ଷ୍ଟେସନ ଯୋଜନାରେ ନିର୍ମାଣ କରାଯାଇଥିବା ଦେଶରେ 75 ରେଳ ଷ୍ଟେସନକୁ ଲୋକାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଏଥିରେ ଓଡ଼ିଶାର 5 ରେଳ ଷ୍ଟେସନ ସାମିଲ ଥିବା ପୂର୍ବତଟ ରେଳବାଇ ସୂତ୍ରରୁ ସୂଚନା ମିଳିଛି। ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର ଏବଂ ପାରାଳାଖେମୁଣ୍ଡି ଷ୍ଟେସନର ଉଦ୍ଘାଟନ ହେବ। ପ୍ରଧାନମନ୍ତ୍ରୀ ପଞ୍ଜାବର ଜଳନ୍ଧରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଷ୍ଟେସନଗୁଡ଼ିକର ଉଦ୍ଘାଟନ କରିବେ। କଟକ ସହରରେ ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର ଲୋକାର୍ପିତ ହୋଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଅତ୍ୟାଧୁନିକ ସ୍ମାର୍ଟ ପାଠାଗାରର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଡକ୍ଟର ମହାପାତ୍ର କହିଛନ୍ତି, ଜ୍ଞାନ, ଗବେଷଣା ଓ ପଠନ ସଂସ୍କୃତି ବିକାଶ ଦିଗରେ ଏହି ପାଠାଗାର ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ଅବସରରେ ମନ୍ତ୍ରୀ ଗୁରୁଡ଼ି ଝାଟିଆଠାରେ ହେବାକୁ ଥିବା ଏକ ଗୋଶାଳାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ସମ୍ଭାବ୍ୟ କୋଭିଡ୍ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଜନସାଧାରଣଙ୍କୁ କୌଣସି ଗୁଜବ କିମ୍ବା ଅପପ୍ରଚାରରେ ଭୟଭୀତ ନ ହୋଇ ସଚେତନ ରହିବା ସହ ଆବଶ୍ୟକ ନିୟମାବଳୀ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲାରେ ନଗଦ ଟଙ୍କା ଜମା କରି ଚାଷୀମାନେ ଲ୍ୟାମ୍ପସ୍ରୁ ସାର କ୍ରୟ କରିପାରିବେ।

0: ଆଜି ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି। ସକାଳର ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଆପଣମାନେ ଶୁଣିପାରିବେ ଅପରାହ୍ନ 2:35।
1: ଆକାଶବାଣୀ ସମ୍ବଲପୁର ସ୍ୱାସ୍ଥ୍ୟ ସୂଚନା ଶୁଣନ୍ତୁ। ଆଜି ଏଥିରେ ହେପାଟାଇଟିସ୍ ରୋଗ କ'ଣ ଏବଂ ତାର ପ୍ରତିକାର ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସ୍ମିତାବାଳା ଜେନା।
2: ହେପାଟାଇଟିସ୍ ଏକ ଯକୃତଗତ ବା ଲିଭରଗତ ରୋଗ, ଯେମିତିକି ଜଣ୍ଡିସ୍ ଯଦି ବହୁତ ଦିନ ତକ ହେଲା ତାହେଲେ ହେପାଟାଇଟିସ୍ ହେବାର ସମ୍ଭାବନା ଥାଏ। ଏହା ଭାଇରସ୍ କାରଣରୁ ଭୂତାଣୁ ଜନିତ ହୋଇପାରେ, ଅତ୍ୟଧିକ ମାଦକ ଦ୍ରବ୍ୟ ସେବନ ଦ୍ୱାରା ହୋଇପାରେ, ଅତ୍ୟଧିକ ରାସାୟନିକ ଔଷଧ ସେବନ ଦ୍ୱାରା ହୋଇପାରେ, କିମ୍ବା ଅଟୋ ଇମ୍ୟୁନ୍ ଡିଜିଜ୍ ଯାହା ଥାଏ ଆତ୍ମପ୍ରତିରକ୍ଷାଗତ ରୋଗ, ଯେଉଁଥିରେ କି ନିଜ ଇମ୍ୟୁନିଟିଟା ନିଜକୁ ହିଁ କ୍ଷତି କରିଥାଏ, ନିଜ ସେଲ୍କୁ କ୍ଷତି କରିଥାଏ, ସେହି ରୋଗ ଯଦି ଥାଏ ତାହେଲେ ଏହି ହେପାଟାଇଟିସ୍ ରୋଗ ହୋଇପାରେ। ଦୂଷିତ ଜଳ ଖାଦ୍ୟ ସେବନରୁ ହେପାଟାଇଟିସ୍ ହୋଇପାରେ। ଯକୃତର କାର୍ଯ୍ୟ ଖାଦ୍ୟକୁ ସବୁବେଳ ପାଇଁ ସହଜ କରି ସେଥିରୁ ସାରାଂଶ ବା ନ୍ୟୁଟ୍ରିସନ୍, ଯେଉଁଟା ଆମର ଖାଦ୍ୟ ସାର ଅଂଶକୁ ସୁରକ୍ଷିତ କରି ବାହାର କରିବ। ଯେତେ ଟକ୍ସିନ୍ ବା ବିଷାକ୍ତ ପଦାର୍ଥ ରହିଛି ଆମ ଶରୀରରେ ତାକୁ ବାହାରକୁ ବାହାର କରିବ, ଆଉ ଯେତେ ନ୍ୟୁଟ୍ରିସନ୍ ବା ଆମର ଯେତେ ସାର ଅଂଶ ଆମକୁ ସୁରକ୍ଷିତ ରଖିବ, ଆମକୁ ବଳ ଯୋଗାଇବ ଆମ ଶରୀର ପରିଚାଳନା ପାଇଁ। ଯଦି ଯକୃତ ପ୍ରଦାହ ବା ଇନଫେକ୍ସନ୍ ହେଲା, ଫୁଲିଲା, ତାହେଲେ ସେ ବିଭିନ୍ନ ପ୍ରକାରର ଶାରୀରିକ ତ୍ରୁଟି ଦେଖାଯିବ। ଏଥିରେ ଲିଭରରେ କୋଷିକା ସବୁ ଥାଏ, ସେଥିରେ ଏହି ହେପାଟାଇଟିସ୍ ହେବା ଫଳରେ ଏଥିରେ ପ୍ରଭାବ ପଡ଼ିଥାଏ, ଯାହାକୁ ହେପାଟାଇଟିସ୍ ହିଁ କୁହାଯାଏ। ଯେପରିକି ଜଣ୍ଡିସ୍ ହେଲା, ଆଖି ଚର୍ମ ହଳଦିଆ ଦେଖାଯିବା, ଜ୍ୱର, ଭୋକ ନ ହେବା, ବାନ୍ତି ଲାଗିବା, ଏହା ବିଭିନ୍ନ ପ୍ରକାରର ଯେପରିକି ହେପାଟାଇଟିସ୍ ଏ ବି ସି ଡି ଇ ଏମିତି ଅଛି। ତାର ଯେମିତିକି ହେପାଟାଇଟିସ୍ ଏରେ ଜଣ୍ଡିସ୍ର ଲକ୍ଷଣ ଦେଖାଯାଏ, ଏହା ଦୂଷିତ ଜଳୀୟ ଅଂଶ ସେବନ ଫଳରେ ହୋଇଥାଏ। ହେପାଟାଇଟିସ୍ ବି ଯେମିତିକି ରକ୍ତରୁ କିମ୍ବା ସେକ୍ସୁଆଲ କଣ୍ଟାକ୍ଟରୁ, ନିଡିଲରୁ, ମା ଠାରୁ ଶିଶୁଠାରେ ଦେଖାଯାଇଥାଏ। ଯେଉଁଟାକି ହେପାଟାଇଟିସ୍ ବି ଆମର ସବୁବେଳେ ଆଗରୁ ଭ୍ୟାକ୍ସିନ୍ ଦେଖା ଦିଆଯାଉଛି ଛୋଟବେଳୁ ଶିଶୁଠାରୁ ନହେବା ପାଇଁ, ପ୍ରିଭେନ୍ସନ୍ ପାଇଁ। ଏହି ହେପାଟାଇଟିସ୍ ବିର କୌଣସି ଉପଚାର ନାହିଁ, ଆମେ ତାକୁ ମାନେ ସାରା ଜୀବନ ଆମେ ମେଡିସିନ୍ ଦ୍ୱାରା ହିଁ ଆମ ଇମ୍ୟୁନିଟିକୁ ବଢ଼େଇକି ରଖିପାରିବା। ହେପାଟାଇଟିସ୍ ସି ହେଉଛି ଇନଫେକ୍ସନ୍ ଦ୍ୱାରା ବ୍ଲଡ଼୍ରୁ କୁ ବିସ୍ତାର କରିଥାଏ। କୌଣସି ଇନଫେକ୍ସନ୍ ହେଲା, କୌଣସି ଏଥିରେ ଭାଇରାଲ ହୋଇପାରେ, ତ ଏଥିରେ ମେଡିସିନ୍ ଦ୍ୱାରା ଏହା ଠିକ୍ ହୋଇଯାଇଥାଏ। ହେପାଟାଇଟିସ୍ ଡି ହେଉଛି, ଯଦି ହେପାଟାଇଟିସ୍ ବି ହୋଇଛି ତାହେଲେ ଏଇଟା ହେବାର ସମ୍ଭାବନା ଥାଏ। ହେପାଟାଇଟିସ୍ ଇଟା ଏହା ଦୂଷିତ ପାଣି ଦ୍ୱାରା ହୁଏ, ବେଶୀ ପ୍ରଭାବ ପଡ଼ିଥାଏ ଗର୍ଭବତୀଠାରେ। ଗର୍ଭବତୀଠାରେ ଯଦି ହେପାଟାଇଟିସ୍ ହେଲା ତାହେଲେ ଶିଶୁ ପ୍ରତି ବି ବିପଦ ରହେ, ମା ଆଉ ଶିଶୁ ପ୍ରତି ବିପଦ ରହିଥାଏ। ଏଥିରେ ପ୍ରତିକାର ପାଇଁ ଆମେ କରିବା ଯେ ଆମେ ସଫା ପାଣି ପିଇବା, ଖାଦ୍ୟ ମଧ୍ୟ ଯେମିତିକି ଗରମ ସୁଷମ ଖାଦ୍ୟ ଗରମ ଥିବ, କୌଣସି ପ୍ରକାରର ମାଛି ମଶା ବସିନଥିବ ସେମିତି ଖାଦ୍ୟ ଖାଇବା, ସହଜରେ ପାଚ ହେଉଥିବ, ବାଲାନ୍ସ ଫୁଡ଼୍ ସବୁବେଳେ ପାଇନେବା, ରେଷ୍ଟ ନେବା, ଆଲକୋହଲ କେବେ ହେଲେ ବି ନେବା ନାହିଁ ଆମେ। ଏ ଯଦି ଆମର ହେପାଟାଇଟିସ୍ ଅଛି, ଆଲକୋହଲ ବହୁତ ସେଥିରେ ବିପଦ ସୃଷ୍ଟି କରିଥାଏ। ତେଲ ମସଲା, ଅଧିକା ଚିନି, ଅଧିକା ଲୁଣ କିମ୍ବା ପ୍ୟାକେଟିଂ ଫୁଡ଼୍ ଏଥିରେ ବ୍ୟବହାର କରିବା ନାହିଁ। ସବୁଦିନ କିଛି ନହେଲେ ବି ସପ୍ତାହକୁ 150 ମିନିଟ୍ ବ୍ୟାୟାମ କରିବା। ଏଥିରେ ଆମେ ଆଗରୁ ଯଦି ବ୍ଲଡ଼୍ ଟେଷ୍ଟ କରିବା, ତାହେଲେ ଟିକେ ଯଦି ଆମକୁ ଦୁର୍ବଳ ଲାଗୁଛି କିମ୍ବା ଏଇ ଟାଇପ୍ର ଆମ ଥାରେ ଲକ୍ଷଣ ଦେଖାଦେଉଛି, ତାହେଲେ ଆମେ ବ୍ଲଡ଼୍ ଟେଷ୍ଟ, LFT, CBC, ଭାଇରାଲ ହେପାଟାଇଟିସ୍ର, ଆଉ ଦରକାର ପଡ଼ିଲେ ଅଲ୍ଟ୍ରାସାଉଣ୍ଡ ବି କରିବା, ଯାହାଫଳରେ କି ଆମେ ଜାଣିପାରିବା ଆଗରୁ ଯେ ଆମେ ଏଇ ଯେଉଁ ହେପାଟାଇଟିସ୍ ଠାରୁ କେମିତି ନିଜକୁ ରକ୍ଷା କରିବା ସେଇଟା ଚେଷ୍ଟା କରିପାରିବା। ଆଉ ସବୁବେଳ ପାଇଁ ସେଫ୍ ସେକ୍ସ କରିବା, ନିଡିଲ୍ ଜଣଙ୍କ ଠାରୁ ଅନ୍ୟ ଜଣକୁ ଯେଉଁଟା ଦିଆଯାଏ ଯେମିତିକି ଟାଟୁ କରାହେଉଛି କିମ୍ବା କୌଣସି ହସ୍ପିଟାଲରେ ଆମର ଇଏ ହେଲା ବେଳେ ସଫାସୁତର ହୋଇକରି ୟୁଜ୍ ହେଉନି, ସେସବୁକୁ ଆମେ ଟିକେ ଧ୍ୟାନ ଦେବା, ଯେମିତି ଆମକୁ ଏଇ ଯେଉଁ ବି ଯେଉଁଟାକି ବହୁତ ଏଇଟା ଡେଞ୍ଜର ଆମ ପାଇଁ, ଶରୀର ପାଇଁ ସାରା ଜୀବନ ଆମ ସହିତ ଚାଲେ, ଏସବୁରୁ ଆମେ ନିଜକୁ ରକ୍ଷା କରିପାରିବା। ଆଉ ହେପାଟାଇଟିସ୍ ଥରେ ହେଲେ ଯକୃତଟା ଯେଉଁଟାକି ଆମର ମେନ୍ ଅର୍ଗାନ ଯେଉଁଟାକି କୁହନ୍ତି ଯକୃତ, ସେଇଟାକୁ ଆମେ ଏଥିରୁ ବଞ୍ଚେଇ ପାରିବା, ସୁସ୍ଥ ହୋଇକରି ରହିପାରିବା।
1: ସ୍ୱାସ୍ଥ୍ୟ ସୂଚନା ଶୁଣିଲେ। ଆଜି ଏଥିରେ ହେପାଟାଇଟିସ୍ ରୋଗ କ'ଣ ତାର ପ୍ରତିକାର ସମ୍ପର୍କରେ କହିଲେ ଡାକ୍ତର ସ୍ମିତାବାଳା ଜେନା। ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଭାରତ ବ୍ରିଟେନ୍ ମଧ୍ୟରେ ଆଜିଠାରୁ କାର୍ଯ୍ୟକାରୀ ହେବ ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା. ହାଇଦ୍ରାବାଦଠାରେ ଆଜିଠାରୁ ଆରମ୍ଭ ହେଉଛି ଦ୍ୱାଦଶ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କ ବୈଠକ. ଜଳବାୟୁ ପରିବର୍ତ୍ତନ, ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଏବଂ ନିରନ୍ତର ଅଭିବୃଦ୍ଧି ପାଇଁ ୟୁରୋପ କମିଶନରଙ୍କ ସହ ଆଲୋଚନା କଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ. ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ବିଜୟୀ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫାଇନାଲକୁ ଉନ୍ନୀତ ହେଲା ସ୍ପେନ୍. ଭାରତ ବ୍ରିଟେନ୍ ମଧ୍ୟରେ ଆଜିଠାରୁ ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା କାର୍ଯ୍ୟକାରୀ ହେବାକୁ ଯାଉଛି. ଏହି ଚୁକ୍ତି ଫଳରେ ଭାରତରୁ ରପ୍ତାନୀ ହେବାକୁ ଥିବା ସାମଗ୍ରୀଗୁଡ଼ିକ ଉପରେ 99% ପର୍ଯ୍ୟନ୍ତ ରପ୍ତାନୀ ଶୁଳ୍କ ହ୍ରାସ ପାଇବ. ବିଶେଷ ଭାବେ ବୟନଶିଳ୍ପ, ଚମଡ଼ାଜାତ ଦ୍ରବ୍ୟ, ଜୋତା, ଔଷଧ ଉତ୍ପାଦ ଏବଂ ଇଞ୍ଜିନିୟରିଂ କ୍ଷେତ୍ରକୁ ସୁଫଳ ମିଳିବ. 2021 ମେ ମାସରୁ ଏହି ଐତିହାସିକ ବୁଝାମଣା ଲାଗି ମଞ୍ଚ ପ୍ରସ୍ତୁତ ହୋଇଥିଲା. 2030 ମସିହା ପର୍ଯ୍ୟନ୍ତ ଏହି ବୁଝାମଣା ଅଧୀନରେ ଭାରତ ୟୁକେ ବାଣିଜ୍ୟ କାରବାରକୁ 100 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି. ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ ଏହି ଚୁକ୍ତିନାମା ଭାରତର ବାଣିଜ୍ୟ ଯାତ୍ରାପଥରେ ଏକ ନିର୍ଣ୍ଣାୟକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ବର୍ଣ୍ଣନା କରିଛନ୍ତି. ଦୁଇଟି ପ୍ରମୁଖ ଅର୍ଥନୈତିକ ରାଷ୍ଟ୍ର ମଧ୍ୟରେ ଭବିଷ୍ୟତ ଆଧାରିତ ଆର୍ଥିକ ସହଭାଗିତା ସ୍ଥାପନ କରିବାରେ ଏହା ସହାୟକ ହେବ. ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ଏକ ନୂତନ ପର୍ଯ୍ୟାୟ ଆରମ୍ଭ ହେବ ବୋଲି ଶ୍ରୀ ଅଗ୍ରୱାଲ ଆଶା ବ୍ୟକ୍ତ କରିଛନ୍ତି. ଜନକଲ୍ୟାଣକୁ ଦୃଷ୍ଟିରେ ରଖି ଏହି ଚୁକ୍ତିନାମାକୁ ପ୍ରସ୍ତୁତ କରାଯାଇଛି. ଭାରତୀୟ ରପ୍ତାନୀକାରୀ ବିଭିନ୍ନ କ୍ଷେତ୍ରରେ ବ୍ରିଟେନ୍ର ଶୁଳ୍କ ଛାଡ଼ ସୁବିଧାରୁ ଲାଭ ପାଇବେ. ଭାରତରୁ ରପ୍ତାନୀ ହେବାକୁ ଥିବା ଖାଦ୍ୟ ସାମଗ୍ରୀ ଉତ୍ପାଦ ଉପରେ 70% ପର୍ଯ୍ୟନ୍ତ ଶୁଳ୍କ ହ୍ରାସ ହେବାକୁ ଥିବାବେଳେ ସାମୁଦ୍ରିକ ଉତ୍ପାଦ ଉପରେ 21%ରୁ ଅଧିକ, ଇଞ୍ଜିନିୟରିଂ ଏବଂ ଅଟୋ ଯନ୍ତ୍ରାଂଶ ଉପରେ 18%, ଚମଡ଼ା ଏବଂ ଜୋତା ଉତ୍ପାଦ ଉପରେ 16% ପର୍ଯ୍ୟନ୍ତ ଏବଂ ବୟନ ଉତ୍ପାଦ ଉପରେ 12% ଶୁଳ୍କ ହ୍ରାସ ପାଇ ଶୂନ୍ୟ ହେବ. ଏହି ବୁଝାମଣା ଦେଶର କୃଷକ, ମତ୍ସ୍ୟଜୀବୀ ଏବଂ ଏମ୍ଏସ୍ଏମ୍ଇ କ୍ଷେତ୍ରର ବ୍ୟବସାୟକୁ ସହଜ ଓ ସୁଦୃଢ଼ କରିବା ସହ ବିଶ୍ୱ ମୂଲ୍ୟ ଶୃଙ୍ଖଳରେ ଭାରତର ସମନ୍ୱୟକୁ ସୁଦୃଢ଼ କରିବ ବୋଲି ସେ କହିଛନ୍ତି. ହାଇଦ୍ରାବାଦଠାରେ ଆଜିଠାରୁ ଦ୍ୱାଦଶ ବ୍ରିକ୍ସ ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କ ବୈଠକ ଆରମ୍ଭ ହେଉଛି. ଏହି ଦୁଇଦିନିଆ ବୈଠକରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରୁଛନ୍ତି. ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ବୈଠକରେ ଅଧ୍ୟକ୍ଷତା କରିବେ. ସାମାଜିକ ସୁରକ୍ଷାକୁ ପ୍ରୋତ୍ସାହନ ପ୍ରଦାନ କରିବା, ଶ୍ରମ କ୍ଷେତ୍ରକୁ ଅଧିକ ସୁବ୍ୟବସ୍ଥିତ ଏବଂ କର୍ମକ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଭଳି ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଏହି ବୈଠକରେ ମତ ବିନିମୟ ହେବାର ସମ୍ଭାବନା ରହିଛି. ବୈଠକ ପୂର୍ବରୁ ନିଯୁକ୍ତି କାର୍ଯ୍ୟଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଚିଠା ଘୋଷଣାନାମା ଉପରେ ମଧ୍ୟ ଏଥିରେ ଆଲୋଚନା କରାଯିବ. ଶ୍ରମ ନୀତି, ଦକ୍ଷତା ବିକାଶ, ଶ୍ରମିକ କଲ୍ୟାଣ ଏବଂ ସମାବେଶୀମୂଳକ ନିଯୁକ୍ତି କ୍ଷେତ୍ରରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ଏହି ବୈଠକର ଅନ୍ୟତମ ଉଦ୍ଦେଶ୍ୟ. ଭାରତ ମାଳଦ୍ୱୀପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନେଇ ପ୍ରଥମ ପର୍ଯ୍ୟାୟ ଆଲୋଚନା ସଫଳତାର ସହ ଶେଷ ହୋଇଛି. ଗତ ସପ୍ତାହରେ ଏହି ଆଲୋଚନା ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା. ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଉଭୟ ପକ୍ଷ ମଧ୍ୟରେ ଏହି ଆଲୋଚନା ସକାରାତ୍ମକ ରହିଛି. ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ସେମାନଙ୍କର ସହମତି ପ୍ରକାଶ କରିଥିବା ମନ୍ତ୍ରଣାଳୟ କହିଛି. ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶ ସମ୍ପର୍କକୁ ଏହା ଅଧିକ ବ୍ୟାପକ କରିବ। ଭାରତ ମାଳଦ୍ୱୀପର ଦ୍ୱିତୀୟ ସର୍ବବୃହତ ବାଣିଜ୍ୟ ଅଂଶୀଦାର। ଦୁଇ ଦେଶ ମଧ୍ୟରେ ଗତ ଆର୍ଥିକ ବର୍ଷରେ ବାଣିଜ୍ୟ କାରବାର 771 ଆମେରିକୀୟ ଡଲାରରୁ ଅଧିକ ରହିଥିଲା। 2024-25 ଆର୍ଥିକ ବର୍ଷ ତୁଳନାରେ ଏହା 13.54% ଅଧିକ। ପ୍ରସ୍ତାବିତ ଦ୍ୱିପାକ୍ଷିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବଜାର ପ୍ରବେଶକୁ ଅଧିକ ବ୍ୟାପକ କରିବା ସହ ସହଜ ନିବେଶ ଏବଂ ଦ୍ୱିପାକ୍ଷିକ ଆର୍ଥିକ ସହଯୋଗକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ମନ୍ତ୍ରଣାଳୟ କହିଛି। ଏକ ନିରପେକ୍ଷ, ପାରସ୍ପରିକ ଉପଯୋଗୀ ନୀତି ଆଧାରିତ, ସନ୍ତୁଳିତ ଏବଂ ବ୍ୟାପକ ଚୁକ୍ତିନାମା ପ୍ରସ୍ତୁତ ନେଇ ଉଭୟ ଦେଶ କାର୍ଯ୍ୟ କରୁଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। ପୁରୀ ଶ୍ରୀକ୍ଷେତ୍ରରେ ଆସନ୍ତାକାଲି ଶ୍ରୀଜୀଉଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗତ ସନ୍ଧ୍ୟାରେ ଠାକୁରଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଛି। ସନ୍ଧ୍ୟା 5:00 ପାରମାଣିକ ଟିକଟଧାରୀ ଦର୍ଶନ ଆରମ୍ଭ ହୋଇଥିଲା। ସନ୍ଧ୍ୟା 5:30 ପରେ ସର୍ବସାଧାରଣଙ୍କ ପାଇଁ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇ ସନ୍ଧ୍ୟା 6:30

ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଆଜି ପ୍ରତିପଦା ତିଥି ପଡ଼ୁଥିବାରୁ ଶ୍ରୀଜୀଉଙ୍କର ଉଭାଯାତ୍ରା ଅନୁଷ୍ଠିତ ହେବ। ଆସନ୍ତାକାଲିର ରଥଯାତ୍ରାକୁ ଦୃଷ୍ଟି ରଖି ଆଜି ଠାକୁରଙ୍କର ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ସ୍ପେନ୍ ଗସ୍ତ ଶେଷ କରି ବେଲଜିୟମ୍ର ରାଜଧାନୀ ବ୍ରସେଲ୍ସଠାରେ ପହଞ୍ଚିଛନ୍ତି। ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ନିରନ୍ତରତା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି ୟୁରୋପ ସହିତ ଭାରତର ଆର୍ଥିକ ସହଭାଗିତାକୁ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଶ୍ରୀ ଗୋଏଲଙ୍କ ସହ ଏକ ଉଚ୍ଚସ୍ତରୀୟ ଭାରତୀୟ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀ ଗସ୍ତରେ ଯାଇଛନ୍ତି। ବେଲଜିୟମ୍ର ଉପପ୍ରଧାନମନ୍ତ୍ରୀ ତଥା ନିଯୁକ୍ତି ଅର୍ଥମନ୍ତ୍ରୀ ଏବଂ କୃଷିମନ୍ତ୍ରୀ ଡେଭିଡ୍ ଡେ କ୍ଲାରିନଭାଲଙ୍କ ସହ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଛି। ଉଭୟ ନେତା ଭାରତ ୟୁରୋପ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ପରିବର୍ତ୍ତନକାରୀ ସମ୍ଭାବନା ଉପରେ ମତ ବିନିମୟ କରିଛନ୍ତି। ଜଳବାୟୁ ପରିବର୍ତ୍ତନ, ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଏବଂ ନିରନ୍ତର ଅଭିବୃଦ୍ଧି ପାଇଁ ୟୁରୋପ କମିଶନର ୱପ୍କେ ହାଇକ୍ସ୍ତ୍ରାଙ୍କ ସହ ସାକ୍ଷାତ ଆଲୋଚନା ଶ୍ରୀ ଗୋଏଲ କରିଛନ୍ତି। ବ୍ରସେଲ୍ସଠାରେ ଶ୍ରୀ ଗୋଏଲ କୃଷି ଓ ଖାଦ୍ୟ କ୍ଷେତ୍ର ପାଇଁ ୟୁରୋପୀୟ କମିଶନର କ୍ରିଷ୍ଟୋଫ୍ ହାନସନ୍ଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିଥିବା ଜଣାପଡ଼ିଛି। ଦେଶର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଆର୍ଥିକ ଅଭିବୃଦ୍ଧିକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପରମାଣୁ ଶକ୍ତି କାର୍ଯ୍ୟକ୍ରମ କ୍ଷେତ୍ରକୁ ନିରନ୍ତର ଭାବେ ବ୍ୟାପକ କରାଯାଉଛି ବୋଲି ସରକାର କହିଛନ୍ତି। ଏବେ 7 ସ୍ଥାନରେ 8.78 ମେଗାୱାଟ୍ ଶକ୍ତି କ୍ଷେତ୍ର ସ୍ଥାପନ ସହିତ 24 ପରମାଣୁ ଶକ୍ତି ରିଆକ୍ଟର ପରିଚାଳନା କରାଯାଉଛି। 8000 ମେଗାୱାଟ୍ର ମିଳିତ କ୍ଷମତା ଆଧାରିତ ଆଉ 10 ରିଆକ୍ଟର ୟୁନିଟ୍ ନିର୍ମାଣାଧୀନ ରହିଛି। ସେଗୁଡ଼ିକ ମଧ୍ୟରେ ଚାପଯୁକ୍ତ ଭାରି ଜଳ, ଉଷ୍ମଜଳ ଏବଂ ହାଲୁକା ଜଳ ରିଆକ୍ଟର ଅନ୍ତର୍ଭୁକ୍ତ। ଗତ ସପ୍ତାହରେ ମେଲବୋର୍ଣ୍ଣରେ ଅନୁଷ୍ଠିତ ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଦ୍ୱିପାକ୍ଷିକ ବେସାମରିକ ପରମାଣୁ ସହଯୋଗ ଚୁକ୍ତିନାମା ଏକ ଉଲ୍ଲେଖନୀୟ ନିଷ୍କର୍ଷ ଥିଲା ବୋଲି ସରକାର କହିଛନ୍ତି। ଏହାଦ୍ୱାରା ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ଅଷ୍ଟ୍ରେଲିଆରୁ ଭାରତକୁ ଦୀର୍ଘକାଳୀନ ୟୁରାନିୟମ୍ ରପ୍ତାନୀ ପାଇଁ ମାର୍ଗ ଉନ୍ମୁକ୍ତ ହୋଇଛି। ଏହି ପରମାଣୁ ଶକ୍ତି ରିଆକ୍ଟରଗୁଡ଼ିକ ପାଇଁ ପ୍ରାଥମିକ ନିରନ୍ତର ଇନ୍ଧନ ଯୋଗାଣକୁ ଅଷ୍ଟ୍ରେଲିଆ ଚୁକ୍ତିନାମା ଆଧାରରେ ସୁନିଶ୍ଚିତ କରିବ ବୋଲି ସରକାର ସୂଚନା ଦେଇଛନ୍ତି। ଦେଶର ସେବା କ୍ଷେତ୍ରର ଗୁଣବତ୍ତାକୁ ଉନ୍ନତ କରିବା ଏବଂ ପରିସଂଖ୍ୟାନ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ପରୀକ୍ଷଣ ସେବା ଉତ୍ପାଦନ ସେବା ସୂଚକାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ପରିସଂଖ୍ୟାନ ଏବଂ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ କହିଛି। ପ୍ରଥମଥର ପାଇଁ ସରକାର ପାଇଲଟ ସେବା ସୂଚକାଙ୍କ ଆଇଏସ୍ପି ପ୍ରକାଶ କରିଛନ୍ତି। 2024-25 ଆର୍ଥିକ ବର୍ଷକୁ ଆଧାର ବର୍ଷ ଭାବେ ଗ୍ରହଣ କରି ଗତ ଏପ୍ରିଲ ମାସ ସୁଦ୍ଧା ତଥ୍ୟ ଆଧାରରେ ଏହି ପ୍ରଥମ ସୂଚକାଙ୍କ ପ୍ରକାଶିତ ହୋଇଛି। ଏଥିରେ ସେବା କ୍ଷେତ୍ରର 19 ଉପକ୍ଷେତ୍ରକୁ ସାମିଲ କରାଯାଇଛି। ଦେଶର ସେବା କ୍ଷେତ୍ରର ପ୍ରାୟ 60% ଏହି ଉପକ୍ଷେତ୍ରଗୁଡ଼ିକ ଦ୍ୱାରା କାର୍ଯ୍ୟକାରୀ ହୋଇଥାଏ। ମନ୍ତ୍ରଣାଳୟ କହିଛି ପରୀକ୍ଷଣ ଶୃଙ୍ଖଳର ସମୀକ୍ଷା ଏବଂ ବ୍ୟାପକତା ପରେ ସେବା ଉତ୍ପାଦନର ସାମଗ୍ରିକ ସୂଚକାଙ୍କ ପ୍ରକାଶ କରାଯିବ। 19 ଉପକ୍ଷେତ୍ର ମଧ୍ୟରୁ 14 ପୂର୍ବ ବର୍ଷର ଏପ୍ରିଲ ମାସ ସୁଦ୍ଧା ହୋଇଥିବା ଅଭିବୃଦ୍ଧି ତୁଳନାରେ ଚଳିତ ଥର ଅଧିକ ହୋଇଛି। ଏହି କ୍ଷେତ୍ରଗୁଡ଼ିକରେ 2 ବିଶିଷ୍ଟ ଅଭିବୃଦ୍ଧି ରେକର୍ଡ କରାଯାଇଛି। ତେବେ ଅନ୍ୟ ସମସ୍ତ କ୍ଷେତ୍ର ମଧ୍ୟ ସକାରାତ୍ମକ ଅଭିବୃଦ୍ଧି ହାସଲ କରିଥିବା ମନ୍ତ୍ରଣାଳୟ କହିଛି। ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ବର୍ମିଂହାମ୍ର ଏଜବାଷ୍ଟନ୍ଠାରେ ଗତକାଲି ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ଇଂଲଣ୍ଡକୁ 6 ପରାସ୍ତ କରିଛି। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। 48 ଓଭର୍ରେ ସମସ୍ତ ୱିକେଟ୍ ହରାଇ 258 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଜୋ ରୁଟ୍ ସର୍ବାଧିକ ଅପରାଜିତ 76 ରନ୍ ସଂଗ୍ରହ କରିଥିଲେ। ଭାରତର ଅକ୍ଷର ପଟେଲ 4 ୱିକେଟ୍ ଅକ୍ତିଆର କରିଥିଲେ। 269 ରନ୍ର ବିଜୟ ଲକ୍ଷ୍ୟକୁ ଭାରତ 46 4 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଅଧିନାୟକ ଶୁଭମନ ଗିଲ 80 ରନ୍ର ପାଳି ଖେଳିଥିଲେ। ଅକ୍ଷର ପଟେଲଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଏଥିସହ ସିରିଜ୍ରେ ଭାରତ 1-0 ଆଗୁଆ ହୋଇଛି। ଆସନ୍ତାକାଲି କାର୍ଡିଫ୍ର ସୋଫିଆ ଗାର୍ଡେନ୍ସଠାରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଫାଇନାଲ ପର୍ଯ୍ୟାୟକୁ ପ୍ରଥମ ଦଳ ଭାବେ ସ୍ପେନ୍ ଉନ୍ନୀତ ହୋଇଛି। ଟେକ୍ସାସ୍ର ଡଲା ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚ୍ରେ ସ୍ପେନ୍ ଫ୍ରାନ୍ସକୁ 2-0 ଗୋଲ୍ରେ ପରାସ୍ତ କରିଛି। ଆଜି ଆର୍ଜେଣ୍ଟିନା ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତ ବ୍ରିଟେନ୍ ମଧ୍ୟରେ ଆଜିଠାରୁ କାର୍ଯ୍ୟକାରୀ ହେବ ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା। ହାଇଦ୍ରାବାଦଠାରେ ଆଜିଠାରୁ ଆରମ୍ଭ ହେଉଛି 12 ବ୍ରିକ୍ ସଦସ୍ୟ ରାଷ୍ଟ୍ରର ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କ ବୈଠକ। ଜଳବାୟୁ ପରିବର୍ତ୍ତନ, ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଏବଂ ନିରନ୍ତର ଅଭିବୃଦ୍ଧି ପାଇଁ ୟୁରୋପ କମିଶନରଙ୍କ ସହ ଆଲୋଚନା କଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ବିଜୟୀ ଏବଂ ଫିଫା ବିଶ୍ୱ

0: ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫାଇନାଲକୁ ଉନ୍ନୀତ ହେଲା ସ୍ପେନ୍। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଚାଷର ହାଲ।
2: ଯେନ୍ ଭାଇ ବହେନମାନେ ଜହ୍ନି ଚାଷ କରବାର୍ ଲାଗି ଯାଉଛନ୍, ସେମାନେ ଜାଣିଥିବାର କଥା ଯେ ଆମ ରାଜ୍ୟରେ ତୁନ୍ ଶାଗ ଭିତରୁ ଜହ୍ନି ହେଉଛେ ଗୋଟେ ଉପାଦେୟ ଖାଦ୍ୟ। ଆର୍ ଇଥିର୍ଲାଗି କେନ୍ଟା ମାଟ ଦରକାର ସେଟା ବି ଜାଣିଥିବାର କଥା। ଆମ ରାଜ୍ୟ ସବୁ ପାହାଡ଼ିଆ ସମତଳ ଥାନରେ ଜହ୍ନି ଚାଷ କରାଯାଇଥିସି। ଆମ ରାଜ୍ୟ ପ୍ରାୟ ସବୁ ପ୍ରକାର ଜମିରେ ଜହ୍ନି ଚାଷ କରାଯାଇପାରବା। ବିଶେଷ କରି ଜହ୍ନି ଚାଷ ଲାଗି ବାଲିଆ ଦୋର୍ସା ଆର୍ ନିଗଡ଼ା ମାଟି ଭଲ ହେ। ଏଥିର୍ଲାଗି କେନ୍ତା ପାନିପାଗ ଦରକାର ସେଟା ବି ଜାଣିଥିବାର କଥା। ଜହ୍ନି ଲାଗି ଗରମ ଆର୍ ଉଦା ପାନିପାଗ ଦରକାର ପଡ଼୍ସି। ସାଧାରଣତଃ ଜହ୍ନି ଚାଷ ଲାଗି 25°-30°C ତାପମାତ୍ରା ଦରକାର ପଡ଼୍ସି। ଯଦି ଫସଲର ମୂଲ ନୁ ତାପମାତ୍ରା ଅଧିକା ରହିଲେ ସେଟା କମ୍ ଅମଲ ଦେସି, ଆର୍ ସେନ୍ତା କମ୍ ତାପମାତ୍ରା ରହିଲେ ସେଟା ଗଛକେ ଭଲ ଭାବେ ବଢ଼ି ନାଇଁ ଦିଏ। ଏଥିର୍ଲାଗି କେନ୍ତା କିସମ ଦରକାର ସେଟା ବି ଜାଣିଥିବାର କଥା। ଆମ ରାଜ୍ୟ ଚାଷ କରାଯାଉଥିବାର ଉନ୍ନତ ବିହନ ଭିତରେ CO1, CO2, PKM1, ପୁସାନା ସଦାର ଆର୍ ସାତପତ୍ରିଆ ରହିଛେ। ଯେନ୍ ଭାଇ ବହେନମାନେ ବି ଜହ୍ନି ଚାଷ କରବାର୍ ଲାଗି ଯାଉଛନ୍, ସେମାନେ ଜାଣିଥିବାର କଥା ଯେ ସେମାନେ କେନ୍ତା ହିସାବେ ବିହନର ପ୍ରୟୋଗ କରବେ। ପ୍ରତି ଏକର ପିଛା ଜହ୍ନି ଲଗାବାର୍ ଲାଗି 2 kg ମଞ୍ଜି ଦରକାର ପଡ଼୍ସି। ମଞ୍ଜିକେ ଲଗାବାର ଆଗରୁ ପ୍ରତି 1 kg ଲାଗି 4 g ଥିରାନ୍ କିମ୍ବା କ୍ୟାପ୍ଟାନରେ ବିଶୋଧିତ କରବାର୍କେ ପଡ଼୍ସି। ଯେନ୍ ଭାଇ ବହିନମାନେ ଜହ୍ନି ଚାଷ କରବାର୍ ଲାଗି ଯାଉଛନ୍, ସେମାନେ ଜାଣିଥିବାର କଥା ଯେ ଜହ୍ନି ଲଗାବାର ସମିଆ କାଣା ଏ। ଖରାଦିନିଆ କି ଗ୍ରୀଷ୍ମ ଋତୁ ଜହ୍ନି ଫସଲର ସମିଆ ଫେବୃଆରୀରୁ ମାର୍ଚ୍ଚ ମାସ ଭିତରେ, ଆର୍ ବର୍ଷାଦିନିଆ ଫସଲ ଜୁନ୍ ମାସରୁ ଜୁଲାଇ ମାସ ଭିତରେ ଆରମ୍ଭ କରବାର୍କେ ହେବା। ଯେନ୍ ଭାଇ ବହିନମାନେ ଜହ୍ନି ଚାଷ କରବାର୍ ଲାଗି ଯାଉଛନ୍, ସେମାନେ ଜାଣିଥିବାର କଥା କି ଇ ଚାଷର ପ୍ରଣାଳୀ ମାନେ କାଣା ଏ। ପହଲା ତ ଜମିକେ 4-5 ଓଡ଼ ଚାଷ କରି ମାଟିକେ ଭଲ ଭାବେ ଗୁଣ କରିଦେବେ। ମାଟି ଭଲ ଭାବେ ଗୁଣ ହେଇଯିବାର ପରେ ତାର୍ ଉପରେ ମଇ ଦେଇଦେବେ। ଧାଡ଼ିକେ ଧାଡ଼ି ଗଛ ଲଗେଇ ଦେବାକେ ହେବା। ଧାଡ଼ିକେ ଧାଡ଼ି ଆର୍ ଗଛକେ ଗଛ ବ୍ୟବଧାନ 120 cm ଭିତରେ ରଖବାର୍କେ ହେବା। ପ୍ରତି ମଳାରେ 1 ଡଲା ଶୁଖା ଗୋବର ଖତ ମାଟି ସାଙ୍ଗେ ମିଶେଇ ରଖୁନ୍। ମାଟି ଭରବାର ପରେ ପ୍ରତି ମନ୍ଦାରେ ସର୍ବାଧିକ 5 ମଞ୍ଜି ଲଗାବାର ଦରକାର। ମଞ୍ଜି ଲଗାବାର ପରେ ପ୍ରତି ଏକର ପିଛା ସିଙ୍ଗଲ ସୁପର ଫସ୍ଫେଟ୍ 100 kg, ମ୍ୟୁରେଟ୍ ଅଫ୍ ପଟାସ 20 kg, ୟୁରିଆ 22 kg ପ୍ରୟୋଗ କରବାର୍କେ ହେସି। ଯେନ୍ ଭାଇ ବହିନମାନେ ଜହ୍ନି ଚାଷ କରବାର୍ ଲାଗି ଯାଉଛନ୍, ସେମାନେ ଜାଣିଥିବାର କଥା କି ଗଛ ଉଠବାର 25 ଭିତରେ କୁଡ଼ାକୁସା କରିଦେବାର୍କେ ପଡ଼୍ସି। କୁଡ଼ାକୁସା ସମିଆରେ ଅନାବନା ଘାସ ସବୁ ବାଛି ଦେବାର୍କେ ହେସି। କୁଡ଼ାକୁସା ସମିଆରେ ୟୁରିଆ 22 kg ଦେଇ ଗଛ ମୂଲକେ ମାଟି ଢାପି ଦେବାର୍କେ ହେସି। ଗଛ ସବୁ ଦୁଇପତ୍ରିଆ ହେଇଗଲେ ଇଥ୍ରେଲ ଉଷୋ 100 PPS ଅନୁପାତରେ ଝିଣ୍ଟି ଦେବାର୍କେ ହେସି। ଇଟାକେ ଝିଣ୍ଟବାର ସମୟରେ 15% ଗଛେ ନାଇଁ ଝିଣ୍ଟି କରି ଛାଡ଼ି ଦେବାର୍କେ ହେସି। ପ୍ରତି ସପ୍ତାହରେ ଏନ୍ତା କଲେ ମାଇ ଫୁଲ ବେଶୀ ପରିମାଣରେ ହେଇଥିସି। ଯେନ୍ ଭାଇ ବହିନମାନେ ଜହ୍ନି ଚାଷ କରବାର୍ ଲାଗି ଯାଉଛନ୍, ସେମାନେ ଜାଣିଥିବାର କଥା କି ଖରାଦିନିଆ ଜହ୍ନି ଫସଲରେ ନିୟମିତ ପାଣି ଝିଟି ଦେବାର୍କେ ହେଇଥିସି। ବର୍ଷାଦିନିଆ ଜହ୍ନି ଫସଲରେ ପାଣି ଝିଟବାର୍କେ ଦରକାର ନାଇଁ ପଡ଼େ। ଯେନ୍ ଭାଇ ବହିନମାନେ ବି ଜହ୍ନି ଚାଷ କରବାର୍ ଲାଗି ଯାଉଛନ୍, ସେମାନେ ଜାଣିଥିବାର କଥା ଯେ ଜହ୍ନି ଗଛେ କେନ୍ କେନ୍ ରୋଗ ପୋକ ଦେଖାଦେସି। ସାଧାରଣତଃ ଜହ୍ନି ଚାଷରେ ପତରମାଙ୍କୁ ପାଉଁସିଆ ରୋଗ ଦେଖାଦେସି। ଏନ୍ତା ରୋଗ ଦେଖାଦେଲେ ତାର ପ୍ରତିଷେଧକ ହିସାବେ ସଲଫେକସ ଗୁଣ ଝିଟବାର୍କେ ପଡ଼୍ସି। 1 liter ପାଣି ପିଛା 4 g ହିସାବେ ଇ ଉଷୋ ଝିଟବାର୍କେ ପଡ଼୍ସି। ଗଛେ ପତ୍ର ପୋଡ଼ା ରୋଗ ଦେଖାଦେଲେ ପ୍ରତି ଏକର ପିଛା DM45 ଉଷୋକେ 700 g 200 liter ପାଣିରେ ମିଶେଇ ଝିଟବାର୍କେ ପଡ଼୍ସି। ପୋକମାନଙ୍କନୁ ଫସଲକେ ରକ୍ଷା କରବାର୍ ଲାଗି ପ୍ରତି ଏକର ପିଛା 400 ml ଏଣ୍ଡୋସଲ 200 liter ପାଣିରେ ମିଶେଇ ଝିଟବେ। ଯେନ୍ ଭାଇ ବହିନମାନେ ଜହ୍ନି ଫସଲ କରବାର୍ ଯାଉଛନ୍, ସେମାନେ ଜାଣିଥିବାର କଥା ଯେ ଏଥର ଅମଲ କେନ୍ତା ହେସି। ପ୍ରତି ଏକର ପିଛା ହାରାହାରି 40-45 quintal ଜହ୍ନି ଅମଲ ହେଇଥିସି।
1: ଆକାଶବାଣୀ ସମ୍ବଲପୁର ପରିବେଶ ସୂଚନା ଶୁଣନ୍ତୁ। ଆଜି ଏଥିରେ ବାୟୁ ପ୍ରଦୂଷଣ ଓ ଏୟାର କ୍ୱାଲିଟି ଇଣ୍ଡେକ୍ସ ସମ୍ପର୍କରେ କହିଛନ୍ତି ଡକ୍ଟର ସମାପିକା ଦାସ।
3: ଆମ ଏହି ସୁନ୍ଦର ପୃଥିବୀ ବାୟୁମଣ୍ଡଳ ଦ୍ୱାରା ଆଚ୍ଛାଦିତ। ବାୟୁ ହେଉଛି ଏକ ମିଶ୍ରିତ ଉପାଦାନ। ଏଥିରେ ତିନୋଟି ମୁଖ୍ୟ ଗ୍ୟାସ୍ ଦେଖାଯାଏ। ଅମ୍ଳଜାନ 20.9%, ଯବକ୍ଷାରଜାନ 79% ଏବଂ ଅଙ୍ଗାରକାମ୍ଳ 0.3%। ଏହି ଗ୍ୟାସ୍ମାନଙ୍କର ଅନୁପାତରେ କୌଣସି ପ୍ରକାରର ପରିବର୍ତ୍ତନ ଦେଖାଦେଲେ ତାହା ଜୀବଜଗତକୁ ପ୍ରଭାବିତ କରିଥାଏ। ବାୟୁରେ ଥିବା ବିଭିନ୍ନ ଉପାଦାନମାନଙ୍କର ସମୀକରଣରେ ବୈଷମ୍ୟ ଓ ଅସନ୍ତୁଳନତା ସୃଷ୍ଟି ହିଁ ବାୟୁ ପ୍ରଦୂଷଣ। ଧୂଆଁ ହେଉଛି ବାୟୁ ପ୍ରଦୂଷଣର ଏକ ମୁଖ୍ୟ କାରଣ। ରୋଷେଇ ଘରୁ ନିର୍ଗତ ଧୂଆଁ ଏକ ବାୟୁ ପ୍ରଦୂଷକ ଭାବରେ କାମ କରେ। ଆମ ଦେଶରେ ରାସ୍ତାମାନଙ୍କରେ ଯାତାୟାତ କରୁଥିବା ଗାଡ଼ି ସଂଖ୍ୟା ପ୍ରାୟ 4 କୋଟିରୁ ଉର୍ଦ୍ଧ। ପେଟ୍ରୋଲ ଚାଳିତ ଇଞ୍ଜିନ୍ରୁ ବିଷାକ୍ତ କାର୍ବନ୍ ମୋନକ୍ସାଇଡ୍, ଜଳିନଥିବା ହାଇଡ୍ରୋକାର୍ବନ୍, ନାଇଟ୍ରୋଜେନ୍ ଅକ୍ସାଇଡ୍ ନିର୍ଗତ ହେଉଥିଲା ବେଳେ ବ୍ୟାବସାୟିକ ଡିଜେଲ ଚାଳିତ ଇଞ୍ଜିନ୍ରୁ ଗନ୍ଧକ ଓ କ୍ଷୁଦ୍ର ଅଣୁକଣା ନିର୍ଗତ ହୋଇ ବାୟୁମଣ୍ଡଳରେ ଭାସମାନ ଅବସ୍ଥାରେ ରହିଥାନ୍ତି। ସିସାଯୁକ୍ତ ପେଟ୍ରୋଲରୁ ଅଧିକ ବିଷାକ୍ତ ବାଷ୍ପ ବାହାରିଥାଏ। ଭାରତରେ ଥିବା ତାପଜ ବିଦ୍ୟୁତ କେନ୍ଦ୍ରଗୁଡ଼ିକ ଜାଳେଣୀ ଭାବରେ କୋଇଲା ବ୍ୟବହାର କରିଥାନ୍ତି। ଏହି ଉପାଦାନ କେନ୍ଦ୍ରଗୁଡ଼ିକରୁ ବିଶେଷ ଭାବରେ ଉଡ଼ନ୍ତା ପାଉଁଶ ସଲଫର ଡାଇଅକ୍ସାଇଡ୍ ନିର୍ଗତ ହୋଇ ବାୟୁମଣ୍ଡଳକୁ ପ୍ରଦୂଷିତ କରିଥାଏ। ସାର ଓ ରସାୟନ ପ୍ରସ୍ତୁତିକାରୀ କାରଖାନାଗୁଡ଼ିକ ଅନେକ ପରିମାଣରେ ବର୍ଜ୍ୟବସ୍ତୁ ତ୍ୟାଗ କରିଥାନ୍ତି। ସେଥିରୁ ଆମୋନିଆ, ଫ୍ଲୋରିନ୍, ନାଇଟ୍ରୋଜେନ୍ ଅକ୍ସାଇଡ୍, ସଲଫର ଡାଇଅକ୍ସାଇଡ୍ ନିର୍ଗତ ହୋଇ ବାୟୁମଣ୍ଡଳକୁ ପ୍ରଦୂଷିତ କରିବାରେ ସାହାଯ୍ୟ କରିଥାନ୍ତି। ଏହା ସହିତ ଚାଷୀମାନେ ଜମିରେ ପେଷ୍ଟିସାଇଡ୍, ଇନ୍ସେକ୍ଟିସାଇଡ୍ ବ୍ୟବହାର କରନ୍ତି, ଯାହା ବାୟୁ ସହିତ ଇଣ୍ଟରାକ୍ସନ୍ କରି ତାପମାତ୍ରା ବୃଦ୍ଧି କରିଥାଏ, ଯାହାକୁ ଗ୍ରୀନ୍ ହାଉସ୍ ଗ୍ୟାସ୍ ମଧ୍ୟ କୁହାଯାଏ। ବାୟୁ ଗୁଣବତ୍ତା ସୂଚକାଙ୍କ ମାନେ ଏୟାର୍ କ୍ୱାଲିଟି ଇଣ୍ଡେକ୍ସ ହେଉଛି ଏକ ସରକାରୀ ସଂଖ୍ୟା, ଯାହା ଦୈନନ୍ଦିନ ବାୟୁର ସ୍ୱଚ୍ଛତା କିମ୍ବା ପ୍ରଦୂଷଣ ମାତ୍ରାକୁ ଦର୍ଶାଇଥାଏ। ଏହା ବାୟୁରେ ଥିବା ବିଭିନ୍ନ ପ୍ରଦୂଷକର ଜଟିଳ ତଥ୍ୟକୁ ଏକ ସରଳ ସଂଖ୍ୟାରେ ପରିଣତ କରେ, ଯାହା ସାଧାରଣ ଲୋକଙ୍କୁ ବୁଝିବାରେ ସହାୟକ ହୁଏ। ଏହି ସୂଚକାଙ୍କ ସାଧାରଣତଃ 0-500 ମଧ୍ୟରେ ରହିଥାଏ। ଏହି ସ୍କୋର ଯେତେ କମ୍ ରହିବ ବାୟୁ ସେତେ ସ୍ୱଚ୍ଛ ରହେ, ସ୍କୋର ଯେତେ ବଢ଼ିବ ପ୍ରଦୂଷଣ ସେତେ ଅଧିକ ହେବ। ଏହି ଏୟାର କ୍ୱାଲିଟି ଇଣ୍ଡେକ୍ସ ମାପିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବାୟୁରେ ଥିବା ପ୍ରଦୂଷଣର ମାତ୍ରା ଏବଂ ଏହା ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପକାଉଛି ସେ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା। ଏହି ସୂଚକାଙ୍କର ସ୍କୋର ଯଦି 0-50 ମଧ୍ୟରେ ରହୁଛି, ବାୟୁର ଗୁଣବତ୍ତା ଭଲ ଏବଂ କୌଣସି ବିପଦ ନାହିଁ। ଏହା ଯଦି 51-100 ମଧ୍ୟରେ ରହେ, ଆମେ ସନ୍ତୋଷଜନକ କହିପାରିବା। ମାତ୍ର ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ସାମାନ୍ୟ ଅସୁବିଧା ରହିପାରେ। ଏହି ସ୍କୋର ଯଦି ଆଗକୁ ଯାଇ 200-300 ବା 300-400 ରହିଲେ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ସୂଚିତ କରିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହାନିକାରକ ହୋଇଥାଏ। ସ୍କୋର ଯଦି 400-500 ରହେ, ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରେ ଏବଂ ଘରୁ ବାହାରକୁ ବାହାରିବା ସ୍ୱାସ୍ଥ୍ୟ ପ୍ରତି ବିପଜ୍ଜନକ ଧରାଯାଏ। ଏହି ଏୟାର କ୍ୱାଲିଟି ଇଣ୍ଡେକ୍ସ ବାୟୁରେ ଥିବା 8ଟି ପ୍ରଦୂଷକ ଯେମିତିକି ଧୂଳିକଣା PM10, ଅତିସୂକ୍ଷ୍ମ ଧୂଳିକଣା PM2.5, ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍, ସଲଫର ଡାଇଅକ୍ସାଇଡ୍, କାର୍ବନ୍ ମୋନକ୍ସାଇଡ୍, ଓଜୋନ୍, ଏମୋନିଆ ଏବଂ ସିସାର ପରିମାଣ ସମ୍ପର୍କରେ ସୂଚାଇଥାଏ। ଏହାଦ୍ୱାରା ସହରରେ ବାୟୁ କେତେ ପ୍ରଦୂଷିତ ଏବଂ କେଉଁ କାରଣରୁ ବଢ଼ୁଛି ତାହା ସହଜରେ ଜାଣିହୁଏ ଏବଂ ଘରୁ ବାହାରିବା ନେଇ ସତର୍କତା ଜାରି କରାଯାଏ। ଆମମାନଙ୍କୁ ମଧ୍ୟ ଆମ ଆଖପାଖ ଅଞ୍ଚଳର ବାୟୁର ଗୁଣବତ୍ତା ବିଷୟରେ ଜାଣି ପ୍ରଦୂଷକ କେଉଁ ଉପାୟରେ କମାଯାଇପାରିବ ସେ ବିଷୟରେ ଚିନ୍ତା କରିବା ଆବଶ୍ୟକ।
1: ପରିବେଶ ସୂଚନା ଶୁଣିଲେ। ଆଜି ଏଥିରେ ବାୟୁ ପ୍ରଦୂଷଣ ଓ ଏୟାର କ୍ୱାଲିଟି ଇଣ୍ଡେକ୍ସ ସମ୍ପର୍କରେ କହିଲେ ଡକ୍ଟର ସମାପିକା ଦାସ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆଁତରା। ଗୀତ ରଚନା କରିଛନ୍ତି ଶିବଶଙ୍କର ପ୍ରଧାନ, ସଙ୍ଗୀତ ବିଜୟ କୁମାର ବେହେରା। କାର୍ଯ୍ୟକ୍ରମର ପ୍ରଥମ ଗୀତ ଶୁଣନ୍ତୁ, କଣ୍ଠଶିଳ୍ପୀ ଶ୍ରୀକାନ୍ତ ମୋହନ ବାରିକ।

ଶୁଣୁଥିଲେ ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦ୍ୟାନ୍ତରା। କଣ୍ଠଶିଳ୍ପୀ ଥିଲେ ଶ୍ରୀକାନ୍ତ ମୋହନ ବାରିକ ଏବଂ ପଦ୍ମିନୀ ଦ୍ୱାରା। ଗୀତ ରଚନା କରିଥିଲେ ଶିବଶଙ୍କର ପ୍ରଧାନ, ସଙ୍ଗୀତ ବିଜୟ କୁମାର ବେହେରା। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସୁଗମ ସଙ୍ଗୀତ ଶୁଣନ୍ତୁ। ପ୍ରଥମ ଗୀତ କଣ୍ଠଶିଳ୍ପୀ ସବିତା କୁମାରୀ ମିଶ୍ର, ଗୀତ ରଚନା କରିଛନ୍ତି ଶିବଶଙ୍କର ପ୍ରଧାନ।

ପରବର୍ତ୍ତୀ ଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ ବି ପୁଷ୍ପାଞ୍ଜଳି, ଗୀତ ରଚନା କରିଛନ୍ତି ଡକ୍ଟର ଗୀତାଞ୍ଜଳି ପତ୍ରୀ।

ସୁଗମ ସଙ୍ଗୀତ ଶୁଣିଲେ ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଏବଂ ପରେ ପରେ ସକାଳ 8:30 ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ରହିଛି ଆଲୋଚନା ବିଗ୍ରହମାନଙ୍କର ପହଣ୍ଡି ବିଜେ। ଆଲୋଚକ ରାମଚନ୍ଦ୍ର ଦାସ ମହାପାତ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।

ରଥ ଜଗନ୍ନାଥ ପ୍ରେମ, ଭକ୍ତି ଓ ଜ୍ଞାନର ଏକ ସମ୍ମିଳିତ ବିଗ୍ରହ, ତେଣୁ ତାଙ୍କର ପ୍ରତି ଲୀଳାରେ ବିଭିନ୍ନ ଭାବ ପ୍ରକଟିତ ହୋଇଥାଏ। ରଥଯାତ୍ରାକାଳୀନ ପହଣ୍ଡି ବି ଯେ ସେହିପରି ତାଙ୍କର ଏକ ଅପୂର୍ବ ଲୀଳା।

ରଥଯାତ୍ରା ଦିନ ପ୍ରାତଃକାଳରୁ ଆଳତି ଅବକାଶ ବଢ଼ିବା ପରେ ତିନି ବାଡ଼ରେ ଦୈନନ୍ଦିନ ବେଶ ସମାପନ ହୁଏ। ଏହି ସମୟ ମଧ୍ୟରେ ରୋଷ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା ପ୍ରଭୃତି ଶେଷ ହେବା ମଧ୍ୟରେ ଚାହାଣୀ ମଣ୍ଡପରେ ତିନି ରଥର ପ୍ରତିଷ୍ଠା ହୋମ କାର୍ଯ୍ୟ ସମାପନ କରାଯାଇଥାଏ। ଠାକୁରଙ୍କର ଭୋଗ ଲାଗି ହେଲା ପରେ ଜଳସିଞ୍ଚନ କରାଯାଇ ତିନି ବାଡ଼ରେ ମଙ୍ଗଳାର୍ପଣ ସମ୍ପନ୍ନ ହୁଏ। ତାପରେ ତିନି ବାଡ଼ରେ ଡୋର ଲାଗି ପୁଷ୍ପାଞ୍ଜଳି ଆଦି ନୀତିମାନ ବଢ଼ିବା ପରେ ମଣିମା ମଣିମା ଡାକ ମଧ୍ୟରେ ରୁନ୍ଧା ଫିଟାଯାଏ ଏବଂ ଆରମ୍ଭ ହୁଏ ଠାକୁରମାନଙ୍କର ପହଣ୍ଡି ପିଜେ।

0: ପହଣ୍ଡି ବିଜେ ବାସ୍ତବିକ ଏକ ଆକର୍ଷଣୀୟ ଦୃଶ୍ୟ। ଏହି ଦୃଶ୍ୟ ଦର୍ଶନ ପାଇଁ ସିଂହଦ୍ୱାର ଆଉ ବଡ଼ ଦାଣ୍ଡରେ ବିପୁଳ ସଂଖ୍ୟାରେ ଭକ୍ତ ସମବେତ ହୋଇଥାନ୍ତି। ତେବେ ଏହି ପହଣ୍ଡି ବିଜେ ଦୃଶ୍ୟର ଦୃଷ୍ଟିଭଙ୍ଗୀରୁ ଯେତିକି ମନମୁଗ୍ଧକର, ନୀତି ଦୃଷ୍ଟିରୁ ସେତିକି ପରମ୍ପରା ସିଦ୍ଧ। ତେଣୁ ଆଜିର ଆଲୋଚନାରେ ବିଷୟ ହେଉଛି ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବିଜେ ପରମ୍ପରା। ଆଲୋଚନା କରୁଛନ୍ତି ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର।
1: ପ୍ରଭୁ ଜଗନ୍ନାଥଙ୍କର ବର୍ଷରେ ବାର ମାସରେ ତେର ପର୍ବ ପାଳନ କରାଯାଏ। ପ୍ରଭୁ ଜଗନ୍ନାଥଙ୍କର ପ୍ରତିନିଧି ହିସାବରେ ମଦନମୋହନ, ବଳଭଦ୍ରଙ୍କ ପ୍ରତିନିଧି ହିସାବରେ ରାମକୃଷ୍ଣ ଏବଂ ଦୋଳଯାତ୍ରା ସମୟରେ ଦୋଳଗୋବିନ୍ଦ, ଏଇମାନେ ସବୁ ଠାକୁରଙ୍କର ଯେଉଁ ପ୍ରତିନିଧି ଅଛନ୍ତି, ସେ ବର୍ଷ ସମାନ ବିଭିନ୍ନ ଯାନିଯାତ୍ରାରେ ବାହାରକୁ ବାହାରନ୍ତି। କେବଳ ଏଇ ଘୋଷ ଯାତ୍ରାରେ, ଦ୍ୱାଦଶ ଯାତ୍ରାରେ ମୁଖ୍ୟ ଯାତ୍ରା ହେଉଛି ସ୍ନାନଯାତ୍ରା, ରଥଯାତ୍ରା। ଏଇ ରଥଯାତ୍ରା ସମୟରେ ସ୍ୱୟଂ ପ୍ରଭୁ ଜଗନ୍ନାଥ ପହଣ୍ଡି ବିଜେ କରନ୍ତି। ପ୍ରଥମ ପହଣ୍ଡି ବିଜେ କରନ୍ତି ଦେବସ୍ନାନ ପୂର୍ଣ୍ଣିମା ଦିନ। ପ୍ରଭୁ ରତ୍ନ ସିଂହାସନରୁ ଆମର ଚାରମାର ବନ୍ଧାଯାଇ ପ୍ରଭୁ ଜଗନ୍ନାଥ ପ୍ରଥମେ ପ୍ରଭୁ ସୁଦର୍ଶନ ସାତ ପାହାଚରେ ପହଞ୍ଚନ୍ତି, ସେଠି ତାଙ୍କର ତାହା ଲାଗେ। ତାପରେ ପ୍ରଭୁ ସୁଦର୍ଶନ ବିଜେ କରନ୍ତି ସବୁ ଦୈତାପତି ଏବଂ ଅନ୍ୟାନ୍ୟ ସେବାୟତମାନଙ୍କ ସହିତ ସ୍ନାନ ମଣ୍ଡପକୁ ବିଦାୟ କରନ୍ତି। ତାପରେ ପ୍ରଭୁ ବଳଭଦ୍ର ଆସି ମଧ୍ୟ ସେହି ସାତ ପାହାଚରେ ତାଙ୍କ ମସ୍ତକରେ ମଧ୍ୟ ଟାୟା ଲାଗି ହୁଏ, ସିଏ ମଧ୍ୟ ଆମର ସ୍ନାନ ବେଦୀକୁ ପହଣ୍ଡି ହୁଅନ୍ତି। ତାପରେ ମା ସୁଭଦ୍ରା, ତାପରେ ପ୍ରଭୁ ଜଗନ୍ନାଥ ଏହିପରି ପହଣ୍ଡିକି ଯେତେବେଳେ ପ୍ରଭୁ ଜଗନ୍ନାଥ ଘରୁ ବାହାରକୁ ବାହାରନ୍ତି ତାକୁ ଧାଡ଼ି ପହଣ୍ଡି କୁହାଯାଏ। ଏହି ଧାଡ଼ି ପହଣ୍ଡି ଆମର ସ୍ନାନ ପୂର୍ଣ୍ଣିମା ଦିନ କରାଯାଏ ଏବଂ ଶ୍ରୀଗୁଣ୍ଡିଚା ଦିନ କରାଯାଏ ଏବଂ ବାହୁଡ଼ା ଦିନ କରାଯାଏ। ଏକୁ ଧାଡ଼ି ପହଣ୍ଡି କୁହାଯାଏ, କ'ଣ ଏକ ସମୟରେ ତାପରକୁ ତାପର ସମସ୍ତ ଚାରିଜଣ ଯାକ ପ୍ରଭୁ ପହଣ୍ଡି ହେଇକରି ଯାଆନ୍ତି। ଏହି ପହଣ୍ଡିକି ଧାଡ଼ି ପହଣ୍ଡି କୁହାଯାଏ। ଏ ହେଉଛି ପହଣ୍ଡି ବିଧିର ପରମ୍ପରା।

କୁ ଯାଆନ୍ତି ଅଣସର ଘରକୁ, ତାକୁ କହନ୍ତି ଗୋଟି ପହଣ୍ଡି। ଏବଂ ଆମର ଯେଉଁ ଶ୍ରୀଗୁଣ୍ଡିଚା ଦିନ ମଧ୍ୟ ସେହିପରି ଯେତେବେଳେ ଅଣସର ଘରୁ ପ୍ରଭୁ ରଥ ଉପରକୁ ବିରାଜମାନ କରନ୍ତି ତାକୁ ମଧ୍ୟ ଧାଡ଼ି ପହଣ୍ଡି କୁହାଯାଏ, ଏବଂ ଯେତେବେଳେ ରଥରୁ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ତାକୁ ଗୋଟି ପହଣ୍ଡି କୁହାଯାଏ। ସେମିତି ବାହୁଡ଼ା ଦିନ ମଧ୍ୟ ପ୍ରଭୁ ଜଗନ୍ନାଥ ଧାଡ଼ି ପହଣ୍ଡି ହେଇକିରି ରଥାରୂଢ଼ ହୁଅନ୍ତି, ଏବଂ ଯେତେବେଳେ ଶ୍ରୀମନ୍ଦିରକୁ ଯାଆନ୍ତି ତାକୁ ମଧ୍ୟ ଗୋଟି ପହଣ୍ଡି କୁହାଯାଏ। ଏହି ପ୍ରକାର ଭାବରେ ପହଣ୍ଡି ପ୍ରଭୁ ଜଗନ୍ନାଥଙ୍କୁ କରାଯାଏ। ଏବଂ ପହଣ୍ଡିରେ ମୁଖ୍ୟତଃ ସେବା ହେଉଛି ଦୈତାପତିମାନଙ୍କର, ଶ୍ରୀରଙ୍ଗର ଯାହା ଦାୟିତ୍ୱ ଯେହେତୁ ପ୍ରଭୁ ଜଗନ୍ନାଥ ଦୈତାପତିମାନଙ୍କୁ ଦେଇଛନ୍ତି, ଏବଂ ଅନ୍ୟାନ୍ୟ ସେବାୟତମାନେ ପଣ୍ଡା ପୁଷ୍ପାଳକ ସେମାନେ ଡୋରରେ ରହନ୍ତି, ଏବଂ ଅନ୍ୟାନ୍ୟ ସେବାୟତ ଆଜିକାଲି ମଧ୍ୟ ପହଣ୍ଡିରେ ରହୁଛନ୍ତି।

0: ପହଣ୍ଡିବି ଯେ ସମୟରେ ସାତ ପାହାଚ ନିକଟରେ ଠାକୁରମାନଙ୍କର ଟାହିଆ ଲାଗି ହୋଇଥାଏ। ଟାହିଆ ଲାଗି ପରେ କ୍ରମାନ୍ୱୟରେ ସୁଦର୍ଶନ ସୁଭଦ୍ରାଙ୍କ ରଥରେ, ବଳଭଦ୍ର ତାଳଧ୍ୱଜ ରଥରେ, ସୁଭଦ୍ରା ଦେବୀ ଦଳନ ରଥରେ ଆଉ ଜଗନ୍ନାଥ ନନ୍ଦିଘୋଷ ରଥରେ ବିଜେ ହୁଅନ୍ତି। ଠାକୁରମାନେ ରଥକୁ ବିଜେ କରିବା ପରେ ତିନି ଠାକୁରଙ୍କର ଚକା ଅପସର ଅଣାଯାଏ ଏବଂ ଚକା ଅପସର ଲାଗି ହୋଇ ରୁନ୍ଧା ବଢ଼େ। ତାପରେ ମଦନ ମୋହନ ଆଉ ରାମକୃଷ୍ଣଙ୍କୁ ରଥରେ ବିଜେ କରାଯାଏ।
1: ପହଣ୍ଡି ପ୍ରଥମ ଆରମ୍ଭ ହେବା ପୂର୍ବରୁ ପ୍ରଭୁ ଜଗନ୍ନାଥଙ୍କୁ ମଙ୍ଗଳାରୋପଣ କରାଯାଏ। ମଙ୍ଗଳାରୋପଣ ବିଧି ପରେ ଡୋର ଲାଗି କରାଯାଏ, ମାନେ ପ୍ରଭୁଙ୍କୁ ଯେଉଁ ଅଣ୍ଟାରେ ଏବଂ ମସ୍ତକରେ ଡୋର ଲାଗି କରାଯାଏ ଏବଂ ଏଇ ଡୋର ଲାଗି କରିବା ପରେ ପ୍ରଭୁ ଜଗନ୍ନାଥଙ୍କର ସେବାୟତମାନେ ପ୍ରଭୁଙ୍କୁ ଆଗପଟେ ଡୋର ଅଣ୍ଟାରେ ଭିଡ଼ନ୍ତି ଏବଂ ପଛପଟେ ମୁଣ୍ଡରେ ଯେଉଁ ଲାଗିଥାଏ ସେ ଡୋରକୁ ଭିଡ଼ିକିରି ଆଣନ୍ତି। ପ୍ରଭୁ ଯେମିତି ମଣିଷ କାଳିଆ ହାତୀ ଝୁଲି ଝୁଲିକିରି ଆସିଲା ପରି ପ୍ରଭୁ ଦେଖାଯାଆନ୍ତି। ତାଙ୍କ ମସ୍ତକରେ ଯେଉଁ ଟାହ୍ୟାଟି ଲାଗିଥାଏ ସେ ଏଡ଼େ ସୁନ୍ଦର ଦେଖାଯାଏ, ଆପଣ ଭାବିବେ ପ୍ରଭୁ ନିଜକୁ ନିଜେ ମଣିଷକୁ ଡାକିଲା, ଭକ୍ତକୁ ଡାକିବା ପରି ସେ ମୁଣ୍ଡକୁ ହଲାନ୍ତି। ସେଇ ପହଣ୍ଡି ବିଜେ ସମୟରେ ସେଇ ମସ୍ତକର ଟାହ୍ୟା ଯେତେବେଳେ ଆସିକିରି ପ୍ରଭୁ ଜଗନ୍ନାଥ ସିଂହଦ୍ୱାର ନିକଟରେ ପହଞ୍ଚି ଯାଆନ୍ତି, ସିଂହଦ୍ୱାର ପୁରା ଭରିପୁର ଯାଏ ସେ ଟାୟା ଏବଂ ପ୍ରଭୁଙ୍କୁ ଭରିପୁର ଯାଏ ଏବଂ ସେ ଯେତେବେଳେ ରଥ ଉପରକୁ ଠାକୁର ତାପରେ ପହଣ୍ଡି ହେଇକିରି ଉଠନ୍ତି ସେ ଟାହ୍ୟାରେ, ଆପଣ ଯେତେ ଦୂରରେ ଥିଲେ ମଧ୍ୟ ଆପଣ ଜାଣିପାରିବେ ଯେ ହଁ ପ୍ରଭୁ ଜଗନ୍ନାଥ ଆସୁଛନ୍ତି, ବଳଭଦ୍ର ଆସୁଛନ୍ତି। ଆପଣ ସେ ଟାହ୍ୟାରୁ ଦେଖିକିରି ବହୁତ ଦୂରରେ ଭକ୍ତ ଥିଲେ ମଧ୍ୟ ସେ ପହଣ୍ଡି ସମୟରେ ପ୍ରଭୁ ଯେଉଁ ସୁନ୍ଦର ଦେଖାଯାଆନ୍ତି ତାର କେବଳ ଯିଏ ଆଖିରେ ଦେଖିଛି ଏବଂ ଯିଏ ପହଣ୍ଡି କରିଛି ସିଏ ତାର ଅନୁଭୂତି ନିଶ୍ଚୟ ଭାବରେ ଜାଣିପାରିବ।

ଏହି ପହଣ୍ଡିର ବିଶେଷ ଲକ୍ଷଣ ହେଉଛି ଯେତେବେଳେ ପ୍ରଭୁ ଜଗନ୍ନାଥ ଅଟକି ଯାଆନ୍ତି ସେ ସମୟରେ ଆମର ଖୁଣ୍ଟିଆ ସେବକ ଦୁଇଟି ବେତ ଧରି ମଣିମାନ ଦେଇ ଯେତେବେଳେ ଡାକିକିରି ପ୍ରଭୁଙ୍କୁ ଡାକେ ଫେର ପ୍ରଭୁ ଚାଲନ୍ତି ଏବଂ ଦୈତାପତିମାନେ ଆ ଭାଇ ଚାଲ ଭାଇ କହିକିରି ତାକୁ ଯେତେବେଳେ ସମ୍ବର୍ଦ୍ଧନା କରନ୍ତି ସେ ଫେର ଚାଲିଯାଏ ଫେର କିଛି ବାଟ ଗଲା ପରେ ଯେତେବେଳେ ଥକିକି ରହିଯାଆନ୍ତି ଫେର ଏଇ ଖୁଣ୍ଟିଆ ସେବକ ଏବଂ ଦୈତାପତିମାନେ ତାକୁ ଡାକି ଡାକିକିରି ପ୍ରଭୁଙ୍କୁ ଚଲେଇ ଚଲେଇକିରି ନିଅନ୍ତି ଏବଂ ସେ ଯେଉଁ ଠୁକୁରୁ ଠୁକୁରୁ ପିଲାଟି ଚାଲିଲା ପରେ ଯେମିତି କୃଷ୍ଣ ଭଗବାନ ନିଶ୍ଚୟ ଚାଲିଥିଲେ ସେ ପ୍ରଭୁ ଯେତେବେଳେ ଠୁକୁରୁ ଠୁକୁରୁ ଏଇ ପହଣ୍ଡି ହେଇକିରି ଯାଆନ୍ତି ସମସ୍ତ ଭକ୍ତ ବିହୋଳ ହୋଇ ପାଗଳ ହୋଇଯାଆନ୍ତି ଏବଂ ସମସ୍ତେ ତାଙ୍କ ପାଖକୁ ଦୌଡ଼ିବାକୁ ଚାହାନ୍ତି।

ପହଣ୍ଡି ବିଜେ ସମୟରେ ଶ୍ରୀମନ୍ଦିରର ସିଂହଦ୍ୱାର ଏକ ଅପରୂପ ଶୋଭା ଧାରଣ କରେ। ସେବାୟତମାନଙ୍କର ମଣିମା ମଣିମା ଡାକ, ଘଣ୍ଟୁଆମାନଙ୍କର ଘଣ୍ଟ ବାଦନ, ଭକ୍ତମାନଙ୍କର ପୁଷ୍ପ ବର୍ଷଣ, ଠାକୁରମାନଙ୍କ ମସ୍ତକରେ ଟାହିଆର ଅପୂର୍ବ ଦୋଳନ ଏବଂ ହରିବୋଲ ହୁଳହୁଳିର ମଧୁର ଧ୍ୱନି ସମୁଦାୟ ପରିବେଶକୁ ରସାପ୍ଲୁତ କରି ଭକ୍ତ ହୃଦୟରେ ଯେଉଁ ମହାଭାବ ଉଦ୍ରେକ କରେ ତାହା ବର୍ଣ୍ଣନାତୀତ।

ଶ୍ରୀ ଜଗନ୍ନାଥଙ୍କ ଭକ୍ତ ମାନସରେ ପୁରୀ ମନ୍ଦିରରେ ଥିବା ବାଇଶି ପାହାଚ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିନେଇଛି। ସେହି ପଥର ପାହାଚଗୁଡ଼ିକୁ ଚଢ଼ି ମନ୍ଦିରକୁ ଯିବାବେଳେ ଠାକୁରଙ୍କ ପ୍ରତି ସତେ ବା ଆର୍ଦ୍ର ହେବାକୁ ଆରମ୍ଭ କରେ ଭକ୍ତମାନଙ୍କ ମନ। ମନ୍ଦିର ଯାତ୍ରାବେଳେ ଭକ୍ତମାନେ ବାଇଶି ପାହାଚ ହାତରେ ସ୍ପର୍ଶ କରି ମଥାରେ ଲଗାନ୍ତି। ସିଂହଦ୍ୱାର ସଂଲଗ୍ନରେ ଥିବା ମୁଖଶାଳାକୁ ଅତିକ୍ରମ କଲେ ଆଗରେ ପଡ଼େ ଗୋଟାଏ ସୋପାନ ଶ୍ରେଣୀ, ଲମ୍ବା ଅନୁସ କିନ୍ତୁ ମସୃଣ। ଏଗୁଡ଼ିକ ମୁଖଶାଳାର ପଶ୍ଚାତ ଭାଗରୁ ଆରମ୍ଭ ହୋଇ ଉପରକୁ ଉପରକୁ ଉଠି ସ୍ପର୍ଶ କରିଛି କୁର୍ମବେଢ଼ା ଦ୍ୱାର। ମୁଖଶାଳା ଓ କୁର୍ମବେଢ଼ା ମଧ୍ୟରେ ରହିଛି ମାତ୍ର 20 ଗୋଟି ପାହାଚ। ତେବେ ସୋପାନ ଶ୍ରେଣୀର ଶେଷ ଆଡ଼କୁ ଡାହାଣ ପଟେ ଉତ୍ତର ଦିଗରେ ଆନନ୍ଦ ବଜାର ପ୍ରବେଶ ପଥରେ ରହିଛି ଆଉ 2 ପାହାଚ। ଏ 2 ପାହାଚ ଆରମ୍ଭ ହୋଇଛି ଅଷ୍ଟାଦଶତମ ସୋପାନରୁ ଏବଂ ପ୍ରସରିଛି ଉତ୍ତରକୁ ଆନନ୍ଦ ବଜାର ଦ୍ୱାରା ଯାଏ। 22 ଯାକ ପାହାଚର ଆୟତନ ଏକ ପ୍ରକାରର ନୁହେଁ। ସମସ୍ତ ସୋପାନ ଅବଶ୍ୟ ବଉଳମାଳା ଓ କୁଣ୍ଡା ପଥରରେ ନିର୍ମିତ ଏବଂ ଅଧିକାଂଶର ପ୍ରସ୍ତ 5 ଫୁଟ। ପାହାଚଗୁଡ଼ିକର ଉଚ୍ଚତା ମାତ୍ର 6-7 ଇଞ୍ଚ ଏବଂ ଲମ୍ବା ପ୍ରାୟ 40 ଫୁଟ। ସୋପାନ ଶ୍ରେଣୀର ଉତ୍ତର ଓ ଦକ୍ଷିଣ ପଟେ ମଧ୍ୟ ରହିଛି ପାଚେରୀ। 22 ପାହାଚ ଦେଇ ମନ୍ଦିରକୁ ଉଠିଲା ବେଳେ ତୃତୀୟ ପାହାଚର ଦକ୍ଷିଣ ପାର୍ଶ୍ୱରେ ରହିଛି ଗୋଟାଏ ଅନୁଚ ମନ୍ଦିର, ଯାହା କାଶୀ ବିଶ୍ୱନାଥ ଦେବାଳୟ ରୂପେ ପରିଚିତ। ଏହି ଉପାସନା ପୀଠକୁ ଲାଗି ଅନ୍ୟ ଏକ ଅନୁଚ ମନ୍ଦିର ରହିଛି। ଏଠାରେ ରାମ ଓ ସୀତା ପୂଜା ପାଆନ୍ତି। କେତେକ ବିଦ୍ୱାନମାନେ 22 ପାହାଚର ମହତ୍ତ୍ୱ ପ୍ରତିପାଦିତ କରିବା ପାଇଁ ଯାଇ କିଛି ତତ୍ତ୍ୱ ବଖାଣନ୍ତି। ସେମାନଙ୍କ ମତରେ ଦେବତାଙ୍କୁ ପାଇବା ପଥରେ ମାନବ 22 ପ୍ରକାରର ଦୋଷ ଦୁର୍ବଳତା ଅତିକ୍ରମ କରିବାକୁ ହୁଏ, ଏଣୁ ଶ୍ରୀମନ୍ଦିରରେ ରହିଛି ଏହି 22 ଗୋଟି ପାହାଚ। ତେବେ ତତ୍ତ୍ୱର ତାତ୍ପର୍ଯ୍ୟ ଯାହା ହେଉ ନା କାହିଁକି, 22 ପାହାଚର ପବିତ୍ରତାକୁ କେହି ଅସ୍ୱୀକାର କରନ୍ତି ନାହିଁ। ଏହି 22 ପାହାଚକୁ ମଧ୍ୟ ପିତୃଲୋକର କ୍ଷେତ୍ର ବୋଲି ଗ୍ରହଣ କରାଯାଏ। ଏଣୁ ଆଶ୍ୱିନ ମାସ ପ୍ରଥମାର୍ଥରେ ଏଠାରେ ଯାତ୍ରୀମାନେ ମହାଳୟା ଶ୍ରାଦ୍ଧ କରନ୍ତି। ଶ୍ରାଦ୍ଧ ସାରି ଦଶମ ପାହାଚର ଏକ ଚତୁଷ୍ମଣି କ୍ଷେତ୍ରରେ ପିଣ୍ଡ ଅର୍ପଣ କରାଯାଏ।

0: ଆପଣମାନେ ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ବିଷୟ ରହିଥିଲା ବିଗ୍ରହମାନଙ୍କର ପହଣ୍ଡି ବିଜେ ସମ୍ପର୍କରେ। ଆଲୋଚକ ଥିଲେ ରାମଚନ୍ଦ୍ର ଦାସ ମହାପାତ୍ର, ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ।
1: ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସୁଗମ ସଙ୍ଗୀତ ଶୁଣନ୍ତୁ। ପ୍ରଥମ ଗୀତ କଣ୍ଠଶିଳ୍ପୀ ମୀରା ମିଶ୍ର, ବୃନ୍ଦାବନ ଜେନାଙ୍କ ଗୀତ ରଚନା।

ସୁଗମ ସଙ୍ଗୀତ ଶୁଣିଲେ। କଣ୍ଠଶିଳ୍ପୀ ଥିଲେ ମୀରା ମିଶ୍ର, ପ୍ରମୋଦ କୁମାର ପଣ୍ଡା ଏବଂ ସୁନୀତି ବେହେରା। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ।

0: ଆପଣମାନେ ଏହି କାର୍ଯ୍ୟକ୍ରମରେ ନିଜର ମନପସନ୍ଦର ଓଡ଼ିଆ କଥାଚିତ୍ର ଗୀତ ଶୁଣିବା ପାଇଁ ଆମ ପାଖକୁ ଫୋନ୍ କରନ୍ତୁ। ଆମ କେନ୍ଦ୍ରର ଟେଲିଫୋନ୍ ନମ୍ବର ହେଲା 0663241231 ଏବଂ 0663241240। ଆଜିର ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ମୁଁ ସତ୍ୟନାରାୟଣ ସାହୁ, ବୈଷୟିକ ସହାୟତା ଅଜୟ କୁମାର ସାହୁ ଏବଂ ଜ୍ୟୋତିପ୍ରକାଶ ମିଶ୍ର। ହ୍ୟାଲୋ,
1: ଜୟ ଜଗନ୍ନାଥ, ନମସ୍କାର।
0: ଜୟ ଜଗନ୍ନାଥ, ନମସ୍କାର ଭାଇ, କିଏ କହୁଛନ୍ତି, ଆପଣଙ୍କ ପରିଚୟ ଦେବେ।
1: ମୁଁ ଭାରତରେ ପରିଚିତ ରେଡିଓ

0: ଯା ହଉ ନାରାୟଣ ଭାଇ, ରେଡିଓକୁ ଆପଣ ଏତେ ଭଲ ପାଉଛନ୍ତି ଯେ ଆଜି ଆପଣ ରେଡିଓ ଲଭର ହେଇପାରିଛନ୍ତି, ସେଟା ଆମ ପାଇଁ ଗର୍ବ ଗୌରବର କଥା। ଆଉ କେମିତି ଅଛନ୍ତି? ନାଇଁ, ବର୍ଷା ଋତୁ ତ ବର୍ଷା ହବ ନିଶ୍ଚିତ, ସ୍ୱାଭାବିକ କଥା ଇଏ। ଆଉ ଆମର ଚାଷୀ ଭାଇମାନେ ତ ଅପେକ୍ଷା କରିକି ରହିଛନ୍ତି ବର୍ଷାକୁ ରୁଆ ବିହୁଡ଼ା କରିବା ପାଇଁ, ତେଣୁ ବର୍ଷା ଦିନରେ ବର୍ଷା ହେବାଟା ଏକ ସ୍ୱାଭାବିକ ପ୍ରକ୍ରିୟା, ପ୍ରାକୃତିକ ପ୍ରକ୍ରିୟା। ବର୍ଷାରେ ଆମକୁ ଭିଜିବାକୁ ପଡ଼ିବ। କୋଉ ଗୀତ ଶୁଣିବେ କୁହନ୍ତୁ ପ୍ରଥମେ?
1: ମତେ ଶୁଣିବେ ଯାହାକୁ ରଖିବେ ଅନନ୍ତର ଏ ଘର ଏ ଅଗଣା ଏ ଦାଣ୍ଡ ଦୁଆର ବହୁତ ଭଲ ସମସ୍ତ ଗୀତ ଟି ଶୁଣେଇ ଦେବେ।
0: ଆଜ୍ଞା ଆଜ୍ଞା,
1: ଗୀତଟା ଟି ମୁଁ ଡେଡିକେଟ କରି ମୋର ବନ୍ଧୁ ଅଛନ୍ତି ବରଗଡ଼ର ଉପେନ୍ଦ୍ର ସୁନା, ହରେଶ ପରୁଆ, ସୁବଳ ସାହୁ, ସୁବଳ ଭୋଇ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଆଉ ଆମର କଟକର ଆକାଶବାଣୀ ସେବା ପରିଷଦର ଅଛନ୍ତି ବହୁତ, ଯେମିତିକି ଡଲି ମମିନା ଗୀତା, ଆମର ସମୀର ପଣ୍ଡା ଭାଇ, ସମସ୍ତଙ୍କୁ ଶୁଣେଇ ଦେବେ।
0: ନିଶ୍ଚୟ ନିଶ୍ଚୟ, ଆପଣଙ୍କର ପସନ୍ଦର ଗୀତଟିକୁ ଆପଣଙ୍କର ସମସ୍ତ ବନ୍ଧୁ, ଆମର ଯେଉଁ ଆକାଶବାଣୀର ବିଭିନ୍ନ ଶ୍ରୋତା ଭାଇ ଭଉଣୀମାନେ ଅଛନ୍ତି, ସମସ୍ତେ ମିଶିକି ଶୁଣି ନିଅନ୍ତୁ।
1: ଆଜ୍ଞା ରହୁଛି, ନମସ୍କାର।
0: ନମସ୍କାର ଆଜ୍ଞା।

0: ହ୍ୟାଲୋ।
1: हेलो।
0: ହଁ, ଆକାଶବାଣୀ ସମ୍ବଲପୁର ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧକୁ ସ୍ୱାଗତ କରୁଛୁ। ଆପଣଙ୍କର ପରିଚୟ ଦେବେ।
1: ଆଜ୍ଞା, ଇଏ ଦୋଳଗୋବିନ୍ଦ ମିଶ୍ର, ସୁଲେଇ ଗାଁ କିଣିଡ଼ା ବ୍ଲକ ଝାରସୁଗୁଡ଼ା ଜିଲ୍ଲାରୁ କହୁଛି। ଆଜ୍ଞା,
0: ଦୋଳଗୋବିନ୍ଦ ଭାଇ, ପହିଲା କେନ୍ ଗୀତ ଶୁଣିବେ କହିଦଉନ୍।
1: ମନ ଆକାଶର ଆ ମନ ଆ ପ୍ରୀତି ଗୋଟେ ଗୀତ ଅଛି। ଆଜ୍ଞା, ଟିକେ
0: ଆ ମିତ ଆ।
1: ଆଜ୍ଞା,
0: ଆଚ୍ଛା ଆଚ୍ଛା,
1: ସେଟା ଅଛେ କେ?
0: ହଁ ଅଛି।
1: ଆଜ୍ଞା, ହେ ଗୀତଟା ଶୁଣିଦେବେ। ଆଜ୍ଞା,
0: ନିଶ୍ଚୟ ଶୁଣାମା। ବାକି କାଣା କରୁଛନ୍ କହୁନ୍।
1: ଆଜ୍ଞା, ଆମେ ପୂଜା ପାଠ କରୁଛୁ। ଏଇଟା ଆଜି ଏଇଟା ଗୋଟେ ମାନେ ଯିବାର ଅଛି, ଗୋଟେ ରୁଦ୍ରାଭିଷେକ କରି ଯିବାର ଅଛି ଆଜି।
0: ଆଚ୍ଛା,
1: ଏଇଟା ବାହାରମୁ, ଏଇଟା ମାନେ 10 ବଜେ ନା ଆପଣାରେ ହିଁ ସେଟା ହେବା।
0: ହଁ ହଁ, ଆପଣ ପୂଜା ପାଠଟା କେବେ ନୁ ଆରମ୍ଭ କଲେନ?
1: ପୂଜା ପାଠ ତ ଆଜ୍ଞା ମାନେ ମୁଇଁ ଯେତେବେଳେ ଏଇଟା 6 କ୍ଲାସ୍ ପଢ଼ୁଥିଲି ସେତେବେଳେ ବାପା ସାଙ୍ଗେ ଟିକେ ଟିକେ କରୁଥିଲି ଆଜ୍ଞା କରବାରଟା,
0: ସାଙ୍ଗେ ଯାଇକିରି ଶିଖି ଶିଖି ଶିଖିକିରି ଆସିଛନ୍।
1: କିନ୍ତୁ ତାପରେ ପଢ଼ାପଢ଼ିରେ ରହିଲି, ପଢ଼ାପଢ଼ି ସରିଲା ପରେ ମାନେ କାମ କାମ କୁମା କଲି, ବାକି ଯେତେବେଳେ ବାପା ଗ୍ରିଡ୍ ସ୍ଥିତି ଆସିକିରି ତାଙ୍କ ସାଙ୍ଗେ ସାହାଯ୍ୟ କରିଲି।
0: ହଁ ହଁ,
1: ଆଉ ଏବେ ଏବେ
0: ପଢ଼ାପଢ଼ି କେତେ ଜାଗେ କଲେ କି?
1: ଯାଇକିରି ସବୁବେଳେ କରାକରି କରସୁଁ।
0: ଦୋଳଗୋବିନ୍ଦ ଭାଇ, ପଢ଼ାପଢ଼ି କେତେ ଜାଗେ କରିଛନ୍?
1: ପଢ଼ାପଢ଼ି ଆଜ୍ଞା ଏଇଟା +3ଟା ଆଜ୍ଞା କ୍ଲିୟର ନି ହେଲା ଆଜ୍ଞା।
0: ଓହୋ, ଆଉ ସାଂସ୍କ୍ରିଟ ରଖିଥିଲେ ଭାଲ?
1: ଆଜ୍ଞା,
0: ସାଂସ୍କ୍ରିଟ ରଖିଥିଲେ କି?
1: ସାଂସ୍କ୍ରିଟଟା ଟିକେ ଆଜ୍ଞା ନେଇ ରଖିପାରିଲି। ଏକ୍ଚୁଲି ଏକ୍ଚୁଲି ସତ କଥା କହିଲେ ଆଜ୍ଞା, ଏଇଟା ମୋର ଟିକେ ମାନେ ପଢ଼ାଟା ଟିକେ ଗଡ଼ବଡ଼ ହେଇଗଲା ଆଜ୍ଞା। ଏକ୍ଚୁଲି ମୁଁ
0: ନାଇଁ, ଆପଣ ଯେହେତୁ ପୂଜା ପାଠ ଲାଇନ୍ ଥି ଯାଇଛନ୍ ବୋଇଲେ ସଂସ୍କୃତଟା ଆପଣଙ୍କୁ ସାହାଯ୍ୟ କରିଥାନ୍ତା ବୋଲି ମୁଁ ଆପଣଙ୍କୁ ପଚାରିଲି।
1: ଆପଣ ଠିକ କହୁଛନ୍ ଆଜ୍ଞା, ସେ ବିଷୟରେ ବି କହିଦେଉଛେ। ମୁଇଁ ଏକ୍ଚୁଲି ଆଜ୍ଞା ପଢ଼ବାର୍ ଲାଗି ଚାହୁଁଥିଲି ଆଜ୍ଞା, ଆର୍ଟ ସାଂସ୍କ୍ରିଟ ପଢ଼ିଥିଲି।
0: ଆଜ୍ଞା ଆଜ୍ଞା,
1: କିନ୍ତୁ ଟିକେ ସେ ସମୟରେ ମୋର ବାପାର ବି ଟିକେ ମାନେ ଆମର ଯେନ୍ତା ମୁଇଁ ଟିକେ ଭଲ ମାର୍କ ରଖି ପକାଲି ବୋଲେ କହିଲେ କି ଯେ ନାଇଁ, ପିଲାଟା ଭଲ ମାର୍କ ରଖିଛି, ଆଉ ସାଇନ୍ସ ପଢୁ ସାଇନ୍ସ ପଢୁ କହିକି ମାଷ୍ଟର ମାନେ, ତ ସେଥିର୍ଲାଗି ମୁଇଁ ସାଇନ୍ସ ପଢ଼ି ଗଲି। ତ ମାନେ ଇନୁ ଆଜ୍ଞା ମୋର ଗୋଟେ ଜୀବନ ଦି ମୁଇଁ ଏଇଟା ଶିଖିଲି ଯେ ମାନେ ଛୁଆର ଆଜ୍ଞା ବିରୁଦ୍ଧରେ ପାଠ ଆଜ୍ଞା ନାଇଁ ପଢ଼ାବାର କଥା ଆଜ୍ଞା।
0: ଆଜ୍ଞା ଆଜ୍ଞା, ସେଟା ତ ସତ କଥା। ଆମର ପ୍ରତ୍ୟେକ ବାପା ମା ଆଜି ବୁଝିବାର ଦରକାର ଯେ ଗୋଟେ ମାନେ ପୁଅ ହଉ କି ଝିଅ ହଉ, ସେ କାଣା ଚାହୁଁଛି, ତାର ଜୀବନରେ କାଣା ବନବାର ଲାଗି ଚାହୁଁଛେ, ସେଟା ଆମେ ତାକେ ଗୁରୁତ୍ୱ ଦେବାର କଥା। ଆଉ ଆମର ଇଚ୍ଛାଟାକେ ତାର ଜୀବନଥି ଯଦି ଜବରଦସ୍ତି ଜବରନ ଲଦି ଦେମା କି ନାହିଁ, ସେ ଛୁଆର ଭବିଷ୍ୟତଟା ଅନ୍ଧାର ଆଡ଼କେ ପଳେଇଯିବା। ଯେନ୍ତାକି ଆପଣଙ୍କର ଆପଣ ସେ ବିଜ୍ଞାନରୁ ପଳେଇ ଆଇଛନ୍ ଶ୍ଳୋକ ଆଡ଼କେ, ବୋଇଲା ବେଳେ ଯେମିତି ହେଲେ ବି ଆପଣଙ୍କୁ ଟିକେ ସଂସ୍କୃତ ରଖିଥିଲେ ସୁବିଧା ହେଇଥିତା। ଆଜ୍ଞା, ହଁ ହଁ, ସେ ଯାହା ବି ହଉ ଇହାଦେ ଯେନ୍ ବୃତ୍ତି ଥି ରହିଛନ୍, ତାକେ ଆହୁରି କେନ୍ତା ବରକସ କରି ହେବା ସେଥିର୍ ଲାଗି ଟିକେ ଚେଷ୍ଟା କରୁନ୍। ସବୁ ପୂଜା। ଆଜ୍ଞା ଆଜ୍ଞା,
1: ହ୍ୟାଲୋ।
0: ହଁ ହ୍ୟାଲୋ, ହଁ ନମସ୍କାର, ସ୍ୱାଗତ କରୁଛୁ ଆପଣଙ୍କୁ ଆମର ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ କେ।
2: ଆଜ୍ଞା ଧନ୍ୟବାଦ, ମୁଁ ବରଗଡ଼ କଟାପାଲି ସ୍ୱର୍ଣ୍ଣପ୍ରଭାକର କହୁଛି। ଆଜ୍ଞା, ବହୁତ ଦିନ ଆପଣଙ୍କ ସାଙ୍ଗେ କଥା ନା ହେବା, ମୋତେ ନାଇଁ ଲାଗବାର ପରେ।
0: ଆଚ୍ଛା ଆଚ୍ଛା, ସ୍ୱର୍ଣ୍ଣପ୍ରଭା ଭଉଣୀ ଆପଣ ଅଛନ୍ ତାହେଲେ ଲାଇନ୍ ଥି ନାଇଁ? ହଉ ହଉ, କେନ୍ତା ଅଛନ୍?
2: ଆମେ ଭଲ ଅଛେ ଆଜ୍ଞା, ଆଉ ବହୁତ ଦିନ ନାଇଁ ଲାଗବାର ବେଲେ ମୁଇଁ ଭାଇ କଲ୍ କରିଥିଲେ, ତାଙ୍କ ନମ୍ବର ନୁ କଲ୍ କରିକରି ଯୁଡ଼ି ହେଇଗଲି।
0: ଆଚ୍ଛା ଆଚ୍ଛା, ଯା ହଉ, ଖୁସି ଲାଗ୍ଲା। ଏନ୍ତା ଶ୍ରୋତା ମାନେ ଆମର ଶ୍ରୋତା ଭାଇ ଭଉଣୀ ଯେତିକି ଅଛନ୍ ସମସ୍ତେ ଏନ୍ତା ଯୁଡ଼ି ଯୁଡ଼ା ହଉଥାଉ, ଆମର ଭିତରେ ଯେନ୍ ପରିବାର ଅଛି ଆକାଶବାଣୀ ପରିବାରର ସମ୍ପର୍କଟା ଆହୁରି ବରକସ ହଉଥାଉ। ଆଜ୍ଞା ଆଜ୍ଞା, କାହାକେ ଡେଡିକେଟ୍ କର୍ମା?

0: ନିଶ୍ଚୟ ନିଶ୍ଚୟ ନିଶ୍ଚୟ ଦୋଳଗୋବିନ୍ଦ ଭାଇ, ଆମର ଯେତିକି ତ ଆପଣ ନାଁ ଧରିଲେ ସମସ୍ତେ ଆକାଶବାଣୀର ନିୟମିତ ଶ୍ରୋତା, ଆକାଶବାଣୀ ସାଙ୍ଗରେ ଜଡ଼ିତ ହେଇକି ରହିଛନ୍। ତାର୍ ପରେ ଶ୍ରୋତା ବନ୍ଧୁମାନଙ୍କୁ ଆମର ବି ଗୋଟେ ଅନୁରୋଧ ରହିବା, ଆମେ ଯେନ୍ ଗୀତମାନେ ଡେଡିକେଟ୍ କରୁଛୁଁ, ଅଲଗା ଲୋକମାନଙ୍କେ ବି ଯଦି ଡେଡିକେଟ୍ କରିଥାନ୍ତ, ତାଙ୍କର ବି ଗୋଟେ ଆଗ୍ରହ ବଢ଼ତା, ସେମାନେ ବି ରେଡ଼ିଓ ଶୁଣିବା ଲାଗି ଆଗଭର ହେତେ। ପରିବାର ବନ୍ଧୁ ବାନ୍ଧବ ଏମାନଙ୍କେ ବି ଆମେ ଡେଡିକେଟ୍ କରିଥାଉ ବୋଲେ ସେମାନଙ୍କର ବି ଗୋଟେ ଆଗ୍ରହଟେ ବଢ଼ତା। ତାଙ୍କୁ ତ ଆଗ କରବାର କଥା ନାହିଁ। ହଉ ଠିକ ଅଛେ ଦୋଳ ଗୋବିନ୍ଦ ଭାଇ, ଆପଣଙ୍କର ପସନ୍ଦର ଗୀତଟାକେ ଶୁଣିନ।
1: ଠିକ, ଧନ୍ୟବାଦ।

0: ହ୍ୟାଲୋ
1: ହ୍ୟାଲୋ ସାର୍, ନମସ୍କାର, ଗୁଡ୍ ମର୍ଣ୍ଣିଂ।
0: ନମସ୍କାର, ଗୁଡ୍ ମର୍ଣ୍ଣିଂ। ଆପଣ କିଏ କହୁଛନ୍ତି, ଟିକେ ପରିଚୟ ଦେବେ?
1: ଓକେ ସାର୍, ହ୍ୟାଲୋ ଏଭ୍ରିୱାନ୍, ହ୍ୟାଲୋ ସମ୍ବଲପୁର। ମୁଁ ସାର୍ ଆପଣଙ୍କ ସହ ସେକେଣ୍ଡ ଟାଇମ୍ କଥା ହେଉଛି। ଦିସ୍ ଇଜ୍ ମାମା ମିଶ୍ର, ଆଇ ଆମ୍ ଫ୍ରମ୍ ଭୁବନେଶ୍ୱର। ମାମା ମିଶ୍ର, ମନେ ପଡ଼ିଲା?
0: ହଁ ହଁ, ମାମା ମ୍ୟାଡମ୍ କେମିତି ଅଛନ୍ତି?
1: ହଁ ସାର୍, ଭଲ ଅଛି। ଆଣ୍ଡ ଆପଣ ସତ୍ୟରଞ୍ଜନ ସାର୍, ରାଇଟ୍?
0: ହଁ, ସତ୍ୟ ନାରାୟଣ ସାହୁ ମୁଁ କହୁଥିଲି।
1: ହଁ, ସତ୍ୟନାରାୟଣ ସାର୍। ଓକେ ସାର୍, ଆପଣଙ୍କ ସହ କଥା ହେଇଛି। ଆପଣ ଭଏସ୍ରୁ ଜାଣିଲି, ଦେଖିଲେ ଆପଣ ଏତେ ଚିହ୍ନା ଚିହ୍ନା ହେଇଗଲେଣି।
0: ଆଜ୍ଞା,
1: କଥା ହଉଛି ନା ବେଳେବେଳେ।
0: ଆଚ୍ଛା, ବାକି ଆପଣ ପଢାପଢି ଆପଣଙ୍କର କଣ୍ଟିନ୍ୟୁ କରୁଥିଲା ନା ବୋଧେ?
1: ହଁ, ରାଇଟ୍ ରାଇଟ୍। ମୁଁ କହିନଥିଲି, ମୁଁ ଗୀତ ଶିଖୁଛି, ଶାୟରୀ ଶିଖୁଛି, ତାପରେ MBA ପାଇଁ ପ୍ରିପାରେସନ କରୁଛି।

0: ଆପଣ ଠିକ
1: ଆଚ୍ଛା
0: ମନେ ରଖିଛନ୍ତି
1: ଆଜ୍ଞା,
0: ସାର୍।
1: ଆଉ
0: ଆମର ସେ କାଲି
1: ମଞ୍ଚରେ
0: ରଥଯାତ୍ରା
1: କିଛି ପରଫର୍ମାନ୍ସ ଦେଲେଣି?
0: ସାର୍ କ'ଣ କହିଲେ?
1: ଆପଣ ଯେଉଁ ଗୀତ ଶିଖୁଛନ୍ତି ବିଭିନ୍ନ
0: ହଁ
1: ମଞ୍ଚରେ, ସେମିତି କିଛି ପରଫର୍ମ କଲେଣି ନା ନାହିଁ?
0: ହଁ ସାର୍, ଷ୍ଟେଜ ଷ୍ଟେଜରେ ଟିକେ ଡର ଥିଲା, ଷ୍ଟେଜ ସୋ ଟିକେ କରି କରି ପରଫର୍ମାନ୍ସ ଟିକେ ଡର ଛାଡ଼ିଛି, ମମିଙ୍କ ଗାଳି ଶୁଣିକି ଡର ଛାଡ଼ିଛି। ଆଣ୍ଡ ଏବେ ଟିକେ ଆଲବମ୍ ପ୍ରାକ୍ଟିସ ଆଲବମ୍ ବି କରିଥିଲି, ଏବେ ଗୀତ ପ୍ରାକ୍ଟିସ କରୁଛି। କାହିଁ କୋଭିଡ ବେଳେ ଏବେ ଗୋଟେ ବର୍ଷ ହେଲାଣି ଛାଡ଼ି ଦେଇଥିଲି, ତ ଏବେ ଆକୁ ରିଆଜ କରୁଛି। ପ୍ରାକ୍ଟିସ କଲା ପରେ ପୁଣି ଆଉ ଥରେ ଯେମିତି ଆଗରୁ ଆଲବମ୍ ପରଫର୍ମାନ୍ସ ଗୀତ ପରଫର୍ମାନ୍ସ କରୁଥିଲି ଷ୍ଟେଜରେ କରିବି।
1: ଆଜ୍ଞା ଆଜ୍ଞା, ଆଉ ଘରେ ସବୁ କିଏ କିଏ ଅଛନ୍ତି?
0: ସାର୍ ଘରେ ଅଛନ୍ତି ଭାଇ ଭାଉଜ, ଦି ଝିଅ ତ ବାହାରେ ଅଛନ୍ତି, ଆଣ୍ଡ ଆମେ ସୁଇଟ୍ ଆଣ୍ଡ ସର୍ଟ ଫ୍ୟାମିଲି, ଡାଡି ମମି ମୁଁ ଆଉ
1: ଆଚ୍ଛା ଆଚ୍ଛା
0: ଆପଣ ଆପଣମାନଙ୍କର କଥାବାର୍ତ୍ତା ଆଉ ସୁନ୍ଦର ସୁନ୍ଦର।
1: ଆଚ୍ଛା ମାମା ଭଉଣୀ, କହିଲେ ଦେଖି ଆପଣ ଏଇ ଆମର ଆକାଶବାଣୀ ସମ୍ବଲପୁର କେନ୍ଦ୍ର କେବେଠୁ ଶୁଣିବା ଆରମ୍ଭ କଲେ?
0: ସାର୍ ମୁଁ ଶୁଣିଲିଣି, ତଥାପି ବର୍ଷେ ଦୁଇ ବର୍ଷ ହେଲାଣି ଶୁଣିଲିଣି, କାହିଁକି ମୁଁ ଜାଣିଛି ସମସ୍ତେ ସବୁଆଡୁ ଫୋନ କରନ୍ତି, ସମସ୍ତଙ୍କ ଭାଷା ଅଲଗା କିନ୍ତୁ ଆମ ହୃଦୟ ଗୋଟେ।
1: ହଁ ହଁ, ସେଟା ତ ନିଶ୍ଚୟ, ମାନେ ଆମର ବିଭିନ୍ନତା ଭିତରେ ଏକତା ଆମର ଅଛି ଭାରତୀୟ ପରମ୍ପରାରେ।
0: ସେଇଟା ତ ଆମ ଦେଶର ଗୋଟେ ଶକ୍ତି ନା, ଏକତା
1: ଆଜ୍ଞା ଆଜ୍ଞା
0: ବା ୟୁନିଟି।
1: ହଁ
0: ହ୍ୟାଲୋ
1: ନା ନା, ମୁଁ ଆମେ ଜାଣିବାକୁ ଚାହୁଁଥିଲୁ ଯେ ଆପଣ କାଠୁ ପ୍ରେରଣା ପାଇଲେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଶୁଣିବା ପାଇଁ, ନା ନିଜେ ଏମିତି ଜଷ୍ଟ?
0: ନିଜେ ଏମିତି ଜଷ୍ଟ ଶୁଣୁ ଶୁଣୁ ଟ୍ୟୁନ୍ କରୁ କରୁ, ମୁଁ ତ ସେଇଥିପାଇଁ ଅଲଗା ଚ୍ୟାନେଲରେ ବାଇଟ୍ ଦିଏ ନା ସୋସାଇଟି ପାଇଁ,
1: ଆଚ୍ଛା
0: ଭଲ ଭଲ ମେସେଜ ଦିଏ,
1: ଆଜ୍ଞା।
0: ଆଣ୍ଡ ମୁଁ ସେ ନିଜେ ଶୁଣୁ ଶୁଣୁ ଆପ୍ରେ ମୋତେ ଏଇଟା ନଜର ପଡ଼ିଲା,
1: ଯାହା ହଉ ଖୁସି ଲାଗିଲା,
0: ଆପଣଙ୍କ ସହିତ କନେକ୍ଟ ହେବାର ଯୋଗ୍ୟ ମାନେ ଇଚ୍ଛା ଥିଲା ତ ହେଇଗଲି ଆଉ।
1: ଆଜ୍ଞା ଆଜ୍ଞା, ଯାହା ହଉ ଆମ ପରିବାରର ଜଣେ ସଦସ୍ୟ ଆପଣ ହେଇଗଲେ, ତା ସାଙ୍ଗରେ ଆପଣଙ୍କର ସାଙ୍ଗସାଥୀଙ୍କୁ ବି ଆମ ସହିତ ସାମିଲ କରେଇବେ ବୋଲି ଆମେ ଆଶା ରଖିବୁ।
0: ସିଓର ସାର୍, ଆମର ଗୋଟେ ପରିବାର ବଢିଲେ ଆମ ପାଇଁ ଭଲ ନା,
1: କାଲି
0: ପାଇଁ ହାପି ରଥଯାତ୍ରା ଟୁ ୟୁ ଆଣ୍ଡ ଏଭ୍ରିୱାନ୍।
1: ଆପଣଙ୍କୁ ବି ଜଗନ୍ନାଥ ତାଙ୍କର ଆଶୀର୍ବାଦ ପ୍ରଦାନ କରନ୍ତୁ।
0: ସମସ୍ତେ ଜଗନ୍ନାଥଙ୍କୁ ଦେଖନ୍ତୁ, ଭିଡ଼ରେ ଯାଆନ୍ତୁନି, ଟିକେ ସେଠି ରଖନ୍ତୁ, ଆଉ ଭଲରେ ଯାଇକି ଭଲରେ ଆସନ୍ତୁ, ମୋତେ ବି ଆପଣ ଆଶୀର୍ବାଦ ଦିଅନ୍ତୁ, ଜଗନ୍ନାଥ ମୋ କଥା ଶୁଣିବେ।
1: ଆଜ୍ଞା, ଆଉ ଆଜି କୋଉ ଗୀତ ଶୁଣିବେ କହିଲେ ନି ଯେ?
0: ଆପଣଙ୍କ ହିସାବରେ ଗୋଟେ ଭଲ ଭଜନ ମୋ ଫ୍ୟାମିଲିକୁ, ମୋ ସାଙ୍ଗ ଚିନୁକୁ ଆପଣଙ୍କୁ ଡେଡିକେଟ୍ କରିଦେବେ, ଆପଣଙ୍କ ହିସାବରେ ଭଲ ଭଜନଟେ।
1: ଆଚ୍ଛା ଆଚ୍ଛା, ଆମର ତ କଥାଚିତ୍ର ଗୀତ ବାଜିବ, ଠିକ ଅଛି ଏଇ ଗୀତଟା ଶୁଣି ନିଅନ୍ତୁ, ଆପଣଙ୍କୁ ଭଲ ଲାଗିବ।
0: ଓକେ ସାର୍, ରହିଲି ସାର୍।
1: ଓକେ
0: ନମସ୍କାର।

0: ଭଲ ଲାଗ୍ସି, ସେ ଯାତ୍ରା ବି ବହୁତ ବଢ଼ିଆ ଜମକ ଧରସି, ବହୁତ ଲୋକ ଭିଡ଼ ହେସନ୍। ଆଜ୍ଞା ଆଜ୍ଞା, ଆଉ ଘରେ ସବୁ କିଏ କିଏ ଅଛନ୍? ଆଜ୍ଞା
1: ଘରେ ଅଛନ୍, ଆଜ୍ଞା ମୋର ସ୍ତ୍ରୀ ଅଛନ୍, ଆଉ ଦୁଇ ଝିଅ, ଯୋଉ ଗୁଟେ ଝିଅ ଗଲାନ ଆମର ମ୍ୟାରେଜ ହେଲାନ, ଆଉ ଗୁଟେ ଝିଅ ଅଛେ ଘରେ ସର୍ଭିସ କହୁଛେ ଟାଟା ମୋଟର ସୋରୁମରେ ସମ୍ବଲପୁରରେ।
0: ଆଜ୍ଞା ଆଜ୍ଞା,
1: ତାପରେ ଆମର ଭାଇ ଭଉଣୀ ସବୁ ତ ବାହାରେ ଅଛନ୍, ସମ୍ବଲପୁର ଅଛନ୍। ଆଜ୍ଞା
0: ଆଜ୍ଞା,
1: ମୋର ଭାଇଟେ ଅଛେ ବି ସମ୍ବଲପୁରରେ, ସୁଶାନ୍ତ କୁମାର ସାହୁ, ନାନୀଟେ ବି ଅଛେ ଆଜ୍ଞା ସରୋଜ କୁମାରୀ ସାହୁ, ସେ ବି ସମ୍ବଲପୁରରେ ଅଛେ।
0: ଆଜ୍ଞା ଆଜ୍ଞା, ଯାହା ହଉ ବହୁତ ଦିନ ପରେ ଆପଣଙ୍କର ସାଙ୍ଗରେ କଥାବାର୍ତ୍ତା ଲାଗିକିରି ବହୁତ ଭଲ ଲାଗ୍ଲା ଆଜ୍ଞା। ଆଉ ଆପଣଙ୍କର ପସନ୍ଦର ଗୀତଟାକେ ଶୁଣିନୁ।
1: ଆଜ୍ଞା
0: ଆଜ୍ଞା,
1: ମୁଁ ତ ଆଜି ଆଦେ ସମ୍ବଲପୁର ଆସିଛି ଆଜ୍ଞା।
0: ଆଚ୍ଛା ଆଚ୍ଛା,
1: ଆସିକରି ସାଙ୍ଗେ ହେଲେ ଅନୁରୋଧ ଏଇଟା ଟଚ୍ କଲି।
0: ଆହ, ମାନେ ଆଜି ପୁରା ମାଇଣ୍ଡରେ ବସେଇ ଦେଇଥିଲେ ଯେ ଆଜି ହେଲୋ ଅନୁରୋଧ ଅଛେ, ମାନେ ମୁଇଁ କଲ୍ କରମି ଆଉ ଗୀତ ଶୁଣିବି ବୋଲି ନାଇଁ କେଁ?
1: କାଲି ସ୍ୱର୍ଣ୍ଣ ଭଉଣୀ ସଙ୍ଗେ ଆମ ସ୍ୱର୍ଣ୍ଣ ପ୍ରଭାକର ଯୋଉ କଟା ବୋଲି,
0: ହଁ ହଁ ହଁ,
1: କାଲି ସମ୍ବଲପୁରରେ ଆମେ କଥା ହେଇଥିଲୁ ଯେ ସେତିକି ମତେ ରିମାଇଣ୍ଡ କରିଦେଇଥିଲେ, କାଲି ଓଡ଼ିଆ ଅଛେ। ମୁଁ କହିଲି ଘରକେ ଗଲେ
0: ହଁ
1: ମୁଁ ଯଦି ଟାଇମ୍ ମିଳିବା ବୋଲେ କର୍ମି ବୋଲିକରି କହିଥିଲି ତାଙ୍କୁ।
0: ଆଜ୍ଞା ଆଜ୍ଞା, ଯାହା ହଉ ରେଡ଼ିଓ ପ୍ରତି ଆପଣଙ୍କର, ଆମର ଆକାଶବାଣୀ ସମ୍ବଲପୁର କେନ୍ଦ୍ର ପ୍ରତି ଆପଣମାନଙ୍କର ଏତିକି ଭଲ ପାଇବା ଦେଖିକିରି ଆମକେ ବି ଖୁସି ଲାଗୁଛି ଆଜ୍ଞା। ବହୁତ ବହୁତ ଧନ୍ୟବାଦ ଆଜ୍ଞା।
1: ଆଗତ ଆପଣଙ୍କୁ କର୍ମା ଆଜ୍ଞା, ଆପଣଙ୍କର ସାଙ୍ଗେ ଆମର
0: ନିହାତି
1: ମାନେ ପରିଚିତ ହେଇଗଲା ହେଲା
0: ଆଜ୍ଞା।
1: ତାପରେ ଆମର ଅଛନ୍ ଘରେ ଆଜ୍ଞା, ତିନି ଅଛନ୍, କୋତଳନି ମ୍ୟାଡ଼ାମ
0: ଆଜ୍ଞା,
1: ଜୀବନ ସାଥୀ
0: ଆଜ୍ଞା,
1: ତାପରେ ଆମର ଯୋଉ ଝିଅ ଆଜ୍ଞା ସ୍ୱପ୍ନା ସୋନାଲି, ନାଟିଆ ଅଛେ କାହ୍ନା ଆଜ୍ଞା, ଆଉ ଆମର ନାନୀ ଅଛେ ଆଜ୍ଞା ସମ୍ବଲପୁରରେ, ସରୋଜ କୁମାରୀ ସାହୁ, ଭାଇ ସୁଶାନ୍ତ କୁମାର ସାହୁ, ଭାଇ ବୋଉ ଦୀପ୍ତି ସାହୁ, ଆଉ ଅଛନ୍ ଆଜ୍ଞା ସମ୍ବଲପୁରରେ ଆମର ଘନିଷ୍ଠ ମାନେ ଦାଦା
0: ଆଜ୍ଞା
1: ଭୀମଚନ୍ଦ ସାହୁ, ଆମର ଅଛନ୍ ଇନ ଆମର ମାନେ ତାପରେ ସମ୍ବଲପୁରରେ, ତାପରେ ତାଙ୍କର ୱାଇଫ୍ ଅଛନ୍ ଆଜ୍ଞା ପ୍ରଭାତୀ ସାହୁ, ଆଉ ରତନ ନାନୀ ଅଛନ୍ ଆଜ୍ଞା ପାନିକୋଚିଆ ନ ସମ୍ବଲପୁରରେ
0: ଆଜ୍ଞା,
1: ଆପଣ
0: ଯେତିକି ବନ୍ଧୁ ବାନ୍ଧବଙ୍କୁ ଡେଡିକେଟ୍ କରୁଛନ୍ତି ଗୀତଟା, ସେମାନଙ୍କୁ ଫୋନ୍ କରିକି ବି କହିବେ ଯେ କାର୍ଯ୍ୟକ୍ରମ ଆମର ଆକାଶବାଣୀ କେନ୍ଦ୍ର ସମ୍ବଲପୁର କେନ୍ଦ୍ରର କାର୍ଯ୍ୟକ୍ରମ ମାନେ ଶୁଣିବେ।
1: ନିୟମିତ
0: ଠିକ ଅଛି, ଆପଣଙ୍କର ପସନ୍ଦର ଗୀତଟାକେ ଶୁଣି ନଉନ୍ ଇହାଦେ।
1: ଚିତ୍ତରଞ୍ଜନ ପୁରୋହିତ, ଡାଲବିନ ଅଛନ୍, ତା ଭାଇ ସତ୍ୟଭାମା ପୁରୋହିତ
0: ଆଜ୍ଞା ଆଜ୍ଞା,
1: ଋଷି ରୋତା ଅଛନ୍ ଡାଲବିନ, ଠାକୁର ପୁରୋହିତ ଅଛନ୍ ଡାଲବିନ
0: ଆଜ୍ଞା,
1: ଆଉ ଅଛନ୍ ଆଜ୍ଞା ଆମର ପୁରୁଣା ଶ୍ରୋତା ପଞ୍ଚାନନ ପଞ୍ଚ, ରବୀନ୍ଦ୍ରନାଥ ମେହର
0: ଆଜ୍ଞା,
1: ଆହୁରି ପୁରୁଣା ଆଜ୍ଞା ଶ୍ରୋତା ମାନେ ବହୁତ ଅଛନ୍, ନା ମାନେ କେତେ କହିମା, ଆପଣଙ୍କ ସମସ୍ତଙ୍କୁ ଡେଡିକେଟ୍ କରିବେ ଆଜ୍ଞା।
0: ନିଶ୍ଚୟ ନିଶ୍ଚୟ, ଆପଣଙ୍କର ପସନ୍ଦର ଗୀତଟାକେ ସମସ୍ତଙ୍କର ସାଙ୍ଗେ ମିଶିକି ଶୁଣି ଠିକ ଠିକ, ଯାହା ହଉ ଖୁସିର ବିଷୟ ଶୁଣି ନଉନ୍ ଗୀତଟା।
1: ନମସ୍କାର ଆଜ୍ଞା,
0: ନମସ୍କାର।

0: हेलो हेलो। हाँ, किए कहते परिचय देवे?
1: कुम्हारी नो प्रशांत कुमारी कहूँ आज्ञा।
0: प्रशांत भाई, आपणकर लाउड स्पीकर देकर कथा लागुछन कि?
1: नहीं आज्ञा, लाउड स्पीकर नहीं है।
0: अच्छा, गाँटा केन कहले? कुम्हारी।
1: लोककला गाँ कुम्हारी रू प्रशांत कुमारी कहूँ। नमस्कार आज्ञा।
0: हाँ नमस्कार आज्ञा। केन गीत सुनबे पहला कह दउन?
1: पहला देवी गीतटा देवे श्री जगन्नाथ फिल्मर टिके छई टिके लाज मिसी हेला जो कविता से गीतटा देवे।
0: निश्चय दमा। बाकी प्रशांत भाई कहुन, निजर बाबदे टिके कहुन, आपण काणा करुछन काणा?
1: ଆଜ୍ଞା, ଆସନ୍ତା କାଲି ତ ରଥଯାତ୍ରା ହେଉଛି,
0: ହଁ ହଁ
1: ମୁଁ ଟିକେ ରଥଯାତ୍ରା ଆମର ଗାଁର ରଥଯାତ୍ରା ଟିକେ କହିମି।
0: ହଁ କହୁନ
1: ଯେ ଆମର ଗାଁର ରଥଯାତ୍ରାରେ ଟିକେ ଅଲଗା ପରମ୍ପରା ହେସି,
0: ଆଜ୍ଞା।
1: ଯେ ପହିଲା ଆମର ଗାଁର 400 ମିଟର ଦୂରିଆରେ କାଲେଶ୍ୱର ବାବାଙ୍କର ମନ୍ଦିର ଅଛି,
0: ଆଜ୍ଞା।
1: ଶିବ ମନ୍ଦିର।
0: ହଁ ହଁ
1: ବୋଲେ ପହିଲା ଶିବ ମହାପ୍ରଭୁଙ୍କୁ ଗୋଟେ ଶୋଭାଯାତ୍ରାରେ
0: ଆଚ୍ଛା,
1: ଜଗନ୍ନାଥ ମନ୍ଦିରକୁ ଅଣା ହେସି,
0: ଶିବ ମହାପ୍ରଭୁଙ୍କୁ ଜଗନ୍ନାଥ ମନ୍ଦିରକେ ଅଣା ହେସି?
1: ଅଣା ହେସି।
0: ଆଚ୍ଛା,
1: ତାପରେ ସେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ତାଙ୍କୁ ଟିକେ ବରଣ କରାଯିବା, ପୂଜା
0: ହଁ
1: ଅର୍ଚ୍ଚନା କରାଇକିରି ତାଙ୍କୁ ମନ୍ଦିର ଭିତରେ ପ୍ରବେଶ କରାହେସି।
0: ଆଚ୍ଛା ଆଚ୍ଛା,
1: ଆଉ ସେ ମନ୍ଦିରରେ
0: ହଁ
1: ତାପରେ ଜଗନ୍ନାଥ ମହାପ୍ରଭୁ ମାନେ ତିନି ମହାପ୍ରଭୁ
0: ହଁ
1: ସୁଦର୍ଶନ ସାଙ୍ଗରେ ବାହାରସନ୍।
0: ଓହୋ,
1: ଆଉ ଜଗନ୍ନାଥ ଆମର କାଲେଶ୍ୱର ବାବା ଯେନ୍ ଅଛନ୍ ସେ ବଳରାମଙ୍କର ସାଙ୍ଗରେ ତାଙ୍କର ରଥରେ ବସୁଛନ୍,
0: ଆଚ୍ଛା ଆଚ୍ଛା।
1: ବସିକିରି ଯାଏସନ୍।
0: ଓ, ତାହେଲେ ତ ଏଇଟା ଆପଣଙ୍କର କୁମାରୀନ ଗୋଟେ ନିଆରା ପରମ୍ପରାରେ ମାନେ ରଥଯାତ୍ରାଟା ହେଉଛି,
1: କିମ୍ବଦନ୍ତୀ ଅନୁସାରେ
0: ଆଜ୍ଞା।
1: ଯେତେବେଳେ ଆମର ଗାଁରେ ପ୍ରଥମ ରଥଯାତ୍ରା ହେଲା
0: ହଁ ହଁ
1: ଜଗନ୍ନାଥ ମନ୍ଦିର ନାହିଁ,
0: ଆଚ୍ଛା
1: ଆମର ଗାଁର ଗଙ୍କିଆ ମହାଦେବଙ୍କୁ ନେଇକିରି
0: ହଁ ହଁ ହଁ
1: ଆରମ୍ଭ କରିଥିଲେ ରଥଯାତ୍ରା।
0: ଓହୋ,
1: ସେଥିର୍ଲାଗି ସେ ପରମ୍ପରାକେ ବଜାୟ ରଖିକିରି
0: ହଁ ହଁ ହଁ
1: ସବୁଦିନେ ତାଙ୍କ ମହାଦେବ ଆସନ୍ ଗୋଟେ ଶୋଭାଯାତ୍ରାରେ।
0: ଆହା,
1: ହଁ
0: ହଁ ହଁ
1: ମହିଳାମାନେ ଚୋରାଙ୍କ ରଥ ଟଣା
0: ବୋଲେ ଆପଣଙ୍କର କୁମ୍ଭାରୀ ନବୀ ତିନିଟା ରଥ ଚାଲୁଛି?
1: ତିନିଟା ରଥ ଅଛି ଆଜ୍ଞା।
0: ଆଚ୍ଛା,
1: ବୋଲେ ମହିଳାମାନେ ଚୋରାଙ୍କ ରଥ ଟାଣସନ୍,
0: ହଁ ହଁ ହଁ
1: ଯୁବକ ମାନେ ପିଲାମାନେ ଯେନ୍ ମାନେ ଅଛନ୍ ଜଗନ୍ନାଥଙ୍କ ରଥ ଟାଣସନ୍,
0: ଆଜ୍ଞା।
1: ବାକି ବୁଜୁର୍ଗ ମାନେ ଯେନ୍ ମାନେ ମାନେ
0: ହଁ ହଁ
1: ବୟସ୍କ ଲୋକମାନେ ସେମାନେ ବଳରାମଙ୍କ ରଥ ଟାଣସନ୍,
0: ତାର ସାଙ୍ଗରେ ଭଗବାନ ଶିବ ବି ବସିଥିବେ। ଯାହା ହଉ, ବହୁତ ବଢ଼ିଆ କଥାଟେ, ନୂଆ କଥାଟେ ଶିଖିବାକେ ପଡ଼ିଲା ଆପଣଙ୍କର। ମାନେ କୁମ୍ଭାରୀରେ ଏନ୍ତା ରଥଯାତ୍ରା ହେସି ବୋଲି ପ୍ରାୟ ଲୋକ ତ ନାଇଁ ଜାଣିଥିବେ। ଆମର ଯେନ୍ ଶ୍ରୋତା ବନ୍ଧୁମାନେ ଜାଣବାର୍ ଲାଗି ଚାହୁଁଛନ୍ କୁମ୍ଭାରୀର ଏଇ ଜଗ ମାନେ ରଥଯାତ୍ରାର ପରମ୍ପରାଟା, ସେମାନେ ନିହାତି ଭାବେ କାଲି କୁମ୍ଭାରୀକେ ପହଞ୍ଚିବାର କଥା, ଆଜ୍ଞା। ଯାହା ହଉ, ଆପଣଙ୍କର ରଥଯାତ୍ରା ଶୁଭଙ୍କର ହଉ, ସୁଖମୟ ହଉ ଜୀବନ ଆପଣଙ୍କର। ପ୍ରଭୁ ଜଗନ୍ନାଥ, ବାବା ମହାଦେବ, ମା ସୁଭଦ୍ରା, ବଳଭଦ୍ର ଜୀଉ, ଏମାନେ ସମସ୍ତେ ମିଶିକିରି ଆପଣଙ୍କୁ ଆଶୀର୍ବାଦ କରୁନ୍। ଆଉ ଆପଣଙ୍କର ଗାଁର ରଥଯାତ୍ରା

0: ରା ବହୁତ
1: ଗୁରୁ
0: ବଢ଼ିଆ ହଉ।
1: ଛୁଆମାନଙ୍କୁ ସାରା ପଶ୍ଚିମ ଓଡ଼ିଶା ଓଡ଼ିଶାବାସୀଙ୍କୁ ଆଶୀର୍ବାଦ କରନ୍ତୁ।
0: ଆଜ୍ଞା ଆଜ୍ଞା ଠିକ୍ ଅଛେ, ଆପଣଙ୍କର ଗୀତଟାକେ ଶୁଣି ନଉନ୍ ଇହାଦେ।
1: ଆଜ୍ଞା ନମସ୍କାର। ଆଜ୍ଞା
0: ନମସ୍କାର।
1: ଡେଲିକେଟ୍ କରୁ ଆଜ୍ଞା।
0: ହଁ ହଁ
1: ଆମର ଜଗପାଲ ବାବୁ ତାଙ୍କ ଦୋକାନରେ ମୁଁ ଅଛେ।
0: ଆଜ୍ଞା
1: ଆମର ପୁଷ୍ପାଞ୍ଜଳି କୁମାରୀ, ଅଭିଜିତ କୁମାରୀ, ଅଭିଳାଷ କୁମାରୀ,
0: ଆଜ୍ଞା
1: ଆଉ ରାମଚନ୍ଦ୍ର ସେଠ, ପ୍ରମିଳା ସେଠ, ଗୋଲଭ ପ୍ରଧାନ, ଆଉ ଆମର ରବୀନ୍ଦ୍ରନାଥ ମେହେର,
0: ଆଜ୍ଞା
1: ରୋହିଣୀ ମେହେର, ପଞ୍ଚାନନ ପଞ୍ଜବିହାର, ସୁବଲ ସାହୁ, ଉପେନ୍ଦ୍ର ସୁନା, ସତ୍ୟଭାମା ମେହେର, ଲିଙ୍ଗରାଜ ମେହେର,
0: ଆଜ୍ଞା
1: ରାଧାକାନ୍ତ ଭୋଇ,
0: ହଁ ହଁ
1: ଚୈତନ୍ୟ ପଟେଲ, ସମ୍କୁ ଡେଲିକେଟ୍ କର୍ମା। ଆମର ଆଉ ଜଣେ
0: ନିଶ୍ଚୟ ନିଶ୍ଚୟ ଆମର ସବୁ ଶ୍ରୋତା ଭାଇ ଭଉଣୀ ମାନେ, ଆପଣଙ୍କର ବନ୍ଧୁ ବାନ୍ଧବ ଜ୍ଞାତି ପରିଜନ ଯେତିକି ଅଛନ୍, ସମସ୍ତଙ୍କର ସାଙ୍ଗରେ ମିଶିକିରି ଆପଣଙ୍କର ପସନ୍ଦର ଗୀତଟାକେ ଶୁଣି ନେବା। ଆଜ୍ଞା ଆଜ୍ଞା
1: ନମସ୍କାର। ଆଜ୍ଞା
0: ନମସ୍କାର।
2: ଟିକେ ଛଇ ଟିକେ ଲାଜ ଟିକେ ରୁଷା।

0: हेलो,
1: नमस्कार।
0: नमस्कार ଆଜ୍ଞା, କିଏ କହୁଛନ୍? ପରିଚୟ ଟିକେ ଦେବେ।
1: ଆଜ୍ଞା, ମୁଇଁ ମୁରଲୀ ମେର କହୁଥିଲି, ଗାଁକୁ ବରଗଡ଼ ଜିଲ୍ଲା ବରଗଡ଼ ନ।
0: ମୁରଲୀ ଭାଇ, ଆଜି କେନ୍ ଗୀତ ଶୁଣମା ପହିଲା କହୁନ୍।
1: ଆଜି କଳା ମାଣିକ କଥା ଚିତ୍ର ଗୀତଟେ ଦେଇଦେବେ, ଆହା ମୁଁ ନନ୍ଦ କୁଳେ ଗୋବିନ୍ଦ ଗୀତଟେ ଜାଣୁଛେ।
0: ଆଚ୍ଛା, ଦେମା ନିଶ୍ଚୟ। ବାକି କେନ୍ତା ଅଛନ୍?
1: ଆଜ୍ଞା ଭଲ ଅଛେ। ଆଜ୍ଞା ଇହାଦେ ତ ଏଇଟା ବର୍ଷା ଆରମ୍ଭ ହେଇଗଲାନ, ଇହାଦେ ଇନ ଆମର
0: ହଁ, ବର୍ଷା ତ ଦରକାର ଥିଲା ଆଜ୍ଞା। ବହୁତ ଜାଗାର ଚାଷୀମାନେ ମାନେ
1: ବର୍ଷା
0: ସେଇ
1: ହେଲା ମଝିରେ ଘେ ତମେ ଛାଡ଼ି ଦେଇଥିଲା, ଏଇଟା ଫେର ବର୍ଷିଲା ଆଜିକେ
0: ହଁ, ଧାନ ବୁଣି ଦେଇଛନ୍, ରୁଆ ବିହିଡ଼ା କରବାର୍ ଲାଗି ସଭିଏଁ ଅପେକ୍ଷାରେ ଅଛନ୍,
1: ହଁ
0: ବର୍ଷାକେ
1: ଆଜ୍ଞା।
0: ଟାକିକିରି ଅଛନ୍। ବର୍ଷା ନିହାତି ଦରକାର ଥିଲା, ଆଉ ହଉଛେ ବି ଚାଷୀମାନଙ୍କର ଲାଗି ଭଲ ହେ
1: ହଁ ଭଲ ଆଜ୍ଞା, ବର୍ଷା ନାଇଁ ହେଲେ ତାମାନେ ଚାଷ ନାଇଁ ହେଲେ କେନ୍ସି ବେପାର ବି ନାଇଁ ଚଲେ କି ନାଇଁ।
0: ଆଜ୍ଞା। ଆଜ୍ଞା, ଆଉ ବର୍ଷା ଦିନେ ତ ବର୍ଷା ବି ହେବାରଟା ସ୍ୱାଭାବିକ ହେ।
1: ହଁ ଆଜ୍ଞା,
0: କେତେ ଲୋକକୁ ସେଟା ଖରାପ ଲାଗୁଥାଇପାରେ, ବର୍ଷା ପଚର ପଚର ହଉଛେ ବୋଲି, କିନ୍ତୁ
1: ହଁ ହଁ
0: ବର୍ଷା ହେଲେ ତ
1: ନାଇଁ ବର୍ଷା
0: ଚାଷଟା ହେବା
1: ହେଲେ ତ
0: ଯେ।
1: ଭଲ ଆଜ୍ଞା, ସବୁଆଡ଼େ ତାହେଲେ ଏନ୍ତା ଥଣ୍ଡା ରହିବା ନା, ତ ଗରମ ଯେନ୍ତା ଗରମ ଲାଗୁଛେ
0: ଆଜ୍ଞା। ଆଜ୍ଞା
1: ତାମାନେ ଏନେ କହନ, ଇହାଦେ ତାର ଥଣ୍ଡା ପାଗ ହେଲେ ଭଲ ଲାଗ୍ବା।
0: ଆଜ୍ଞା, ଆଉ ରଥଯାତ୍ରା କେନ୍କେ ଭଟଲି ଦେଖି ଯାଉଛନ୍?
1: ହଁ ଭଟ୍ଲି ବି ଯାଏସୁଁ, ଗାଁରେ ବି ଦେଖ୍ସୁଁ।
0: ଗାଁରେ ବି ହେସି?
1: ହଁ ଗାଁରେ ବି ହେସି, ଆମର୍ ଗାଁରେ
0: କେତେ ଜମକ ଧରସି ଯାତ୍ରା?
1: ହଁ ବହୁତ, ଆମର 10ମୀ ରଥଯାତ୍ରା ବହୁତ ବଢ଼ିଆ ହେସି ଆମର ଇନ,
0: ହୁଁ।
1: ତାମାନେ ଆମର କୀର୍ତ୍ତନ ପାର୍ଟି ମାନେ ଆସନ୍, 3-4 ପାର୍ଟି,
0: ହଁ ହଁ
1: ଆଉ ବହୁତ ଜାକଜମକରେ ବହୁତ ଭିଡ଼ ବି ହେସନ୍ ଆମର ଗାଁରେ। ତାମାନେ 13-12 ଦିନ ହେସି କିନା ଆମର ଗାଁ ଯାତ୍ରାଟା,
0: ଓହୋ ଆଚ୍ଛା।
1: ବୋଲେ ଭଟ୍ଲି ରଥଯାତ୍ରା ସରିଯିବା, ଆମର ଡେଙ୍ଗାଟା ବି ସରିଯିବା, ତାପରେ ଆମର ଇନଟା ହେସି।
0: ଆଚ୍ଛା, ବୋଇଲେ କାଲ୍କେ କେନ୍କେ ଯାଉଛନ୍?
1: କାଲ୍କା ଦେଖମା, ଯଦି ସୁବିଧା ହେବା ଭଟ୍ଲିକେ ଯିମା।
0: ଆଚ୍ଛା, ଠିକ୍ ଅଛି। ଆପଣ ରଥଯାତ୍ରା ଉପଭୋଗ କରୁନ୍। ପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ମା ଆପଣମାନଙ୍କୁ ଆଶୀର୍ବାଦ କରୁନ୍। ଆମର ସବୁ ଶ୍ରୋତା ଭାଇ ଭଉଣୀମାନଙ୍କୁ ଏକ କରିକି ରଖିଥାଉନ୍।
1: ହଁ ଆଜ୍ଞା,
0: ଆଜ୍ଞା, ଆଉ ଠିକ୍ ଅଛି, ଆପଣଙ୍କର ପସନ୍ଦର ଗୀତଟାକେ ଶୁଣି ନଉନ୍।
1: ହଁ ନା ମାନେ ଟିକେ କହମା ଆଜ୍ଞା,
0: କହୁନ୍।
1: ଯଶବନ୍ତକ ପାଇ ଉପେନ୍ଦ୍ର ସୁନା ତେଇରାମ ଦୀପ, ଆମର ଶଙ୍କର ମେହେର, ଦେବରାଜ ମେହେର, ଲିଙ୍ଗରାଜ ମେହେର, ରବୀନ୍ଦ୍ରନାଥ ମେହେର, ସ୍ୱର୍ଣ୍ଣ ପ୍ରଭାକର, ହରେଶ ବରୁଆ, ଚିତ୍ରସେନ ସବଳ, ମନୋଜ ପଟେଲ, ନାଗୁ ପାତ୍ର, ଆଉ ଗରିବ କର୍ଣ୍ଣ, ଏଇଟା ବହୁତ ଅଛୁ ଆଜ୍ଞା।
0: ହଁ ହଁ, ଆମର ତ ଶ୍ରୋତା ଭାଇ ଭଉଣୀ ମାନେ ଭରିଛନ୍ ନାଇଁ, ସବୁ ଶ୍ରୋତା ଭାଇ ଭଉଣୀ ମାନଙ୍କର ନାଁ ନେବାରଟା ବି ସମ୍ଭବ ନାଇଁ ହେଇପାରବାର, ତେଣୁ କେହି ମନ ଦୁଃଖ ନାଇଁ କରିକିରି ସମସ୍ତଙ୍କୁ ଆମେ ଡେଡିକେଟ୍ କରିଦେମା ଗୀତଟା, ଆଉ ସମସ୍ତେ ମିଶିକିରି ଶୁଣମା।
1: ହଁ ଆଜ୍ଞା, ବହୁତ ଶ୍ରୋତା ଆଜ୍ଞା।
0: ଆଜ୍ଞା, ନମସ୍କାର।

0: हेलो,
1: ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା। କିଏ କହୁଥିଲେ, ପରିଚୟ ଟିକେ ଦେବେ?
1: ମୁଁ ରଞ୍ଜିତ ପ୍ରସାଦ କହୁଥିଲି ଆଜ୍ଞା, ବାମ୍ବଡ଼ା ଜିଲ୍ଲା ସମ୍ବଲପୁର।
0: ରନ୍ଦୀପ ଭାଇ, କେନ୍ ଗୀତ ଶୁଣିବା ପହିଲା କହିଦଉନ୍।
1: ଆମେ ରକ୍ତ ଗୋଲାପ କହିକି ଗୋଟେ ଓଡ଼ିଆ ଚଳଚ୍ଚିତ୍ର ଅଛି,
0: ଆଜ୍ଞା ଆଜ୍ଞା,
1: ସେଥିରେ ଗୋଟେ ଗୀତ ଅଛି ଯେ ମନେ ନାହିଁ ଯେ, ଆପଣଙ୍କର ଗୋଟେ ଭଲଟା ଗୀତ ବାଛିକି ଦେଇଦେବେ ସେଠି।
0: ରକ୍ତ ଗୋଲାପ ନୁ?
1: ହଁ ଆଜ୍ଞା।
0: ଆଚ୍ଛା, ଠିକ୍ ଅଛେ ଭାଇ। ଆଉ
1: ଆଉ
0: କେନ୍ତା ଅଛନ୍?
1: ଆପଣଙ୍କର ଭଲ ଅଛି? ଏବେ ଇଆଡ଼େ ତ ଟିକେ ଟିକେ ହାଲକା ରାତିରେ ବର୍ଷା ହେଇଥିଲା,
0: ହଁ ହଁ,
1: ଆଉ ଆପଣଙ୍କ ପ୍ରୋଗ୍ରାମ ତ ଭଲ ଲାଗୁଛି, ଲେକିନ୍ ତାକୁ ଆପଣ ରେକର୍ଡିଂ ପ୍ରୋଗ୍ରାମ କରିଦେଲେ ଆଉ ଭଲ ଲାଗ୍ତା ଆଜ୍ଞା।
0: ରେକର୍ଡିଂ ହଉଛି ଯେ, ମାନେ ଏଇଟା ରେକର୍ଡିଂଟା?
1: ଲାଇଭ୍ ନେଇ ମାନେ ରେକର୍ଡିଂ କଲେ
0: ଆଚ୍ଛା,
1: ଅଲଗା ଦିନ କରିକି ତାକୁ
0: ଆଗନୁ ଯେନ୍ତା ଆମେ ରେକର୍ଡିଂ କରିକିରି ପହିଲା ଦିନ ବଜଉଥିଲୁ, ସେନ୍ତା ଆପଣ ଚାହୁଁଛନ୍?
1: ହଁ ବା, ସେଠି କାଁ ହେବା କି ଅଧିକା ଲୋକ ସେଠି ଯୋଡ଼ି ଯୋଡ଼ି ହେଇପାରିବେ,
0: ଆଜ୍ଞା।
1: ଆଉ ନୂଆ ସଂସ୍ଥା ମତଲବ କାଣା ହଉଛି କି ଲାଇନ୍ ବ୍ୟସ୍ତ ହେବା ଦ୍ୱାରା ବହୁତ ଲୋକର ରିଙ୍ଗ ଆପଣ ଉଠେଇ ନେଇ ପାରବା।
0: ନାଇଁ, ଠିକ୍ ହେ, ସେଟା ତ ରେକର୍ଡିଂ କଲେ ବି ସେଇ ସେଇ ଅସୁବିଧାଟା ହେବା। ରନ୍ଦୀପ ଭାଇ, ଆପଣ ବୁଝିବା ଲାଗି ଚେଷ୍ଟା କରୁନ୍। ସେଥିର୍ଲାଗି ଆମେ ହେଲୋ ଅନୁରୋଧ ପହିଲା ଦିନେ କରିଥିଲୁ, ତାପରେ 2 ଦିନ କଲୁ, ଶନିବାର ରବିବାର, ତାପରେ ଓଡ଼ିଆ କଥାଚିତ୍ରକେ ଫେର୍ ସାମିଲ କରବାର୍ ଲାଗି ଏବେ ବୁଧବାର ଦିନ ଫେର୍ କଲୁ। ତାର୍ ସାଙ୍ଗରେ କୃଷି ସଂସାରର ବି କରିଛୁଁ, ଯୁବବାଣୀର କରିଛୁଁ, ଆମର ଘର ସଂସାର କାର୍ଯ୍ୟକ୍ରମରେ ଧୀରେ ଧୀରେ ଆମର କାଣା ହେଉଛେ, ଆପଣମାନଙ୍କର ମନଲାଖି କାର୍ଯ୍ୟକ୍ରମ ଆମେ ବନାବାର୍ ଲାଗି ଚେଷ୍ଟା ପ୍ରୟାସ ଜାରି ରଖିଛୁଁ। ଆଉ ଏଇଟା କାଣା କି, ଆମେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମଟା କଲେ ଗୋଟେ ଅଲଗା ଗୋଟେ ମିଠାସ ଅଛି ତାର।

ଠିକ ଅଛି, ଆପଣଙ୍କର ମତାମତଟା ସ୍ୱାଗତ ଯୋଗ୍ୟ। ଆମେ ଆମର ଉଚ୍ଚ ଅଧିକାରୀମାନଙ୍କର ସାଙ୍ଗରେ କଥାବାର୍ତ୍ତା କରମୁ ଏ ବାବଦରେ ଆଉ କାଣା ପରିବର୍ତ୍ତନ କରାଯାଇପାରବା ଯେ ସେଥିର୍ ଲାଗି ଆମେ ନିହାତି ଧ୍ୟାନ ଦେମୁ। ଆଉ ରଥଯାତ୍ରା ଦେଖି ଯାଉଛନ୍? ଆଜ୍ଞା ନେଉନ୍। ଠିକ ଠିକ, ସମସ୍ତଙ୍କର ସାଙ୍ଗରେ ମିଶିକିରି ଗୀତଟା ଶୁଣି ନେଉନ୍ ରନ୍ଦୀପ ଭାଇ, ସମସ୍ତଙ୍କର ସାଙ୍ଗରେ ମିଶିକିରି ଗୀତଟା ଶୁଣି ନେଉନ୍, ସମୟ ସରି ଆସିଲାନ। ଠିକ ଠିକ।

କାର୍ଯ୍ୟକ୍ରମର ଏଥରର ଗୀତ ଶୁଣୁନ୍। ଗାଇଛନ୍ ଗୌତମ ଗିରି ଆର୍ ଅନ୍ତରା ଚକ୍ରବର୍ତ୍ତୀ, କଥାଚିତ୍ର ଆଶିକ, ଗୀତିକାର ନିଜାମ, ସଙ୍ଗୀତକାର ଅଭିଜିତ ମଜୁମଦାର।

ଏଥର ଶୁଣନ୍ ରୋମକୁଝୁମା କଥାଚିତ୍ରର ଗୀତ ଗାଇଛନ୍ ମହମ୍ମଦ ଇରଫାନ, ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତ ସଜେଇଛନ୍ ବୈଦ୍ୟନାଥ ଦାସ।

ଇନୁ ସିଏସ୍ ହେଲା ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର ମୁଲ୍ କରୁଛୁ ଗୋଟେ ହିନ୍ଦୀ ସିନେମାର ଗୀତର କାର୍ଯ୍ୟକ୍ରମ ଆଜ ଇଥି ଶୁଣୁନ୍ ହମ୍ ଆପକେ ହେଁ କନ୍ ସିନେମାର କେତେଟା ଗୀତ ଗୀତ ସବୁକେ ସୁର୍ଥି ସଜେଇଛନ୍ ରାମ ଲକ୍ଷ୍ମଣ ପହଲା ଶୁଣୁନ୍ ଇ ଗୀତଟାକେ ଗାଇଛନ୍ ଲତା ମଙ୍ଗେସ୍କର ଆର୍ ଏସ୍ ପି ବାଲ ସୁବ୍ରମଣ୍ୟମ ଗୀତକେ ଲେଖିଛନ୍ ଦେବ କୋହଲି।

ଇନୁ ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଗୀତମାନଙ୍କୁ ଗାଇଥିଲେ ପୂର୍ଣ୍ଣିମା ନନ୍ଦ, ଗୋପାଳ ସାହୁ, ତରୁଲତା ସୁନାନି, କାହ୍ନୁ କେଶବ ବହିଦାର, ସତ୍ୟନାରାୟଣ ବହିଦାର ଆରୁ ଉଷାରାଣୀ ବାରିକ। ଆକାଶବାଣୀ ସମ୍ବଲପୁର ମୂଲ କରୁଛୁ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୁଲା ଝରକା।

ଓଡ଼ିଶା କହିଲେ ଆମେ ଜଗନ୍ନାଥ ସଂସ୍କୃତିକେ ବୁଝ୍ସୁଁ। ରଥଯାତ୍ରା ପୁରୀ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ପରବ ଆଏ। ଆମର ପଶ୍ଚିମ ଓଡ଼ିଶା ଥି ଏଟା ବହୁତ ଧୁମ୍ଧାମ୍ଥି ମନାଯାଏସି। ଆଷାଢ଼ ମାସର ଶୁକ୍ଲପକ୍ଷ ଦ୍ୱିତୀୟା ତିଥିନ ଜଗତର ନାଥ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଆରୁ ବହେନ ସୁଭଦ୍ରାକେ ନେଇକି ରଥି ବିଜେ ହେସନ୍ ଆରୁ ଲୋକମାନଙ୍କୁ ଦର୍ଶନ ଦେସନ୍। ପହିଲା ଶୁନୁନ୍ ସାଜନ ସିନେମାର ଗୀତ ଗୁଟେ। ଗୀତକେ ଗାଇଛନ୍ ଅନୁରାଧା ପଡ଼ୱାଲ, ଗୀତକେ ଲେଖିଛନ୍ ସମୀର ଆଉ ସଙ୍ଗୀତ ଥି ସଜେଇଛନ୍ ନଦୀମ ଶ୍ରବଣ।

ଓଡ଼ିଶା ଭିତରେ ସମ୍ବଲପୁର ଜିଲ୍ଲାନ ସବୁନୁ ବେଶୀ ଜଗନ୍ନାଥଗୁଡ଼ି ଅଛି ବୋଲି କହେସନ୍। ସମ୍ବଲପୁରର ପହିଲା ଜଗନ୍ନାଥ ମନ୍ଦିର ବରହମପୁରାଗୁଡ଼ି ଚୌହାନ ବଂଶର ରାଜା ବଳଭଦ୍ର ଦେବଙ୍କ ସମ୍ୟାଥି ପାଖାପାଖି 400 ବର୍ଷ ତଳେ ତିଆରି ହୋଇଥିଲା। ଇ ଗୁଡ଼ି ହିଁ ସମ୍ବଲପୁର ସହରର ରଥଯାତ୍ରାର ଆଦି ପିଠାଏ। ଏହାଦେ ଶୁଣୁନ୍ ଦିଲ୍ ତୋ ପାଗଲ ହେ ସିନେମାର ଇ ଗୀତଟା, ଗାଇଛନ୍ ଲତା ମଙ୍ଗେସ୍କର ଆଉ ଉଦିତ ନାରାୟଣ। ଗୀତ ରଚନା କରିଛନ୍ ଆନନ୍ଦ ବକ୍ସି ଆର୍ ସଙ୍ଗୀତ ଥି ସଜେଇଛନ୍ ଉତ୍ତମ ସିଂ।

ସମ୍ବଲପୁର ସହର ଭିତରେ ହିଁ ପ୍ରାୟ 24ରୁ ଅଧିକା ରଥ ବାହାରସି। ଖାଲି ସମ୍ବଲପୁର ନୁହେଁ, ବରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, ଝାରସୁଗୁଡ଼ା ଆରୁ ସୁନ୍ଦରଗଡ଼ ଆଦି ସବୁ ଜିଲ୍ଲାନ ରଥଯାତ୍ରା ବହୁତ ପୂର୍ଣ୍ଣା ସମୟାନୁ ପାଳନ କରାହେଇ ଆସୁଛେ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତକେ ଶୁଣୁନ। ରଙ୍ଗ ସିନେମାନୁ ଗୀତକେ ଗାଇଛନ୍ ଅଲକା ୟାଗ୍ନିକ ଆର୍ କୁମାର ସାନୁ। ଗୀତକେ ରଚନା କରିଛନ୍ ସମୀର ଆର୍ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ ନଦୀମ ଶ୍ରବଣ।

ପୁରୀରେ ତିନି ମହାପୁରୁଙ୍କ ଲାଗି ତିନିଟା ଅଲଗା ଅଲଗା ରଥ ଥିସି। ହେଲେ ପଶ୍ଚିମ ଓଡ଼ିଶା ନ ଅଧିକାଂଶ ଜାଗା ଥି ଗୋଟେ ବଡ଼ ରଥ ଥି ତିନି ମହାପୁରୁଷ ସବାର ହେଇକିରି ବାହାରସନ୍। ସ୍ନାନ ପୂର୍ଣ୍ଣିମା ଉତାରୁ ଭଗବାନ ଅଣସର ଘରେ ରହସନ୍। ଆରୁ ରଥଯାତ୍ରାର ଆଗ ଦିନ ମହାପୁରୁମାନଙ୍କର ନବଯୌବନ ଦର୍ଶନ ଲାଗି ଭକ୍ତମାନଙ୍କର ବହୁତ ଭିଡ଼ ଲାଗ୍ସି। ଇହାଦେ ଶୁଣୁନ୍ କ୍ରିମିନାଲ ସିନେମାର ଗୋଟେ ଗୀତ। ଗୀତକେ ଗାଇଛନ୍ କୁମାର ସାନୁ, ଗୀତକେ ଲେଖିଛନ୍ ଇନ୍ଦିବର, ଆରୁ ସୁର୍ଥି ସଜେଇଛନ୍ ଏମ୍ ଏମ୍ କିରୱାଣୀ।

ରଥଯାତ୍ରା ଦିନ ମହାପୁରୁମାନଙ୍କର ପହଣ୍ଡି କରି ରଥେ ବସେଇକରି ଭକ୍ତମାନେ ହରିବୋଲ ଶଙ୍ଖ ଆରୁ ଘଣ୍ଟ ବଜେଇକରି ରଥ ଘିଚସନ୍। ଜାତି ଧରମ ନିର୍ବିଶେଷ ଥି ସଭେ ଏକାସାଙ୍ଗେ ଇ ଉତ୍ସବ ଥି ସାମିଲ ହେସନ୍। ରଥ ଯାଇକରି ମାଉସୀମା ମନ୍ଦିର ନ ପହଞ୍ଚିଲେ ରଥ ଘିଚା ଶେଷ ହେସି। କାର୍ଯ୍ୟକ୍ରମର ଶେଷେ ଶୁଣୁନ୍ ଇ ଗୀତକେ ରାଜ ସିନେମାନ। କଣ୍ଠଦାନ କରିଛନ୍ ଅଲକା ୟାଗ୍ନିକ, ଗୀତ ରଚନା ସମୀର ଆର୍ ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

ପଶ୍ଚିମ ଓଡ଼ିଶାର ରଥଯାତ୍ରା ଥି ଏକାସାଙ୍ଗେ ଆମର ଆଞ୍ଚଳିକ କଲା ଆରୁ ସଂସ୍କୃତିର ଝଲକ ଦେଖବାକେ ମିଲ୍ସି। ରଥଯାତ୍ରା ବେଲେ ସମ୍ବଲପୁରୀ ନାଚ, ଢୋଲ ମହୁରୀର ତାଲ ଆର୍ ସଂକୀର୍ତ୍ତନ ଦଲ ପୁରା ପରିବେଶକେ ଭକ୍ତି ଆର୍ ପ୍ରେମ ଥି ଭରି ଦେସନ୍। ଇନୁ ଶେଷ ହେଲା ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୁଲା ଝର୍କା।

ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ଜଳ ହିଁ ଜୀବନ, ଏହି ଉକ୍ତିଟି ଅକ୍ଷରେ ଅକ୍ଷରେ ସତ୍ୟ। ପୃଥିବୀ ପୃଷ୍ଠରେ ଜୀବଜଗତର ସୃଷ୍ଟି ଓ ସ୍ଥିତି ପାଇଁ ଜଳ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ଜଳ ବିନା ଜୀବନର କଳ୍ପନା ଅସମ୍ଭବ। ମଣିଷ, ପଶୁପକ୍ଷୀ, ଗଛଲତା ସମସ୍ତଙ୍କ ପାଇଁ ଜଳ ଏକ ଅପରିହାର୍ଯ୍ୟ ଆବଶ୍ୟକତା। କାର୍ଯ୍ୟକ୍ରମର ପ୍ରଥମେ ଶୁଣନ୍ତୁ ଆଶିକି କଥାଚିତ୍ରରୁ ଏହି ଗୀତଟି। କଣ୍ଠଦାନ କରିଛନ୍ତି ଅନୁରାଧା ପଡ଼ୱାଲ ଏବଂ କୁମାର ସାନୁ। ଗୀତ ରଚନା କରିଛନ୍ତି ସମୀର ଏବଂ ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

ଆମ ଶରୀରର ପ୍ରାୟ 70% ଜଳରେ ଗଠିତ। ଦୈନନ୍ଦିନ ଜୀବନରେ ସକାଳୁ ଉଠିବାଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ପ୍ରତିଟି କାର୍ଯ୍ୟରେ ଜଳର ଆବଶ୍ୟକତା ରହିଛି। ତୃଷ୍ଣା ମେଣ୍ଟାଇବା ଏବଂ ଶରୀରକୁ ସୁସ୍ଥ ରଖିବା ପାଇଁ ସ୍ୱଚ୍ଛ ପାନୀୟ ଜଳ ନିତାନ୍ତ ଜରୁରୀ। ବର୍ତ୍ତମାନ ଶୁଣନ୍ତୁ ମୋହରା କଥାଚିତ୍ରରୁ ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣଙ୍କ କଣ୍ଠରୁ ଏହି ଗୀତଟି। ଗୀତଟିକୁ ଲେଖିଛନ୍ତି ଆନନ୍ଦ ବକ୍ସି ଏବଂ ସ୍ୱର ସଂଯୋଜନା କରିଛନ୍ତି ବିଜୁ ସାହା।

ଆମ ଦେଶ ଏକ କୃଷି ପ୍ରଧାନ ଦେଶ। ଶସ୍ୟ ଶ୍ୟାମଳା ମେଦିନୀ ଗଠନ କରିବାରେ ଏବଂ ଚାଷ କାର୍ଯ୍ୟ ପାଇଁ ଜଳ ହେଉଛି ମୁଖ୍ୟ ଆଧାର। ଗଛଲତାଗୁଡ଼ିକ ଜଳ ସାହାଯ୍ୟରେ ନିଜର ଖାଦ୍ୟ ପ୍ରସ୍ତୁତ କରନ୍ତି, ତେଣୁ ପରିବେଶକୁ ସବୁଜ ସୁନ୍ଦର ରଖିବାରେ ଜଳର ଭୂମିକା ଅନନ୍ୟ। ଏଥର ଶୁଣନ୍ତୁ ଡର ସିନେମା କଥାଚିତ୍ରରୁ ଉଦିତ ନାରାୟଣଙ୍କ କଣ୍ଠରୁ ଏହି ଗୀତଟି। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଶିବ ଲେହରୀ।

ବିଭିନ୍ନ କଳକାରଖାନା ଚଳାଇବା ପାଇଁ ଏବଂ ଜଳବିଦ୍ୟୁତ ପ୍ରକଳ୍ପ ମାଧ୍ୟମରେ ଆଲୋକ ସୃଷ୍ଟି କରିବା ପାଇଁ ଜଳର ବ୍ୟବହାର କରାଯାଏ। 1942 ଅ ଲଭ୍ ଷ୍ଟୋରୀ କଥାଚିତ୍ରରୁ ଶୁଣନ୍ତୁ ଏହି ଗୀତଟି। କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ କବିତା କୃଷ୍ଣମୂର୍ତ୍ତି। ଗୀତ ରଚନା କରିଛନ୍ତି ମୁକୁଲ ଦତ୍ତ ଏବଂ ସଙ୍ଗୀତରେ ସଜେଇଛନ୍ତି ଆର୍ ଡି ବର୍ମନ।

ଆଜିର ଆଧୁନିକ ସମାଜରେ ଜଳ ସଙ୍କଟ ଏକ ବଡ଼ ସମସ୍ୟା ହୋଇଛି। ପୃଥିବୀରେ ପ୍ରଚୁର ଜଳ ଥିଲେ ମଧ୍ୟ ବ୍ୟବହାର ଉପଯୋଗୀ ମଧୁର ଜଳର ପରିମାଣ ମାତ୍ର 3%। ବିଜ୍ଞାନର ଅଗ୍ରଗତି, ଜନସଂଖ୍ୟା ବୃଦ୍ଧି ଏବଂ ଶିଳ୍ପାୟନ ଯୋଗୁଁ ଜଳ ଉତ୍ସଗୁଡ଼ିକ ଦୂଷିତ ହେବାରେ ଲାଗିଛି। ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଆସିକି ଟୁ କଥାଚିତ୍ରରୁ। ଗୀତଟିକୁ ଗାଇଛନ୍ତି ଶ୍ରେୟା ଘୋଷାଲ, ଗୀତ ରଚନା କରିଛନ୍ତି ସନ୍ଦୀପ ନାଥ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଅଙ୍କିତ ତିୱାରୀ।

ଜଳ ସଙ୍କଟରୁ ରକ୍ଷା ପାଇବା ପାଇଁ ଆମକୁ ଏବେଠାରୁ ସଚେତନ ହେବାକୁ ପଡ଼ିବ। ଜଳ ବଞ୍ଚାଅ ଜୀବନ ବଞ୍ଚାଅ ଏହି ସ୍ଲୋଗାନକୁ କାର୍ଯ୍ୟକାରୀ କରିବାକୁ ହେବ। ଶେଷରେ ଶୁଣନ୍ତୁ ଲଗାନ କଥାଚିତ୍ରରୁ ଏହି ଗୀତଟି। ଗାଇଛନ୍ତି ଅଲକା ୟାଗ୍ନିକ, ଉଦିତ ନାରାୟଣ, ସୁଖବିନ୍ଦର ସିଂ, ଶଙ୍କର ମହାଦେବନ ଏବଂ ଶାନ। ଲେଖିଛନ୍ତି ଜାଭେଦ ଅଖ୍ତର ଓ ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଏହି ଗୀତଟି। କଣ୍ଠଶିଳ୍ପୀ ମାନସୀ ରାଣୀ ସୁନ୍ଦର ରାୟ ଏବଂ ଗୀତ ରଚନା ରାଧାଶ୍ୟାମ ପତି।

ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ ନବୀନ କୁମାର କୁଅରଙ୍କ କଣ୍ଠରେ ଏହି ଗୀତଟି। ଗୀତ ରଚନା ଚିତ୍ତରଞ୍ଜନ ନାୟକ।

ବର୍ତ୍ତମାନ ଶୁଣନ୍ତୁ ସତ୍ୟନାରାୟଣ ମିଶ୍ରଙ୍କ କଣ୍ଠରୁ ଆଉ ଗୋଟିଏ ଗୀତ, ଗୀତ ରଚନା ଶ୍ରୀପତି ପାଣିଗ୍ରାହୀ।

ଛୁଟି ଅଛେ ମଲି ମନ ଯିବା ଭୁଲି ମହକି ଯାଉଛେ ମିଠା କହର କହରଟା ତାର ହେଲେ ବି ସୁନ୍ଦର ଆରେ ରଙ୍ଗ ତ ନାଇଁନ କାହୁଁ ଆଦର ହେଲା ବେକାର ଏ ବାୟା।

ବର୍ତ୍ତମାନ ଶୁଣନ୍ତୁ ଚିତ୍ତରଞ୍ଜନ ବେହେରାଙ୍କ କଣ୍ଠରେ ଏହି ଗୀତ ରଚନା ଛାଲ ମେହେର।

0: ଏଇଠି ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏହାପରେ ପରେ ଇଂରାଜୀ ଓ ହିନ୍ଦୀରେ ସମ୍ବାଦ ଶୁଣିପାରିବେ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ପରେ ପରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥର ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତ ବ୍ରିଟେନ ମଧ୍ୟରେ କାର୍ଯ୍ୟକାରୀ ହେଲା ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା। ଆୟୁର୍ବେଦ ସ୍ୱାସ୍ଥ୍ୟସେବାର ବିଶ୍ୱ ମାନଦଣ୍ଡକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଆୟୁଷ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି, କହିଲେ ରାଷ୍ଟ୍ରପତି। ହାଇଦ୍ରାବାଦରେ ଆରମ୍ଭ ହେଲା ଦ୍ୱାଦଶ ବ୍ରିକ୍ସ ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କ ଦୁଇଦିନିଆ ବୈଠକ। ଆଲୋଚନା ପାଇଁ ଆଗ୍ରହ ପ୍ରକାଶ ନକଲେ ଇରାନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଆମେରିକା ରାଷ୍ଟ୍ରପତିଙ୍କ ଚେତାବନୀ, ଏବଂ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ଭାରତ ବ୍ରିଟେନ ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ସମନ୍ୱୟ ରକ୍ଷା ମାଧ୍ୟମରେ ଏହି ଅବସରରେ କେତେକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରୁଛି। କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଅପରାହ୍ନରେ ଏହି ଚୁକ୍ତିନାମାର କାର୍ଯ୍ୟକାରିତାକୁ ଶୁଭାରମ୍ଭ କରିବା ଅବସରରେ ରପ୍ତାନୀ ସାମଗ୍ରୀ ବ୍ରିଟେନକୁ ପଠାଯିବ। ରତ୍ନ ଏବଂ ଅଳଙ୍କାର ରପ୍ତାନୀ ପ୍ରୋତ୍ସାହନ ପରିଷଦ, ସୀମାଶୁଳ୍କ କର୍ତ୍ତୃପକ୍ଷ ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ସହଯୋଗରେ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆଜି କାର୍ଯ୍ୟକାରୀ ହୋଇଥିବା ଏହି ଚୁକ୍ତିନାମା ଭାରତ ଏବଂ ୟୁକେ ସହଭାଗିତାରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟ ଉପରେ ମତ ଦେଇ ଶ୍ରୀ ମୋଦି କହିଛନ୍ତି, ପ୍ରଯୁକ୍ତିବିଦ୍ୟା କ୍ଷେତ୍ର

0: ବୃତ୍ତିଗତ ସେବା ଏବଂ ନବସୃଜନରେ ସହଯୋଗ ଅଧିକ ସଶକ୍ତ ହୋଇପାରିବ। ଭାରତ ଏବଂ ୟୁକେ ଗଣତନ୍ତ୍ର ମଧ୍ୟରେ ବିଶ୍ୱାସ ଏବଂ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ନିବେଶ ଓ ନବସୃଜନ ଦ୍ୱାରା ପରିଚାଳିତ ଭବିଷ୍ୟତର ସହଭାଗିତା ଗଠନ କ୍ଷେତ୍ରରେ ଏହି ଚୁକ୍ତିନାମା ଉଭୟ ପକ୍ଷର ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ଦ୍ୱିପାକ୍ଷିକ ସମ୍ପର୍କରେ ଏହି ଚୁକ୍ତିନାମା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି, ଭାରତର ପ୍ରାୟ 99% ରପ୍ତାନୀ କ୍ଷେତ୍ର ନିଃଶୁଳ୍କ ବଜାର ପ୍ରବେଶର ସୁବିଧା ପାଇବ। ଦ୍ୱିପାକ୍ଷିକ ବାଣିଜ୍ୟ ମୂଲ୍ୟର ପ୍ରାୟ 100%କୁ ଏହା ବିସ୍ତାର କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଏହି ଚୁକ୍ତିନାମା ବଳରେ ଦେଶର ରପ୍ତାନୀ କ୍ଷେତ୍ର ଅଧିକ ବ୍ୟାପକ ହୋଇପାରିବ। ଭାରତୀୟ ଶିଳ୍ପକ୍ଷେତ୍ର ଅଧିକ ତ୍ୱରାନ୍ୱିତ ହେବା ସହ ୟୁକେରେ କାର୍ଯ୍ୟରତ ପେସାଦାର ମାନବ ସମ୍ବଳ ସୁଫଳ ପାଇବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ଏହି ପଦକ୍ଷେପ ଦେଶର ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବ ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଏହି ଚୁକ୍ତିନାମା ଦେଶର ଆର୍ଥିକ ସ୍ୱାର୍ଥକୁ ସଶକ୍ତ କରିବା ସହ ଚାଷୀ ଏବଂ କୃଷିକ୍ଷେତ୍ରକୁ ସୁରକ୍ଷା ପ୍ରଦାନ କରିବ ବୋଲି ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ବିଶ୍ୱସ୍ତରରେ ଆୟୁର୍ବେଦ ଏବଂ ଯୋଗକୁ ଏକ ନୂତନ ଉତ୍ସାହର ସହିତ କେନ୍ଦ୍ର ସରକାର ପ୍ରତିପାଦନ କରିପାରିଛନ୍ତି। ନୂଆଦିଲ୍ଲୀରେ ସୁଶ୍ରୁତ 2026 ସମ୍ମିଳନୀକୁ ଉଦ୍ଘାଟନ କରି ରାଷ୍ଟ୍ରପତି କହିଛନ୍ତି, ବୈଜ୍ଞାନିକ ମାନଦଣ୍ଡ ଆଧାରରେ ପ୍ରାଚୀନ ଆୟୁର୍ବେଦ ଶଲ୍ୟ ଚିକିତ୍ସାର ପରମ୍ପରାଗତ ପଦ୍ଧତିକୁ ପ୍ରତିଷ୍ଠା କରିବା ପାଇଁ ପ୍ରୟାସ ଜାରି ରହିଛି। ଆୟୁର୍ବେଦ ସ୍ୱାସ୍ଥ୍ୟସେବାର ବିଶ୍ୱ ମାନଦଣ୍ଡକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ଘନିଷ୍ଠ ଭାବେ ଆୟୁଷ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି। ମାନଦଣ୍ଡ ଆଧାରିତ ତଥ୍ୟ ସଂରକ୍ଷଣ, ଡିଜିଟାଲ ସ୍ୱାସ୍ଥ୍ୟକ୍ଷେତ୍ର ଏବଂ ଆଧୁନିକ ଗବେଷଣା କୌଶଳର ପ୍ରଭାବଶାଳୀ ବ୍ୟବହାର ମାଧ୍ୟମରେ ଆୟୁର୍ବେଦର ବିଶ୍ୱବ୍ୟାପୀ ଗ୍ରହଣୀୟତା ବୃଦ୍ଧି ପାଇପାରିବ ବୋଲି ରାଷ୍ଟ୍ରପତି ଆଶା ବ୍ୟକ୍ତ କରିଛନ୍ତି। ଏଭଳି କାର୍ଯ୍ୟକ୍ରମ ଆୟୁର୍ବେଦ ଶଲ୍ୟ ଚିକିତ୍ସା କ୍ଷେତ୍ରରେ ଅନ୍ତର୍ଜାତୀୟ ସହଯୋଗକୁ ଅଧିକ ମଜବୁତ କରିବ ବୋଲି ରାଷ୍ଟ୍ରପତି କହିଛନ୍ତି।
1: आयुर्वेद चिकित्सा का अध्ययन करने वाली बेटियों की संख्या तो बढ़ रही है, लेकिन चिकित्सक बनने के बाद आयुर्वेद से जुड़े प्रोफेशन में बने रहने वाली महिलाओं की संख्या उस अनुपात में नहीं बढ़ रही। इन महिला चिकित्सकों को आयुर्वेद से जुड़े प्रोफेशन में बने रहने और प्रगति की सीढ़ियां चढ़ सकने के सहायक हो सकने वाले उपायों को सुझाया गया है। मुझे लगता है इतने ही सुझाने से पर्याप्त नहीं होगा, उसको अमल में लाने के लिए सबको सोचना होगा।
0: आपण माने संवाद सुनुछंती आकाशवाणी रो। ହାଇଦ୍ରାବାଦଠାରେ ଆଜିଠାରୁ ଦ୍ୱାଦଶ ବ୍ରିକ୍ସ ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କ ବୈଠକ ଆରମ୍ଭ ହୋଇଛି। ଏହି ଦୁଇଦିନିଆ ବୈଠକରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରୁଛନ୍ତି। ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ସାମାଜିକ ସୁରକ୍ଷାକୁ ପ୍ରୋତ୍ସାହନ ପ୍ରଦାନ କରିବା, ଶ୍ରମ କ୍ଷେତ୍ରକୁ ଅଧିକ ସୁବ୍ୟବସ୍ଥିତ ଏବଂ କର୍ମକ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଭଳି ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଏହି ବୈଠକ ଅବସରରେ ବିନିମୟ ହେବାର ସମ୍ଭାବନା ରହିଛି। ବୈଠକ ପୂର୍ବରୁ ନିଯୁକ୍ତି କାର୍ଯ୍ୟଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଚିଠା ଘୋଷଣାନାମା ଉପରେ ମଧ୍ୟ ଆଲୋଚନା କରାଯିବ। ଶ୍ରମ ନୀତି, ଦକ୍ଷତା ବିକାଶ, ଶ୍ରମିକ କଲ୍ୟାଣ ଏବଂ ସମାବେଶୀମୂଳକ ନିଯୁକ୍ତି କ୍ଷେତ୍ରରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ଏହି ବୈଠକର ଅନ୍ୟତମ ଉଦ୍ଦେଶ୍ୟ। ତେହେରାନ ଆଲୋଚନା ପାଇଁ ଆଗକୁ ନ ଆସିଲେ ଇରାନ ବିରୁଦ୍ଧରେ ଅଧିକ ଦୃଢ଼ ସାମରିକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି। ଏକ ସାକ୍ଷାତକାରରେ ଶ୍ରୀ ଟ୍ରମ୍ପ କହିଛନ୍ତି, ଇରାନ ବିରୁଦ୍ଧରେ ଆମେରିକାର ସାମରିକ ପଦକ୍ଷେପ ଜାରି ରହିବ। ଆଗାମୀ ସପ୍ତାହରେ ଇରାନର ଶକ୍ତିକ୍ଷେତ୍ର ଏବଂ ଯୋଗାଯୋଗ ମାଧ୍ୟମ ଓ ସେତୁଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଇରାନ ପାଖରେ ଆମେରିକା ସହ ଚୁକ୍ତିରେ ପହଞ୍ଚିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ଟ୍ରମ୍ପ କହିଛନ୍ତି। ପୂର୍ବରୁ ଖାର୍ଗ ଦ୍ୱୀପ ଉପରେ ଆମେରିକା ଆକ୍ରମଣ କରିସାରିଛି। ତେବେ ବିଶ୍ୱ ଅର୍ଥନୀତି କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ନ କରିବା ଲକ୍ଷ୍ୟ ନେଇ ତୈଳ କ୍ଷେତ୍ରକୁ ବାଦ୍ ଦିଆଯାଇଛି ବୋଲି ଶ୍ରୀ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି। ହର୍ମୁଜ ପ୍ରଣାଳୀ ଉପରେ ମତ ଉପସ୍ଥାପନ କରି ଶ୍ରୀ ଟ୍ରମ୍ପ କହିଛନ୍ତି, ଆନ୍ତର୍ଜାତିକ ଜଳପଥ ପରିବହନ ପାଇଁ ଏହା ଏବେ ମଧ୍ୟ ଉନ୍ମୁକ୍ତ ରହିଛି, କିନ୍ତୁ ଇରାନର ଯାତାୟତ ଉପରେ ପ୍ରତିବନ୍ଧକ ଲଗାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 17 ତାରିଖରେ ଚଣ୍ଡିଗଡ଼ର ଜିନ୍ଦ୍ରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବେ। ପରିବେଶ ଅନୁକୂଳ ତଥା ପ୍ରଦୂଷଣମୁକ୍ତ ଏହି ଟ୍ରେନ୍ ଜିନ୍ଦ୍ ଓ ସୋନପଥ ମଧ୍ୟରେ ଚଳାଚଳ କରିବ। ଅମୃତ ଭାରତ ରେଳ ଷ୍ଟେସନ ଯୋଜନା ଅଧୀନରେ ପୁନଃ ବିକଶିତ ଜିନ୍ଦ୍ ରେଳ ଷ୍ଟେସନ ଏବଂ ଏକ ମେଡିକାଲ କଲେଜର ଶ୍ରୀ ମୋଦି ଏହି ଅବସରରେ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। କୁରୁକ୍ଷେତ୍ରଠାରେ ଏକ ଉଚ୍ଚ ରେଳପଥ ଏବଂ ନବୀକରଣ ହୋଇଥିବା ରେଳ ଷ୍ଟେସନକୁ

0: ଜାତି ଉଦ୍ଦେଶ୍ୟରେ ସେ ଉତ୍ସର୍ଗ କରିବେ। କୁରୁକ୍ଷେତ୍ରଠାରେ ଏହି ଅବସରରେ ଏକ ଶିଖ୍ ସଂଗ୍ରହାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଅମ୍ବାଲା ଡିଭିଜନରେ ଚାରୋଟି ରେଳ ଷ୍ଟେସନ ମୋହାଲି, ଅମ୍ବ ଅନ୍ଦୌରା, ଆନନ୍ଦପୁର ସାହି ଏବଂ କାଲକାର ମଧ୍ୟ ଉଦ୍ଘାଟନ କରିବେ। ପଞ୍ଜାବର ଜଳନ୍ଧରକୁ ଗସ୍ତ କରିବା ପୂର୍ବରୁ ଶ୍ରୀ ମୋଦି ଚଣ୍ଡିଗଡ଼ର ପଞ୍ଜାବ ଇଞ୍ଜିନିୟରିଂ କଲେଜର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଦେଶର ନାଗରିକ ଦାୟିତ୍ୱବାନ ଜନପ୍ରତିନିଧିଙ୍କ ମାଧ୍ୟମରେ ପ୍ରତିକ୍ରିୟାଶୀଳ, ସ୍ୱଚ୍ଛ ଏବଂ ଉତ୍ତରଦାୟୀ ଶାସନ ବ୍ୟବସ୍ଥା ଆଶା କରନ୍ତି ବୋଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି। ରାଜସ୍ଥାନ ବିଧାନସଭାର 75ତମ ବାର୍ଷିକୀ ପାଳନ ଅବସରରେ ଜୟପୁରରେ ଆୟୋଜିତ ବିଦ୍ୟାଗୌରବ ଯାତ୍ରାର ଉଦ୍ଘାଟନୀ ଅଧିବେଶନରେ ଯୋଗଦେଇ ଶ୍ରୀ ବିର୍ଲା ଏହା କହିଛନ୍ତି। ସେ କହିଛନ୍ତି ସ୍ୱଚ୍ଛତା ଏବଂ ଦାୟିତ୍ୱ ସମ୍ପାଦନ ମାଧ୍ୟମରେ ସୁଶାସନ ସୁନିଶ୍ଚିତ କରିବା ନେଇ ବିଧାନସଭା ସଂସ୍ଥାଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଧାନସଭାଗୁଡ଼ିକ ଏକ ଗଣତାନ୍ତ୍ରିକ ଭାବେ କାର୍ଯ୍ୟ କରନ୍ତି। ସେଠାରେ ଲୋକଙ୍କ ଆକାଂକ୍ଷା, ବିକାଶ, ଚିନ୍ତାଧାରା ଏବଂ ଆହ୍ୱାନଗୁଡ଼ିକୁ ସରକାରଙ୍କ ପାଖରେ ଉପସ୍ଥାପନ କରିବାର ସୁଯୋଗ ରହିଛି। ଶାସନ ବ୍ୟବସ୍ଥାରେ ଉନ୍ନତି ଆଣିବାରେ ଏଭଳି ପରାମର୍ଶ ଅତ୍ୟନ୍ତ ମୂଲ୍ୟବାନ ବୋଲି ଶ୍ରୀ ବିର୍ଲା କହିଛନ୍ତି।
1: मेरा मानना है कि समय परिवर्तनशील है और समय परिवर्तनशील के समय अभी एक उत्तरदायी जवाबदेही शासन भी होना चाहिए, उत्तरदायी जवाबदेही जनपद भी होना चाहिए। समय के साथ हमें परिवर्तन करने की आवश्यकता है। आज जनता उत्तरदायी प्रतिनिधि मानता है। पारदर्शिता भी होनी चाहिए, जवाबदेही भी होनी चाहिए। वही जनपद सफल होगा और वही शासन सफल होगा।
0: ଭାରତ ଦକ୍ଷତା ମିଶନ ଆଜି ଏକାଦଶତମ ବାର୍ଷିକୀ ପାଳନ କରୁଛି। 2015 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମିଶନର ଶୁଭାରମ୍ଭ କରିଥିଲେ। ଯୁବବର୍ଗଙ୍କ ପାଇଁ ନିଯୁକ୍ତି, ଉଦ୍ୟୋଗ ଏବଂ ନିରନ୍ତର ଜୀବିକା ପ୍ରଦାନ କରିବା ଲକ୍ଷ୍ୟରେ ଶିଳ୍ପ ଆଧାରିତ ଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟ ନେଇ ଏହି ମିଶନକୁ କାର୍ଯ୍ୟକାରୀ କରାଯାଇଛି। ଓଡ଼ିଶା ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଦେଶର ଉତ୍ତର ପୂର୍ବାଞ୍ଚଳ, ବିହାର, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତ ବ୍ରିଟେନ୍ ମଧ୍ୟରେ କାର୍ଯ୍ୟକାରୀ ହେଲା ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା। ଆୟୁର୍ବେଦ ସ୍ୱାସ୍ଥ୍ୟସେବାର ବିଶ୍ୱ ମାନଦଣ୍ଡକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଆୟୁଷ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି କହିଲେ ରାଷ୍ଟ୍ରପତି। ହାଇଦ୍ରାବାଦରେ ଆରମ୍ଭ ହେଲା ଦ୍ୱାଦଶ ବ୍ରିକ୍ସ ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କ ଦୁଇଦିନିଆ ବୈଠକ। ଆଲୋଚନା ପାଇଁ ଆଗ୍ରହ ପ୍ରକାଶ ନକଲେ ଇରାନ ବିରୁଦ୍ଧରେ ଦୃଢ଼ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଆମେରିକା ରାଷ୍ଟ୍ରପତିଙ୍କ ଚେତାବନୀ ଏବଂ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା।
2: Good afternoon. This is Akashwani and I am Anuja Kumar with the Midday News. The headlines. India-UK Comprehensive Economic and Trade Agreement comes into effect. Prime Minister Narendra Modi says it will give fresh momentum to India's farmers, entrepreneurs and MSMEs. Commerce and Industry Minister Piyush Goyal assures sensitive farm products including dairy, vegetables, edible oils are fully safeguarded under CETA. President Draupadi Murmu calls for adopting latest techniques in Ayurveda for greater good. India urges for UN Security Council reforms, warns inaction is eroding global public confidence. Red alert for heavy rain in Odisha today. And in FIFA World Cup, defending champions Argentina to take on England in the second semi-final at Atlanta Stadium tonight. And now the news in detail. Prime Minister Narendra Modi today said that the Comprehensive Economic and Trade Agreement, CETA, and the Agreement on Social Security, which came into force today, is a significant moment in the partnership of India and United Kingdom. Mr. Modi made these remarks while sharing a social media post of Union Commerce and Industry Minister Piyush Goyal. The Prime Minister added, the CETA will give a fresh momentum to India's farmers, entrepreneurs and MSMEs along with several vibrant sectors gaining stronger access to the UK market. The Prime Minister noted that it will also deepen cooperation in technology, professional services and innovation while supporting greater mobility.

0: ମହାବାତ୍ୟା ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32 ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଆସନ୍ତାକାଲି ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ରଥ ଓ ପଥ ପ୍ରସ୍ତୁତ, ଅପରାହ୍ନ 4ଟାରୁ ଆରମ୍ଭ ହେବ ରଥଟଣା, ଘଣ୍ଟ ଘଣ୍ଟା କାହାଳି ସହ ତିନି ରଥରେ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାର ସମ୍ମୁଖରେ ତିନି ରଥ, ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ହୁଣ୍ଡି ସମର୍ପଣ, ୱେବ୍ ପୋର୍ଟାଲ ଓ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ ଦକ୍ଷତା ମାଧ୍ୟମରେ ଯୁବ ସଶକ୍ତିକରଣର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଯୁବ ଦକ୍ଷତା ଦିବସ, କଳିଙ୍ଗ ଷ୍ଟାଡିୟମ୍ଠାରେ ସ୍ୱତନ୍ତ୍ର ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ଲାଗି ଶ୍ରୀକ୍ଷେତ୍ରରେ ଆଜିଠାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେଲାଣି। 15 ଦିନର ଅନବସର ବା ଜ୍ୱରରୁ ସୁସ୍ଥ ହେବା ପରେ ଗତକାଲି ମହାପ୍ରଭୁ ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ। ରଥଟଣା କାର୍ଯ୍ୟ ଓ ଆନୁଷଙ୍ଗିକ ରୀତିନୀତିକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ଶ୍ରୀଗୁଣ୍ଡିଚା ଯାତ୍ରାକୁ ଦୃଷ୍ଟିରେ ରଖି ଆଜି ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ମହାପ୍ରଭୁଙ୍କୁ ଦେଖିବା ପାଇଁ ରଥ ଓ ପଥ ପ୍ରସ୍ତୁତ ହୋଇସାରିଛି। ଆଷାଢ଼ ଶୁକ୍ଳ ପ୍ରତିପଦା ତିଥିରେ ଆଜି ଶ୍ରୀଜୀଉଙ୍କ ଉଭାଯାତ୍ରା ଅନୁଷ୍ଠିତ ହେଉଛି। ଘଣ୍ଟ, ଛତା, ବିଜେ କାହାଳି ସହ ପଟୁଆରରେ ତିନି ପୂଜାପଣ୍ଡା ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ବିଜେ କରିଛନ୍ତି। ସିଂହଦ୍ୱାର ସମ୍ମୁଖରେ ତିନି ରଥ ରହିଛନ୍ତି। ପରମ୍ପରା ଅନୁଯାୟୀ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ଓ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଶ୍ରୀମନ୍ଦିର ସମ୍ମୁଖକୁ ଆସିଥିଲେ। ଆସନ୍ତାକାଲି ବଡ଼ ଦେଉଳରୁ ବିଶ୍ୱବିହାରୀ ବଡ଼ଦାଣ୍ଡକୁ ଆସିବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ତାଲିକା ଚୂଡ଼ାନ୍ତ କରାଯାଇଛି। ସକାଳ 9ଟାରେ ରଥ ପ୍ରତିଷ୍ଠା, 9:30ରେ 12:30ରେ ପହଣ୍ଡି, ମଧ୍ୟାହ୍ନ 2-3 ମଧ୍ୟରେ ଛେରା ପହଁରା ଓ ପରେ ଅପରାହ୍ନ 4:00 ରଥଟଣା ଆରମ୍ଭ ହେବ। ବିଶ୍ୱ କଲ୍ୟାଣ ପାଇଁ ବର୍ଷକରେ ଥରେ ନବଦିନାତ୍ମକ ଯାତ୍ରା କରୁଥିବା

0: ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ଶ୍ରୀ ସୁଦର୍ଶନଙ୍କୁ ସାଥିରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବାର ପରମ୍ପରା ଓ ରୀତିନୀତିରେ ମାନବୀୟ ଲୀଳାର ପ୍ରତିଫଳନ ଦେଖିବାକୁ ମିଳିଥାଏ। ପତିତମାନଙ୍କୁ ଉଦ୍ଧାର କରିବା ସହ ଭିନ୍ନ ଧର୍ମ ଓ ବିଶ୍ୱାସର ବ୍ୟକ୍ତିବିଶେଷଙ୍କୁ ବଡ଼ଦାଣ୍ଡରେ ଚତୁର୍ଦ୍ଧା ମୂର୍ତ୍ତି ରଥ ଉପରେ ଦର୍ଶନ ଦେଉଥିବାରୁ ଦେଶର କୋଣ ଅନୁକୋଣ ଏପରିକି ବିଦେଶରୁ ଶ୍ରଦ୍ଧାଳୁଙ୍କ ସମାଗମ ଶ୍ରୀକ୍ଷେତ୍ରକୁ ଆଧ୍ୟାତ୍ମିକ ଚୁମ୍ବକତ୍ୱରେ ଆକର୍ଷିତ କରିଦେଇଛି। ଏବେ ସଭିଙ୍କ ଅପେକ୍ଷା ଆସନ୍ତାକାଲିର ଘୋଷଯାତ୍ରାକୁ। ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
1: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ ଏବଂ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିବେ। ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରଥଯାତ୍ରାରେ ଯାତ୍ରୀମାନଙ୍କ ଯାତାୟତ ସୁବିଧାକୁ ଦୃଷ୍ଟିରେ ରଖି ସମସ୍ତ ବସ୍ରେ ମୂଲ୍ୟ ତାଲିକା ଲଗାଯିବ ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ତାଲିକାରେ ଦର୍ଶାଯାଉଥିବା ଭଡ଼ାଠାରୁ ଅଧିକ ନେଉଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହିତ ଷ୍ଟାଲିନ୍ ଛକ, ମାଳତୀ ପାଟପୁର ଓ ତାଳବଣିଆରୁ ଆସୁଥିବା ଯାତ୍ରୀଙ୍କଠାରୁ କୌଣସି ଦେୟ ଆଦାୟ କରାଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀଙ୍କ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ ନିମନ୍ତେ ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟତଃ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ନୀତି ନିର୍ଘଣ୍ଟ, ରାସ୍ତାଘାଟ ମରାମତି, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ଜନସ୍ୱାସ୍ଥ୍ୟ, ଜଳ ଯୋଗାଣ, ନିଶା ନିବାରଣ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଓ ଟ୍ରାଫିକ୍ କଟକଣା ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ 12 ଷ୍ଟଲ୍ ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟେରିଆ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଯୁବପିଢ଼ିଙ୍କୁ ନିଯୁକ୍ତି ଓ ଉଦ୍ୟୋଗୀ କରିବା ଦିଗରେ ସଶକ୍ତ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ ଦକ୍ଷତା ମାଧ୍ୟମରେ ଯୁବ ସଶକ୍ତିକରଣ। 2014 ଜାତିସଂଘ ସାଧାରଣ ପରିଷଦ ଏହି ଦିବସ ପାଳନ ପାଇଁ ଘୋଷଣା କରିଥିଲା। ପରେ 2015 ବିଶ୍ୱବ୍ୟାପୀ ଏହା ପାଳିତ ହୋଇଆସୁଛି। ଦ୍ରୁତ ପରିବର୍ତ୍ତନଶୀଳ ଡିଜିଟାଲ ବିଶ୍ୱରେ ଯୁବପିଢ଼ିଙ୍କୁ କୃତ୍ରିମ ବୁଦ୍ଧିମତା, ଡିଜିଟାଲ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ବୈଷୟିକ ଦକ୍ଷତାରେ ପାରଙ୍ଗମ କରି ଭବିଷ୍ୟତର ରୋଜଗାର ସୁଯୋଗ ସୃଷ୍ଟି ପାଇଁ ପଥ ପ୍ରଶସ୍ତ କରିବା ଉପରେ ଚଳିତ ବର୍ଷ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଦକ୍ଷତା ବିକାଶ ସମ୍ପର୍କିତ କର୍ମଶାଳା, ପ୍ରଶିକ୍ଷଣ ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଯୁବପିଢ଼ିଙ୍କୁ ଦକ୍ଷ କରି ଏକ ଆତ୍ମନିର୍ଭର ଓ ବିକଶିତ ଭାରତ ଗଠନରେ ସହଯୋଗ କରିବାକୁ ସରକାରଙ୍କ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏହି ଦିବସ ଅବସରରେ ଏକ ସ୍ୱତନ୍ତ୍ର ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଉଚ୍ଚଶିକ୍ଷା, କ୍ରୀଡ଼ା ଏବଂ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶୁଭାରମ୍ଭ କରିଥିଲେ। ଶିଳ୍ପମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି, ଯୁବଶକ୍ତି ହେଉଛନ୍ତି ରାଜ୍ୟର ପ୍ରକୃତ ସମ୍ପଦ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ଦକ୍ଷତା ବିକାଶ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରାଯିବା ସହିତ ଯୁବବର୍ଗଙ୍କୁ ଦକ୍ଷ, ସଶକ୍ତ ଓ ଆତ୍ମନିର୍ଭର ଭାବେ ଗଢ଼ି ତୋଳିବାକୁ ପ୍ରୟାସ ଜାରି ରହିଛି। ଯୁବପିଢ଼ିଙ୍କ ଉନ୍ନତ କାର୍ଯ୍ୟଦକ୍ଷତା, ଶାରୀରିକ ସୁସ୍ଥତା ଓ ସୃଜନଶୀଳ ଚିନ୍ତାଧାରା ଆଗାମୀ ଦିନରେ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶାର ଭିତ୍ତିଭୂମି ସ୍ଥାପନ କରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ଅପରାହ୍ନରେ ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏକ ରାଜ୍ୟସ୍ତରୀୟ ସମାରୋହର ଆୟୋଜନ କରାଯାଇଛି। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଆଜି ରାଜ୍ୟ ଶିକ୍ଷା ଶିକ୍ଷକ ନିର୍ଦ୍ଦେଶାଳୟ ଏବଂ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟିରେ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଛି। ଗତକାଲି ଏସ୍ସିଇଆର୍ଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଗିରଫ କରାଯାଇଥିଲା। ପୂର୍ବରୁ ଏହି ଘଟଣାରେ 3 ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଏବଂ 6 ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତ୍ରୁଟି ସମ୍ପର୍କିତ ସମଗ୍ର ପ୍ରକ୍ରିୟାର ଆପରାଧିକ ତଦନ୍ତ ଆରମ୍ଭ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ। ଭୁବନେଶ୍ୱର ଖାରବେଳ ଭବନଠାରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିକଶିତ ଓଡ଼ିଶା, ବିକଶିତ ଭାରତ ଲକ୍ଷ୍ୟରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ କ୍ଷେତ୍ର ସମ୍ପର୍କିତ ପ୍ରମୁଖ 25 ପ୍ରକଳ୍ପର କାର୍ଯ୍ୟକାରିତା ନେଇ ଆଲୋଚନା କରାଯାଇଛି। ଏଥିରେ ଉନ୍ନୟନ କମିଶନରଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ଥିଲେ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନରେ ଜିଲ୍ଲାସ୍ତରୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଯୋଗଦେଇ ଜଙ୍ଗଲ ଅଧିକାର ଆଇନରେ କାର୍ଯ୍ୟାନ୍ୱୟନ, ଅନୁସୂଚିତ ଜନଜାତି ଓ ପାରମ୍ପରିକ ବନବାସୀଙ୍କ ଅଧିକାର ସୁରକ୍ଷା, ବ୍ୟକ୍ତିଗତ ଓ ସାମୁଦାୟିକ ଜଙ୍ଗଲ ଅଧିକାର ସ୍ୱୀକୃତି ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ବିଭିନ୍ନ

ବିଭାଗର ଅଧିକାରୀ ପଞ୍ଚାୟତ ପ୍ରତିନିଧି ନାଗରିକ ସମାଜ ସଂଗଠନ ଓ ସମ୍ପ୍ରଦାୟର ସଦସ୍ୟମାନେ ଅଂଶଗ୍ରହଣ କରି ଜଙ୍ଗଲ ଅଧିକାର ଆଇନର ସଫଳ କାର୍ଯ୍ୟାନ୍ୱୟନ ଉପରେ ମତ ବିନିମୟ କରିଥିଲେ। ଛତ୍ରପୁରସ୍ଥିତ ପୁଲିସ୍ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାର ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆରକ୍ଷୀ ଅଧୀକ୍ଷକ ହରିଶ ବିସି ଏଥିରେ ଅଧ୍ୟକ୍ଷତା କରି ପୁରୁଣା ୱାରେଣ୍ଟି ଓ ବେଆଇନ କାର୍ଯ୍ୟ ଉପରେ ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ସାଇବର ଠକେଇ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଜେଲ୍ ଫେରନ୍ତା ଓ ବିଭିନ୍ନ ଅପରାଧରେ ଜଡ଼ିତ ଥାଇ ବେଲ୍ରେ ଆସିଥିବା ଅପରାଧୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଶ୍ରୀ ବିସି ଅଧିକାରୀମାନଙ୍କୁ କହିଥିଲେ। ବୈଠକରେ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଚିନ୍ମୟ କୁମାର ନାୟକ, ଡିଏସ୍ପି କଳ୍ପନା କାଉରୀଙ୍କ ସମେତ ସମସ୍ତ ଥାନା ଅଧିକାରୀ ଉପସ୍ଥିତ ଥିଲେ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନରେ ସଂକଳ୍ପ ବିଦ୍ୟାଳୟ ଉତ୍କର୍ଷ ଏବଂ ସମର୍ପଣ ଛାତ୍ରାବାସ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଶୁଭାରମ୍ଭ କରିଛନ୍ତି। ଏଥିରେ ସରକାରୀ ବିଦ୍ୟାଳୟ ଓ ଛାତ୍ରାବାସରେ ଶୈକ୍ଷିକ ଉତ୍କର୍ଷ, ଶୃଙ୍ଖଳା, ନେତୃତ୍ୱ ଓ ବ୍ୟକ୍ତିତ୍ୱର ବିକାଶ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରାଯାଇଛି। ଗୁଣାତ୍ମକ ଶିକ୍ଷା ଓ ମୂଲ୍ୟବୋଧଭିତ୍ତିକ ପରିବେଶ ଦାୟିତ୍ୱବାନ ଓ ଆତ୍ମବିଶ୍ୱାସ ପିଢ଼ି ଗଠନର ମୂଳ ଆଧାର ବୋଲି ଜିଲ୍ଲାପାଳ କହିଥିଲେ। ସମସ୍ତ ଅଧିକାରୀ, ଶିକ୍ଷକ, ଛାତ୍ରାବାସ କର୍ମଚାରୀଙ୍କୁ ଏହାର ସଫଳ ରୂପାୟନ ପାଇଁ ସକ୍ରିୟ ସହଯୋଗ କରିବାକୁ ଶ୍ରୀ ଅଗ୍ରୱାଲ ପରାମର୍ଶ ଦେଇଥିଲେ। ପାଣିପାଗ। ଉତ୍ତର ବଙ୍ଗୋପସାଗରର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳ, ପାଖାପାଖି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସମୁଦ୍ର ପତନଠାରୁ 7.6 କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ ରହିଛି। ଏହା ଆଗାମୀ ଦୁଇ ଦିନ ମଧ୍ୟରେ ଉତ୍ତର ଓଡ଼ିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଜଗତସିଂହପୁର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି 19 ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତ 24 ଘଣ୍ଟା ମଧ୍ୟରେ ପୁରୀରେ ସର୍ବାଧିକ 143.8 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଆସନ୍ତାକାଲି ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ରଥ ଓ ପଥ ପ୍ରସ୍ତୁତ। ଅପରାହ୍ନ 4:00 ଆରମ୍ଭ ହେବ ରଥଟଣା। ଘଣ୍ଟ ଘଣ୍ଟା କାହାଳି ସହ ତିନି ରଥରେ ବିଜେ ହେଲା ଆଜ୍ଞାମାଳ। ସିଂହଦ୍ୱାର ସମ୍ମୁଖରେ ତିନି ରଥ। ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ ଓ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ ଦକ୍ଷତା ମାଧ୍ୟମରେ ଯୁବ ସଶକ୍ତିକରଣର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଯୁବ ଦକ୍ଷତା ଦିବସ। ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ ଓ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ଏହି ଗୀତଟି, ୟାରିଆ କଥାଚିତ୍ରରୁ। କଣ୍ଠଦାନ କରିଛନ୍ତି ସଫାକତ ଅମାନତ ଅଲ୍ଲୀ। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଆର୍କୋ ପ୍ରଭୁ ମୁଖାର୍ଜୀ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଲୁଡ଼ୁ କଥାଚିତ୍ରରୁ। କଣ୍ଠଦାନ କରିଛନ୍ତି ଅରିଜିତ ସିଂ, ଗୀତ ରଚନା ସନ୍ଦୀପ ଶ୍ରୀବାସ୍ତବ ଏବଂ ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

ଆକାଶବାଣୀ ସମ୍ବଲପୁର ଆସନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କିଛି କାର୍ଯ୍ୟକ୍ରମ ବିଷୟରେ ସୂଚନା। ଅପରାହ୍ନ 3ଟାରେ ଶୁଣିବେ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ପର୍ଯ୍ୟବେସିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୋ ଝକାଝକା। 3:30ରେ ଶୁଣିବେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। 4:05ରେ ଶୁଣିବେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧର ପୁନଃ ପ୍ରସାରଣ ପୁଣି ଥରେ ହ୍ୟାଲୋ ଅନୁରୋଧ। ଦିନ ସନ୍ଧ୍ୟା 5ଟାରେ ଶୁଣିପାରିବେ ଲୋକଗୀତ, ଏଥିରେ ଖଞ୍ଜଣି ଭଜନ ପରିବେଷଣ କରିବେ ସହଦେବ କାଲୋ ଏବଂ ତାଙ୍କ ସାଥୀ। 5:30ରେ ଯୁବବାଣୀ, 6:10ରେ ଶୁଣିପାରିବେ ଓଡ଼ିଆ ଲଘୁ ସଙ୍ଗୀତ, 6:30ରେ ଉଜ୍ଜ୍ୱଳ ଆମ ଦେଶ, 7:02ରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, 7:25ରେ ଦିଲ୍ଲୀ ହାଲଚାଲ, 7:30ରେ ଶୁଣିବେ କୃଷି ସଂସାର ଚାଷୀଙ୍କ ସହ ସାକ୍ଷାତକାର, ଏଥିରେ ସାକ୍ଷାତକାର କରିବେ ହାଡ଼ିପା ଦୀପଙ୍କ ସହିତ। ରାତି 8ଟାରେ ଶୁଣିବେ ପୁରୀ ଶ୍ରୀଜଗନ୍ନାଥ ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କ ସହ ସାକ୍ଷାତକାର। 8:15ରେ ଭକ୍ତି ଗୀତ, 8:30ରେ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିବେ ପଣ୍ଡିତ ସିଆରାମ ତିୱାରୀ। 9:30ରେ ଶୁଣିପାରିବେ ସମ୍ବଲପୁରୀ ନାଟକ ଅନମୁନ୍ସିଆ, ରଚନା ସରୋଜ କୁମାର ଦାସ, ନିର୍ଦ୍ଦେଶନା ପଞ୍ଚାନନ ମିଶ୍ର, ପରିବେଷଣ ସ୍ୱର ସମ୍ବଲପୁରର କଳାକାରମାନେ। ରାତି 10:30ରେ ଶୁଣିପାରିବେ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଆସନ୍ତୁ ଶୁଣିବା କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ପର୍ଯ୍ୟବେସିତ କାର୍ଯ୍ୟକ୍ରମ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୋ ଝକାଝକା।

0: ଯେତେ ଶ୍ରୋତା ଭାଇ ଭଉଣୀ କୁଠିଆରିନ୍, ଏମେ ଜୁହାର। ହନେ ରଥାଲେ ଏ କାର୍ଯ୍ୟକ୍ରମ ବଦ ଏକଲାନ୍ତି ମୌଲି ମାଞ୍ଚିକିଛି ହଉଲାନ୍ତି ଭିନ୍ ଭିନ୍ ଆଲାରିନ୍ ଗୁଠି ଷ୍ଟୁଡ଼ିଓ କି ମେ ହାଲଦାମ ଆର୍ ବାରାଲନାର ତାମେ କଥା ବନ୍ତାମ ତେଙ୍ଗାଲନାର ଆରୁ ଇ କାର୍ଯ୍ୟକ୍ରମ କେ ଅଣ୍ଟା ଉଦ୍ଦେଶ୍ୟ ଯେ ନାମେ ଯେନ୍ କୁଣା ସମ୍ପ୍ରଦାୟତ ଆତଲଦାତ ଆର୍ କି ଭାଷା ଦେଖାନେ ବାଞ୍ଚର ଆର୍ କି କଥା ଦେଖାନେ ଆହୁରି ଫୈଲାର ନାମେ ହାଦୁବୁଚର ଏକାନେ ଇଦାନ ଫିର୍ ତେଙ୍ଗର ଆରୁ ଇ ଭାଷା ବନ ଏକାନେ କିରି ନାମ ଫିର୍ ଆବରତ ଇଦାନ ଇକାରତ ନାମେ ଭବିଷ୍ୟତ କେ ଲାଗାନ ଇଦାନ ବିଚାର କାମିକିରି ଏ କାର୍ଯ୍ୟକ୍ରମ ବଦ ଆରମ୍ଭ ମାଞ୍ଚିକିଛି। ଏନ୍ଦିରିକେ ଯଦି ନେଖେ ଭି ସମ୍ପ୍ରଦାୟରିକେ ଯଦି ନିଜର ଭାଷା ଆତିଲି ଆ ଭାଷା ଯଦି ମୁଞ୍ଜରାକେରା ହେଲେ ତାମେ ସଂସ୍କୃତି ମୁଞ୍ଜରକ, ଯଦି ସଂସ୍କୃତି ମୁଞ୍ଜରାକେରା ହେଲେ ସମାଜକେ ସ୍ଥିତିବୋଧି ଆସାନ ମୁଜନାକାନା ଲେଖା ମାନିକି ସମାଜବୋଧି ଆସାନ ମାରାଇ, ଯଦି ସମାଜ ମାରା ଚାହେଲେ ଆଲାର ଏକାନିକିରି ରର ତେଙ୍ଗନା କଥା ମାଞ୍ଜା ଯେ ସମାଜ ଆତିଲି ବୋଲିକିରି ନାମେ ପରିଚୟ ଆତିଲି। ସମାଜ ରାନାକେ ଲାଗାନ ସଂସ୍କୃତି ରାନାଦ ଜରୁରୀ ଦୁ ଆଉ ସଂସ୍କୃତିର ଯଦି ନାମ ଚିନ୍ତା କାମତ ହେଲେ ସଂସ୍କୃତି ବନ ବାଚାବା ଲାଗି ଲାଗାନ ଯଦି ନାମ ଚିନ୍ତା କାମତ ହେଲେ ଭାଷା ବନ ବାଚାବତ ହେଲେ ଯେ ସଂସ୍କୃତି ବାଞ୍ଚର ତା ଇଦାଦ ପୁଁ ପୁଁ ଗନ୍ଧନା ଲେଖା ଯେତେ ତେରା ଗନ୍ଥରିକିଛି ଆରୁ ଆତିଲି ଯେତେ ତ ନାମ ଆନ୍ନୁ ସାମିଲ ମାଞ୍ଚକା ଦାତ ତା ହନେ ହେଇକିରି ନାମେ ଭାଷା ବଧ ଯେନ୍ ଆତିଲି ନାମେ ଭାଷାନୁ ନାମ କାଚ ନେଖରାଲ ଦାତ ହେଲେ ନାମେ ଭାଷାନୁ ଭି ଭିନ୍ ଭିନ୍ ଗୀତୁ ଆତିଲି ନାମେ ଜୀବନଧାରା ମୁଲିନ୍ତି ଧୀରେ ଧୀରେ କିରି ବାଡ଼କା ମନାଲ ଦାତ ଆରୁ ଫିର୍ ପାଚୁ ପାଚକି ମାନିକିରି ଫିର୍ ଏକାସ୍ତି ବାର୍ଚକା ଦାତ ଆସାନ୍କି ଯେନ୍ ଭୁଙ୍ଗାକାଲ ଦାତ ଇ ଭିତରେ ନାମ ଯେତ୍କି ଭି ନାମେ ସାମାଜିକ ଜୀବନଯାପନ ନାନାଲ ଦାତ ନାମେ ତିହାର ବାହାର ବାରାଲି କା ନାମେ ବେଞ୍ଜା ବାରାଲି କା ଷଠି ଉଠିଆଡ଼ି ବାରାଲି କା ଯେତ୍କି ଭି ନାମେ ପରମ୍ପରା ଆତିଲି ଏଦାନ ନାମ ମାନାଲ ଦାତ ଆନ୍ନୁ ନାମେ ବଡ଼େଟେ ଯୋଗଦାନ ଆତିଲି ଆର୍ ଯେତେ ରାସାନ ସାମିଲ ମାନାଲ ଦାତ ନାମେ ଅଣ୍ଟା କଥା ଯେ ନାମ ବହୁତଟି ଖାଟ ଦାତ ନାଲ୍କୁ ନାନ୍ଦାତ ପରିଶ୍ରମ କେତେନି କେତେ ନାନ୍ଦାତ ହେଲେ ହୁ ହିସାବନୁ ନାମ ଚାହଦାତ ଯେ ନାମ ଭି ଘାଏ ଘାଏ ହନେ ଗୀତୁ ପାଡ଼ତନେ ନାଲତନେ ଆରୁ ନାମେ ଜିଆନୁ ନାମ ଭି ଖୁସି ବାସି ମାନତନେ ବୋଲିକିରି ତା ଇଦାଦ ଇଦିକେ ଲାଗା ନାମ ଭାବଦାତ ଯେ ନାମେ ଅଣ୍ଟା ନିଜର ନାଚ ଆତିଲି ନିଜର ଗୀତ ଆତିଲି ନିଜର ଅଣ୍ଟା ବାଜା ଆତିଲି ଆରୁ ନାମ ନାମେ ପର୍ବପର୍ବାଣି ନାମ ଯେତେ ନାମେ କୁଣା ସମ୍ପ୍ରଦାୟ ମିଶ୍ରିଦାତ ଆରୁ ଆଦାନ ପାଳନ କାମଦାତ କା ଆଦାନ ନାମ ଆନନ୍ଦ ଉତ୍ସବ କାମଦାତ ତା ହନେ ଏରଥାଲେ ନାମେ ଭିନ୍ ଭିନ୍ ଗୀତୁ ଆତିଲି ଆରୁ ଆ ଗୀତୁ ଗେ ମିଆ ଜହ କିରି ଆଲୋଚନା କାମାଗେ ଲାଗାନ ଇନ୍ନା ଅଣ୍ଟା ଆଜ୍ଞା ଘରିନ୍ ମେହକା ଦାମ ହେଲେ ଏନ୍ତା ଅନୁରୋଧ କାମ ଆଜ୍ଞା ଘରିନ୍ ଯେ ତାମ ନିଜର ପରିଚୟ ତେଙ୍ଗର ଆରୁ ଇ ନାମେ କୁଣା ଯେନ୍ ଗୀତୁ ଆତିଲି ଏକାନେ ପ୍ରକାର ଗୀତୁ ଆତିଲି ଏନ୍ଦିର ଏନ୍ଦିର ଗୀତୁ ଆତିଲି ଇ ବାବଦନୁ ଟିକେ ତାମେ ସ୍ତି ମେହନତ ଆରୁ ବୁଝରତ ଆଜ୍ଞା ଜୁହାର
1: ଜୁହାର।
0: ଏନ୍ତା ପହଲା ନିମାନ ଅନୁରୋଧ କାମ ଯେ ନିମେ ପରିଚୟ ଏବଂ ନିମ ନିଜେ ତେଙ୍ଗର ଟିକେ
1: ଏଙ୍ଗା ନାମେ ମନାଲି ଦୀନବନ୍ଧୁ ବାଗ ପାହାଡ଼ ମନାଲି ଡଙ୍ଗାଯୋଡ଼ ଆଉ ବ୍ଲକ ମନାଲି ବାମ୍ରା ଜିଲ୍ଲା ମନାଲି ସମ୍ବଲପୁର ଆଉ ଏମା ବାଂସ୍କି ନାମେ ମନାଲି ପଣ୍ଡ୍ରୁ ବାଗ
0: ତା ନିମେ ପରିଚୟ ତ ଚିଚକାର ହେଲେ ନାମ ଯେନ୍ତାକି କୁଣା ଆଲାତ ନାମେ ଅଣ୍ଟା ଭାଷା ଆତିଲି ନାମ ନାମେ ଭାଷାନୁ କାଚ ନେଖରାଲ ଦାତ ଫସାଲ ଦାତ ଆରୁ ନାମେ ବି ଯେନ୍ତା ଗୀତୁ ଆତିଲି ନାମେ ଅଣ୍ଟା ନିଜର ପରିଚୟ ଆତିଲି ଯେ ନାମ କୁଣାତ ବୋଲିକିରି ନାମ କୁଣାତ ଏକା ବାକେନ ବାଲଦାତ ଯେତେବେଳେ ନାମ କୁଣାତି ଫସାଲଦାତ ବୋଲିକିରି ନାମ କୁଣାତ ବୋଲିକିରି ବାଲଦାତ ମାନେ ନିମ୍ ହି ଅଣ୍ଟା ଆଲାର ଆର୍ ଗଲାସ ଅଣ୍ଟା ବି ଆଲାସ ଆସ ବି କୁର୍ତ୍ତା ପେଣ୍ଟ ଆତକା ଦାସ ନାମ ହି ଆତକା ଦାତ ତା ନାମେ ସ୍ୱତନ୍ତ୍ର ପରିଚୟ ବଞ୍ଚା ଯେ ନାମେ ଭାଷାତ ନାମ ଯଦି କୁଣ୍ଠତି ତେଙ୍ଗାଲ ଦାତ ହେଲେ ନାମ କୁଣାତ ବୋଲିକିରି ଗଣରତ ଏକ ମାନଲା ତା ନାମେ ଏ କୁଣାର୍ଗେ ପରମ୍ପରାନୁ ଭିନ୍ ଭିନ୍ ପ୍ରକାର ଯେନ୍ ଗୀତୁ ଆତିଲି ନିମ୍ତା ଏରକାଦାର ନିମେ ସାମିଆନୁ ଏକାନିକିରି ନାମେ ଏ କୁଣାର ଗୋଟି ଗୀତୁ ପାଡ଼ାଲିଆର ଆର୍ ଏକାନି ନାଲାଲିଆର ଆକୁ ତା ଧୀରେ ଧୀରେ ଟିକେ କମରା କେରା ଦିନ ହେଲେ ଭିଲ୍ ଆତିଲି ବାତା ଆଲେ ନିମ୍ ଯେନ୍ ଏରକାଦାର ମୁଲିନ୍ତି ଏନ୍ଦିର ଏନ୍ଦିର ଗୀତୁ ଗୁଠି ଆତିଲି ବୋଲିକିରି ଯଦି ଏମ୍ ମେନମ୍ ଏନ୍ଦିର ଏନ୍ଦିର ବର ଏନ୍ଦିର ଏନ୍ଦିର ଗୀତୁ ଗୁଠି ଆତିଲି ଏକାନେ ଏକାନେ ପାଡ଼ନାର ଟିକେ ତେଙ୍ଗର ଆର୍ ପାଡ଼ର ଭି
1: ହଁ ଆଗଲି ତା ପାଚକି ଗୁଠି ଆର୍ ଫାଗୁଣ ପୁନି ଭି ମନାଲେ ଆର୍ ବାକେ ଜାମାର ଠୁଡ଼ିଆର ଲିଆର କାଲୋ ସେ ନାଢ଼ା ସେ ଜାମାର ଇନ୍ ମେହାଲିଆର ଆଉ ଜାମାର ସାଙ୍ଗେ ମାନେକିରି ହେଲ୍ ଡୋଲ୍ ଧାରିକିରି।

0: ଜାମାର ଘି ଚାଲିନୁ କୁଦା କୁଦା କରି, ମା ଦି ଭି କୁନି ତିରହାଲେ ଆର୍ ଆମୁ ତୁନ୍ଦାକେ ତୁନ୍ଦା କରି ଭି ନାଲାଲେ ଆର୍।
1: ତ ହନେ ଯେନ୍ ନାଲନା ଗୀତ ଗୁଠି ଭିତରେ ଏନ୍ଦିର ଏନ୍ଦିର ଗୀତ ଆତିଲି ପଦେ ଅଧେ ପାହାଡ଼ର ନେ ହେଲେ ନାମେ ମେନୁ ହେଲାର ଯେନ୍ ନାମେ କୁଣାର ଗୁଠି ମେନା ହେଲା ଟିକେ ମେନର ନେ।

0: ଆଜ୍ଞା କଲା ଆଉ କୁନ୍ତା ଏନେ କିଛି ବନାଲେ ନିଜର ଭାଇଜି ବୋଲା ଯେ ହୁସ୍ ତେଙ୍ଗାଲ ଦାସ ହୁସ୍ ଦେନ୍ଦ୍ର କାଉଁସଲା ହୁସ୍ ତେଙ୍ଗାଲ ଦାସ ଯେ ହୁନେଇ ମନାଲି କଥା ଆରୁ ଆକୁନା ମିଲନ ବୋଧ ମାରିଲା ଦିନ
1: ତ ଇ ବୋଧେନ୍ ନାଫେ ଅଣ୍ଟା ଯେନ୍ ସମ୍ପର୍କ କି ଅଣ୍ଟା ରାଚା ବନ୍ଧନ ଯେ ମଲା ଆଙ୍ଗି ବାଡ଼ୁଛ ପାର୍ଚକା ଦାସ ମଲା ଆଙ୍ଗି ଭାଣଜାସ ବୁଲିକିରି ଯେନ୍ ତେଙ୍ଗାଲିଆର ମଲା ଏଣ୍ଟା ହେରୁଣ୍ଟା ପିଟନ୍ ଯେନ୍ ଗହ ଗହ ମହମ ମନାଲିଆ ହେରୁଣ୍ଟା ଦୁ କିନ୍ତୁ ଆଗେ ମାଧ୍ୟମରୁ ଯେନ୍ ତାଙ୍କ ନିଜର ଭାଣଜାସକା ନିଜର ବାଡ଼ୁସକା ନିଜର ପୁତ୍ରାସ ବୁଲିକିରି ଯେନ୍ ରାଚା ହୁ ଆପଣାପନ୍ ଯେନ୍ ବାଲଦାତ ନିଜର ପନ୍ ହୁଦାତ ମାରିଲା ଦିନ ହେତି ଏନ୍ଦିର କାରଣ ବୁଲିକିରି ଭାବଦାର ନିମାକାନେ ଲାଗି ଏନ୍ଦିରକି ହନ୍ୟ ମାନାଲି ଗୁଠି ନାମେ ସମ୍ପର୍କ ବୋଧ ଟିକେ ହେତ୍କି ଶକ୍ତ ମାରିଲା ଦିନ ନିଜର ବାଗିର ମାରିଲା ଦିନ ଟିକେ ପାତଲା ମାନା କାଲି
0: ହଇ ଆଗ୍ଲି ଭାଣଜାକା ବାଡ଼ୁ ଯେନ୍ତା ହେଲେ ଆକୁନ୍ ମେନ୍ ଟେଙ୍କାର ଭାଣଜାସକା ବାଡ଼ୁସକା ଦାଦାସକା ଭାଇ ବାରାଲା ସାରେ ମାଲା ଖୋ ବୁଲତି ବାର୍ତ୍କା ଦେଲା ହେରଣ୍ଡା ବେଦଦାତ କା ପିଟତ କା ମାନେ ମାଣ୍ଡି ଯୋଡ଼େ ବି ତୁକେ ଆଗ୍ଲି କୁନା ମାଣ୍ଡି ବାଜକୁନ୍ ମାନେ ବାସି ମାଣ୍ଡି ଖାଲି ରାହାଲିଆ ଆକୁନ୍ ଆବଦ ମାଲା ଦିନ ହ ଇସ୍ ବାର୍ଚକୁନି ଦାଦାସ ବାର୍ଚାସ୍କା ଭାଇସ୍ ବାର୍ଚାସ୍କା ବାଡ଼ୁସ ବାର୍ଚକୁନି ହ ଇସ୍ ତାକୁନ୍ ବରାଲ ସାର୍ ଘାଣକେ ବୁଙ୍ଗାଲ ଦାସ ଇସ୍ କେନ୍ଦ୍ର ହେରୁ ପିଟତଲା ହୁନେ ହିଁ ମନାଲି
1: ଆକୁନ୍ ଯେନ୍ତା ନେଖିସନ୍ ସାମିଆ ମାରିଲା ଦିନ ଆଜ୍ଞା ଲାଗ୍ଲି ଯେନ୍ତା ନମ୍ ବେଞ୍ଜା ଗୁଟି କାମାଳିଆ ରହିଲେ ତିନି ଦିନ ଚାରି ଦିନ ତକ ବେଞ୍ଜା ମାନାଲିଆ ଇନ୍ନା ହନ୍ ବିଡ଼ିନ୍ତି ବେଞ୍ଜା ମୁଜରା କାଲି
0: ମୁଜରା କାଲି
1: ଆଗ୍ଲି ପାହି ଅଣ୍ଟା ବାର୍ଚକୁନ୍ ଅନ୍ଦୁଲ ଦୁଇ ଦିନ ରାହାଲିଆର କିନ୍ତୁ ଇନ୍ନା ଆକୁନ୍ ବାରଶାଲି ଘାଡ଼ିକି ବୁଙ୍ଗା କାଲ୍ଦାର ତା ହନେ ସମ୍ପର୍କ ବୋଧି ମାନେ ହେତ୍କି ବନ୍ଧନ ହେଇକିରି ମାରିଲା ଦିନ ମାରିଲା ହଁ ତ ଯାହା ବି ମାନା ସମିଆ ତା ହନେ ପରିବର୍ତ୍ତନ ମାନାଲି ତ ଇନ୍ନେ ଯଦି ନାମେ ଭିତରେ ଯଦି ଇନ୍ନେ ସମ୍ପର୍କ ବୋଧ ଠିକ୍ ହିସାବ ନୁ ମାର ହେଲେ ନାମେ ଭବିଷ୍ୟତ ନୁ ନାମେ ସମାଜ ବୋଧ ନାମେ ଯେନ୍ ଆଲରା ତଲନାର ନାମେ ଅଣ୍ଟା ଯେନ୍ ନାମ କୁଢ଼ାତ ନାମେ ଭାଷା ଆତଲି ନାମେ ସଂସ୍କୃତି ଆତଲି ଇସ୍ ଏଙ୍ଘେ ଆଲାସ ଇସ୍ ଏମ୍ହେ ଗଠାନ୍ତା ଆଲାସ ବୋଲିକିରି ନାମ ଅଣ୍ଟା ରାଇ ଆବୋ ଦେଖାନେ ମାନ ବୋଲିକିରି ନିମେ ଚିନ୍ତା ବାରି
0: ହଁ ମାନେ ନାହା କୁଣା ସମାଜ ଭାଇ ଜାମାତ ମାନେ ନାହା ପରମ୍ପରା ବନୁ ଇଅତ ବୋଲିକିରି ମାନେ ଉଇଅତ ନହେଲେ ଭଲ ମାନଦେନେ ବୋଲିକିରି ଏନ୍ ଭାବାଲା
1: ହାଇ ଯେ ବୋଲେ ତ ଆଶା ନାନତ ଯେ ଯାହା ବି ନାମେ ଭାଇ ଭଉଣୀ ଗୁଠିଆର ମେନାଲାରି କାର୍ଯ୍ୟକ୍ରମ ନାମେ କୁଣାର୍କି ଅଣ୍ଟା ଯେନ୍ ଏକତା ଆତିଲି ନାମ କୁଣାତ ନାମେ ଆଲାରି ନାମ ସାଉଁଟତ ନାମ ଆଗ୍ଲି ହତ ଆରୁ ନାମ ତାମାନେ କାନିକିରି ଫିର୍ ମିଆଁଗି ତାୟାଙ୍ଗତ ଆ କଥା ନାମ ଭାବନା କଥା ଆରୁ ନାମେ ପାଡ଼ା ପାଟକିନୁ ଯେତ୍କି ଆତଲଦାତ ସାହାଯ୍ୟ ସହଯୋଗ କାମିକିରି ଯେତେରି ନାମ ଯେତେ ସାଙ୍ଗେ ଯଦି ଉନ୍ନତି କାମ ଥିଲେ ଯେତେରି ଗିଲାଗାନ ଭଲ ମାନ ଆରୁ ନାମେ ସମାଜ ଅଣ୍ଟା ବଢ଼ିଆ ସମାଜ ହେଇକିରି ବାର୍ନା ଉଲ୍ଲାନୁ ଫିର୍ ଘାଏ ତାଙ୍କେ କୁକୁର ଟେକ ଧନ୍ୟବାଦ ଇନା ବାର୍ଚକାର ଆରୁ ନିମେ ଦୁଇପଦ କଥା ତେଙ୍କାର ଆରୁ ଗୀତ ଭି ଭାଇ ଭଉଣୀ ଗୁଠିଆରି ମେନ୍ତାକାର ଆଦି ଗିଲାଗାନ ଆକାଶବାଣୀ ତାର୍ତି ବହୁତ ବହୁତ ଧନ୍ୟବାଦ ଜୁହାର
0: ଜୁହାର
1: ହେଲେ ଇନ୍ନା ବୈଠକୀ ଗୀତ ବନ୍ ମେନତ୍ ଇ ବୈଠକୀ ଗୀତ ବନ୍ ପରିବେଷଣ ନାଞ୍ଜିକାନାର ମଧୁସୂଦନ ପିଂ ଆଉ ତମେ ଦଲ ଆବଡ଼ାର ମଞ୍ଚାର ଦୁଲାର ପିଂ ସୁଧାକର ପିଂ ପିମି ପିଂ ଭଗବାନ ପିଂ ଶ୍ରୀବତ୍ସ ପିଂ କମଳ ପିଂ ଶୁଭା ପିଂ ପ୍ରମିଳା ପିଂ ଆଉ ଝରଣା ପିଂ।

ଶୁଣିଲେ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକପ ଉପ ଝକା ଝକା, ଉପସ୍ଥାପନା ଓ ପ୍ରୟୋଜନା ସନ୍ତୋଷ ପିଂ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ ଜବରଦସ୍ତ ପ୍ରେମିକ କଥାଚିତ୍ରରୁ ବାବୁସାନଙ୍କ କଣ୍ଠରେ ଏହି ଗୀତଟି। ଗୀତଟିକୁ ଲେଖିଛନ୍ତି ନିର୍ମଳ ନାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଉଦିତ ନାରାୟଣ ଏବଂ ଅନ୍ତରାଙ୍କ କଣ୍ଠରେ, କଥାଚିତ୍ର ମୁଁ ଦିୱାନା ତୋ ପାଇଁ, ଗୀତ ରଚନା ଅରୁଣ ମନ୍ତ୍ରୀ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଅଗ୍ନିରାଜ।

ସଙ୍ଗମ ପଥଚିତ୍ରରୁ ଶୁଣନ୍ତୁ ଏହି ଗୀତଟି। ଗୀତଟିକୁ ଗାଇଛନ୍ତି ବିଶାଲ କୋଠାରୀ ଏବଂ ଅନ୍ତରା ମିତ୍ର। ଗୀତ ରଚନା ଏବଂ ସ୍ୱର ସଂଯୋଜନା ହରପ୍ରୀତ।

ଏଥର ଶୁଣନ୍ତୁ ମହମ୍ମଦ ଅଜିଜ୍ ଏବଂ ନିବେଦିତାଙ୍କ କଣ୍ଠରେ ଏହି ଗୀତଟି ଧନରେ ରଖିବୁ ଶପଥ ମୋର କଥାଚିତ୍ରରୁ। ଗୀତ ରଚନା ନିର୍ମଳ ନାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଶାନ୍ତିରାଜ ଖୋସଲା।

ଶୁଣନ୍ତୁ ରହସ୍ୟ କଥାଚିତ୍ରରୁ ଏହି ଗୀତଟି। କଣ୍ଠଦାନ କରିଛନ୍ତି ଶାନ୍ତନୁ କୁମାର ସିଆ ଏବଂ ଅନ୍ତରା ଚକ୍ରବର୍ତ୍ତୀ। ଗୀତ ରଚନା ନିହାର ରଞ୍ଜନ ଏବଂ ସଙ୍ଗୀତ ନିର୍ଦ୍ଦେଶନା ନିହାର ରଞ୍ଜନ ଏବଂ ଶାନ୍ତନୁ କୁମାର ସିଆ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ସବିଶେଷ ମିଶ୍ର ଏବଂ ଅନନ୍ୟା ଶ୍ରୀତମ୍ ନନ୍ଦଙ୍କ କଣ୍ଠରେ ତୋର ମୋର କଟି କଥାଚିତ୍ରରୁ ଏହି ଗୀତଟି। ଗୀତଟିକୁ ଲେଖିଛନ୍ତି ନିର୍ମଳ ନାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ।

ଏଇଠି ଶେଷ ହେଲା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଆଜି ଆମ କେନ୍ଦ୍ରରେ ପ୍ରଚାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମର ସୂଚନା। 5:02 ଶୁଣିବାକୁ ପାଇବେ ଲୋକଗୀତ, ଏଥିରେ ଖଞ୍ଜଣି ଭଜନ ପରିବେଷଣ କରିବେ ସହଦେବ କାଲୋ ଏବଂ ତାଙ୍କ ସାଥୀ। 5:30 ଯୁବବାଣୀ, 6:10 ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ, 6:30 ଉଜ୍ଜ୍ୱଳ ଆମ ଦେଶ, 7:02 ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, 7:25 ଜିଲ୍ଲା ହାଲଚାଲ, 7:30 କୃଷି ସଂସାର, ଏଥିରେ ଚାଷୀଙ୍କ ସହ ସାକ୍ଷାତକାର ଶୁଣିପାରିବେ। ରାତି 8:00 ଶୁଣିବେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କ ସହ ସାକ୍ଷାତକାର, 8:15 ଶୁଣିବେ ଭକ୍ତି ଗୀତ, 8:30 ଶୁଣିପାରିବେ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିବେ ପଣ୍ଡିତ ସିଆରାମ ତିୱାରୀ, 9:30 ଶୁଣିପାରିବେ ସମ୍ବଲପୁରୀ ନାଟକ ଅନ୍ମୁନ୍ସିଆ, ରଚନା ସରୋଜ କୁମାର ଦାସ ଏବଂ ନିର୍ଦ୍ଦେଶନା ପଞ୍ଚାନନ ମିଶ୍ର, ପରିବେଷଣ କରିବେ ସ୍ୱର ସମ୍ବଲପୁର କଳାକାରମାନେ। 10:30 ଶୁଣିପାରିବେ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ ପୁଣି ଥରେ ହେଲୋ ଅନୁରୋଧ।

0: हेलो अनुरोध आपण मानको मन पसंद कथाचित्र गीतर कार्यक्रम हेलो अनुरोध
1: ଆଜିର ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ମୁଁ ସତ୍ୟନାରାୟଣ ସାହୁ, ବୈଷୟିକ ସହାୟତା ଅଜୟ କୁମାର ସାହୁ ଏବଂ ଜ୍ୟୋତିପ୍ରକାଶ ମିଶ୍ର। ହ୍ୟାଲୋ,
2: ଜୟ ଜଗନ୍ନାଥ, ନମସ୍କାର।
1: ଜୟ ଜଗନ୍ନାଥ, ନମସ୍କାର ଭାଇ, କିଏ କହୁଛନ୍ତି, ଆପଣଙ୍କ ପରିଚୟ ଦେବେ।
2: ମୁଁ ଭାରତରେ ପରିଚିତ ରେଡିଓ ଲଭର ତଥା ଜଣେ ଜାତୀୟ ଓ ଅନ୍ତର୍ଜାତୀୟ ରେଡିଓ ଶ୍ରୋତା ନାରାୟଣ ପ୍ରଧାନ, ଦି ବରହମପୁର ବୁଗୁଡ଼ା ଜିଲ୍ଲା ଗଞ୍ଜାମରୁ କହୁଥିଲି।
1: ଯାହା ହଉ ନାରାୟଣ ଭାଇ, ରେଡିଓକୁ ଆପଣ ଏତେ ଭଲ ପାଉଛନ୍ତି ଯେ ଆଜି ଆପଣ ରେଡିଓ ଲଭର ହେଇପାରିଛନ୍ତି, ସେଟା ଆମ ପାଇଁ ଗର୍ବ ଗୌରବର କଥା। ଆଉ କେମିତି ଅଛନ୍ତି?
2: ଆଜ୍ଞା, ତ ବର୍ଷା ହଉଛି ଆଉ ତଥାପି ଭଲରେ ଅଛି। ବର୍ଷା ସକାଳର
1: ନାଇଁ, ବର୍ଷା ଋତୁ ତ ବର୍ଷା ହବ ନିଶ୍ଚିତ, ସ୍ୱାଭାବିକ କଥା ଇଏ। ଆଉ ଆମର ଚାଷୀ ଭାଇମାନେ ତ ଅପେକ୍ଷା କରିକି ରହିଛନ୍ତି ବର୍ଷାକୁ ରୁଆ ବିହୁଡ଼ା କରିବା ପାଇଁ, ତେଣୁ ବର୍ଷା ଦିନରେ ବର୍ଷା ହେବାଟା ଏକ ସ୍ୱାଭାବିକ ପ୍ରକ୍ରିୟା, ପ୍ରାକୃତିକ ପ୍ରକ୍ରିୟା। ବର୍ଷାରେ ଆମକୁ ଭିଜିବାକୁ ପଡିବ। କୋଉ ଗୀତ ଶୁଣିବେ କୁହନ୍ତୁ ପ୍ରଥମେ।
2: ମତେ ଶୁଣିବେ, ଯାହାକୁ ରଖିବେ ଅନନ୍ତର ଏ ଘର ଏ ଅଗଣା ଏ ଦାଣ୍ଡ ଦୁଆର, ବହୁତ ଭଲ ସମସ୍ତ ଗୀତ ଟି ଶୁଣେଇ ଦେବେ।
1: ଆଜ୍ଞା ଆଜ୍ଞା,
2: ଗୀତଟା ଟି ମୁଁ ଡେଡିକେଟ କରି, ମୋର ବନ୍ଧୁ ଅଛନ୍ତି ବରଗଡ଼ର ଉପେନ୍ଦ୍ର ସୁନା, ହରେଶ ପରୁଆ, ସୁବଳ ସାହୁ, ସୁବଳ ଭୋଇ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଆଉ ଆମର କଟକର ଆକାଶବାଣୀ ସୂତା ପରିଷଦର ଅଛନ୍ତି ବହୁତ, ଯେମିତିକି ଦଲି, ମମିନା, ଗୀତା, ଆମର ସମୀର ପଣ୍ଡା ଭାଇ, ସମସ୍ତଙ୍କୁ ଶୁଣେଇ ଦେବେ।
1: ନିଶ୍ଚୟ ନିଶ୍ଚୟ, ଆପଣଙ୍କର ପସନ୍ଦର ଗୀତଟିକୁ ଆପଣଙ୍କର ସମସ୍ତ ବନ୍ଧୁ, ଆମର ଯେଉଁ ଆକାଶବାଣୀର ବିଭିନ୍ନ ଶ୍ରୋତା ଭାଇ ଭଉଣୀମାନେ ଅଛନ୍ତି, ସମସ୍ତେ ମିଶିକି ଶୁଣି ନିଅନ୍ତୁ।
2: ଆଜ୍ଞା ରହୁଛି, ନମସ୍କାର।
1: ନମସ୍କାର ଆଜ୍ଞା।

0: ହ୍ୟାଲୋ।
1: हेलो।
0: ହଁ, ଆକାଶବାଣୀ ସମ୍ବଲପୁର ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧକୁ ସ୍ୱାଗତ କରୁଛୁଁ। ଆପଣଙ୍କର ପରିଚୟ ଦେବେ।
1: ଆଜ୍ଞା, ଇଏ ଦୋଳଗୋବିନ୍ଦ ମିଶ୍ର, ସୁଲେଇ ଗାଁ କେନ୍ଦ୍ରା ବ୍ଲକ ଝାରସୁଆ ଜିଲ୍ଲାରୁ କହୁଛି। ଆଜ୍ଞା
0: ଦୋଳଗୋବିନ୍ଦ ଭାଇ, ପହିଲା କେନ୍ ଗୀତ
1: ଆଜ୍ଞା,
0: ଶୁଣିବେ କହିଦଉନ୍।
1: ମନ ଆକାଶର ଆ ଆ ମନ ଆ ପ୍ରୀତି ଗୋଟେ ଏନ୍ତା ଗୀତ ଅଛି ଆଜ୍ଞା, ଟିକେ
0: ଆ
1: ବୁଝିଲେ।
0: ମିତ ଆ।
1: ଆଜ୍ଞା,
0: ଆଚ୍ଛା,
1: ସେଟା ଅଛେ କେ?
0: ହଁ ଅଛି,
1: ଆଜ୍ଞା, ହେ ଗୀତଟା ଶୁଣିଦେବେ। ଆଜ୍ଞା
0: ନିଶ୍ଚୟ ଶୁଣାମା। ବାକି କାଣା କରୁଛନ୍ କହୁନ୍।
1: ଆଜ୍ଞା, ଆମେ ପୂଜା ପାଠ କରୁଛୁଁ। ଏଇଟା ଆଜି ଏଇଟା ଗୋଟେ ମାନେ ଯିବାର ଅଛି, ଗୋଟେ ରୁଦ୍ରାଭିଷେକ କରି ଯିବାର ଅଛି ଆଜି।
0: ଆଚ୍ଛା,
1: ଏଇଟା ବାହାରମୁ, ଏଇଟା ମାନେ 10 ବଜେ ନା ଆପଣାରେ ହିଁ ସେଟା ହେବା।
0: ହଁ, ଆପଣ ପୂଜା ପାଠଟା କେବେନୁ ଆରମ୍ଭ କଲେନ?
1: ପୂଜା ପାଠ ତ ଆଜ୍ଞା, ମାନେ ମୁଇଁ ଯେତେବେଳେ ଏଇଟା 6 କ୍ଲାସ୍ ପଢ଼ୁଥିଲି ସେତେବେଳେ ବାପା ସାଙ୍ଗେ ଟିକେ ଟିକେ କରୁଥିଲି ଆଜ୍ଞା, କରବାରଟା।
0: ସାଙ୍ଗେ ଯାଇକିରି
1: କିନ୍ତୁ
0: ଶିଖି ଶିଖିକିରି ଆସିଛନ୍।
1: କିନ୍ତୁ ତାପରେ ପଢ଼ାପଢ଼ିରେ ରହିଲି,
0: ହଁ,
1: ପଢ଼ାପଢ଼ି ସରିଲା ପରେ ମାନେ କାମ କାମ କୁମା କରଲି। ବାକି ଯେତେବେଳେ ବାପା ଗ୍ରିଟ୍ ସ୍ଥିତି ଆସିକିରି ତାଙ୍କ ସାଙ୍ଗେ ସାହାଯ୍ୟ କରିଲି,
0: ହଁ।
1: ଆଉ ଏବେ ଏବେ ଘରେ
0: ପଢ଼ାପଢ଼ି କେତେ
1: ଅଛେ,
0: ଜାଗେ
1: ଏବେ
0: କଲେ
1: ବାପା
0: କି
1: ସାଙ୍ଗେ ଯାଇକିରି ସବୁବେଳେ କରାକୁରି କରସୁଁ।
0: ଦୋଳଗୋବିନ୍ଦ ଭାଇ ପଢ଼ାପଢ଼ି କେତେ ଜାଗେ କରିଛନ୍?
1: ପଢ଼ାପଢ଼ି ଆଜ୍ଞା, ଏଇଟା +3ଟା ଆଜ୍ଞା କ୍ଲିୟର୍ ନି ହେଲା ଆଜ୍ଞା।
0: ଓହୋ, ଆଉ ସାଂସ୍କ୍ରିଟ ରଖିଥିଲେ ଭାଲ?
1: ଆଜ୍ଞା,
0: ସାଂସ୍କ୍ରିଟ ରଖିଥିଲେ କି?
1: ସାଂସ୍କ୍ରିଟଟା ଟିକେ ଆଜ୍ଞା ନେଇ ରଖିପାରିଲି। ଏକ୍ଚୁଆଲି ଏକ୍ଚୁଆଲି ସତ କଥା କହିଲେ ଆଜ୍ଞା, ଏଇଟା ମୋର ଟିକେ ମାନେ ପଢ଼ାଟା ଟିକେ ଗଡ଼ବଡ଼ ହେଇଗଲା ଆଜ୍ଞା। ଏକ୍ଚୁଆଲି ମୁଇଁ
0: ନାଇଁ, ଆପଣ ଯେହେତୁ ପୂଜା ପାଠ ଲାଇନ୍ ଥି ଯାଇଛନ୍ ବୋଇଲେ ସଂସ୍କୃତଟା ଆପଣଙ୍କୁ ସାହାଯ୍ୟ କରିଥାନ୍ତା ବୋଲି ମୁଁ ଆପଣଙ୍କୁ ପଚାରିଲି।
1: ନି ଆପଣ ଠିକ୍ କହୁଛନ୍ ଆଜ୍ଞା, ସେ ବିଷୟରେ ବି କହିଦେଉଛେ। ମୁଇଁ ଏକ୍ଚୁଆଲି
0: ଆଜ୍ଞା
1: ଆଜ୍ଞା ପଢ଼ବାର୍ ଲାଗି ଚାହୁଁଥିଲି ଆଜ୍ଞା, ଆର୍ଟ ସାଂସ୍କ୍ରିଟ ପଢ଼ିଥିଲି,
0: ଆଜ୍ଞା ଆଜ୍ଞା
1: କିନ୍ତୁ ଟିକେ ସେ ସମୟରେ ମୋର ବାପାର ବି ଟିକେ ମାନେ ଆମର ଯେନ୍ତା ମୁଇଁ ଟିକେ ଭଲ ମାର୍କ ରଖି ପକାଲି ବୋଲେ କହିଲେ କି ଯେ ନାଇଁ, ପିଲାଟା ଭଲ ମାର୍କ ରଖିଛି, ଆଉ ସାଇନ୍ସ ପଢ଼ୁ ସାଇନ୍ସ ପଢ଼ୁ କହିକିରି
0: ଆଚ୍ଛା
1: କହିଲେ
0: ଆଚ୍ଛା ଆଚ୍ଛା
1: ମାଷ୍ଟର ମାନେ।
0: ହଁ ହଁ
1: ତ
0: ହଁ
1: ସେଥିର୍ଲାଗି ମୁଇଁ ସାଇନ୍ସ ପଢ଼ିଗଲି। ତ
0: ଆଜ୍ଞା ଆଜ୍ଞା
1: ମାନେ ଇନୁ ଆଜ୍ଞା ମୋର ଗୋଟେ ଜୀବନ ଦି ମୁଇଁ ଏଇଟା ଶିଖିଲି ଯେ
0: ହଁ
1: ମାନେ ଛୁଆର ଆଜ୍ଞା ବିରୁଦ୍ଧରେ ପାଠ ଆଜ୍ଞା ନାଇଁ ପଢ଼ାବାର କଥା ଆଜ୍ଞା।
0: ଆଜ୍ଞା ଆଜ୍ଞା, ସେଟା ତ ସତ କଥା। ଆମର ପ୍ରତ୍ୟେକ ବାପା ମା ଆଜି ବୁଝିବାର ଦରକାର ଯେ ଗୋଟେ ମାନେ ପୁଅ ହଉ କି ଝିଅ ହଉ, ସେ କାଣା ଚାହୁଁଛି, ତାର ଜୀବନରେ
1: ଆଜ୍ଞା
0: କାଣା ବନବାର ଲାଗି ଚାହୁଁଛେ, ସେଟା ଆମେ ତାକେ ଗୁରୁତ୍ୱ ଦେବାର କଥା। ଆଉ ଆମର ଇଚ୍ଛାଟାକେ ତାର ଜୀବନଥି ଯଦି ଜବରଦସ୍ତି ଜବରନ ଲଦି ଦେମା କି ନାଇଁ, ସେ ଛୁଆର
1: ଆଜ୍ଞା
0: ଭବିଷ୍ୟତଟା ଅନ୍ଧାର ଆଡ଼କେ
1: ଆଜ୍ଞା
0: ପଳେଇଯିବା। ଯେନ୍ତାକି ଆପଣଙ୍କର ଆପଣ ସେ ବିଜ୍ଞାନରୁ ପଳେଇ ଆଇଛନ୍ ଶ୍ଳୋକ ଆଡ଼କେ, ବୋଇଲା ବେଳେ
1: ଆଜ୍ଞା, ମାନେ
0: ଯେମିତି ହେଲେ ବି ଆପଣଙ୍କୁ ଟିକେ ସଂସ୍କୃତ
1: ଆଜ୍ଞା
0: ରଖିଥିଲେ ସୁବିଧା ହେଇଥିତା।
1: ଆଜ୍ଞା, ମାନେ କାମ ଜାଗା ମୁଇଁ ଆ ଫେଲ ଖାଇଗଲି ଆଜ୍ଞା, ମାନେ ମୋର ଏକ୍ଚୁଆଲି ପଢ଼ବାର ମନ ଥିଲା ସାଇନ୍ସ,
0: ଆଜ୍ଞା
1: ମାନେ ଇ ଆର୍ଟ ପଢ଼ବାର ଥିଲା
0: ଆଜ୍ଞା ଆଜ୍ଞା,
1: ସାଇନ୍ସ ପଢ଼ିକି ସେଥିଲାଗି ଆଜ୍ଞା ମୁଁ ପ୍ଲସ୍ 3 ଫେଲ ଖାଇଗଲି ଆଜ୍ଞା।
0: ହଁ, ସେ ଯାହା ବି ହଉ ଇହାଦେ ଯେନ୍ ବୃତ୍ତି ଥି ରହିଛନ୍ ତାକେ ଆହୁରି କେନ୍ତା ବରକସ କରି ହେବା, ସେଥିର୍ ଲାଗି ଟିକେ ଚେଷ୍ଟା କରୁନ୍ ସବୁ
1: ଆଜ୍ଞା,
0: ପୂଜା।
1: ଟିକେ ଆରେ ମୋର ନାନୀ ଗୋଟେ ଆଜ୍ଞା ଲାଇନ୍ ଚଲାନ୍ ଟିକେ କଥା ଲାଗି ବହୁତ।
0: ଆଜ୍ଞା ଆଜ୍ଞା,
1: ହ୍ୟାଲୋ।
0: ହଁ ହ୍ୟାଲୋ,
1: ଆଜ୍ଞା ନମସ୍କାର।
0: ହଁ ନମସ୍କାର, ସ୍ୱାଗତ କରୁଛୁ ଆପଣଙ୍କୁ ଆମର ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ କେ।
1: ଆଜ୍ଞା ଧନ୍ୟବାଦ, ମୁଁ ବରଗଡ଼

0: ଆଚ୍ଛା ଆଚ୍ଛା ସ୍ୱର୍ଣ୍ଣପ୍ରଭା ଭଉଣୀ ଆପଣ ଅଛନ୍ ତାହେଲେ ଲାଇନ୍ ଥି ନାଇଁ? ହଉ ହଉ, କେନ୍ତା ଅଛନ୍? ଆଚ୍ଛା ଆଚ୍ଛା, ଯା ହଉ, ଖୁସି ଲାଗ୍ଲା। ଏନ୍ତା ଶ୍ରୋତା ମାନେ ଆମର ଶ୍ରୋତା ଭାଇ ଭଉଣୀ ଯେତିକି ଅଛନ୍ ସମସ୍ତେ ଏନ୍ତା ଯୁଡ଼ି ଯୁଡ଼ା ହଉଥାଉଁ। ଆମର ଭିତରେ ଯେନ୍ ପରିବାର ଅଛେ ଆକାଶବାଣୀ ପରିବାରର ସମ୍ପର୍କଟା ଆହୁରି ବରକସ ହଉଥାଉ। ଆଜ୍ଞା ଆଜ୍ଞା, କାହାକେ ଡେଡିକେଟ୍ କର୍ମା? ଆଜ୍ଞା
1: ଆଉ ତାପରେ ଅଛନ୍ ଆମର
0: ନିଶ୍ଚୟ ନିଶ୍ଚୟ ନିଶ୍ଚୟ। ଦୋଳଗୋବିନ୍ଦ ଭାଇ, ଆମର ଯେତିକି ତ ଆପଣ ନାଁ ଧରିଲେ ସମସ୍ତେ ଆକାଶବାଣୀର ନିୟମିତ ଶ୍ରୋତା, ଆକାଶବାଣୀ ସାଙ୍ଗରେ ଜଡ଼ିତ ହେଇକି ରହିଛନ୍। ତାର୍ ପରେ ଶ୍ରୋତା ବନ୍ଧୁମାନଙ୍କୁ ଆମର ବି ଗୋଟେ ଅନୁରୋଧ ରହିବା, ଆମେ ଯେନ୍ ଗୀତମାନେ ଡେଡିକେଟ୍ କରୁଛୁଁ, ଅଲଗା ଲୋକମାନଙ୍କେ ବି ଯଦି ଡେଡିକେଟ୍ କରତା, ତାଙ୍କର ବି ଗୋଟେ ଆଗ୍ରହ ବଢ଼ତା, ସେମାନେ ବି ରେଡ଼ିଓ ଶୁଣିବା ଲାଗି ଆଗଭର ହେତେ। ପରିବାର ବନ୍ଧୁ ବାନ୍ଧବ ଏମାନଙ୍କେ ବି ଆମେ ଡେଡିକେଟ୍ କରତା ବୋଇଲେ ସେମାନଙ୍କର ବି ଗୋଟେ ଆଗ୍ରହଟେ ବଢ଼ତା। ହଁ ହଁ, ତାଙ୍କୁ ତ ଆଗ କରବାର କଥା ନାହିଁ। ହଉ ଠିକ ଅଛେ, ଦୋଳଗୋବିନ୍ଦ ଭାଇ ଆପଣଙ୍କର ପସନ୍ଦର ଗୀତଟାକେ ଶୁଣିନ।
1: ଠିକ, ଧନ୍ୟବାଦ।

0: ହ୍ୟାଲୋ
1: ହ୍ୟାଲୋ ସାର୍, ନମସ୍କାର, ଗୁଡ୍ ମର୍ଣ୍ଣିଂ।
0: ନମସ୍କାର, ଗୁଡ୍ ମର୍ଣ୍ଣିଂ। ଆପଣ କିଏ କହୁଛନ୍ତି, ଟିକେ ପରିଚୟ ଦେବେ?
1: ଓକେ ସାର୍, ହ୍ୟାଲୋ ଏଭ୍ରିୱାନ୍, ହ୍ୟାଲୋ ସମ୍ବଲପୁର। ମୁଁ ସାର୍ ଆପଣଙ୍କ ସହିତ ସେକେଣ୍ଡ ଟାଇମ୍ କଥା ହେଉଛି। ଦିସ୍ ଇଜ୍ ମାମା ମିଶ୍ର, ଆଇ ଆମ୍ ଫ୍ରମ୍ ଭୁବନେଶ୍ୱର। ମାମା ମିଶ୍ର, ମନେ ପଡ଼ିଲା?
0: ହଁ ହଁ ମାମା ମ୍ୟାଡ଼ାମ୍ କେମିତି ଅଛନ୍ତି?
1: ହଁ ସାର୍, ଭଲ ଅଛି। ଆଣ୍ଡ ଆପଣ ସତ୍ୟରଞ୍ଜନ ସାର୍, ରାଇଟ୍?
0: ହଁ
1: ଓକେ ସାର୍,
0: ଆଜ୍ଞା
1: ଆପଣଙ୍କ ସହ କଥା ହେଇଛି। ଆପଣ ଭଏସ୍ରୁ ଜାଣିଲି, ଦେଖିଲେ ଆପଣ ଏତେ ଚିହ୍ନା ଚିହ୍ନା ହେଇଗଲେଣି।
0: ଆଜ୍ଞା
1: ସବୁବେଳେ
0: ଆଜ୍ଞା।
1: କଥା ହେଉଛି ନା ବେଳେବେଳେ,
0: ଆଚ୍ଛା,
1: ମାନେ
0: ବାକି ଆପଣ ପଢ଼ାପଢ଼ି ଆପଣଙ୍କର କଣ୍ଟିନ୍ୟୁ କରୁଥିଲା ନା ବୋଧେ?
1: ହଁ ରାଇଟ୍ ରାଇଟ୍, ମୁଁ କହିନଥିଲି ମୁଁ ଗୀତ ଶିଖୁଛି, ଶାୟରୀ ଶିଖୁଛି, ତାପରେ MBA ପାଇଁ ପ୍ରିପାରେସନ କରୁଛି। ଆପଣ
0: ଆଚ୍ଛା
1: ଠିକ ମନେ ରଖିଛନ୍ତି
0: ଆଜ୍ଞା।
1: ସାର।
0: ଆଉ
1: ଆମର ସାର କାଲି
0: ମଞ୍ଚରେ
1: ରଥଯାତ୍ରା,
0: କିଛି ପରଫର୍ମାନ୍ସ ଦେଲେଣି?
1: ସାର କ'ଣ କହିଲେ?
0: ଆପଣ ଯେଉଁ ଗୀତ ଶିଖୁଛନ୍ତି ବିଭିନ୍ନ
1: ହଁ
0: ମଞ୍ଚରେ, ସେମିତି
1: ଏବେ,
0: କିଛି ପରଫର୍ମ କଲେଣି ନା ନାହିଁ?
1: ହଁ ସାର୍, ଷ୍ଟେଜରେ ଟିକେ ଡର ଥିଲା, ଷ୍ଟେଜ ଶୋ ଟିକେ କରି କରି ପରଫର୍ମାନ୍ସ ଟିକେ ଡର ଛାଡ଼ିଛି, ମମିଙ୍କ ଗାଳି ଶୁଣିକି ଡର ଛାଡ଼ିଛି। ଆଣ୍ଡ ଏବେ ଟିକେ ଆଲବମ୍ ପ୍ରାକ୍ଟିସ, ଆଲବମ୍ ବି କରିଥିଲି, ଏବେ ଗୀତ ପ୍ରାକ୍ଟିସ କରୁଛି। କାହିଁ କୋଭିଡ ବେଳେ ଏବେ ଗୋଟେ ବର୍ଷ ହେଲାଣି ଛାଡ଼ି ଦେଇଥିଲି, ତ ଏବେ ଆକୁ ରିଆଜ କରୁଛି। ପ୍ରାକ୍ଟିସ କଲା ପରେ ପୁଣି ଆଉଥରେ ଯେମିତି ଆଗରୁ ଆଲବମ୍ ପରଫର୍ମାନ୍ସ, ଗୀତ ପରଫର୍ମାନ୍ସ କରୁଥିଲି, ଷ୍ଟେଜରେ କରିବି।
0: ଆଜ୍ଞା ଆଜ୍ଞା। ଆଉ ଘରେ ସବୁ କିଏ କିଏ ଅଛନ୍ତି?
1: ସାର୍ ଘରେ ଅଛନ୍ତି ଭାଇ ଭାଉଜ, ଦି ଝିଅ ତ ବାହାରେ ଅଛନ୍ତି। ଆଣ୍ଡ ଆମେ ସୁଇଟ୍ ଆଣ୍ଡ ସର୍ଟ ଫ୍ୟାମିଲି, ଡାଡି, ମମି, ମୁଁ। ଆଉ
0: ଆଚ୍ଛା
1: ମୁଁ
0: ଆଚ୍ଛା
1: ଆପଣ ଆପଣମାନଙ୍କର କଥାବାର୍ତ୍ତା ଆଉ ସୁନ୍ଦର ସୁନ୍ଦର
0: ଆଚ୍ଛା
1: କଥା।
0: ମାମା ଭଉଣୀ କହିଲେ ଦେଖି, ଆପଣ ଏଇ ଆମର ଆକାଶବାଣୀ ସମ୍ବଲପୁର କେନ୍ଦ୍ର କେବେଠୁ ଶୁଣିବା ଆରମ୍ଭ କଲେ?
1: ସାର୍ ମୁଁ ଶୁଣିଲିନି, ତଥାପି ବର୍ଷେ 2 ବର୍ଷ ହେଲାଣି ଶୁଣିଲିନି, କାହିଁକି ମୁଁ ଜାଣିଛି ସମସ୍ତେ ସବୁଆଡୁ ଫୋନ କରନ୍ତି, ସମସ୍ତଙ୍କ ଭାଷା ଅଲଗା, କିନ୍ତୁ ଆମ ହୃଦୟ ଗୋଟେ।
0: ହଁ ହଁ
1: ହେଲେ
0: ସେଟା ତ ନିଶ୍ଚୟ, ମାନେ ଆମର
1: ଆଜ୍ଞା
0: ବିଭିନ୍ନତା ଭିତରେ ଏକତା ଆମର ଅଛି ଭାରତୀୟ
1: ହ୍ୟାଲୋ,
0: ପରମ୍ପରାରେ।
1: ସେଇଟା ତ ଆମ ଦେଶର ଗୋଟେ ଶକ୍ତି ନା, ଏକତା
0: ଆଜ୍ଞା
1: ବା
0: ଆଜ୍ଞା।
1: ୟୁନିଟି।
0: ହଁ
1: ହ୍ୟାଲୋ
0: ନା ନା,
1: ଅନୁରାଗ,
0: ମୁଁ ଆମେ ଜାଣିବାକୁ ଚାହୁଁଥିଲୁ ଯେ ଆପଣ କାହାଠୁ ପ୍ରେରଣା ପାଇଲେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଶୁଣିବା ପାଇଁ, ନା ନିଜେ ଏମିତି ଜଷ୍ଟ?
1: ନିଜେ ଏମିତି ଜଷ୍ଟ ଶୁଣୁ ଶୁଣୁ ଟ୍ୟୁନ୍ କରୁ କରୁ, ମୁଁ ତ ସେଥିପାଇଁ ଅଲଗା ଚ୍ୟାନେଲରେ ବାଇଟ୍ ଦିଏ ନା ସୋସାଇଟି ପାଇଁ,
0: ଆଚ୍ଛା
1: ଭଲ ଭଲ
0: ଆଚ୍ଛା
1: ମେସେଜ ଦିଏ।
0: ଆଜ୍ଞା,
1: ଆଣ୍ଡ ମୁଁ ସେ ନିଜେ ଶୁଣୁ ଶୁଣୁ ଆପ୍ରେ ମୋତେ ଏଇଟା ନଜର ପଡ଼ିଲା,
0: ଯାହା ହଉ
1: ନିଜର
0: ଖୁସି ଲାଗିଲା।
1: ଯେହେତୁ ଆପଣଙ୍କ ସହିତ କନେକ୍ଟ ହେବାର ଯୋଗ୍ୟ ମାନେ ଇଚ୍ଛା ଥିଲା, ତ ହେଇଗଲି ଆଉ।
0: ଆଜ୍ଞା ଆଜ୍ଞା, ଯାହା ହଉ ଆମ ପରିବାରର ଜଣେ ସଦସ୍ୟ ଆପଣ ହେଇଗଲେ, ତା ସାଙ୍ଗରେ ଆପଣଙ୍କର ସାଙ୍ଗସାଥୀଙ୍କୁ ବି ଆମ ସହିତ ସାମିଲ କରେଇବେ ବୋଲି ଆମେ ଆଶା ରଖିବୁ।
1: ସିଓର ସିଓର ସାର୍, ଆମର ଗୋଟେ ପରିବାର ବଢ଼ିଲେ ଆମ ପାଇଁ ଭଲ ନା।
0: ଆଜ୍ଞା,
1: କାଲି ପାଇଁ ହାପି ରଥଯାତ୍ରା ଟୁ ୟୁ ଆଣ୍ଡ ଏଭ୍ରିୱାନ୍।
0: ଆପଣଙ୍କୁ ବି
1: ସମସ୍ତେ ରଥଯାତ୍ରା
0: ଜଗନ୍ନାଥ ତାଙ୍କର ଆଶୀର୍ବାଦ ପ୍ରଦାନ କରନ୍ତୁ।
1: ସାର୍ ସମସ୍ତେ ଜଗନ୍ନାଥଙ୍କୁ ଦେଖନ୍ତୁ, ଭିଡ଼ରେ ଯାଆନ୍ତୁନି, ଟିକେ
0: ଆଜ୍ଞା
1: ସେଠି ରଖନ୍ତୁ, ଆଉ ଭଲରେ ଯାଇକି ଭଲରେ ଆସନ୍ତୁ, ମୋତେ ବି ଆପଣ ଆଶୀର୍ବାଦ ଦିଅନ୍ତୁ ଯେ
0: ଆଜ୍ଞା
1: ଜଗନ୍ନାଥ
0: ଆଜ୍ଞା
1: ମୋ କଥା ଶୁଣିବେ।
0: ଆଜ୍ଞା, ଆଉ ଆଜି କୋଉ ଗୀତ ଶୁଣିବେ କହିଲେନି ଯେ?
1: ଆପଣଙ୍କ ହିସାବରେ ଗୋଟେ ଭଲ ଭଜନ ମୋ ଫ୍ୟାମିଲିକୁ, ମୋ ସାଙ୍ଗ ଚିନୁକୁ, ଆଣ୍ଡ ଆପଣଙ୍କୁ ଡେଡିକେଟ୍ କରିଦେବେ, ଆପଣଙ୍କ ହିସାବରେ ଭଲ ଭଜନଟେ।
0: ଆମର ତ କଥାଚିତ୍ର ଗୀତ ବାଜିବ, ଠିକ୍ ଅଛି, ଏଇ ଗୀତଟା ଶୁଣି ନିଅନ୍ତୁ, ଆପଣଙ୍କୁ ଭଲ ଲାଗିବ।

0: ଯିବାର ଲାଗି ନାଇଁ କିଣି ପାରବା ଆଉ ତେଲ ତେଲ ଭର ତେଲ ଏସବୁ ବ୍ୟବହାର କରୁଛ
1: ଆଜ୍ଞା ଆଜ୍ଞା
0: ସେଥିର୍ ଲାଗି ଆମର କୌଣିକ ବୃତ୍ତିଟା ଲୋପ ପାଇଯାଉଛି।
1: ଆପଣଙ୍କର ଅଞ୍ଚଳକେ ଆମେ ଯାଇଛୁ ଆଜ୍ଞା, ମୁଇଁ ବହୁତ ଥର ତ ବ୍ୟକ୍ତିଗତ ଭାବେ ଯାଇଛେ, ସେ ଯେନ୍ ଆମର ସଂକୀର୍ଣ୍ଣ ହେସି ବିନ୍ଧ୍ୟବାସିନୀ ପୂଜା। ଆଚ୍ଛା ଆଚ୍ଛା, ଭଲ ଲାଗ୍ସି ସେ ଯାତ୍ରା ବି, ବହୁତ ବଢ଼ିଆ ଜମକ ଧରସି, ବହୁତ ଲୋକ ଭିଡ଼ ହେସନ୍। ଆଜ୍ଞା ଆଜ୍ଞା, ଆଉ ଘରେ ସବୁ କିଏ କିଏ ଅଛନ୍? ଆଜ୍ଞା
0: ଘରେ ଅଛନ୍, ଆଜ୍ଞା ମୋର ସ୍ତ୍ରୀ ଅଛନ୍, ଆଉ ଦୁଇ ଝିଅ, ଯୋଉ ଗୋଟେ ଝିଅ ଗଲାନ ଆମର ମ୍ୟାରେଜ ହେଲାନ, ଆଉ ଗୋଟେ ଝିଅ ଅଛେ ଘରେ ସର୍ଭିସ କହୁଛେ ଟାଟା ମୋଟର ସୋରୁମରେ ସମ୍ବଲପୁରରେ।
1: ଆଜ୍ଞା ଆଜ୍ଞା,
0: ତାପରେ ଆମର ଭାଇ ଭଉଣୀ ସବୁ ତ ବାହାରେ ଅଛନ୍, ସମ୍ବଲପୁର ଅଛନ୍। ଆଜ୍ଞା
1: ଆଜ୍ଞା,
0: ମୋର ଭାଇଟେ ଅଛି ବି ସମ୍ବଲପୁରରେ, ସୁଶାନ୍ତ କୁମାର ସାହୁ, ନାନୀଟେ ବି ଅଛି ଆଜ୍ଞା ସରୋଜ କୁମାରୀ ସାହୁ, ସେ ବି ସମ୍ବଲପୁରରେ ଅଛି।
1: ଆଜ୍ଞା ଆଜ୍ଞା, ଯାହା ହଉ ବହୁତ ଦିନ ପରେ ଆପଣଙ୍କର ସାଙ୍ଗରେ କଥାବାର୍ତ୍ତା ଲାଗିକିରି ବହୁତ ଭଲ ଲାଗିଲା ଆଜ୍ଞା। ଆଉ ଆପଣଙ୍କର ପସନ୍ଦର ଗୀତଟାକେ ଶୁଣିନୁ।
0: ଆଜ୍ଞା
1: ଆଜ୍ଞା,
0: ମୁଁ ତ ଆଜି ଆଦେ ସମ୍ବଲପୁରରୁ ଆସିଛି ଆଜ୍ଞା।
1: ଆଚ୍ଛା ଆଚ୍ଛା,
0: ଆସିକରି
1: ମାନେ ଆଜି ପୁରା ମାଇଣ୍ଡରେ ବସେଇ ଦେଇଥିଲେ ଯେ ଆଜି ହେଲୋ ଅନୁରୋଧ ଅଛେ, ମାନେ ମୁଇଁ କଲ୍ କର୍ମି ଆଉ ଗୀତ ଶୁଣିବି ବୋଲି ନାଇଁ କେଁ।
0: କାଲି ସ୍ୱର୍ଣ୍ଣ ଭଉଣୀ ସଙ୍ଗେ ଆମ ସ୍ୱର୍ଣ୍ଣପ୍ରଭା କରେ କଟାପାଲି,
1: ହଁ ହଁ ହଁ,
0: କାଲି ସମ୍ବଲପୁରରେ ଆମେ କଥା ହେଇଥିଲୁ, ସେତିକି ମତେ ରିମାଇଣ୍ଡ କରିଦେଇଥିଲେ କାଲି ଓଡ଼ିଆ ଅଛି। ମୁଁ କହିଲି ଘରକେ ଗଲେ
1: ହଁ
0: ମୁଁ ଯଦି ଟାଇମ୍ ମିଳିବା ବୋଲେ କର୍ମି ବୋଲିକରି କହିଥିଲି ତାଙ୍କୁ।
1: ଆଜ୍ଞା ଆଜ୍ଞା, ଯାହା ହଉ ରେଡ଼ିଓ ପ୍ରତି ଆପଣଙ୍କର ଆମର ଆକାଶବାଣୀ ସମ୍ବଲପୁର କେନ୍ଦ୍ର ପ୍ରତି ଆପଣମାନଙ୍କର ଏତିକି ଭଲ ପାଇବା ଦେଖିକିରି ଆମକେ ବି ଖୁସି ଲାଗୁଛି ଆଜ୍ଞା, ବହୁତ ବହୁତ ଧନ୍ୟବାଦ। ଆଜ୍ଞା
0: ଆଗତ ଆପଣଙ୍କୁ କର୍ମା ଆଜ୍ଞା, ଆପଣଙ୍କର ସାଙ୍ଗେ ଆମର
1: ନିହାତି
0: ମାନେ ପରିଚିତ ହେଇଗଲା ହେଲା।
1: ଆଜ୍ଞା,
0: ତାପରେ ଆମର ଅଛନ୍ ଘରେ ଆଜ୍ଞା ସ୍ତ୍ରୀ ଅଛନ୍ କୁତଳନୀ ମ୍ୟାଡ଼ାମ,
1: ଆଜ୍ଞା
0: ଜୀବନ ସାଥୀ,
1: ଆଜ୍ଞା
0: ତାପରେ ଆମର ଦୁଇ ଝିଅ ଆଜ୍ଞା ସ୍ୱପ୍ନା ସୋନାଲି, ନାତିଆ ଅଛେ କାନା ଆଜ୍ଞା, ଆଉ ଆମର ନାନୀ ଅଛେ ଆଜ୍ଞା ସମ୍ବଲପୁରରେ ସରୋଜ କୁମାରୀ ସାହୁ, ଭାଇ ସୁଶାନ୍ତ କୁମାର ସାହୁ, ଭାଇ ବୋଉ ଦୀପ୍ତି ସାହୁ, ଆଉ ଅଛନ୍ ଆଜ୍ଞା ସମ୍ବଲପୁରରେ ଆମର ଘନିଷ୍ଠ ମାନେ ଦାଦା
1: ଆଜ୍ଞା
0: ଭୀମଚାନ୍ଦ ସାହୁ, ଆମର ଅଛନ୍ ଇନ ଆମର ମାନେ ତାପରେ ସମ୍ବଲପୁରରେ, ତାପରେ ତାଙ୍କର ୱାଇଫ୍ ଅଛନ୍ ଆଜ୍ଞା ପ୍ରଭାତୀ ସାହୁ, ଆଉ ରତନ ନାନୀ ଅଛନ୍ ଆଜ୍ଞା ପାନିକୋଚିଆନ ସମ୍ବଲପୁରରେ
1: ଆଜ୍ଞା,
0: ଆପଣ
1: ଯେତିକି ବନ୍ଧୁ ବାନ୍ଧବଙ୍କୁ ଡେଡିକେଟ୍ କରୁଛନ୍ତି ଗୀତଟା, ସେମାନଙ୍କୁ ଫୋନ୍ କରିକି ବି କହିବେ ଯେ କାର୍ଯ୍ୟକ୍ରମ ଆମର ଆକାଶବାଣୀ କେନ୍ଦ୍ର ସମ୍ବଲପୁର କେନ୍ଦ୍ରର କାର୍ଯ୍ୟକ୍ରମ ମାନେ ଶୁଣିବେ
0: ନିୟମିତ।
1: ଯାହା ହଉ
0: ରାଜକୃଷ୍ଣ ମହାରଣା ବି ଅଛେ, ଶ୍ରୋତା ଅଛେ, ବିକି ଅଛେ ତାଙ୍କର ବାବୁ,
1: ଆଜ୍ଞା ଆଜ୍ଞା,
0: ଆଉ ଅଛନ୍ ଆଜ୍ଞା ସ୍ୱର୍ଣ୍ଣପ୍ରଭା ଭଉଣୀ ଆମର କଟାବଳି ନିୟମିତ ଶ୍ରୋତା, ତାଙ୍କର ଫୋନ୍ ନାଇଁ ଲାଗ୍ବା ଆଜ୍ଞା।
1: ଆଜ୍ଞା ଆଜ୍ଞା,
0: ସେ ଉଧାରି କଲ୍ ମାରୁଛନ୍ ଖାଲି,
1: ହଁ ହଁ ଠିକ୍ ଠିକ୍
0: ଉଧାରି ମାରୁଛନ୍ ଆଜ୍ଞା ସ୍ୱର୍ଣ୍ଣପ୍ରଭା ଭଉଣୀ,
1: ଠିକ୍ ଅଛି। ଆପଣଙ୍କର ପସନ୍ଦର ଗୀତଟାକେ ଶୁଣି ନଉନ୍ ଇହାଦେ।
0: ଚିତ୍ତରଞ୍ଜନ ପୁରୋହିତ, ଡାଲବିନ ଅଛନ୍ ତାର ଭାଇ ସତ୍ୟଭାମା ପୁରୋହିତ,
1: ଆଜ୍ଞା ଆଜ୍ଞା,
0: ଋଷିରୋତା ଅଛନ୍ ଡାଲବିନ, ଠାକୁର ପୁରୋହିତ ଅଛନ୍ ଡାଲବିନ,
1: ଆଜ୍ଞା,
0: ଆଉ ଅଛନ୍ ଆଜ୍ଞା ଆମର ପୁରୁଣା ଶ୍ରୋତା ପଞ୍ଚାନନ୍ଦ ପଞ୍ଚ, ରବୀନ୍ଦ୍ରନାଥ ମେହର,
1: ଆଜ୍ଞା,
0: ଆହୁରି ପୁରୁଣା ଆଜ୍ଞା ଶ୍ରୋତା ମାନେ ବହୁତ ଅଛନ୍, ନା ମାନେ କେତେ କହିମା, ଆପଣଙ୍କ ସମସ୍ତଙ୍କୁ ଡେଡିକେଟ୍ କରିବେ ଆଜ୍ଞା।
1: ନିଶ୍ଚୟ ନିଶ୍ଚୟ, ଆପଣଙ୍କର ପସନ୍ଦର ଗୀତଟାକେ ସମସ୍ତଙ୍କର ସାଙ୍ଗେ ମିଶିକି ଶୁଣିବେ।
0: ଆଜ୍ଞା ବିଜି ଥିଲି, ଲଗେଇ ନା ହଉଥିଲା, ଆଜି ଟିକେ ଫ୍ରି ମିଳିଲା ବୋଲି ଲଗେଇଦେଲି।
1: ଠିକ୍ ଠିକ୍, ଯାହା ହଉ ଖୁସିର ବିଷୟ, ଶୁଣି ନଉନ୍ ଗୀତଟା।
0: ନମସ୍କାର ଆଜ୍ଞା,
1: ନମସ୍କାର।

0: हेलो हेलो। हाँ, किए कहते परिचय देवे?
1: लोकल गाँ कुम्हारी नो प्रशांत खमारी कहूँ आज्ञा।
0: प्रशांत भाई, आपणकर लाउड स्पीकर देकर कथा लगुछन कि?
1: नहीं आज्ञा लाउड स्पीकर नहीं।
0: अच्छा, गाँटा केन कहले? कुम्हारी।
1: लोकल गाँ कुम्हारी रू प्रशांत खमारी कहूँ। नमस्कार आज्ञा।
0: हाँ नमस्कार आज्ञा। केन गीत सुनबे पहला कह दउन?
1: पहला देवी गीतटा देवे श्रीजगन्नाथ फिल्म रो टिके छई टिके लाज मिशी हेला जो कविता से गीतटा देवे।
0: निश्चय दमा। बाकी प्रशांत भाई कहुन, निजर बाबदे टिके कहुन, आपन काणा करूछन काणा?
1: ଆଜ୍ଞା ଆସନ୍ତା କାଲି ତ ରଥଯାତ୍ରା ହେଉଛି।
0: ହଁ ହଁ
1: ମୁଁ ଟିକେ ରଥଯାତ୍ରା ଆମର ଗାଁର ରଥଯାତ୍ରା ଟିକେ କହିମି।
0: ହଁ କହୁନ
1: ଯେ ଆମର ଗାଁର ରଥଯାତ୍ରାରେ ଟିକେ ଅଲଗା ପରମ୍ପରା ହେସି।
0: ଆଜ୍ଞା।
1: ଯେ ପହିଲା ଆମର ଗାଁର 400 ମିଟର ଦୂରିଆରେ କାଳେଶ୍ୱର ବାବାଙ୍କ ମନ୍ଦିର ଅଛି, ଶିବ
0: ଆଜ୍ଞା।
1: ମନ୍ଦିର।
0: ହଁ ହଁ
1: ବୋଲେ ପହିଲା ଶିବ ମହାପ୍ରଭୁଙ୍କୁ ଗୋଟେ ଶୋଭାଯାତ୍ରାରେ
0: ଆଚ୍ଛା,
1: ଜଗନ୍ନାଥ ମନ୍ଦିରକୁ ଅଣା ହେସି।
0: ଶିବ ମହାପ୍ରଭୁଙ୍କୁ ଜଗନ୍ନାଥ ମନ୍ଦିରକେ ଅଣା ହେସି?
1: ଅଣା ହେସି।
0: ଆଚ୍ଛା
1: ତାପରେ ସେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ତାଙ୍କୁ ଟିକେ ବରଣ କରାଯିବା, ପୂଜା ଅର୍ଚ୍ଚନା କରାଇକିରି ତାଙ୍କୁ ମନ୍ଦିର ଭିତରେ ପ୍ରବେଶ କରାହେସି।
0: ଆଚ୍ଛା ଆଚ୍ଛା
1: ଆଉ ସେ ମନ୍ଦିରରେ
0: ହଁ
1: ତାପରେ ଜଗନ୍ନାଥ ମହାପ୍ରଭୁ ମାନେ ତିନି ମହାପ୍ରଭୁ
0: ହଁ
1: ସୁଦର୍ଶନ ସାଙ୍ଗରେ ବାହାରସନ୍।
0: ଓହୋ
1: ଆଉ ଆମର କାଲେଶ୍ୱର ବାବା ଯେନ୍ ଅଛନ୍ ସେ ବଳରାମଙ୍କର ସାଙ୍ଗରେ ତାଙ୍କ ରଥରେ ବସୁଛନ୍,
0: ଆଚ୍ଛା ଆଚ୍ଛା।
1: ବସିକିରି ଯାଏସନ୍।
0: ଓ ତାହେଲେ ତ ଏଇଟା ଆପଣଙ୍କର କୁମ୍ଭାରୀ ନ ଗୋଟେ ନିଆରା ପରମ୍ପରାରେ ମାନେ ରଥଯାତ୍ରାଟା ହେଉଛି।
1: କିମ୍ବଦନ୍ତୀ ଅନୁସାରେ
0: ଆଜ୍ଞା।
1: ଯେତେବେଳେ ଆମର ଗାଁରେ ପ୍ରଥମ ରଥଯାତ୍ରା ହେଲା
0: ହଁ ହଁ
1: ଜଗନ୍ନାଥ ମନ୍ଦିର ନାହିଁ,
0: ଆଚ୍ଛା
1: ଆମର ଗାଁର ଗଙ୍କିଆ ମହାଦେବଙ୍କୁ ନେଇକିରି
0: ହଁ ହଁ ହଁ
1: ଆରମ୍ଭ କରିଥିଲେ ରଥଯାତ୍ରା।
0: ଓହୋ
1: ସେଥିର୍ଲାଗି ସେ ପରମ୍ପରାକେ ବଜାୟ ରଖିକିରି
0: ହଁ ହଁ ହଁ
1: ସବୁଦିନେ ତାଙ୍କର ମହାଦେବ ଆସନ୍ ଗୋଟେ ଶୋଭାଯାତ୍ରାରେ।
0: ଆହା
1: ଆଉ ରଥ ତିନିଟା ରଥ ଯେନ୍ଟା ଅଛି
0: ହଁ ହଁ ହଁ
1: ଯେ ମହିଳାମାନେ ସୁଭଦ୍ରାଙ୍କ ରଥ ଟଣା ଟାଣସନ୍।
0: ବୋଲେ ଆପଣଙ୍କର କୁମ୍ଭାରୀ ନବୀ ତିନିଟା ରଥ ଚାଲୁଛି?
1: ତିନିଟା ରଥ ଅଛି ଆଜ୍ଞା।
0: ଆଚ୍ଛା
1: ବୋଲେ ମହିଳାମାନେ ସୁଭଦ୍ରାଙ୍କ ରଥ ଟାଣସନ୍,
0: ହଁ ହଁ ହଁ
1: ଯୁବକ ମାନେ ପିଲାମାନେ ଯେନ୍ ମାନେ ଅଛନ୍ ଜଗନ୍ନାଥଙ୍କ ରଥ ଟାଣସନ୍,
0: ଆଜ୍ଞା।
1: ବାକି ବୁଜୁର୍ଗ ମାନେ ଯେନ୍ ମାନେ ମାନେ
0: ହଁ ହଁ
1: ବୟସ୍କ ଲୋକମାନେ ସେମାନେ ବଳରାମଙ୍କ ରଥ ଟାଣସନ୍,
0: ତାର ସାଙ୍ଗରେ ଭଗବାନ ଶିବ ବି ବସିଥିବେ। ଯାହା ହଉ, ବହୁତ ବଢ଼ିଆ କଥାଟେ, ନୂଆ କଥାଟେ ଶିଖିବାକେ ପଡ଼ିଲା ଆପଣଙ୍କର। ମାନେ କୁମ୍ଭାରୀରେ ଏନ୍ତା ରଥଯାତ୍ରା ହେସି ବୋଲି ପ୍ରାୟ ଲୋକ ତ ନାଇଁ ଜାଣିଥିବେ। ଆମର ଯେନ୍ ଶ୍ରୋତା ବନ୍ଧୁମାନେ ଜାଣବାର୍ ଲାଗି ଚାହୁଁଛନ୍ କୁମ୍ଭାରୀର ଏଇ ଜଗ ମାନେ ରଥଯାତ୍ରାର ପରମ୍ପରାଟା, ସେମାନେ ନିହାତି ଭାବେ କାଲି କୁମ୍ଭାରୀକେ ପହଞ୍ଚିବାର କଥା।

0: ଆଜ୍ଞା, ଯାହା ହଉ, ଆପଣଙ୍କର ରଥଯାତ୍ରା ଶୁଭଙ୍କର ହଉ, ସୁଖମୟ ହଉ ଜୀବନ ଆପଣଙ୍କର। ପ୍ରଭୁ ଜଗନ୍ନାଥ, ବାବା ମହାଦେବ, ମା ସୁଭଦ୍ରା, ବଳଭଦ୍ର ଜୀଉ, ଏମାନେ ସମସ୍ତେ ମିଶିକିରି ଆପଣଙ୍କୁ ଆଶୀର୍ବାଦ କରୁନ୍। ଆଉ ଆପଣଙ୍କର ଗାଁର ରଥଯାତ୍ରା ବହୁତ ବଢ଼ିଆ ହଉ। ଆଜ୍ଞା ଆଜ୍ଞା, ଠିକ୍ ଅଛେ, ଆପଣଙ୍କର ଗୀତଟାକେ ଶୁଣି ନଉନ୍ ଇହାଦେ। ନମସ୍କାର। ହଁ ହଁ, ନିଶ୍ଚୟ ନିଶ୍ଚୟ, ଆମର ସବୁ ଶ୍ରୋତା ଭାଇ ଭଉଣୀ ମାନେ, ଆପଣଙ୍କର ବନ୍ଧୁ ବାନ୍ଧବ, ଜ୍ଞାତି ପରିଜନ ଯେତିକି ଅଛନ୍, ସମସ୍ତଙ୍କର ସାଙ୍ଗରେ ମିଶିକିରି ଆପଣଙ୍କର ପସନ୍ଦର ଗୀତଟାକେ ଶୁଣି ନେବା। ଆଜ୍ଞା ଆଜ୍ଞା, ନମସ୍କାର।
1: ନମସ୍କାର।

0: हेलो,
1: हेलो, वेरी गुड मॉर्निंग, नमस्कार, जय जगन्नाथ स्वामी।
0: जय जगन्नाथ स्वामी नारायण पथगामी भवतु। मैं भाई आपंकर परिचय देवे,
1: मैं कोराहांडी जिला भवानीपाटना जगन्नाथपुर चित्रसेन खबर कहूँ आज्ञा।
0: चित्रसेन भाई पहले आपंकर लाउड स्पीकर बंद करूँ।
1: नहीं आज्ञा, टीके ईटा अच्छी तो आज्ञा, ये फोन टाइम एमती एक आज्ञा।
0: नहीं, लाउड स्पीकर देले इको होची, आपन सुनी पारु थबे यादे
1: कान
0: इको।
1: करमा आज्ञा, टीके खराब पछि आज्ञा।
0: ସେଥିରେ ଆମର ଭଏସ୍ଟା ଠିକ୍ ସେ, ଆପଣଙ୍କର କଥାବାର୍ତ୍ତା ବି ଠିକ୍ ସେ ନାଇଁ ଶୁଭେ କି ଆମର କଥାବାର୍ତ୍ତା ବି ଠିକ୍ ସେ ନାଇଁ ଶୁଭେ।
1: ଆଜ୍ଞା, ହଉ ଆଜ୍ଞା, ଭକ୍ତଶାଳ ବ୍ୟବସ୍ଥା ଶୁଣେଇ ଦେବେ ଆଜ୍ଞା।
0: ଭକ୍ତଶାଳ ବେଗର କେମିତି ଶୁଣିବେ?
1: ଜଗବନ୍ଧୁ ହେ ଗୋସାଇ, ଏଇ ଗୀତ ଶୁଣେଇ ଦେବେ ଆଜ୍ଞା।
0: ନିଶ୍ଚୟ ଚିତ୍ରସେନ ଭାଇ, ଆପଣଙ୍କର ପସନ୍ଦର ଗୀତଟାକେ ଶୁଣି ନେବୁ।
1: ଆଉ କେନ୍ତା ଅଛନ୍ ଆଜ୍ଞା?
0: ହଁ ଭଲ ଅଛୁ, ଆପଣ କେନ୍ତା ଅଛ?
1: ହଁ ବଢିଆ ଅଛନ୍ ଆଜ୍ଞା। ଆଉ
0: ବର୍ଷା ତ ବର୍ଷା ଋତୁ ଏ, ମଝା ମଝା ତି ବର୍ଷା ଟିକେ ଟିକେ ହଉଛେ। ବାକି କାଲି ରଥଯାତ୍ରା, ରଥଯାତ୍ରା ଲାଗି ଆପଣ ପ୍ରସ୍ତୁତି କେନ୍ତା କରିଛନ୍?
1: ଏଇଟା ଆମର ଭବାନୀପାଟଣା ଯିମୁନ ଆଜ୍ଞା।
0: ଆଚ୍ଛା, ଯା ହଉ, ଭବାନୀପାଟଣା ଯାଉନ୍, ରଥଯାତ୍ରା ଦେଖୁନ୍, ଜଗନ୍ନାଥଙ୍କର ଆଶୀର୍ବାଦ ପାଉନ୍, ଆଉ ଆପଣଙ୍କର ପସନ୍ଦର ଗୀତଟାକେ ଶୁଣି ନଉନ୍।
1: ହଉ ଆଜ୍ଞା, ଆଉ ଡେଡିକେଟ୍ କର୍ମା ଆଜ୍ଞା।
0: ହଁ କରିଦଉନ୍,
1: ପ୍ରଥମେ ଆପଣଙ୍କୁ
0: ଆଜ୍ଞା,
1: ତାପରେ ଆମର କ୍ଷମା ସାଗର ସାହୁ, ମନୋଜ ପଟେଲ, ପଙ୍କଜ ମିଶ୍ର, ସୀମାଞ୍ଚଳ ସବର, ନାଗୁ ପାତ୍ର, ଆଉ କରମ ସାମି ସାହୁ, ସବଲ କୁମାର ସାହୁ,
0: ଆଜ୍ଞା ଆଜ୍ଞା ଠିକ
1: ଅଛି, ଆଉ ଲୋକନାଥ ପ୍ରଧାନ,
0: ହଁ ହଁ
1: ଲୋକନାଥ ସାହୁ,
0: ଆଜ୍ଞା,
1: ଆଉ ଆମର ରାଧାକାନ୍ତ ଭୋଇ,
0: ଠିକ ଅଛି, ଆପଣଙ୍କର
1: ଲିଙ୍ଗରାଜ ମେହର,
0: ହଁ ଆମର ସବୁ ଶ୍ରୋତା ଭାଇ ଭଉଣୀ ମାନଙ୍କର ସାଙ୍ଗରେ ମିଶିକିରି ଆପଣଙ୍କର ପସନ୍ଦର ଗୀତଟାକେ ଶୁଣି ନିଅନ୍ତୁ।
1: ରହିଲି ଆଜ୍ଞା, ନମସ୍କାର, ଜୟ ଜଗନ୍ନାଥ,
0: ନମସ୍କାର।

0: हेलो,
1: ନମସ୍କାର।
0: ନମସ୍କାର ଆଜ୍ଞା, କିଏ କହୁଛନ୍? ପରିଚୟ ଟିକେ ଦେବେ।
1: ଆଜ୍ଞା, ମୁଇଁ ମୁରଲୀ ମେହର କହୁଥିଲି, ଗାଁକୁଟ ବରଗଡ଼ ଜିଲ୍ଲା ବରଗଡ଼ ନ।
0: ମୁରଲୀ ଭାଇ, ଆଜି କେନ୍ ଗୀତ ଶୁଣ୍ମା ପହିଲା କହୁନ୍।
1: ଆଜି କଳା ମାଣିକ କଥା ଚିତ୍ର ଗୀତଟେ ଦେଇଦେବେ, ଆହା ମୁଁ ନନ୍ଦ କୁଳେ ଗୋବିନ୍ଦ ଗୀତଟା ଜାଣୁଛେ।
0: ଆଚ୍ଛା, ଦେମା ନିଶ୍ଚୟ। ବାକି କେନ୍ତା ଅଛନ୍?
1: ଆଜ୍ଞା ଭଲ ଅଛେ ଆଜ୍ଞା, ଇହାଦେ ତ ଇଟା ବର୍ଷା ଆରମ୍ଭ ହେଇଗଲା ନ, ଇହାଦେ ନ ଆମର ନ।
0: ହଁ, ବର୍ଷା ତ ଦରକାର ଥିଲା ଆଜ୍ଞା। ବହୁତ ଜାଗାର
1: ହଁ
0: ଚାଷୀମାନେ
1: ହଁ
0: ମାନେ
1: ବର୍ଷା ହେଲା,
0: ସେଇ
1: ମଝିରେ ଘାଏ ତମେ ଛାଡ଼ି ଦେଇଥିଲା, ଏଇଟା ଫେର ବର୍ଷିଲା ଆଜିକେ,
0: ହଁ, ଧାନ ବୁଣି ଦେଇଛନ୍।
1: ତ ଏହା
0: ରୁଆ
1: ବହୁତ
0: ବିହିଡ଼ା
1: ଭଲ ଲାଗେ।
0: କର୍ବାର୍ ଲାଗି ସଭିଏଁ ଅପେକ୍ଷାରେ ଅଛନ୍,
1: ହଁ
0: ବର୍ଷାକେ
1: ଆଜ୍ଞା
0: ଟାକିକିରି ଅଛନ୍। ବର୍ଷା ନିହାତି ଦରକାର ଥିଲା, ଆଉ ହଉଛେ ବି ଚାଷୀମାନଙ୍କର ଲାଗି ଭଲ ହେ।
1: ହଁ ଭଲ ଆଜ୍ଞା, ବର୍ଷା ନାଇଁ ହେଲେ ତାମାନେ ଚାଷ ନାଇଁ ହେଲେ କେନ୍ସି ବେପାର ବି ନାଇଁ ଚଲେ କି ନାଇଁ।
0: ଆଜ୍ଞା ଆଜ୍ଞା, ଆଉ ବର୍ଷା ଦିନେ ତ ବର୍ଷା ବି ହେବାରଟା ସ୍ୱାଭାବିକ ହେ।
1: ହଁ ଆଜ୍ଞା
0: କେତେ ଲୋକକୁ ସେଟା ଖରାପ ଲାଗୁଥାଇପାରେ, ବର୍ଷା ପଚର ପଚର ହଉଛେ ବୋଲି, କିନ୍ତୁ
1: ହଁ ହଁ
0: ବର୍ଷା ହେଲେ ତ ଚାଷଟା
1: ବର୍ଷା
0: ହେବା
1: ହେଲେ
0: ଯେ।
1: ତ ଭଲ ଆଜ୍ଞା, ସବୁଆଡ଼େ ତାହେଲେ ଏନ୍ତା ଥଣ୍ଡା ରହିବାର, ଆଦ ଗରମ ଯେନ୍ତା ଗରମ ଲାଗୁଛେ
0: ଆଜ୍ଞା ଆଜ୍ଞା
1: ତାମାନେ ନା କହନ, ଇହାଦେ ତାର ଥଣ୍ଡା ପାଗ ହେଲେ ଭଲ ଲାଗ୍ବା।
0: ଆଜ୍ଞା, ଆଉ ରଥଯାତ୍ରା କେନ୍କେ ଭଟଲି ଦେଖି ଯାଉଛନ୍?
1: ହଁ ଭଟ୍ଲି ବି ଯାଏସୁଁ, ଗାଁରେ ବି ଦେଖ୍ସୁଁ।
0: ଗାଁରେ ବି ହେସି?
1: ହଁ ଗାଁରେ ବି ହେସି, ଆମର୍ ଗାଁରେ
0: କେତେ ଜମକ ଧରସି ଯାତ୍ରା?
1: ହଁ ବହୁତ, ଆମର 10ମୀ ରଥଯାତ୍ରା ବହୁତ ବଢ଼ିଆ ହେସି ଆମର ଇନ,
0: ହୁଁ,
1: ତାମାନେ ଆମର କୀର୍ତ୍ତନ ପାର୍ଟି ମାନେ ଆସନ୍ 3-4 ପାର୍ଟି,
0: ହଁ,
1: ଆଉ ବହୁତ ଜାକଜମକରେ ବହୁତ ଭିଡ଼ ବି ହେସନ୍ ଆମର ଗାଁରେ, ତାମାନେ 13-12 ଦିନ ହେସି କିନା ଆମର ଗାଁ ଯାତ୍ରାଟା,
0: ଓହୋ, ଆଚ୍ଛା,
1: ବୋଲେ ଭଟଲି ରଥଯାତ୍ରା ସରିଯିବା, ଆମର ଡେଗାଁଟା ବି ସରିଯିବା, ତାପରେ ଆମର ଇନଟା ହେସି।
0: ଆଚ୍ଛା, ବୋଇଲେ କାଲ୍କେ କେନ୍କେ ଯାଉଛନ୍?
1: କାଲ୍କା ଦେଖମା, ଯଦି ସୁବିଧା ହେବା ଭଟଲିକେ ଯିମା।
0: ଆଚ୍ଛା, ଠିକ୍ ଅଛି, ଆପଣ ରଥଯାତ୍ରା ଉପଭୋଗ କରୁନ୍। ପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ମା ଆପଣମାନଙ୍କୁ ଆଶୀର୍ବାଦ କରୁନ୍। ଆମର ସବୁ ଶ୍ରୋତା ଭାଇ ଭଉଣୀମାନଙ୍କୁ ଏକ କରିକି ରଖିଥାଉନ୍।
1: ହଁ ଆଜ୍ଞା,
0: ଆଜ୍ଞା, ଆଉ ଠିକ୍ ଅଛି, ଆପଣଙ୍କର ପସନ୍ଦର ଗୀତଟାକେ ଶୁଣି ନଉ।
1: ହଁ ନା ମାନେ ଟିକେ କହମା ଆଜ୍ଞା,
0: କହୁନ୍।
1: ଯଶବନ୍ତ ପାଇ, ଉପେନ୍ଦ୍ର ସୁନା, ତେଇରାମ ଦୀପ, ଆମର ଶଙ୍କର ମେହେର, ଦେବରାଜ ମେହେର, ଲିଙ୍ଗରାଜ ମେହେର, ରବୀନ୍ଦ୍ରନାଥ ମେହେର, ସ୍ୱର୍ଣ୍ଣ ପ୍ରଭାକର, ହରେଶ ବରୁଆ, ଚିତ୍ରସେନ ସବଳ, ମନୋଜ ପଟେଲ, ନାଗୁ ପାତ୍ର, ଆଉ ଗରିବକର୍ଣ୍ଣ, ଏଇଟା ବହୁତ ଅଛୁ ଆଜ୍ଞା।
0: ହଁ, ଆମର ତ ଶ୍ରୋତା ଭାଇ ଭଉଣୀ ମାନେ ଭରିଛନ୍ ନାଇଁ, ସବୁ ଶ୍ରୋତା ଭାଇ ଭଉଣୀ ମାନଙ୍କର ନାଁ ନେବାରଟା ବି ସମ୍ଭବ ନାଇଁ ହେଇପାରବାର୍, ତେଣୁ କେହି ମନ ଦୁଃଖ ନାଇଁ କରିକିରି ସମସ୍ତଙ୍କୁ ଆମେ ଡେଡିକେଟ୍ କରିଦେମା ଗୀତଟା, ଆଉ ସମସ୍ତେ ମିଶିକିରି ଶୁଣମା।
1: ଆଜ୍ଞା
0: ଆଜ୍ଞା ଆଜ୍ଞା, ନମସ୍କାର।

0: ହ୍ୟାଲୋ,
1: ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା, କିଏ କହୁଥିଲେ? ପରିଚୟ ଟିକେ ଦେବେ।
1: ମୁଇଁ ରଞ୍ଜିତ ପ୍ରସାଦ କହୁଥିଲି ଆଜ୍ଞା, ବାମ୍ରା ଜିଲ୍ଲା ସମ୍ବଲପୁର।
0: ରନ୍ଦୀପ ଭାଇ, କେନ୍ ଗୀତ ଶୁଣିବା ପହିଲା କହିଦଉନ୍।
1: ଆମେ ରକ୍ତ ଗୋଲାପ କହିକି ଗୋଟେ ଓଡ଼ିଆ ଚଳଚ୍ଚିତ୍ର ଅଛି,
0: ଆଜ୍ଞା ଆଜ୍ଞା,
1: ସେଥିର ଗୋଟେ ଗୀତ ଅଛି ଯେ ମନେ ନାହିଁ ଯେ, ଆପଣଙ୍କର ଗୋଟେ ଭଲଟା ଗୀତ ବାଛିକି ଦେଇଦେବେ ସେଠି।
0: ରକ୍ତ ଗୋଲାପ ନୁ?
1: ଆଜ୍ଞା
0: ଆଚ୍ଛା, ଠିକ୍ ଅଛେ ଭାଇ। ଆଉ
1: ଆଉ
0: କେନ୍ତା ଅଛନ୍?
1: ଭଲ ଅଛି, ଏବେ ଇଆଡ଼େ ତ ଟିକେ ଟିକେ ହାଲକା ରାତିରେ ବର୍ଷା ହେଇଥିଲା।
0: ହଁ ହଁ,
1: ଆଉ ଆପଣ ପ୍ରୋଗ୍ରାମଟା ଭଲ ଲାଗୁଛି, ଲେକିନ୍ ତାକୁ ଆପଣ ରେକର୍ଡିଂ ପ୍ରୋଗ୍ରାମ କରିଦେଲେ ଆଉ ଭଲ ଲାଗ୍ତା ଆଜ୍ଞା।
0: ରେକର୍ଡିଂ ହଉଛି ଯେ, ମାନେ ଏଇଟା ରେକର୍ଡିଂଟା?
1: ନାଇଁ ନାଇଁ, ମାନେ ରେକର୍ଡିଂ କଲେ
0: ଆଚ୍ଛା,
1: ଅଲଗା ଦିନ କରିକି ତାକୁ
0: ଆଗନୁ ଯେନ୍ତା ଆମେ ରେକର୍ଡିଂ କରିକିରି ପହିଲା ଦିନ ନୁ ବୁଝଉଥିଲୁ, ସେନ୍ତା ଆପଣ ଚାହୁଁଛନ୍?
1: ହଁ ବା, ସେଠି କାଁ ହେବା କି ଅଧିକା ଲୋକ ସେଠି ଯୋଡ଼ି ଯୋଡ଼ି ହେଇପାରିବେ,
0: ଆଜ୍ଞା।
1: ଆଉ ନୂଆ ଶ୍ରୋତା ମତଲବ କାଣା ହଉଛି କି, ଲାଇନ୍ ବ୍ୟସ୍ତ ହେବା ଦ୍ୱାରା ବହୁତ ଲୋକର ରିଙ୍ଗ ଆପଣ ଉଠେଇ ନେଇ ପାର୍ବା।
0: ନାଇଁ ଠିକ୍ ହେ, ସେଟା ତ ରେକର୍ଡିଂ କଲେ ବି ସେଇ ସେଇ ଅସୁବିଧାଟା ହେବା। ରନ୍ଦୀପ ଭାଇ, ଆପଣ ବୁଝିବା ଲାଗି ଚେଷ୍ଟା କରନ୍ତୁ। ସେଥିର୍ଲାଗି ଆମେ ହେଲୋ ଅନୁରୋଧ ପହିଲା ଦିନେ କରିଥିଲୁ, ତାପରେ 2 ଦିନ କଲୁ, ଶନିବାର ରବିବାର, ତାପରେ ଓଡ଼ିଆ କଥାଚିତ୍ରକେ ଫେର୍ ସାମିଲ କରବା ଲାଗି ଏବେ ବୁଧବାର ଦିନ ଫେର୍ କଲୁ। ତାର୍ ସାଙ୍ଗରେ କୃଷି ସଂସାରର ବି କରିଛୁଁ, ଯୁବବାଣୀର କରିଛୁଁ, ଆମର ଘର ସଂସାର କାର୍ଯ୍ୟକ୍ରମରେ ଧୀରେ ଧୀରେ ଆମର କାଣା ହେଉଛେ, ଆପଣମାନଙ୍କର ମନଲାଖି କାର୍ଯ୍ୟକ୍ରମ ଆମେ ବନାବାର୍ ଲାଗି ଚେଷ୍ଟା ପ୍ରୟାସ ଜାରି ରଖିଛୁଁ। ଆଉ ଏଇଟା କାଣା କି, ଆମେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମଟା କଲେ ଗୋଟେ ଅଲଗା ଗୋଟେ

ମିଠା ଅଛି ତାର। ଠିକ ଅଛି, ଆପଣଙ୍କର ମତାମତଟା ସ୍ୱାଗତ ଯୋଗ୍ୟ। ଆମେ ଆମର ଉଚ୍ଚ ଅଧିକାରୀମାନଙ୍କର ସାଙ୍ଗରେ କଥାବାର୍ତ୍ତା କର୍ମୁ ଏ ବାବଦରେ, ଆଉ କାଣା ପରିବର୍ତ୍ତନ କରାଯାଇ ପାର୍ବା ଯେ ସେଥିର୍ ଲାଗି ଆମେ ନିହାତି ଧ୍ୟାନ ଦେମୁ। ଆଉ ରଥଯାତ୍ରା ଦେଖି ଯାଉଛନ୍? ଆଜ୍ଞା ନେଉନ୍। ଠିକ ଠିକ, ସମସ୍ତଙ୍କର ସାଙ୍ଗରେ ମିଶିକିରି ଗୀତଟା ଶୁଣି ନେଉନ୍ ରନ୍ଦୀପ ଭାଇ, ସମସ୍ତଙ୍କର ସାଙ୍ଗରେ ମିଶିକିରି ଗୀତଟା ଶୁଣି ନେଉନ୍, ସମୟ ସରି ଆସିଲାନ। ଠିକ ଠିକ।

0: हेलो अनुरोध,
1: ଶୁଣୁଥିଲେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ, ଆକାଶବାଣୀ ସମ୍ବଲପୁର।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଆଜିର ମୁଖ୍ୟ ଖବର ସାଙ୍ଗେ ମୁଇଁ ବନ୍ଦିତା ମିଶ୍ର। ଆୟୁର୍ବେଦ ସ୍ୱାସ୍ଥ୍ୟସେବାତି ବିଶ୍ୱର ମାନଦଣ୍ଡକେ ଅତକା ମଜବୁତ କରବାର ଲକ୍ଷ୍ୟ ନେଇକରି କାମ କରୁଛି ଆୟୁଷ ମନ୍ତ୍ରଣାଳୟ, କହିଲେ ରାଷ୍ଟ୍ରପତି। ଭାରତ ଓ ବ୍ରିଟେନ୍ ଭିତରେ କାର୍ଯ୍ୟକାରୀ ହେଲା ବ୍ୟାପକ ଅର୍ଥନୈତିକ ବାଣିଜ୍ୟିକ ଚୁକ୍ତିନାମା। ଆୟବବଚର ହେବାର୍କେ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଗୁନୁ ଗ୍ରାମାଞ୍ଚଳ ଯୋଗାଯୋଗ ଭିତ୍ତିଭୂମିକେ ବରକସ କରବାର୍ ଲାଗି ଲକ୍ଷ୍ୟ ରଖିଛନ୍ ରାଜ୍ୟ ସରକାର। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟନ ଆଜି ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ ଆଉ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଆଇବାକାଲ ରଥଯାତ୍ରା ଲାଗି ଶ୍ରୀକ୍ଷେତ୍ର ପୁରୀନେ ରଥ ଓ ବଡ଼ଦାଣ୍ଡ ପ୍ରସ୍ତୁତ। ଉପରବେଳା 4 ବଜେନୁ ମୂଲ ହେବା ରଥ ଘିଚା। ତିନି ରଥ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାର ସାମ୍ନାଥି ରହିଲା ତିନି ରଥ। 2026-27 ଆର୍ଥିକ ବର୍ଷ

ଶେଷ ହେଲା ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଖଞ୍ଜଣି ଭଜନ ଶୁଣୁଥିଲେ, ପରିବେଷଣ କଲେ ସହଦେବ କାଲୋ ଏବଂ ସାଥୀମାନେ। ସାଥୀମାନେ ହେଲେ ଭଗବାନ ଗୁରୁ, ଭୁବନେଶ୍ୱର ପ୍ରଧାନ, ଲକ୍ଷ୍ମଣ ବଗର୍ତ୍ତୀ ଏବଂ ଗିରିଧାରୀ ସାହୁ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଯୁବବାଣୀ କାର୍ଯ୍ୟକ୍ରମ।

ହ୍ୟାଲୋ, ହାଏ, ନମସ୍କାର ଶ୍ରୋତା ବନ୍ଧୁ। ଆଜି ପୁଣି ଥରେ କିଛି ଗୀତ, କିଛି ନୂଆ ବିଷୟ ନେଇ ମୁଁ ଆସିଯାଇଛି ଆପଣଙ୍କର ଯୁବବାଣୀ କାର୍ଯ୍ୟକ୍ରମକୁ। ମୁଁ ଅର୍ଥାତ୍ ଆପଣଙ୍କର ପ୍ରିୟ ଯୁବସାଥୀ ପ୍ରିୟା। ଆୟୁଷଃ କ୍ଷଣ ଏକୋପି ସର୍ବରତ୍ନୈର୍ନ ଲଭ୍ୟତେ ନିୟତେ ସେ ବୃଥା ଯେନ ପ୍ରମୋଦଃ ସୁମାହନୁଃ। ଅର୍ଥାତ୍ ସମୟ ହେଉଛି ଧନ ସମ୍ପତ୍ତି ଠାରୁ ଅଧିକ ମୂଲ୍ୟବାନ। ଥରେ ସମୟ ଚାଲିଗଲେ ତା ଆଉ କେବେ ଫେରି ଆସେ ନାହିଁ। ତେଣୁ ସମୟକୁ ଠିକ୍ ଭାବରେ ବ୍ୟବହାର କରନ୍ତୁ ଏବଂ ସମୟ ନଷ୍ଟ କରନ୍ତୁ ନାହିଁ। ଆଜିର ଏହି ଦ୍ରୁତ ପରିବର୍ତ୍ତନଶୀଳ ତଥା ପ୍ରତିଯୋଗିତାମୂଳକ ଯୁଗରେ କେବଳ ପୋଥିଗତ ବିଦ୍ୟା କିମ୍ବା ଗୋଟିଏ ଡିଗ୍ରୀ ହାସଲ କରିନେବା ବୋଧହୁଏ ଯଥେଷ୍ଟ ନୁହେଁ। ପାଠପଢ଼ା ସହିତ ହାତରେ କିଛି ଧନ୍ଦାମୂଳକ ଜ୍ଞାନ ବା ବୈଷୟିକ ଦକ୍ଷତା ରହିବା ନିହାତି ଆବଶ୍ୟକ। ଆମ ଗାଁ ଗହଳିର ଚାଷଜମିରୁ ଆରମ୍ଭ କରି ସହରର ବଡ଼ ବଡ଼ କଳକାରଖାନା କିମ୍ବା ଆଇଟି କମ୍ପାନୀ ପର୍ଯ୍ୟନ୍ତ ଯେଉଁଠି ଦେଖିବେ ଜଣେ କୁଶଳୀ ବା ଦକ୍ଷ ଯୁବକର ଚାହିଦା ସବୁବେଳେ ରହିଛି। ଯୁବପିଢ଼ିଙ୍କ ହାତରେ ନିଜସ୍ୱ କୌଶଳ ଥିଲେ ସେ କେବଳ ନିଜ ପାଇଁ ରୋଜଗାରର ବାଟ ଫିଟାଏ ନାହିଁ, ବରଂ ତା ସହ ଜଣେ ଉଦ୍ୟୋଗୀ ସାଜି ଅନ୍ୟକୁ ରୋଜଗାର ଦେବାର କ୍ଷମତା ରଖିଥାଏ। ଏଣୁ ଯୁବମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଏବଂ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ପ୍ରତିବର୍ଷ ଜୁଲାଇ 15 ତାରିଖକୁ ବିଶ୍ୱ ଯୁବକୌଶଳ ଦିବସ ଭାବେ ପାଳନ କରାଯାଏ। ଏହି ସମସ୍ୟାରେ ପ୍ରଥମ ଥର ପାଇଁ 2014 ଡିସେମ୍ବର 18 ତାରିଖରେ ମିଳିତ ଜାତିସଂଘରେ ଏକ ସାଧାରଣ ସଭା ହୋଇଥିଲା। ଏହାର ମୂଳ ଲକ୍ଷ୍ୟ ହେଉଛି ଯୁବକ ଯୁବତୀମାନଙ୍କୁ ଭବିଷ୍ୟତ ଚାକିରି ବଜାର ପାଇଁ ପ୍ରସ୍ତୁତ କରିବା, ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷା ମାଧ୍ୟମରେ ସେମାନଙ୍କର ଦକ୍ଷତା ବୃଦ୍ଧି କରିବା, କେବଳ ଚାକିରି ନୁହେଁ ବରଂ ନିଜେ ଉଦ୍ୟୋଗୀ ହୋଇ ଅନ୍ୟମାନଙ୍କୁ ଚାକିରି ଦେବା ପାଇଁ ସେମାନଙ୍କୁ ଉତ୍ସାହିତ କରିବା। ଆମ ଦେଶ ଭାରତ ବିଶ୍ୱର ସବୁଠାରୁ ବଡ଼ ଯୁବବହୁଳ ଦେଶ। ଯୁବଶକ୍ତି ହିଁ ଆମ ଦେଶର ସବୁଠାରୁ ବଡ଼ ପୁଞ୍ଜି। ଏହି ଶକ୍ତିକୁ ଠିକ୍ ବାଟ ଦେଖାଇବା ପାଇଁ କେନ୍ଦ୍ର ସରକାର ସ୍କିଲ୍ ଇଣ୍ଡିଆ ଯୋଜନା ମାଧ୍ୟମରେ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହାଛଡ଼ା ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଦକ୍ଷତା କ୍ଷେତ୍ରରେ ଏକ ନୂଆ ବିପ୍ଳବ ଆସିଛି, ତାହା ହେଲା ସ୍କିଲ୍ଡ ଇନ୍ ଓଡ଼ିଶା। ଏହି ଅଭିଯାନ ମାଧ୍ୟମରେ ରାଜ୍ୟରେ ITI ଏବଂ ପଲିଟେକ୍ନିକ୍ ଛାତ୍ରଛାତ୍ରୀମାନଙ୍କୁ ଆଧୁନିକ ତାଲିମ ଦିଆଯାଉଛି। ଶେଷରେ ଶ୍ରୋତାବନ୍ଧୁ, ଯୁବଶକ୍ତି ହେଉଛି ଦେଶର ପ୍ରକୃତ ସମ୍ପଦ। ଯଦି ସେମାନଙ୍କୁ ସଠିକ୍ ଉପଯୁକ୍ତ କୌଶଳ ଶିକ୍ଷା ଦିଆଯାଏ ତେବେ ଦେଶରୁ ଦାରିଦ୍ର୍ୟ ଓ ବେକାରୀ ସମସ୍ୟା ସମ୍ପୂର୍ଣ୍ଣ ରୂପେ ଦୂର ହୋଇପାରିବ। ଏହି ଦିବସ ଆମକୁ ମନେ ପକାଇ ଦିଏ ଯେ କୌଶଳ ହିଁ ସଫଳତାର ଚାବିକାଠି। ତାହେଲେ ଆସନ୍ତୁ ଶ୍ରୋତାବନ୍ଧୁ ଶୁଣିବା ଏକ ଗୀତ।

ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। 1954 1963 ମସିହା ପର୍ଯ୍ୟନ୍ତ ସେ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଥିଲେ। ଏଥିମଧ୍ୟରେ ସେ ଶିଳ୍ପର ଏବଂ ଜଳସେଚନ ତଥା ବିଦ୍ୟୁତକରଣର ବିକାଶ କରିଥିଲେ। ତାଙ୍କର ଶାସନକାଳକୁ ତାମିଲନାଡ଼ୁର ସ୍ୱର୍ଣ୍ଣ ଯୁଗ ବୋଲି କୁହାଯାଏ। ନିଜେ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଥିବାରୁ ସେ ରାଜ୍ୟର ପ୍ରତ୍ୟେକ ଗରିବ ପିଲାର ଶିକ୍ଷାକୁ ସୁଲଭ କରିବା ପାଇଁ ପ୍ରଥମ ଥର ପାଇଁ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଜନା ମିଡ୍ ଡେ ମିଲ୍ ସ୍କିମ୍ ଆରମ୍ଭ କରିଥିଲେ, ଯଦ୍ୱାରା ଗରିବ ଘରର ପିଲାମାନଙ୍କୁ ଖାଲି ପେଟରେ ରହିବାକୁ ପଡ଼ିବ ନାହିଁ। ଏହା ସହିତ ସେ ପିଲାଙ୍କୁ ମାଗଣା ପୋଷାକ ଏବଂ ବହିପତ୍ର ଦେବାର ବ୍ୟବସ୍ଥା କରିଥିଲେ, ଯଦ୍ୱାରା ରାଜ୍ୟରେ ସାକ୍ଷରତା ହାର ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇଥିଲା। 1963 ମସିହାରେ ସେ ପ୍ରଧାନମନ୍ତ୍ରୀ ନେହେରୁଙ୍କୁ ଏକ ଐତିହାସିକ ପ୍ରସ୍ତାବ ଦେଇଥିଲେ, ଯାହା କାମରାଜ ଯୋଜନା ନାମରେ ବିଖ୍ୟାତ। ଏହି ଯୋଜନା ଅନୁଯାୟୀ କ୍ଷମତାରେ ଥିବା ବରିଷ୍ଠ ନେତାମାନେ ନିଜ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସାଂଗଠନିକ କାର୍ଯ୍ୟ କରିବା ଉଚିତ ବୋଲି କହିଥିଲେ, ଏବଂ ସେ ନିଜେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଏହାର ଏକ ଉଦାହରଣ ସୃଷ୍ଟି କରିଥିଲେ। ଏହାପରେ ସେ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ହୋଇଥିଲେ। 1976 ମସିହାରେ ତାଙ୍କର ନିଧନ ପରେ ଦେଶର ସର୍ବୋଚ୍ଚ ସମ୍ମାନ ଭାରତରତ୍ନ ମରଣୋତ୍ତର ତାଙ୍କୁ ପ୍ରଦାନ କରାଯାଇଥିଲା। ଜୁଲାଇ 15 ତାରିଖରେ ତାଙ୍କର ଜନ୍ମବାର୍ଷିକୀକୁ ତାମିଲନାଡ଼ୁରେ ଶିକ୍ଷା ବିକାଶ ଦିବସ ଭାବେ ପାଳନ କରାଯାଏ। କ୍ଷମତାର ଶୀର୍ଷରେ ଥାଇ ମଧ୍ୟ ସମ୍ପୂର୍ଣ୍ଣ ନିରାଡ଼ମ୍ବର ତଥା ସମ୍ପତ୍ତିହୀନ ଜୀବନ ବିତାଇଥିବା କେ କାମରାଜଙ୍କ ସଚ୍ଚୋଟତା ଓ ନିଃସ୍ୱାର୍ଥପର ସେବା ଆଜିର ସମାଜ ତଥା ରାଜନେତାଙ୍କ ପାଇଁ ଏକ ମହାନ ପ୍ରେରଣା।

ଶ୍ରୋତାବନ୍ଧୁ, ଏହି ଗୀତଟି ଗାଇଛନ୍ତି କବିତା କୃଷ୍ଣମୂର୍ତ୍ତି, ଅଲକା ୟାଗ୍ନିକ ଅମିତ, କଥାଚିତ୍ର କଭି ଖୁସି କଭି ଗମ୍, ସଙ୍ଗୀତ ଯତୀନ ଲଲିତ, ଗୀତ ରଚନା ସମୀର।

ପାଇଁ ନିଯୁକ୍ତି ସୁଯୋଗ ଆସିଛି। ଏଥିରେ ମୋଟ 40 ପଦବୀ ରହିଛି। ଏହି ପଦବୀ ପାଇଁ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କେମିଷ୍ଟ୍ରିରେ ଅତି କମ୍ରେ 60% ମାର୍କ ସହ MSc ହାସଲ କରିଥିବା ଆବଶ୍ୟକ। ପ୍ରାର୍ଥୀଙ୍କ ବୟସ 27 ଅଧିକ ହୋଇନଥିବ। ଟ୍ରେନିଂ ସମୟରେ ପ୍ରାରମ୍ଭିକ ମାସିକ ଦରମା ପ୍ରାୟ 30,000 ରହିବ। ଇଚ୍ଛୁକ ପ୍ରାର୍ଥୀମାନେ ଅଧିକ ବିବରଣୀ ପାଇଁ ଅନ୍ଲାଇନ୍ ମାଧ୍ୟମରେ career.ntpc.co.in ରେ ସୂଚନା ପାଇପାରିବେ। ଆପଣଙ୍କ ପାଇଁ ପରବର୍ତ୍ତୀ ସୂଚନାଟି ହେଉଛି ଏକ ନାମଲେଖା ସୂଚନା। ଭାରତ ସରକାରଙ୍କ ଅଧୀନରେ ଥିବା MSME ଟେକ୍ନୋଲୋଜି କେନ୍ଦ୍ର ଭୋପାଳରେ 2026-27 ଶିକ୍ଷାବର୍ଷ ପାଇଁ ଡିପ୍ଲୋମା କୋର୍ସରେ ନାମଲେଖା ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଠାରେ ଟୁଲ୍ ଆଣ୍ଡ ଡାଏ ମେକିଂ ଏବଂ ମେକାଟ୍ରୋନିକ୍ସ ବିଷୟରେ 3 ଡିପ୍ଲୋମା କରାଯାଉଛି। ପ୍ରତ୍ୟେକ ବିଷୟ ପାଇଁ 60 ଲେଖାଏଁ ସିଟ୍ ଉପଲବ୍ଧ ଅଛି। ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା ଭାବରେ ପ୍ରାର୍ଥୀମାନେ ଗଣିତ ଏବଂ ବିଜ୍ଞାନ ବିଷୟ ସହିତ 10ମ ଶ୍ରେଣୀ ପାସ୍ କରିବା ଆବଶ୍ୟକ। ନାମଲେଖା ପାଇଁ କାଉନ୍ସେଲିଂ ପ୍ରକ୍ରିୟା ମଧ୍ୟପ୍ରଦେଶ ସରକାରଙ୍କ dt.mponline.gov.in ୱେବସାଇଟ୍ ମାଧ୍ୟମରେ କରାଯିବ। CLC ପ୍ରକ୍ରିୟା ପାଇଁ ଅନ୍ଲାଇନ୍ ପଞ୍ଜୀକରଣ 2026 ଜୁଲାଇ 4 ଆରମ୍ଭ ହୋଇଛି ଏବଂ ଏହାର ଶେଷ ତାରିଖ ହେଉଛି 12 ଅଗଷ୍ଟ। ଅଧିକ ବିବରଣୀ ପାଇଁ ଆଗ୍ରହୀ ଛାତ୍ରଛାତ୍ରୀମାନେ MSMETC.bhopal.org ଯାଇ ଦେଖିପାରିବେ। ଆପଣମାନଙ୍କ ପାଇଁ ପରବର୍ତ୍ତୀ ନିଯୁକ୍ତି ସୂଚନା। ଆସାମ ଭ୍ୟାଲି ଫର୍ଟିଲାଇଜର ଆଣ୍ଡ କେମିକାଲ କମ୍ପାନୀ ଲିମିଟେଡ୍ରେ ନିଯୁକ୍ତି ଆସିଛି। ଏଠାରେ ଚିଫ୍ ଫାଇନାନ୍ସିଆଲ ଅଫିସର CFO ବା ମୁଖ୍ୟ ଅର୍ଥ ଅଧିକାରୀ ପଦବୀ ପାଇଁ ଗୋଟିଏ ଖାଲି ସ୍ଥାନ ରହିଛି। ଶିକ୍ଷାଗତ ଯୋଗ୍ୟତା ଭାବରେ ପ୍ରାର୍ଥୀ ହେଲେ CA, CMA କିମ୍ବା ଅତି କମ୍ରେ 60% ମାର୍କ ସହିତ ଫାଇନାନ୍ସରେ 2 ରେଗୁଲାର MBA କରିଥିବା ଆବଶ୍ୟକ। ଏହା ସହିତ ସମ୍ପୃକ୍ତ କ୍ଷେତ୍ରରେ ଅତି କମ୍ରେ 25 କାର୍ଯ୍ୟ ଅଭିଜ୍ଞତା ଥିବା ଦରକାର। ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା 53 ରଖାଯାଇଛି। ଏହି ପଦବୀ ପାଇଁ ବାର୍ଷିକ ଦରମା ପ୍ରାୟ 38,00,000 ରହିବ। ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା 2026 ଜୁଲାଇ 7 ଆରମ୍ଭ ହୋଇ ଜୁଲାଇ 27 ପର୍ଯ୍ୟନ୍ତ ଚାଲିବ। ଅଧିକ ବିବରଣୀ ପାଇଁ jobs.avhfccl.net.in ୱେବସାଇଟ୍ରେ ସୂଚନା ପାଇପାରିବେ। ତେବେ ଆସନ୍ତୁ ନା ଶ୍ରୋତାବନ୍ଧୁ ଟିକିଏ ଗୁଣୁଗୁଣେଇ ହେବା। କଣ୍ଠଶିଳ୍ପୀ ସାଧନା, ସୁଜାତା, ଉଦିତ, ସୋନୁ, ଶଙ୍କର ମହାଦେବନ, କଥାଚିତ୍ର କଲ୍ ହୋନା ହୋ, ସଙ୍ଗୀତ ଶଙ୍କର ଏହସାନ ଲୟ, ଗୀତ ରଚନା ଜାଭେଦ ଅଖ୍ତର।

ଆରେ ଆରେ ଶ୍ରୋତାବନ୍ଧୁ, ମୁଁ ତ ଆଉ ଟିକିଏ କ'ଣ କହିଥାନ୍ତି, କିନ୍ତୁ ଘଡ଼ି କହୁଛି ଯୁବବାଣୀର ସମୟ ତ ଏତିକି। ହେଲେ ଦୁଃଖ କରନ୍ତୁନି, ମୁଁ ମାନେ ଆପଣଙ୍କର ପ୍ରିୟର ପ୍ରିୟା ପୁଣି ଥରେ ଆସିବ ଆପଣଙ୍କର ଯୁବବାଣୀ କାର୍ଯ୍ୟକ୍ରମକୁ। ହଉ ରହୁଛି, ଚଲୋ ବାଏ ବାଏ, ନମସ୍କାର।

ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସନ୍ଧ୍ୟା 6:10ରେ ଶୁଣିପାରିବେ ଓଡ଼ିଆ ଲଘୁ ସଙ୍ଗୀତ ଉଜ୍ଜଳ ଆମ ଦେଶରେ ରିଲେ କରିବ ଆକାଶବାଣୀ କଟକରୁ। ସନ୍ଧ୍ୟା 6:30ରେ ରାତି 7:02ରେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, 7:25ରେ ଜିଲ୍ଲା ହାଲଚାଲ ରିଲେ କରିବ ଆକାଶବାଣୀ କଟକରୁ। 7:30ରେ କୃଷି ସଂସାର କାର୍ଯ୍ୟକ୍ରମରେ ରହିଛି ଚାଷୀଙ୍କ ସହିତ ସାକ୍ଷାତକାର। ରାତି 8:00ରେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କ ସହିତ ସାକ୍ଷାତକାର ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:15ରେ ଭକ୍ତିଗୀତ, 8:30ରେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ କଣ୍ଠ ସଙ୍ଗୀତ ଶୁଣିବେ, ପରିବେଷଣ କରିବେ ପଣ୍ଡିତ ସିଆରାମ ତିୱାରୀ। ସ୍ପଟଲାଇଟ୍ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ ରାତି 9:15ରେ। ରାତି 9:30ରେ ଶୁଣିପାରିବେ ସମ୍ବଲପୁରୀ ନାଟକ ଅନ୍ମନସିଆ, ରଚନା ସରୋଜ କୁମାର ଦାସ, ନିର୍ଦ୍ଦେଶନା ପଞ୍ଚାନନ ମିଶ୍ର, ପରିବେଷଣ ସ୍ୱର ସମ୍ବଲପୁରର କଳାକାରମାନେ। ରାତି 10:30ରେ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିଲା ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଏଥର ଶୁଣନ୍ତୁ ଆଗାମୀକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି ସକାଳ 6:30 ଆଜିର ଭାବନା ଉପସ୍ଥାପନା ଜି ସାଇକ୍ରିଷ୍ଣା। ସ୍ୱାସ୍ଥ୍ୟ ସୂଚନା ସକାଳ 7:10 ଦାନ୍ତ ପୋକ ଖାଏ କାହିଁକି ଏ ସମ୍ପର୍କରେ କହିବେ ଡାକ୍ତର ପ୍ରଶାନ୍ତ କୁମାର ସ୍ୱାଇଁ। ସକାଳ 7:30 ନୀଳାଚଳ ଧାମ ପୁରୀଠାରେ ଅନୁଷ୍ଠିତ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:30 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ସ୍ୱରୋଦ୍ବାଦନ ଶୁଣିବେ ପରିବେଷଣ କରିବେ ପଣ୍ଡିତ ବ୍ରିଜ ନାରାୟଣ। ରାତି 10:00 ଗୀତିନାଟ୍ୟ ଶ୍ରୀ ଗୁଣ୍ଡିଚା ରଚନା ଏବଂ ପ୍ରଯୋଜନା ଶାରଦା ପ୍ରସନ୍ନ ନାୟକ ସଙ୍ଗୀତ ଭୁବନେଶ୍ୱର ମିଶ୍ର। ଏଥିଲା ଆଗାମୀକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ ଲୋକସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଥମ ଗୀତଟି ଦ୍ୱୈତକଣ୍ଠରେ ଗାଇଛନ୍ତି ହ୍ୟୁମାନେଶ ସାଗର ଏବଂ ଅସୀମା ପଣ୍ଡା। ଗୀତ ରଚନା ଶୁଭ କୁମାର ଦାସ, ସଙ୍ଗୀତ ବୈଦ୍ୟନାଥ ଦାସ।

ଏଥର କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଦ୍ୱୈତକଣ୍ଠରେ ଗାଇଛନ୍ତି ହୁମାନେଶ ସାଗର ଏବଂ ଅସୀମା ପଣ୍ଡା। ଗୀତ ରଚନା ଅଭୟ କୁମାର ମହାନ୍ତି, ସଙ୍ଗୀତ ଶୁଭ୍ରଜିତ ମହାନ୍ତି।

ଶ୍ରୋତାମାନେ ଓଡ଼ିଆ ଲୋକସଙ୍ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏଥର ଶୁଣନ୍ତୁ, କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା, ଗୀତ ରଚନା ସୁମନ୍ତ କୁମାର ଦାସ, ସଙ୍ଗୀତ ସୁମିତ ଦୀକ୍ଷିତ।

କାର୍ଯ୍ୟକ୍ରମ ଶେଷରେ ଦ୍ୱୈତକଣ୍ଠରେ ଗାଇଛନ୍ତି ଦୀପ୍ତିରେଖା ପାଢ଼ୀ ଏବଂ ଶୁଭଲକ୍ଷ୍ମୀ ଦାସ। ଗୀତ ରଚନା ନର୍ମଦା ସାହୁ, ସଙ୍ଗୀତ ଦେବକୃପା ମିଶ୍ର ଏବଂ ଗୌରବ କୁମାର।

ଶେଷ ହେଲା ଓଡ଼ିଆ ଲୋକସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ଏବଂ ତା ପରେ ପରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ଏବଂ ଆଜିର ପ୍ରସଙ୍ଗ। ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆକାଶବାଣୀ ବାରିପଦା କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ କାର୍ଯ୍ୟକ୍ରମର ଏକ ନୂତନ ଅଧ୍ୟାୟକୁ ସ୍ୱାଗତ କରୁଛି ମୁଁ ସତ୍ୟାନନ୍ଦ ସେଜପଡ଼ା। ଆମ ଦେଶ ଭାରତବର୍ଷ ହେଉଛି ଏକ କୃଷି ପ୍ରଧାନ ଗ୍ରାମବହୁଳ ଦେଶ, ତେଣୁ ଜାତିର ପିତା ମହାତ୍ମା ଗାନ୍ଧୀ କହିଛନ୍ତି, ଗାଁ ହସିଲେ ଦେଶ ହସିବ। ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଅନ୍ତର୍ଗତ ଗୌରମା ପଞ୍ଚାୟତର ଦିଗାରିଓସ୍ତିଆ ଗାଁର ଗ୍ରାମବାସୀମାନଙ୍କ କଥା ଶୁଣିବା, ଯେଉଁମାନେ କି ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମକୁ ଆପଣେଇଛନ୍ତି।
1: ନମସ୍କାର, ମୋ ନାମ ହେଉଛି ଗୋପାଳ ଚନ୍ଦ୍ର ପ୍ରଧାନ, ସାକିନ ଦିଗାରିଓସ୍ତିଆ, ପୋଷ୍ଟ ଦିଗାରିଓସ୍ତିଆ, ବ୍ଲକ କୁଳିଅଣା।
2: ଆପଣ କଣ ପରିବର୍ତ୍ତନ ଦେଖୁଛନ୍ତି ବର୍ତ୍ତମାନ, ସେଇଟା ଆପଣ କେମିତି ଅନୁଭବ କରୁଛନ୍ତି?
1: ମୁଁ ଅନୁଭବ କରୁଛି, କିଛି ଦିନ ପୂର୍ବରୁ ତ ଆମର କଚା ରାସ୍ତା ଥିଲା, ପକ୍କା ରାସ୍ତା ହେଇଯାଇଛି ଏବଂ ପୋଖରୀ ଚାରିକଡ କଂକ୍ରିଟ ହେଇଯାଇଛି, ପାହାଚ ହେଇଛି, ଗାଧୁଆ ପାଧୁଆ କରିବା ପାଇଁ ପାହାଚ ଉଲି ଉଲି ଲୋକ ଯିବେ, କଚରା ନାହିଁ, ଘରେ ଘରେ ପାଇଖାନା ସରକାର ତରଫରୁ ହେଇଯାଇଛି, ଆଉ ସମସ୍ତେ ସେଇ ପାଇଖାନା ବ୍ୟବହାର କରୁଛନ୍ତି। ଦେଖୁଛି ସବୁ ପରିଷ୍କାର ପରିଚ୍ଛନ୍ନ ଅଛି, ଗାଁ ରାସ୍ତା ସବୁ କଂକ୍ରିଟ ହେଇଯାଇଛି, କୌଣସି ମଇଳା କୌଣସି ରାସ୍ତାରେ ପଡ଼ି ନାହିଁ, ଆଉ ସବୁ ଠିକ ଅଛି। ଆଉ
0: ଧନ୍ୟବାଦ।

0: ମୁଁ ଶମ୍ଭୁନାଥ କର, ଗ୍ରାମ ଦିଗାରୀ ଅସ୍ତିଆ, ଥାନା କୁଳିଆଣା, ବ୍ଲକ କୁଳିଆଣା।
1: ଆଗରୁ ଯେମିତି ଏ ଗାଁ ଥିଲା
0: ବର୍ତ୍ତମାନ ସାର୍ ବହୁତ ପରିବର୍ତ୍ତନ ହେଲାଣି, ଆଉ ଗାଁ ଗଣ୍ଡା ସେ ଆଗ ଭଳିଆ ଧୂଳି ଧୂସର ନାହିଁ, ଏଇନା ପିଚ ହେଇଯାଇଛି ସବୁ, ଆଉ ପକ୍କା ରାସ୍ତା, ଆଉ ଗାଁ ଗହଳିରେ ପାଇଖାନା ପାଇଁ ଯିବା ପାଇଁ ଅସୁବିଧା ନାହିଁ, ସମସ୍ତେ ପାଇଖାନା ବ୍ୟବହାର କରୁଛନ୍ତି, ମା ଭଉଣୀ ମାନଙ୍କୁ ମଧ୍ୟ ଅସୁବିଧା ନାହିଁ, ସମସ୍ତେ ଖୁସିରେ ଅଛନ୍ତି। ଆଉ
2: ଧନ୍ୟବାଦ।

0: ଆସନ୍ତୁ ଏଇ ଦିଗାରୀ ଗୋଷ୍ଠିଆର ଯୋଉ ଆଶା ଦିଦି ଅଛନ୍ତି ତାଙ୍କ ମୁହଁରୁ ଦିବତ ଶୁଣିବା। ଆଜ୍ଞା ନମସ୍କାର।
1: ନମସ୍କାର, ମୋ ନାଁ ହଉଛି କଳାବତୀ ତରେଇ, ମୋ ଘର ହଉଛି ଦିଗାରୀ ଗୋଷ୍ଠିଆ, ମୁଁ ହଉଛି ଦିଗାରୀ ଗୋଷ୍ଠିଆ ଓ ଜାମଦା ଦୁଇଟା ଗାଁର ମିଶିକି ଆଶା ଦିଦି।
0: ତ ଯେତେବେଳେ ଆପଣ ପ୍ରଥମେ ଏ ଆଶା ଦିଦି ହେଇଥିଲେ ସେତେବେଳେ ସ୍ୱଚ୍ଛତା କେମିତି ଥିଲା?
1: ସେତେବେଳେ ସାର୍ ପାଇଖାନା ଘର ଘର ନଥିଲା, ସେ ପଡ଼ିଆକୁ ଯାଇକି ନଦୀ ପୋଖରୀ ବି ମଳତ୍ୟାଗ କରିବା ପାଇଁ ଯାଉଥିଲେ। ସେତେବେଳେ ତ ହସ୍ପିଟାଲ ଆଶା ଦିଦି ନଥିଲେ, ହସ୍ପିଟାଲକୁ ଡେଲିଭରି କରିବା ପାଇଁ ବି ଯାଉନଥିଲେ। ଆଉ ଏବେ ହସ୍ପିଟାଲକୁ ପ୍ରସବ କରିବା ପାଇଁ ଆଶା ଦିଦି ସହିତ 102 ଗାଡ଼ିରେ ନେଇକି ଯାଉଛି। ସାର୍ ସେତେବେଳେ ପାଇଖାନା ନଥିଲା, ଏବେ ଘର ଘର ବୁଲି ବୁଝେଇ ଅଙ୍ଗନବାଡ଼ି ଆଶା ସବୁ ମିଶିକି ବୁଲି ବୁଲି ଘର ଘର ବୁଝେଇ ପାଇଖାନା ବ୍ୟବହାର କରିବା ପାଇଁ, ଝାଡ଼ା ନଯିବା ପାଇଁ, ବାହାର ନଦୀ ପୋଖରୀକୁ ନଯିବା ପାଇଁ ଘର ଘର ପାଇଖାନା ବ୍ୟବହାର କରିବା ପାଇଁ ଆମେ କହିଛୁ। ଆମେ ଘର ଘର ବୁଲି ଏବେ ହେଲୋଜିନ ବଟିକା, ଓଆର୍ଏସ୍, ଜନ୍ମରୁ 5 ବର୍ଷ ଶିଶୁ ଜିଙ୍କ ଟାବ୍ଲେଟ୍ ଘର ଘର ବୁଲିକି ଦେଇଛୁ। ଯାହା ହଉ, ସରକାରଙ୍କ ତରଫରୁ ଏବେ ସ୍ୱଚ୍ଛ ଭାରତ କାର୍ଯ୍ୟ ସୁନ୍ଦର ଭାବରେ ଚାଲୁଅଛି।
0: ଧନ୍ୟବାଦ।
2: ଆଜ୍ଞା ନମସ୍କାର, ମୋ ନାଁ ସନ୍ଧ୍ୟାରାଣୀ ଦଳେଇ, ମୁଁ ହଉଛି ଗୌଡ଼ମା ଜିପିର ସମିତି ସଭ୍ୟ। ତ ଆମର ଏଠି 13 ୱାର୍ଡ଼ ଅଛି, 13 ୱାର୍ଡ଼ରେ ସବୁ ଗାଁରେ ସମସ୍ତଙ୍କ ଘରେ ପ୍ରାୟ ପାଇଖାନା ଅଛି, ଆଉ କେହି ଲୋକ ବାହାରକୁ ପାଇଖାନା ଯାଆନ୍ତି ନାହିଁ। ଆଗ ଅପେକ୍ଷା ଏବେ ବହୁତ କିଛି ପରିବର୍ତ୍ତନ ହୋଇଛି, ସବୁଆଡ଼େ ପକ୍କା ରାସ୍ତା ହୋଇଛି, ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ରହିଛି, ସବୁ ଗାଁ ଗଳି ସବୁ ଜାଗାରେ ଟିବେଲ କୂଅ ସବୁ କିଛି ବ୍ୟବସ୍ଥା ଅଛି। ଯାହା ହଉ, ଆଗ ଅପେକ୍ଷା ଆମ ଗାଁରେ ବହୁତ କିଛି ପରିବର୍ତ୍ତନ ହୋଇଛି, ରୋଗ ବୈରାଗ ମଧ୍ୟ କମିଯାଇଛି, ଏଇଟା ହିଁ ବିଶେଷ ପରିବର୍ତ୍ତନ।
0: ଧନ୍ୟବାଦ।

0: ମୋ ନାମ ହେଲା ତ୍ରିଲୋଚନ କର ସାକିନ ଗୌଡ଼ରମା ବ୍ଲକ କୁଳିଅଣା ଜିଲ୍ଲା ମୟୂରଭଞ୍ଜ।
1: ଏ ଯୋଉ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ବର୍ତ୍ତମାନ ଚାଲିଛି,
0: ଏଇ ସ୍ୱଚ୍ଛ ଭାରତ ଅଳିଆ ଆବର୍ଜନା କଲେ ଗାଁରେ ବହୁତ ଅସୁବିଧା ହବ, ସେଥିପାଇଁ ସମସ୍ତଙ୍କୁ ବୁଝେଇବା ଦ୍ୱାରା ସମସ୍ତେ ବୁଝିଗଲେଣି। ଅସୁବିଧା ଆମର ଏତେ ନାହିଁ, ଘରେ ଘରେ ପାଇଖାନା ହେଇଗଲା, ନଈ ନାଳକୁ ଝାଡ଼ା ଯାଉନାହାନ୍ତି, ଘରେ ସବୁ ପାଇଖାନା ଗାଧୁଆ ଘର ସବୁ ହେଇଯାଇଛି, ଆଉ ଅସୁବିଧା କିଛି ନାହିଁ।
1: ଯେତେବେଳେ ଆପଣ ଛୋଟ ଥିଲେ ସେତେବେଳେର ପରିବେଶ?
0: ଛୋଟବେଳେ ରାସ୍ତାଘାଟ ବହୁତ ଅସନା ଥିଲା, ଯିବା ଆସିବା କରିବା ପାଇଁ ଗାଡ଼ି ଗୋଟେ ଯିବାବେଳେ ଆମେ ଆମେ ଅଡ଼େଇ ହେଇପାରୁନଥିଲୁ, ଗୋଟେ ଯଦି ମୋଟର ସାଇକେଲ ଆସିଲା ଆମେ ସାଇକେଲରେ ବି ମାନେ ଅଡ଼େଇ ହେଇନଥିଲୁ। ଏଇନା ରାସ୍ତା ବି ବହୁତ ବଢ଼ିଆ ପରିଷ୍କାର ହେଇଯାଇଛି, ସବୁ ରାସ୍ତା ପିଚୁ ହେଇଗଲାଣି, ଏଇ ଯେ ବୁଢ଼ାବଳଙ୍ଗ ନଦୀ ଉଲ ବି ହେଇଗଲାଣି, ସେପାରକୁ ଯିବା ପାଇଁ ଜଙ୍ଗଲକୁ ଯିବା ପାଇଁ ବି ଅସୁବିଧା କିଛି ନାହିଁ, ଆମେ ଗାଡ଼ି ନେଇକି ବି ପହଞ୍ଚି ଯାଉଛେ। ବର୍ତ୍ତମାନ ଆମର ସବୁଟା ସୁବିଧା ହେଇଛି, 108 ହେଇଯାଇଛି, ସାଙ୍ଗେ ସାଙ୍ଗେ ଫୋନ ମାରିଲା ମାନେ 108 ଗାଡ଼ି ଆସିଯାଉଛି, ହସ୍ପିଟାଲ ନେଇଯାଉଛି, ଅସୁବିଧା କିଛି ନାହିଁ।
1: ଧନ୍ୟବାଦ।

0: ଆମ ହଉଛି ହାଡ଼ିବନ୍ଧୁ କର। ଆମ ଗାଁ ହଉଛି ଦିଗରେସିଆ, ଗ୍ରାମ ପଞ୍ଚାୟତ ଗୌଡ଼ନା ଏବଂ ବ୍ଲକ ହଉଛି କୁଳିଅଣା।
1: ଆଗରୁ ଯେମିତି ଏଇ ଗାଁ ଦିଗାରିଗସ୍ତିଆ ଯେମିତି ଥିଲା ଆଉ ବର୍ତ୍ତମାନ ଯେମିତି ଅଛି, ଆ ଭିତରେ ଆପଣ କଣ ଫରକ ଅନୁଭବ କରୁଛନ୍ତି?
0: ଯେବେଠୁ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ ହେଲାଣି, ଆଗ ଅପେକ୍ଷା ବହୁତ ପରିବର୍ତ୍ତନ ହେଇଯାଇଛି। ପରିବର୍ତ୍ତନ ମାନେ ହଉଛି ଏଇଆ ଯେ, ଯେମିତିକି ଆଗ ଭଳି ଲୋକମାନେ ପଡ଼ିଆ ଝଡ଼ିଆ ବାହାରେ ମଳତ୍ୟାଗ କରୁଥିଲେ, ଆଉ ମଳତ୍ୟାଗ ବାହାରେ କରୁନାହାନ୍ତି। ସ୍ୱଚ୍ଛ ଭାରତ ମିଶନରେ ସାମିଲ ହେଇ ପ୍ରତ୍ୟେକ ଘର ପାଖରେ ଶୌଚାଳୟଟି ହେଇଯାଇଛି। ମା ଭଉଣୀମାନେ ଶୌଚାଳୟ ବ୍ୟବହାର କରୁଛନ୍ତି, ଶୌଚାଳୟକୁ ଗଲାବେଳେ ପାଦରେ ଚପଲ ମାଡ଼ିକିରି ଯାଉଛନ୍ତି, ଆସିଲା ପରେ ପରେ ଖାଇବା ଆଗରୁ, ଖାଇସାରିଲା ପରେ ପରେ ପ୍ରତ୍ୟେକ ଥର ହାତରେ ସାବୁନ ଲଗେଇକି ପରିଷ୍କାର କରି 6 ପଦ୍ଧତିରେ ହାତ ଧୁଆଧୁଇ କଲା ପରେ ଆମେ ଅନୁଭବ ଯାହା କରୁଛୁ ଯେ ଅନେକ ରୋଗ ବୈରାଗ ଦାଉରୁ ଆମେ ସୁସ୍ଥତା ଅନୁଭବ କରୁଛୁ।
1: ପାନୀୟ ଜଳର ବ୍ୟବସ୍ଥାରେ କିଭଳି ସ୍ୱଚ୍ଛତା ଆସିଛି?
0: ପାନୀୟ ଜଳର ବ୍ୟବସ୍ଥା ଏବେ ଆମେ ସମସ୍ତେ ନଳକୂଅ ପାଣି ପିଉଛନ୍ତି। ନଳକୂଅ ଅବଶ୍ୟ 2-3 ଗାଁରେ ହେଇଯାଇଛି, ତଥାପି ଯେଉଁମାନଙ୍କର ନଳକୂଅ ନାହିଁ ସେମାନେ କୂଅ ଗୁଡ଼ାକରେ ବି ବ୍ଲିଚିଂ ପାଉଡ଼ର ପକାଉଛନ୍ତି, ନହେଲେ କ୍ଲୋରିନ୍ ବଟିକା ବ୍ୟବହାର କରୁଛନ୍ତି, ହେଲୋଜେନ୍ ବଟିକା ବ୍ୟବହାର କରୁଛନ୍ତି, ଯାହାଫଳରେ ବିଗତ ଦିନମାନଙ୍କରେ ଯେଉଁ ତରଳ ଝାଡ଼ା ବାନ୍ତି ହେଉଥିଲା, କମ୍ସେ କମ୍ ସେହି ରୋଗ ବୈରାଗ ଦାଉରୁ ଆମେ ଏବେ ସୁସ୍ଥତା ଅନୁଭବ କରୁଛନ୍ତି, ସେ ରୋଗ ଆଉ ଏବେ ଏଠି ଦେଖାଯାଉନାହିଁ। ଯେବେଠୁ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ ହେଲାଣି, ପ୍ରାୟ ପ୍ରତ୍ୟେକ ଘର ପାଖରେ ଶୌଚାଳୟଟିଏ କମ୍ସେ କମ୍ ହେଇଯାଇଛି। ମା ଭଉଣୀମାନେ ସବୁ ଶୌଚାଳୟ ବ୍ୟବହାର କରୁଛନ୍ତି, ଆଉ ସଚେତନର ବାର୍ତ୍ତା ଅଙ୍ଗନବାଡ଼ି ଦିଦି ଆଶା ଦିଦିମାନଙ୍କ ଜରିଆରେ କିମ୍ବା ବିଭିନ୍ନ ଲୋକକଳା ପାଲା ଦାସକାଠିଆ ଚାଙ୍ଗୁ ଛଉ ମାଧ୍ୟମରେ ପ୍ରଚାର ପ୍ରସାର ଯୋଗୁଁ ଏବେ ଅନେକ ଲୋକ ସଚେତନ ହେଇଗଲେଣି। ଯେମିତିକି ପଚାଶଡ଼ା ବାସି ଯାଇଥିବା, ନଷ୍ଟ ହେଇଥିବା, ପଚିଶଡ଼ି ଯାଇଥିବା କିମ୍ବା ମାଛି ବସିବା ଜିନିଷ କେହି ଖାଉନାହାନ୍ତି। ସେମିତି ନଈ ନାଳ କୂଅ ପୋଖରୀ ବିଲ ଝରଣା ଗଡ଼ିଆ ବାମ୍ଫି କେଉଁଠୁ ପାଣି ନ ପିଇ ସାବଧାନ ହେଇକରି ଏବେ ନଳକୂଅ ପାଣି ପିଉଛନ୍ତି, ନହେଲେ କ୍ଲୋରିନ୍ ବଟିକା ହେଲୋଜେନ୍ ବଟିକା କିମ୍ବା କୂଅ ପାଣି ପିଇଲେ ବି ତାକୁ ବିଶୋଧନ କରି ବ୍ଲିଚିଂ ପାଉଡ଼ର ଦେଇକରି ପିଆପିଇ କରୁଛନ୍ତି। କାରଣ ଆମ ବାପୁଜୀ ଯେଉଁ ସ୍ୱପ୍ନ ଦେଖିଥିଲେ ସେ ସ୍ୱପ୍ନ ଆସ୍ତେ ଆସ୍ତେ ସାକାର ହେବା ପାଇଁ ଯାଉଛି। ଗୀତ ଆକାରରେ ମୁଁ ଗାଉଛି।

ଆମ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ସ୍ୱଚ୍ଛ ଭାରତର ସ୍ୱପ୍ନ ସଫଳ ହେବ। ଆମେ ସମସ୍ତେ ସ୍ୱଚ୍ଛ ରହିବା, ପାଇଖାନା ବ୍ୟବହାର କରିବା ତଥା ଅନ୍ୟମାନଙ୍କୁ ସ୍ୱଚ୍ଛତା ହିଁ ସେବା ଏହି ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇବା। ଉଜ୍ଜଳ ଆମ ଦେଶ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆଜିର ଅଧ୍ୟାୟ ପ୍ରସ୍ତୁତ କରିଥିଲେ ଆକାଶବାଣୀ ବାରିପଦା କେନ୍ଦ୍ର। ଉପସ୍ଥାପନାରେ ମୁଁ ସତ୍ୟାନନ୍ଦ ସେଜପଡ଼ା, ସହଯୋଗିତା ଶୁଭେନ୍ଦୁ କୁମାର ବେହେରା, ପ୍ରଯୋଜନା ନାଗଭୂଷଣ ମାଝୀ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଆସନ୍ତାକାଲି ମହାପ୍ରଭୁଙ୍କ ଘୋଷଯାତ୍ରା, ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ବାହାରିବେ ଚତୁର୍ଦ୍ଧା ମୂର୍ତ୍ତି, ପାରାଦୀପ ହରିଦାସପୁର ରେଳଲାଇନ୍ ଦୋହରୀକରଣ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ, ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ୍ ହୁଣ୍ଡି ସମର୍ପଣ ପୋର୍ଟାଲ ଓ ମୋବାଇଲ୍ ଆପ୍ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆରମ୍ଭ ହେଲା ପଞ୍ଜୀକରଣ, ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା। ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଅନୁଷ୍ଠିତ ହେବ। ମହାପ୍ରଭୁଙ୍କୁ ଦେଖିବା ପାଇଁ ରଥ ଓ ପଥ ପ୍ରସ୍ତୁତ ହୋଇସାରିଛି। ଚତୁର୍ଦ୍ଧା ମୂର୍ତ୍ତି ରଥାରୂଢ଼ ହୋଇ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେବା ସହ ଆଡ଼ପ ମଣ୍ଡପକୁ ରଥଯାତ୍ରାରେ ବାହାରିବେ। ଏଥିପାଇଁ ଶ୍ରୀକ୍ଷେତ୍ରରେ ଆଜିଠାରୁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ରଥ ଟଣା କାର୍ଯ୍ୟ ଓ ଆନୁଷଙ୍ଗିକ ରୀତିନୀତିକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ଆଷାଢ଼ ଶୁକ୍ଳ ପ୍ରତିପଦା ତିଥିରେ ଆଜି ଶ୍ରୀଜୀଉଙ୍କ ଉଭାଯାତ୍ରା ଅନୁଷ୍ଠିତ ହେଉଛି। ଘଣ୍ଟ, ଛତା, ବିଜେ କାହାଳୀ ସହ ପଟୁଆରରେ ତିନି ପୂଜା ପଣ୍ଡା ମହାପ୍ରଭୁଙ୍କ ଆଜ୍ଞାପାଳ ନେଇ ବିଜେ କରିଛନ୍ତି। ସିଂହଦ୍ୱାର ସମ୍ମୁଖରେ ତିନି ରଥ ପହଞ୍ଚିଛନ୍ତି। ପରମ୍ପରା ଅନୁଯାୟୀ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦୀଘୋଷ ରଥ, ପରେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ଓ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଶ୍ରୀମନ୍ଦିର ସମ୍ମୁଖକୁ ଟଣା ହୋଇଥିଲା। ଆସନ୍ତାକାଲି ଶ୍ରୀଜୀଉଙ୍କ ପହଣ୍ଡିଠାରୁ ଆରମ୍ଭ କରି ରଥଟଣା ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟ ଅନୁସାରେ ସମ୍ପନ୍ନ କରାଯିବ। ଏ ନେଇ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି,
1: ନିଶ୍ଚିତ ଭାବରେ ଯେଉଁ ନୀତିକାନ୍ତି ଆମର ଚାଲିଛି ଭଲ ସମନ୍ୱୟରେ ଚାଲିଛି, ଏବଂ ଆମର ସମସ୍ତ ଅଧିକାରୀଗଣ ଯେମିତିକି ଆମର ପୁଲିସ, ଫାୟାର, ମେଡ଼ିକାଲ ଟିମ୍, ସମସ୍ତେ ଆମର ମାଜିଷ୍ଟ୍ରେଟ୍ସ ସମସ୍ତେ ସମନ୍ୱୟର ସହିତ

0: କରି କାମ କରୁଛନ୍ତି। ବର୍ଷାର ଆଶଙ୍କା ରହିଥିବାରୁ ମଧ୍ୟ ବିଭିନ୍ନ ଜାଗାରେ ପମ୍ପସେଟ୍ ମଧ୍ୟ ଲଗା ହେଇଛି ଏବଂ ସବୁ ପ୍ରକାର ବ୍ୟବସ୍ଥା ଆମେ କରିଛୁ। ମହାପ୍ରଭୁଙ୍କ ଆଶୀର୍ବାଦରୁ ହିଁ ଏସବୁ।
1: ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ତାଲିକା ଚୂଡ଼ାନ୍ତ କରାଯାଇଛି। ସକାଳ 9ଟାରେ ରଥ ପ୍ରତିଷ୍ଠା, 9:30ରୁ 12:30 ପର୍ଯ୍ୟନ୍ତ ପହଣ୍ଡି, ମଧ୍ୟାହ୍ନ 2:00-3:00 ମଧ୍ୟରେ ଛେରା ପହଁରା, ପରେ ଅପରାହ୍ନ 4:00ରୁ ରଥଟଣା ଆରମ୍ଭ ହେବ। ବିଶ୍ୱ କଲ୍ୟାଣ ପାଇଁ ବର୍ଷକରେ ଥରେ ନବଦିନାତ୍ମକ ଯାତ୍ରା କରୁଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ଶ୍ରୀ ସୁଦର୍ଶନଙ୍କୁ ସାଥିରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବାର ପରମ୍ପରା ଓ ରୀତିନୀତିରେ ମାନବୀୟ ଲୀଳାର ପ୍ରତିଫଳନ ଦେଖିବାକୁ ମିଳିଥାଏ। ମୁଖ୍ୟମନ୍ତ୍ରୀ ମୋହନ ଚୂଡ଼ ମାଝୀ ଆଜି ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ ଏବଂ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିଛନ୍ତି। ପୁରୀ ଶ୍ରୀଜଗନ୍ନାଥ ପ୍ରଶାସନ କାର୍ଯ୍ୟାଳୟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଅତ୍ୟାଧୁନିକ, ସହଜ, ସ୍ୱଚ୍ଛ ଓ ସମୟୋପଯୋଗୀ ବ୍ୟବସ୍ଥା। ଭାରତୀୟ ରେଳବାଇର ନେଟୱର୍କକୁ ଆହୁରି 145 କିଲୋମିଟର ସମ୍ପ୍ରସାରିତ କରିବା ଲକ୍ଷ୍ୟରେ କେନ୍ଦ୍ର କ୍ୟାବିନେଟ୍ ଆଜି ଓଡ଼ିଶା ଏବଂ ଝାଡ଼ଖଣ୍ଡର 4 ଜିଲ୍ଲାରେ 2 ମଲ୍ଟିଟ୍ରାକିଂ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପ ମଧ୍ୟରେ ଓଡ଼ିଶାରେ ପାରାଦୀପ ହରିଦାସପୁର ଦୋହରୀକରଣ ଏବଂ ଝାଡ଼ଖଣ୍ଡରେ ରାଜଖରସୁଆଁ ଡାଙ୍ଗପୋଷି ଚତୁର୍ଥ ଲାଇନ୍ ରହିଛି। ପ୍ରାୟ 3,907 କୋଟି ଟଙ୍କାର ବ୍ୟୟ ଅଟକଳ ସହ ଏହି ପ୍ରକଳ୍ପଗୁଡ଼ିକୁ 2030-31 ଆର୍ଥିକ ବର୍ଷ ଶେଷ ସୁଦ୍ଧା ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି।
2: ପାରାଦୀପ ପୋର୍ଟକୁ କନେକ୍ଟିଭିଟି କା ବଡ଼ା ବୁଷ୍ଟ ମିଲେ, ବହୁତ ଅଚ୍ଛା ସିଗ୍ନିଫିକେଣ୍ଟ ଜମ୍ପ ମିଲେ, ଉସ୍କେ ଲିଏ ଆଜ ହରିଦାସପୁର ସେ ପାରାଦୀପ କି ଏକ ନଈ ଲାଇନ ୟାନି ସିଙ୍ଗଲ ଲାଇନ ଉସ୍କୋ ଡବଲ କରନେ କା ନିର୍ଣ୍ଣୟ ଲିଆ କ୍ୟାବିନେଟ। 74 କିଲୋମିଟର କି ଲାଇନ ହେ, 2,500 କରୋଡ଼ ରୁପିସ କା ଇସମେ ଇନଭେଷ୍ଟମେଣ୍ଟ ଆଏଗା। ମୋଷ୍ଟଲି 70% କେ ଆସପାସ ଲ୍ୟାଣ୍ଡ ରେଲୱେ କି ଅଲରେଡି ୱହାଁ ପେ ଆଭେଲେବଲ ହେ, ତୋ ୟେ ପ୍ରୋଜେକ୍ଟ କାଫି ତେଜି ସେ ଆଗେ ଏକ୍ଜିକ୍ୟୁଟ ହୋଗା।
1: କ୍ୟାବିନେଟ୍ର ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ମୋହନ ଚୂଡ଼ ମାଝୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଓଡ଼ିଶାର ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଏହି ପଦକ୍ଷେପ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହାଦ୍ୱାରା ରାଜ୍ୟରେ ଶିଳ୍ପ ଓ ଆର୍ଥିକ ଅଭିବୃଦ୍ଧି ହେବ ବୋଲି ଶ୍ରୀ ମାଝୀ ଆଶାବ୍ୟକ୍ତ କରିଛନ୍ତି। ଦେଶର ସେମିକଣ୍ଡକ୍ଟର ଡିଜାଇନ୍ ଏବଂ ଉତ୍ପାଦନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ 1,37,500 କୋଟି ଟଙ୍କାର ବ୍ୟୟବରାଦ ସହିତ ସେମିକନ୍ 2.0କୁ ମଧ୍ୟ ଆଜି କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଶ୍ରୀ ବୈଷ୍ଣବ କହିଛନ୍ତି, ସେମିକନ୍ 1.0ର ସଫଳତାକୁ ଆଗକୁ ବଢ଼ାଇବା ସହିତ ବିଶ୍ୱ ସେମିକଣ୍ଡକ୍ଟର ମାନଚିତ୍ରରେ ଭାରତକୁ ସ୍ଥାପିତ କରିବା ଏହି ଯୋଜନାର ଲକ୍ଷ୍ୟ। ରାଜ୍ୟର ସମୃଦ୍ଧ ବୌଦ୍ଧ ସଂସ୍କୃତିର ସଂରକ୍ଷଣ ଓ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଆଜି ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜିରାଙ୍ଗସ୍ଥିତ ଗୁରୁ ପଦ୍ମସମ୍ଭବ ବୌଦ୍ଧ ମହାବିହାର ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଦ୍ୱାରା ବିଶ୍ୱର ପର୍ଯ୍ୟଟକଙ୍କ ପାଇଁ ପ୍ରକୃତ ଆଧ୍ୟାତ୍ମିକ ଅନୁଭୂତି ସୃଷ୍ଟି କରିବା ସହ ଚିରନ୍ତନ ସଂସ୍କୃତିର ସଂରକ୍ଷଣ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ବୌଦ୍ଧ ତୀର୍ଥଯାତ୍ରା ଏବଂ ସାଂସ୍କୃତିକ ପର୍ଯ୍ୟଟନ ପାଇଁ ଓଡ଼ିଶାକୁ ଏକ ପ୍ରମୁଖ ଆନ୍ତର୍ଜାତିକ ଗନ୍ତବ୍ୟ ସ୍ଥଳ ଭାବେ ଗଢ଼ି ତୋଳିବାରେ ଏହି ଭାଗିଦାରୀ ସହାୟକ ହେବ ବୋଲି ଶ୍ରୀମତୀ ପରିଡ଼ା ଆଶାବ୍ୟକ୍ତ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା 2026-27ରେ ସାମିଲ ହେବା ପାଇଁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ଆସନ୍ତା ମାସ 14 ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଯୋଗ୍ୟ ବରିଷ୍ଠ ନାଗରିକମାନେ yatra.odisha.gov.in ୱେବ୍ସାଇଟ୍ ମାଧ୍ୟମରେ ଅନ୍ଲାଇନ୍ରେ କିମ୍ବା ଅଫ୍ଲାଇନ୍ ମୋଡ୍ରେ ଆବେଦନପତ୍ର ଦାଖଲ କରିପାରିବେ। ଏ ଯୋଜନାରେ ରାଜ୍ୟର ସମସ୍ତ ଜିଲ୍ଲାର ଯୋଗ୍ୟ ବରିଷ୍ଠ ନାଗରିକମାନେ ବାରଣାସୀ ଅଯୋଧ୍ୟା, ରାମେଶ୍ୱରମ୍ ମଦୁରାଇ, ହରିଦ୍ୱାର ଋଷିକେଶକୁ ବିଭିନ୍ନ ପର୍ଯ୍ୟାୟରେ ଯାତ୍ରା କରିପାରିବେ। ଏ ଯୋଜନାରେ ଆସନ୍ତା ସେପ୍ଟେମ୍ବର ମାସ 2 ତୀର୍ଥଯାତ୍ରା ଆରମ୍ଭ ହେବ। ଏ ସମ୍ପର୍କିତ ଏକ ମାର୍ଗଦର୍ଶିକା ଗତକାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉନ୍ମୋଚିତ କରିଛନ୍ତି। ଭାରତୀୟ ଶିଳ୍ପ ମହାସଂଘ ସିଆଇଆଇ ଭୁବନେଶ୍ୱର ଶାଖା ପକ୍ଷରୁ ଯୁବ ଭାରତୀୟ ସଂସଦ କାର୍ଯ୍ୟକ୍ରମ ଅଧୀନରେ 8 ବିଦ୍ୟାଳୟର 9ରୁ 12 ଶ୍ରେଣୀର ପ୍ରାୟ 200 ଜଣ ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ବିଧାନସଭା ପରିଦର୍ଶନର ବ୍ୟବସ୍ଥା କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କୁ ବାଚସ୍ପତି ସୁରମା ପାଢ଼ୀ ବିଧାନସଭାର ଗୌରବମୟ ଐତିହ୍ୟ ଓ ପରମ୍ପରା ସମ୍ପର୍କରେ ଅବଗତ କରାଇଥିଲେ। ନୟାଗଡ଼ ଜିଲ୍ଲା କୁଜାମେଣ୍ଡିସ୍ଥିତ ସୁନା ପ୍ରତିମା ଉଚ୍ଚ ବିଦ୍ୟାଳୟ ଓ ଆଶ୍ରମ ସ୍କୁଲକୁ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ବୁଲି ଦେଖିବା ସହ ବିଦ୍ୟାଳୟର ମୌଳିକ ସୁବିଧା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଜନଜାତି ଛାତ୍ରଛାତ୍ରୀଙ୍କ ଉନ୍ନତ ଶିକ୍ଷା ପାଇଁ ଆଶ୍ରମ ବିଦ୍ୟାଳୟଗୁଡ଼ିକରେ ସମସ୍ତ ସୁବିଧା ସୁନିଶ୍ଚିତ କରିବା ଲାଗି ପ୍ରଶାସନ ସହ ସମନ୍ୱୟ ରଖି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରରେ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ପ୍ରମୋଦ ସାହୁ ପୋଷଣ ସେବା ଓ ଛତୁଆ ଉତ୍ପାଦନ କେନ୍ଦ୍ରର କାର୍ଯ୍ୟାନ୍ୱୟନର ସମୀକ୍ଷା କରିଛନ୍ତି। ତିନିଦିନିଆ ଗସ୍ତର ଶେଷ ଦିନରେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସମସ୍ତ ସିଡିପିଓ, ମହିଳା ପର୍ଯ୍ୟବେକ୍ଷକ ଓ ବ୍ଲକ ପୋଷଣ ସଂଯୋଜକମାନଙ୍କୁ ନେଇ ଏକ ବୈଠକ କରାଯାଇଥିଲା। ନୂଆପଡ଼ା ଜିଲ୍ଲାକୁ ଏକ ପାଇଲଟ ପ୍ରକଳ୍ପ ଭାବେ ଗ୍ରହଣ କରି କୃଷି ଯନ୍ତ୍ରପାତିର ବହୁଳ ବ୍ୟବହାର ଦ୍ୱାରା କୃଷକଙ୍କ ଆୟ ବୃଦ୍ଧି ସୁନିଶ୍ଚିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଜିଲ୍ଲାରେ କୃଷି ଯନ୍ତ୍ରପାତିର ବ୍ୟବହାର ନେଇ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାର କୃଷି ବିଦ୍ୟାଳୟ ଓ ଇକ୍ରିସାଟ୍ର ମିଳିତ ଉଦ୍ୟମରେ ରାଜ୍ୟର 5 ଜିଲ୍ଲାରେ କୃଷି ଯନ୍ତ୍ରପାତି ବ୍ୟବହାର କରିବାକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ନବରଙ୍ଗପୁର ମହିଳା ସ୍ନାତକ ମହିଳା ମହାବିଦ୍ୟାଳୟରେ ଇନୋଭେସନ୍ ଏବଂ ଷ୍ଟାର୍ଟଅପ୍ ପ୍ରତିଯୋଗିତା 2026 ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କୁ ଅଭିନବ ଚିନ୍ତାଧାରା, ବ୍ୟବସାୟିକ ସମ୍ଭାବନା ଓ ନୂତନ ଉଦ୍ଭାବନକୁ ବ୍ୟବହାରିକ ରୂପ ଦେବା ନେଇ ସଚେତନ କରାଯାଇଥିଲା। ଜନଗଣନା 2027 ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଜନଗଣନା ପୁସ୍ତିକା ପ୍ରସ୍ତୁତି ଲାଗି ଦୁଇଦିନିଆ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ 120 ଜଣ ଅଂଶଗ୍ରହଣ କରିଥିଲେ। ମେରା ୟୁବା ଭାରତ ରାୟଗଡ଼ା ପକ୍ଷରୁ ଆଜି ଜିଲ୍ଲା ପରାମର୍ଶଦାତା କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମେରା ୟୁବା ଭାରତର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା। ଅନୁଷ୍ଠାନ ପକ୍ଷରୁ ଜିଲ୍ଲାସ୍ତରରେ କ୍ରୀଡ଼ା, ସାଂସ୍କୃତିକ ତଥା ବିଭିନ୍ନ ଦକ୍ଷତା ଆଧାରିତ ପ୍ରତିଯୋଗିତା ଆୟୋଜନ କରି ପ୍ରତିଭାବାନ ଯୁବକ ଯୁବତୀଙ୍କୁ ଚିହ୍ନଟ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। ନୟାଗଡ଼ ଶ୍ରୀ ରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ରଥ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରଥ ନିର୍ମାଣ ପାଇଁ ବ୍ୟବହୃତ ଫାଶୀ, ଅସନ, ଧୌରା ଗଛର ଅଭାବକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଜିଲ୍ଲାପାଳ ମଧୁମିତା ରଥଙ୍କ ସମେତ ପ୍ରଶାସନ ଓ ବନଖଣ୍ଡ ବିଭାଗ ଅଧିକାରୀମାନଙ୍କ ଉପସ୍ଥିତିରେ ଚାରା ବଣ୍ଟନ କରାଯାଇଥିଲା। ଯୁବପିଢ଼ିଙ୍କ ବିକାଶରେ ଦକ୍ଷତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏନେଇ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ ଦକ୍ଷତା ମାଧ୍ୟମରେ ଯୁବ ସଶକ୍ତିକରଣ। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଇଣ୍ଡିଆ ସ୍କିଲ୍ କମ୍ପିଟିସନ୍ 2025-26 ସଫଳ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଉତ୍ତର ବଙ୍ଗୋପସାଗରର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳ ପ୍ରଭାବରେ ଆଜି ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳ, ପାଖାପାଖି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆଗାମୀ ଦୁଇ ଦିନ ମଧ୍ୟରେ ଉତ୍ତର ଓଡ଼ିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୁରୀ ଓ ଜଗତସିଂହପୁର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଆସନ୍ତାକାଲି ମହାପ୍ରଭୁଙ୍କ ଘୋଷଯାତ୍ରା, ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ବାହାରିବେ ଚତୁର୍ଦ୍ଧା ମୂର୍ତ୍ତି। ପାରାଦୀପ ହରିଦାସପୁର ରେଳ ଲାଇନ୍ ଦୋହରୀକରଣ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ୍ ହୁଙ୍ଗି ସମର୍ପଣ ପୋର୍ଟାଲ ଓ ମୋବାଇଲ୍ ଆପ୍ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
3: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
4: ଆଜିର ପ୍ରସଙ୍ଗ ସଫଳତାର ସାରଥି ଦକ୍ଷତା ଭାରତ ମିଶନ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ଦେଶର ଯୁବବର୍ଗଙ୍କୁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକ୍ଷମ ତଥା ଦକ୍ଷ କରିବା ଏବଂ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ ଦକ୍ଷତା ଭାରତ ମିଶନ ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଆସୁଛି। 2015 ଜୁଲାଇ ମାସ 15 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମିଶନର ଶୁଭାରମ୍ଭ କରିଥିଲେ। ଆଜି ଏହା 11 ପୂରଣ କରିଛି। ଭାରତ ଭଳି ଏକ ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶରେ ଯୁବଶକ୍ତି ହିଁ ସବୁଠାରୁ ବଡ଼ ସମ୍ପଦ। ଦକ୍ଷତା ମିଶନ ଜରିଆରେ ଯୁବପିଢ଼ିଙ୍କ ଆକାଂକ୍ଷା, ସ୍ୱପ୍ନ ଏବଂ ପ୍ରତିଭାକୁ ଠିକ୍ ଦିଗ୍ଦର୍ଶନ ଦେବା ପାଇଁ ପ୍ରୟାସ କରାଯାଉଛି। ଏହି ମିଶନର ମୂଳ ଲକ୍ଷ୍ୟ ହେଉଛି ଯୁବବର୍ଗଙ୍କୁ ଶିଳ୍ପାନୁଷ୍ଠାନ ଉପଯୋଗୀ ତାଲିମ ପ୍ରଦାନ ମାଧ୍ୟମରେ ଅଧିକରୁ ଅଧିକ ଦକ୍ଷ କରିବା। ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ରହୁଥିବା ଯୁବକ ଯୁବତୀଙ୍କୁ ସେମାନଙ୍କ ପସନ୍ଦ ଅନୁଯାୟୀ ବିଭିନ୍ନ ପ୍ରସଙ୍ଗରେ ତାଲିମ ପ୍ରଦାନର ବ୍ୟବସ୍ଥା ରହିଛି। ଏହାଦ୍ୱାରା ସେମାନେ ଆର୍ଥିକ ଦିଗରୁ ସଶକ୍ତ ହେବା ସହିତ ପରିବାରର ଅର୍ଥନୈତିକ ଅଭିବୃଦ୍ଧିରେ ସହଯୋଗ ପ୍ରଦାନ କରିପାରିବେ। ଏପରିକି ଦେଶର ଅର୍ଥନୈତିକ କ୍ଷେତ୍ରକୁ ସେମାନଙ୍କର ଦକ୍ଷତା ଅଧିକ ସଫଳତା ପ୍ରଦାନ କରିପାରିବ। ଏହି ମିଶନ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକ ହେଉଛି ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ଜନଶିକ୍ଷା ସଂସ୍ଥାନ, ଜାତୀୟ ଶିକ୍ଷାର୍ଥୀ ପ୍ରୋତ୍ସାହନ ଯୋଜନା ଏବଂ ଶିଳ୍ପ ତାଲିମ ପ୍ରତିଷ୍ଠାନରେ କାରିଗର ତାଲିମ ଯୋଜନା। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଏକ ପ୍ରମୁଖ ସ୍ୱଳ୍ପକାଳୀନ ଦକ୍ଷତା ବିକାଶ ପଦକ୍ଷେପ। ଚାରୋଟି ପର୍ଯ୍ୟାୟରେ ଏହାକୁ କାର୍ଯ୍ୟକାରୀ କରାଯାଇଥାଏ। ଏହି ଯୋଜନାର ଚତୁର୍ଥ ପର୍ଯ୍ୟାୟ ଅଧୀନରେ ଗତ ମାର୍ଚ୍ଚ ମାସ ଶେଷ ସୁଦ୍ଧା 737 ଜିଲ୍ଲାରେ 38 କ୍ଷେତ୍ରରେ 37,24,000 ଯୁବବର୍ଗଙ୍କୁ ତାଲିମ ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ 16,900 ରୁ ଅଧିକ ପ୍ରତିଷ୍ଠାନ

ଦିନ କ୍ରାଇମବ୍ରାଞ୍ଚ ତରଫୁ ତଦନ୍ତ ଚାଲିଛି। ଗଲାକାଲ ଏସ୍ସିଆର୍ଟିର ଆଘ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ କ୍ରାଇମବ୍ରାଞ୍ଚ ତରଫୁ ଗିରଫ କରାଯାଇଥିଲା। ଆଘନୁ ଏ ଘଟଣାଥି 3 ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଆଉ 6 ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୁଦ୍ଧେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗଲା କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପଢ଼ା ବହିତି ଭୁଲ ବାବଦ ପୂରା ପ୍ରକ୍ରିୟାର ଅପରାଧିକ ତଦନ୍ତ ମୂଲ କରବାର ଲାଗି ନିର୍ଦ୍ଦେଶ ଦେଇଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଓଡ଼ିଶାର ସମୃଦ୍ଧ ବୌଦ୍ଧ ସଂସ୍କୃତି ସଂରକ୍ଷଣ ପ୍ରଚାର ପ୍ରସାର ଲାଗି ଆଜି ଭୁବନେଶ୍ୱର ଲୋକସେବା ଭବନଠାରେ ପର୍ଯ୍ୟଟନ ବିଭାଗ ଆଉ ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ବିଭାଗ ତରଫୁ ଜିରାଙ୍ଗନ ଥିବାର ଗୁରୁ ପଦ୍ମସମ୍ଭବ ବୌଦ୍ଧ ମହାବିହାର ସହିତ ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ବୌଦ୍ଧ ମହାବିହାରର ସଭାପତିଙ୍କର ଉପସ୍ଥିତି ଥି ଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଇତାର ସହଯୋଗ ଥି ସାରା ପୃଥିବୀର ପର୍ଯ୍ୟଟକମାନଙ୍କୁ ପ୍ରକୃତ ଆଧ୍ୟାତ୍ମିକ ଅନୁଭୂତି ମିଲ୍ବାର ସହିତ ଓଡ଼ିଶାକେ ବୌଦ୍ଧ ତୀର୍ଥଯାତ୍ରୀ ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳ କରାଯାଇପାର୍ବା ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍। ଯୁବପିଢ଼ିଙ୍କୁ ନିଯୁକ୍ତି ଆଉ ଉଦ୍ୟୋଗୀ କରବାର୍ ଲାଗି ସଶକ୍ତ କରବା ଲକ୍ଷ୍ୟ ନେଇକରି ଫି ବଛର ଆଜିର୍ ଦିନେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ କରାଯାଉଛି। ଇ ବଛର ଏ ଦିବସର ବିଷୟବସ୍ତୁ ରହିଛି କୃତ୍ରିମ ବୁଦ୍ଧିମତା ଆଉ ଡିଜିଟାଲ ଦକ୍ଷତା ଜରିଏ ଯୁବ ସଶକ୍ତିକରଣ। 2014 ଜାତିସଂଘ ସାଧାରଣ ପରିଷଦ ଏ ଦିବସ ପାଳନ ଲାଗି ଘୋଷଣା କରିଥିଲା। ତା ଋତୁରୁ 2015 ସାରା ପୃଥିନ ଏ ଦିବସ ପାଳନ କରାଯାଉଛି। ବଦଲୁଥିବା ଡିଜିଟାଲ ପୃଥିନ ଯୁବପିଢ଼ିଙ୍କୁ କୃତ୍ରିମ ବୁଦ୍ଧିମତା, ଡିଜିଟାଲ ପ୍ରଯୁକ୍ତିବିଦ୍ୟା, ନବସୃଜନ ଆଉ ବୈଷୟିକ ଦକ୍ଷତାଥି ପାରଙ୍ଗମ କରିକରି ଭବିଷ୍ୟତ ରୋଜଗାର ସୁଯୋଗ ସୃଷ୍ଟି ଲାଗି ପଥ ପ୍ରଶସ୍ତ କରବାର ଉପରେ ଏ ବଛର ଖାସ୍ ଜୋର୍ ଦିଆଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ନ ରାଜ୍ୟ ସରକାରଙ୍କର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ତରଫୁ ଏ ଦିବସ ଅବସରରେ ଗୋଟିଏ ଖାସ୍ ଗଣଦୌଡ଼ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମକେ ଶିଳ୍ପ, ଦକ୍ଷତା ବିକାଶ ଆଉ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ, ଉଚ୍ଚଶିକ୍ଷା, କ୍ରୀଡ଼ା ଆଉ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶୁଭାରମ୍ଭ କରିଥିଲେ। ଶିଳ୍ପମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍, ଯୁବଶକ୍ତି ହେଉଛନ୍ ରାଜ୍ୟର ପ୍ରକୃତ ସମ୍ପଦ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱଥି ରାଜ୍ୟ ଦକ୍ଷତା ବିକାଶ ଭିତ୍ତିଭୂମିକେ ଅଏତ୍କା ବରଖସ୍ତ କରାଯିବାର ସହିତ ଯୁବବର୍ଗଙ୍କୁ ଦକ୍ଷ, ସଶକ୍ତ ଆଉ ଆତ୍ମନିର୍ଭର ବନାବା ଲାଗି ଚେଷ୍ଟା ଜାରି ରହିଛି। ଯୁବପିଢ଼ିମାନଙ୍କର ଉନ୍ନତ କାର୍ଯ୍ୟଦକ୍ଷତା, ଶାରୀରିକ ସୁସ୍ଥତା ଆଉ ସୃଜନଶୀଳ ଚିନ୍ତାଧାରା ଆଇବା ଦିନେ ଗୋଟିଏ ସମୃଦ୍ଧ ଓ ବିକଶିତ ଓଡ଼ିଶାର ଭିତ୍ତିଭୂମି ସ୍ଥାପନା କରବା ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍। ଉପରବେଳା ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନ ଏ ଦିବସ ଅବସରରେ ରାଜ୍ୟସ୍ତରୀୟ ସମାରୋହର ଆୟୋଜନ କରାଯାଇଛି। ଆଇବା ଜନଗଣନା 2027 ଲାଗି ଜିଲ୍ଲାସ୍ତରୀୟ ଜନଗଣନା ହ୍ୟାଣ୍ଡବୁକ୍ ପ୍ରସ୍ତୁତି ଲାଗି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫୁ ଅତିରିକ୍ତ ଜିଲ୍ଲାପାଳ ଏଞ୍ଜେଲିନା ପ୍ରଧାନଙ୍କ ଅଧ୍ୟକ୍ଷତା ଥି ଦୁଇଦିନିଆ କ୍ଷେତ୍ରସ୍ତରୀୟ କର୍ମଚାରୀ ପ୍ରଶିକ୍ଷଣ ଶିବିର ହୋଇଯାଇଛି। ଜନଗଣନା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ଅଭୟ ନାରାୟଣ ନାୟକ ଆଉ ଜିଲ୍ଲା ସଂଯୋଜକ ଶିବମ ଜୟସ୍ୱାଲ, ପ୍ରମୁଖ ତହସିଲଦାର, ଆର୍ଆଇ ଅମିନ, ପୌର ପରିଷଦ ଆଉ ମ୍ୟୁନିସିପାଲିଟିର ଅଧିକାରୀମାନଙ୍କ ସହିତ 120 ଜଣ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ଦେଇଥିଲେ। ଆଇବା କାଲିଠାନୁ ଅଗଷ୍ଟ 15 ତକ ହେବାର୍କେ ଥିବାର ସାରା ଜିଲ୍ଲାନ ସର୍ଭେ ଲାଗି ଫି ଗାଁ ବସ୍ତି ଆଉ ସହରାଞ୍ଚଳର ସାମାଜିକ, ଆର୍ଥିକ, ପାନୀୟ ଜଳ ଆଉ ମୌଳିକ ସୁବିଧା ବାବଦ ତଥ୍ୟ କେନ୍ତେକରି ଡିଜିଟାଲ ଜରିଏ ସଂଗ୍ରହ କରାଯିବା ସେ ବାବଦେ ତାଲିମ ଦିଆଯାଇଥିଲା। ଉତ୍ପାଦନ ବଢ଼ାବା ଲକ୍ଷ୍ୟଥି ନୂଆପଡ଼ା ଜିଲ୍ଲାନ କେନ୍ଦ୍ର ସରକାରଙ୍କର ଖାସ୍ ପାଇଲଟ ପ୍ରକଳ୍ପ ଜରିଏ କୃଷି ଯନ୍ତ୍ରପାତିର ବ୍ୟବହାର ଉପରେ ଜୋର୍ ଦିଆଯାଉଛି। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରକଳ୍ପ ଦେଶର 12 ରାଜ୍ୟ କାମ କରୁଥିବା ବେଳେ ଓଡ଼ିଶା ନଇଟା ସୁନ୍ଦରଗଡ଼, ନୂଆପଡ଼ା, କେନ୍ଦୁଝର, ନବରଙ୍ଗପୁର, କୋରାପୁଟ ଜିଲ୍ଲାନ କାର୍ଯ୍ୟକାରୀ ହେଉଛି। ଢିପ୍ ଜମିନ୍ତି 9 ଧାଡ଼ିଆ ଧାଡ଼ି ବୁନା ଯନ୍ତ୍ର ଆଉ ହୁଡ଼ା ମଞ୍ଜି ବୁନା ଯାନ୍ତ୍ରିକୀକରଣ କରବାର୍କେ ଚାଷୀମାନଙ୍କୁ ଆହ୍ୱାନ ଦିଆଯାଇଛି। ଉତ୍ତର ବଙ୍ଗୋପସାଗର ଆଉ ତାର ଲାଗିକରି ଥିବାର ଦକ୍ଷିଣ ବାଂଲାଦେଶ ଉପରେ ହୋଇଥିବାର ଘୂର୍ଣ୍ଣିବଲୟ ପ୍ରଭାବଟି ଆଜି ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ସମୁଦ୍ର ଖଣି ପାଖାପାଖି ଉତ୍ତର ପଶ୍ଚିମ ବଙ୍ଗୋପସାଗରନ ଗୋଟିଏ ଲଘୁଚାପ କ୍ଷେତ୍ର ହୋଇଛି। ଇଟା ସମୁଦ୍ର ପତନରୁ 7.6 କିଲୋମିଟର ତକ ଲମ୍ବିଛି। ଆଇବା 2 ଦିନ ଭିତରେ ଉତ୍ତର ଓଡ଼ିଶା ଆଉ ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇକରି ପଶ୍ଚିମ ଉତ୍ତର ପଶ୍ଚିମ ଦିଗ୍କେ ଯିବାର ସମ୍ଭାବନା ଅଛି। ଲଘୁଚାପର ପ୍ରଭାବଟି ରାଜ୍ୟର ଭିନ୍ ଭିନ୍ ଜାଗାନ ଲଗାୟତ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଆଇବା 24 ଘଣ୍ଟା ଭିତରେ ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କ ସହିତ 12 ଜିଲ୍ଲାନ ଅତି ଜବର ବର୍ଷା ହେବା ବୋଲି କେନ୍ଦ୍ର ତରଫୁ ସତର୍କ କରାଯାଇଛି। ସେଆଡ଼େ ପୁରୀ ଆଉ ଜଗତସିଂହପୁର ଜିଲ୍ଲାନ ଜବରନୁ ଅତି ଜବର ବର୍ଷା ହେବା ବୋଲି କେନ୍ଦ୍ର ତରଫୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଆଇବାକାଲ ହେବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଘଣ୍ଟ ଘଣ୍ଟା କାହାଳୀ ସହିତ 3 ରଥନ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାର ଆଗ୍କେ ଅନାଗଲା 3 ରଥ।
ପୁରୀନ ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ ଆଉ ମୋବାଇଲ୍ ଆପ୍ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଆଉ ଲଘୁଚାପର ପ୍ରଭାବତି ରାଜ୍ୟର ଭିନ୍ ଭିନ୍ ଜାଗାନ ଲାଗି ରହିଛି ବର୍ଷା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଦେଶରେ ସେମିକଣ୍ଡକ୍ଟର କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସେମିକନ୍ 2.0କୁ କ୍ୟାବିନେଟ୍ର ଅନୁମୋଦନ। ଖର୍ଚ୍ଚ ହେବ 127,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା। ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟିକ ଚୁକ୍ତିର ପ୍ରଥମ ଦିନରେ ଯୁକ୍ତରାଜ୍ୟ ୟୁକେକୁ ରପ୍ତାନୀ ହେଲା 140 US ଡଲାର ମୂଲ୍ୟର ସାମଗ୍ରୀ। ଇରାନ ଉପରେ ଆମେରିକା ପକ୍ଷରୁ ନୌସେନା ଅବରୋଧ ପରେ ଉଭୟ ଦେଶ ମଧ୍ୟରେ ଜାରି ରହିଛି ଆକ୍ରମଣ ପ୍ରତିଆକ୍ରମଣ। ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ ସେମିଫାଇନାଲରେ ଆଜି ପରସ୍ପରକୁ ଭେଟିବେ ଆର୍ଜେଣ୍ଟିନା ଏବଂ ଇଂଲଣ୍ଡ। କେନ୍ଦ୍ର କ୍ୟାବିନେଟ୍ ଆଜି ଉତ୍ତରପ୍ରଦେଶରେ 19 ଜାତୀୟ ରାଜପଥ ଏବଂ ବାରାଣସୀ ରିଙ୍ଗ ରୋଡ୍ ମଧ୍ୟରେ 46 କିଲୋମିଟରରୁ ଉର୍ଦ୍ଧ 6 ଲେନ୍ ବିଶିଷ୍ଟ ଗ୍ରୀନ୍ ଫିଲ୍ଡ ଏଲିଭେଟେଡ୍ କରିଡରକୁ ମଞ୍ଜୁରୀ ଦେଇଛନ୍ତି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ପ୍ରକଳ୍ପ ପାଇଁ ମୋଟ 14,400 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବ। ଏହା ଜାତୀୟ ରାଜପଥ 19 ଏବଂ ବାରାଣସୀ ରିଙ୍ଗ ରୋଡ୍ ମଧ୍ୟରେ ସିଧାସଳଖ ସଂଯୋଗ ସ୍ଥାପନ କରିବ, ଯାହାଦ୍ୱାରା ସହରରେ ଭିଡ଼ କମିବା ସହ ଯାତାୟାତରେ ସୁଧାର ଆସିବ। ସେହି ଅଞ୍ଚଳରେ ହାରାହାରି ଯାତ୍ରା ସମୟ ପ୍ରାୟ 60 ମିନିଟ୍ରୁ କମି 20 ମିନିଟ୍ ହେବାର ଆଶା କରାଯାଉଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଏହି ପ୍ରକଳ୍ପ ପ୍ରମୁଖ ଧାର୍ମିକ, ଶିକ୍ଷାଗତ ଏବଂ ସାଂସ୍କୃତିକ ସ୍ଥଳଗୁଡ଼ିକୁ ଯିବା ଆସିବା ସହଜ କରିବ। ବାରାଣସୀ ସହରର ଭିଡ଼ କମାଇବା ପାଇଁ ଉତ୍ତରପ୍ରଦେଶରେ ବରୁଣା ନଦୀ କୂଳେ କୂଳେ ଜାତୀୟ ରାଜପଥ 31 ଏବଂ ବାରାଣସୀ ରିଙ୍ଗ ରୋଡ୍କୁ ସଂଯୋଗ କରୁଥିବା 43 କିଲୋମିଟରରୁ ଉର୍ଦ୍ଧ୍ୱ 6 ଏବଂ 4 ଲେନ୍ ବିଶିଷ୍ଟ ଏଲିଭେଟେଡ୍ କରିଡରର ବିକାଶକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ମୋଟ 10,988 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି ପ୍ରକଳ୍ପ ଜାତୀୟ ରାଜପଥ 31 ଏବଂ କାଶୀ ରେଳ ଷ୍ଟେସନ ମଧ୍ୟରେ ଯାତ୍ରା ସମୟକୁ ପ୍ରାୟ

0: ଉତ୍ପାଦନ ପାଇଁ ଏହି ଯୋଜନା ଅଧୀନରେ 2.25%ରୁ 5% ପର୍ଯ୍ୟନ୍ତ ପ୍ରୋତ୍ସାହନ ପ୍ରଦାନ କରାଯିବ। ଯୋଜନା ଅବଧି ମଧ୍ୟରେ ପ୍ରାୟ 39 ଲକ୍ଷ କୋଟି ଟଙ୍କାର ମୋବାଇଲ ଫୋନ୍ ଉତ୍ପାଦନ କରାଯିବାର ଆଶା କରାଯାଉଛି। ଏହାଦ୍ୱାରା ପ୍ରାୟ 60,000 ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
1: ମୋବାଇଲ ଫୋନ୍ ମ୍ୟାନୁଫ୍ୟାକ୍ଚରିଂ ସ୍କିମ୍ ଏସ୍ମେ 62,500 କରୋଡ଼ ରୁପିଜ୍ କା ଲେ ଆଉଟ ହୁଆ। ଆପ ସବ ଜାଣତେ ହୈଁ କି ଇନ୍ 10 ବର୍ଷୋଁ ମେଁ मैसिव चेंज आया इलेक्ट्रॉनिक्स मैन्युफैक्चरिंग में। 7 गुना मैन्युफैक्चरिंग बढ़ी, प्रोडक्शन बढ़ा और 11 गुना एक्सपोर्ट बढ़ा 2014 के कंपैरिजन में। और भारत जो मोबाइल फोन इंपोर्टर था आज नेट एक्सपोर्टर बन गया है और सेकंड लार्जेस्ट मैन्युफैक्चरर बन गया है भारत मोबाइल फोन का।
0: ଏତତ୍ ବ୍ୟତୀତ କେନ୍ଦ୍ର କ୍ୟାବିନେଟ୍ ଓଡ଼ିଶା ଏବଂ ଝାଡ଼ଖଣ୍ଡର 4 ଜିଲ୍ଲାକୁ ଅନ୍ତର୍ଭୁକ୍ତ କରିଥିବା 2 ବହୁମୁଖୀ ରେଳ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି, ଯାହା ରେଳ ନେଟୱାର୍କକୁ 145 କିଲୋମିଟର ସମ୍ପ୍ରସାରିତ କରିବ। ଏହି ପ୍ରକଳ୍ପ ଅଧୀନରେ ଓଡ଼ିଶାର ପାରାଦୀପ ହରିଦାସପୁର ରେଳ ଲାଇନ୍ର ଦୋହରୀକରଣ ଏବଂ ଝାଡ଼ଖଣ୍ଡର ରାଜଖରସୁଆଁ ଡାଙ୍ଗୁଆପୋଷି 4 ରେଳ ଲାଇନ୍ର ନିର୍ମାଣ କାର୍ଯ୍ୟ କରାଯିବ। ପ୍ରାୟ 3,907 କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପଗୁଡ଼ିକ 2030-31 ଆର୍ଥିକ ବର୍ଷ ସୁଦ୍ଧା ସମ୍ପୂର୍ଣ୍ଣ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟିକ ଚୁକ୍ତିର ପ୍ରଥମ ଦିନରେ ଭାରତର ବିଭିନ୍ନ ପ୍ରାନ୍ତରୁ ଯୁକ୍ତରାଜ୍ୟ ୟୁକେକୁ 140 US ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନୀ କରାଯାଇଛି। ଆଜି ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ସଚିବ ରାଜେଶ ଅଗ୍ରୱାଲ କହିଛନ୍ତି, ଏହି ଚୁକ୍ତି ସମ୍ପୂର୍ଣ୍ଣ ଭାବେ 2047 ସୁଦ୍ଧା ବିକଶିତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସହ ଜଡ଼ିତ। ସେ କହିଛନ୍ତି, ଏହା ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ଚୁକ୍ତିଗୁଡ଼ିକ ମଧ୍ୟରୁ ସବୁଠାରୁ ବଡ଼, ଯାହା ଉଭୟ ଦେଶ ପାଇଁ ବଜାର ସୁଯୋଗ ଉନ୍ମୁକ୍ତ କରିବ। ଶ୍ରୀ ଅଗ୍ରୱାଲ କହିଛନ୍ତି, ଏହା ଦେଶର ସାମଗ୍ରୀ ବାଣିଜ୍ୟକୁ ବଢ଼ାଇବା ସହିତ ଆଗାମୀ ଦିନରେ ସେବା କ୍ଷେତ୍ରକୁ ମଧ୍ୟ ଉତ୍ସାହିତ କରିବ। ଆକାଶବାଣୀ ସମ୍ବାଦ ପକ୍ଷରୁ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟିକ ଚୁକ୍ତି ନେଇ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କର ପ୍ରତିକ୍ରିୟା ହସ୍ତଗତ ହୋଇଛି। ଭାରତରେ ଅବସ୍ଥାପିତ ୟୁକେ ହାଇକମିଶନର ଲିଣ୍ଡି କ୍ୟାମେରନ୍ ଆକାଶବାଣୀ ସହ କଥାବାର୍ତ୍ତା ବେଳେ କହିଛନ୍ତି, ଏହି ଚୁକ୍ତି ଉଭୟ ପକ୍ଷ ପାଇଁ ଏକ ବଡ଼ ସଫଳତା। କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନୀ ବିକାଶ ପ୍ରାଧିକରଣର ତରୁଣ ବଜାଜ କହିଛନ୍ତି, ଏହି ଚୁକ୍ତି କୃଷି ଏବଂ ପ୍ରକ୍ରିୟାକରଣ କ୍ଷେତ୍ର ପାଇଁ ଲାଭଦାୟକ ହେବ। ଜେମ୍ସ ଆଣ୍ଡ ଜୁଏଲାରୀ ଏକ୍ସପୋର୍ଟ ପ୍ରମୋସନ କାଉନ୍ସିଲ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସବ୍ୟସାଚୀ ରାୟ କହିଛନ୍ତି, ଏହି ଚୁକ୍ତି ଦ୍ୱାରା ରତ୍ନ ଏବଂ ଅଳଙ୍କାର କ୍ଷେତ୍ର ଉପକୃତ ହେବ। ଆଫ୍ରେଲ ଏକ୍ସପୋର୍ଟ ପ୍ରମୋସନ କାଉନ୍ସିଲ୍ର ଅଧ୍ୟକ୍ଷ ଡକ୍ଟର ଏ ସାକ୍ତିଭେଲ କହିଛନ୍ତି, ଏହି ଚୁକ୍ତି ଯୋଗୁଁ ଆଗାମୀ 1.5 ବର୍ଷ ମଧ୍ୟରେ ରପ୍ତାନୀ ଦ୍ୱିଗୁଣିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେନ୍ଦ୍ର ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରେଟାଙ୍କର ଏକ ଆଲେଖ୍ୟକୁ ପ୍ରଶଂସା କରିଛନ୍ତି। ଏହି ଆଲେଖ୍ୟରେ ଭାରତ ଟେକ୍ସ 2026 କିପରି ଭାରତର ସମ୍ପୂର୍ଣ୍ଣ ବୟନଶିଳ୍ପ ମୂଲ୍ୟ ଶୃଙ୍ଖଳକୁ ଏକତ୍ର କରି ଗୋଟିଏ ମଞ୍ଚରେ ରଖିପାରିଛି ସେ ସମ୍ବନ୍ଧରେ ଉଲ୍ଲେଖ ରହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି ପଦକ୍ଷେପ ଦେଶର ଉତ୍ପାଦନ କ୍ଷମତା, ସମୃଦ୍ଧ ବୟନ ସଂସ୍କୃତି ଏବଂ ବୈଶ୍ୱିକ ସ୍ତରରେ ବର୍ଦ୍ଧିତ ଉପସ୍ଥିତିକୁ ଦର୍ଶାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଟେକ୍ସ ବୟନଶିଳ୍ପ କ୍ଷେତ୍ର ପାଇଁ ଭାରତର ଭିଜନ 2030 ରୂପରେଖକୁ ପ୍ରତିଫଳିତ କରୁଛି। ହର୍ମୁଜ୍ ପ୍ରଣାଳୀ ଦେଇ ଚଳାଚଳ କରୁଥିବା ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ତେହେରାନ ପକ୍ଷରୁ ହୋଇଥିବା ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଆମେରିକା ଆଜି ଇରାନ ଉପରେ ପୁଣି ବିମାନ ଆକ୍ରମଣ କରିଛି। ଏଥିସହ ଇରାନ ଉପରେ ନୌସେନା ଅବରୋଧ ଲଗାଇଛି। ଆମେରିକାର ଏହି ଆକ୍ରମଣ ଇରାନ ସେନାର ଏକ ବ୍ୟାରେକ୍ ଉପରେ ହୋଇଥିବାର ଇରାନ କହିଛି, ଯେଉଁଥିରେ 7 ଜଣ ସୈନିକ ପ୍ରାଣ ହରାଇଛନ୍ତି ଏବଂ ସାରା ଦେଶରେ 260ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଇରାନ ସରକାରଙ୍କ ମୁଖପାତ୍ର ଫାତେମା ମୋହାଜେରାନି କହିଛନ୍ତି, ଗତ କିଛିଦିନ ମଧ୍ୟରେ 30ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଅବରୋଧ ପରେ ଉଭୟ ଆମେରିକା ଏବଂ ଇରାନ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି। ପଶ୍ଚିମ ଏସିଆରେ ଆମେରିକା ଏବଂ ଇରାନ ମଧ୍ୟରେ ଆକ୍ରମଣ ପ୍ରତି ଆକ୍ରମଣ ଯୋଗୁଁ ବିଶ୍ୱର ଶକ୍ତି ଯୋଗାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ଜଳପଥ ପ୍ରତି ସୃଷ୍ଟି ହୋଇଥିବା ବିପଦ ଦୁଇ ଦେଶ ମଧ୍ୟରେ ପୂର୍ବରୁ ସ୍ୱାକ୍ଷରିତ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ସମ୍ପୂର୍ଣ୍ଣ ପ୍ରଭାବହୀନ କରିଦେଇଛି। ଏହି ଅବରୋଧ ଯୋଗୁଁ ସେମାନେ ପଶ୍ଚିମ ଏସିଆରୁ ହେଉଥିବା ତୈଳ ଏବଂ ଗ୍ୟାସ୍ ରପ୍ତାନୀକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବେ ବୋଲି ଇରାନର ରିଭଲ୍ୟୁସନାରୀ ଗାର୍ଡ ଚେତାବନୀ ଦେଇ କହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ବେଲ୍ଜିୟମ୍ର ବ୍ରସେଲ୍ସଠାରେ ଷ୍ଟାର୍ଟଅପ୍ ଗବେଷଣା ଏବଂ ନବସୃଜନ ପାଇଁ ୟୁରୋପୀୟ ସଂଘର କମିଶନର ଏକାଟେରିନା ଜାହାରିବାଙ୍କୁ ଭେଟିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି ଏହି ବୈଠକରେ ସେମାନେ ସ୍ୱଚ୍ଛ ଏବଂ ସବୁଜ ଶକ୍ତି ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଗବେଷଣାର ସୁଯୋଗଗୁଡ଼ିକ ଉପରେ ଆଲୋଚନା କରିଛନ୍ତି। ଏତଦ୍ବ୍ୟତୀତ ନବସୃଜନ ହବ୍, ଷ୍ଟାର୍ଟଅପ୍ ଏବଂ ହୋରାଇଜନ୍ ୟୁରୋପ ସହ ଯୋଡ଼ି ହେବା ସମ୍ପର୍କରେ ମଧ୍ୟ ମତ ବିନିମୟ ହୋଇଛି। ଦୁଇଦିନିଆ ବେଲ୍ଜିୟମ୍ ଗସ୍ତ ସମୟରେ

0: ଆମକୁ
1: ଆପଣ କ'ଣ
0: ମଧୁପଡ଼ା
1: ନିକେ ଯାଇକରି
0: ଇ ପାଖେ ସେମାନେ ଆରାମରେ ଶିଖିପାରିବେ, ଯେନ୍
1: ଶିଖିପାରିବେ?
0: ମୁହୂର୍ତ୍ତରେ ଚାହିଁବେ ଆମର ଇନେ ତାମାନେ ଆମର ପାଖର ଚାଷୀମାନେ କରିପାରିବେ,
1: ଆଜ୍ଞା, ତ
0: ମାନେ ଚାଷୀମାନଙ୍କର କିଛି ଅସୁବିଧା
1: ଅସୁବିଧା
0: ନାହିଁ,
1: ନାଇଁ ହଏ, ବନେ ସୁବିଧାଟି କରିଛନ୍ ଆଜ୍ଞା। ଯେନ୍ ଆସିଲେ ଆମର ବୈଠକିକେ, ଆଉ ଚାଷୀ ଭାଇ ଭଉଣୀମାନଙ୍କୁ କେନ୍ତା କରି ବଟମ ଛତି ଚାଷ କରିବେ ତାର ବିଷୟରେ ଅନେକ କଥା କହିଲେ। ତାର ସାଙ୍ଗେ ସାଙ୍ଗେ ଆମର ଯେନ୍ ଚାଷୀ ଭାଇ ଭଉଣୀମାନେ ଶିଖିବାର୍ ଲାଗି ଚାହୁଁଛନ୍, ବଟମ ଛତି ଚାଷ କେନ୍ତା କରବାର୍ ଲାଗି ଶିଖିବାର୍ ଲାଗି ଚାହୁଁଛନ୍ ଆଜ୍ଞା, କନୁ ସେଟା ଶିଖି ବି ପାରବେ ଆଜ୍ଞା। ନିଜେ କମ୍ପୋଷ୍ଟ ବନେଇକରି ଆପଣଙ୍କୁ ଦେଖେଇ ବି ପାରବେ, ଆଉ ତାକନ୍କେ ଯଦି ପାଖେ ପାଖେ ଆପଣଙ୍କର ବେଶୀ କମ୍ପୋଷ୍ଟ ବନବାର ସୁବିଧା ଅଛେ, ନଡ଼ା ପୁଆଲ ବାହାରୁଛେ, ତ ଆପଣଙ୍କ ନିକେ ଯାଇକରି ବି ଆଜ୍ଞା ବତେଇ ଦେଇ ପାରିବେ। ତ ଆଜ୍ଞା, ଆପଣ ଆମର ବୈଠକିକେ ଆସିକରି ଏତିକି କଥା କହିଥିବାର ଲାଗି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା। ଜୁହାର
0: ଆଜ୍ଞା, ଜୁହାର।
2: ବନେ କଥାଟେ ଶୁଣାଲୁ ଇଟା ବୋଲ ତ,
3: ହେଥିଲାଗି ତ ଆଜି ସମକୁ ସାଉଁଟି କରି ଆଣିଛେ ଏନୁ କି ଆମେ ଆମେ ମା ବହେନ ମାନେ ଭି କେନ୍ତି କିନା ଘରେ ଦୁଇ ପଇସା କମେଇ ପାର।
2: ମୁଁ ଦେଖୁଥିଲି ଯେ ସଭେ ମନ୍ତନ ଦେଇକରି ଶୁଣୁଥିଲେ, ଆରୁ କେତେ ବଢିଆ ଜିନିଷ ଭାଇ କହିଛନ୍, ଆଉ ଟ୍ରେନିଂ ବି ଦଉଛନ୍, ଆଉ ସବକେ ବତଉଛନ୍ ବି ବଢିଆ, ଆଉ ବଟନ ଛତୁ କର, ହଁ ବଟନ ଛତୁ କର ବୋଲିକିରି ବି କହୁଛନ୍, ଯେନ୍ତିରୁ ଲାଭ ବି ଅଧିକା ମିଲୁଛେ,
3: ଆଉ ଘରେ ବି ଖାଇ ପାରମା,
2: ଜହ ଜହ ମିଲୁଛେ ନେଇ କେ। ହଏ
3: ହଏ, ଯେ ମୁଇଁ ତ ବଢିଆ ଜିନିଷଟେ ଆଜି ଶୁଣାଲି, ତମେ ଗୀତ ପଦେ ନାଇ ଶୁନ ନାନି,
2: ମୁଇଁ ଏଟା ଦେଖୁଥିଲି ତୋର ମୁହଁକେ କେତେବେଳେ କହିବୁ ବୋଲିକରି
3: ଠକିକେ ଆମା, ଆର ଗୀତ ପଦେ ପରେ ନାଇ ଶୁନ।
2: ନାଇଁ ନାଇଁ, ହେନ୍ତା କେନ୍ତା ହବା, ଚାଲ ଶୁନୁ ହେନ୍ତା ଲେ ଗୀତଟା। ଇ ଗୀତଟାକେ ଗାଇଛନ୍ ଗୋପାଳ କୃଷ୍ଣ ଦାସ, ଆଉ ଲେଖିଛନ୍ ଥବିର ସାହୁ।

0: ମା ଯେ ସମିଆ ତ ହେଲାନ ଆଦି ଘଡ଼ି
1: ହଏ
0: ଦେଖୁଛେ,
1: ହଏ ବୋଲେ ଯିମା କେ ବୋଲଛେ,
0: ଚାଲ
1: ଚାଲ ଯା।
2: ଶୁଣନ୍ତୁ ଦୈନିକ ବଜାର ପରିସ୍ଥିତି ସମ୍ପର୍କରେ ସୂଚନା। ସମ୍ବଲପୁର ବଜାରରେ ମୋଟା ଚାଉଳର ପାଇକାରୀ ମୂଲ୍ୟ କ୍ୱିଣ୍ଟାଲ ପ୍ରତି 3,000 ଟଙ୍କାରୁ 3,600 ଟଙ୍କା, ସରୁ ଚାଉଳ 4,800 ଟଙ୍କାରୁ 5,500 ଟଙ୍କା, ଚିନାବାଦାମ 8,500 ଟଙ୍କାରୁ 9,500 ଟଙ୍କା, ସୋରିଷ 10,000 ଟଙ୍କାରୁ 11,000 ଟଙ୍କା, ସୋରିଷ ତେଲ 16,466 ଟଙ୍କାରୁ 22,564 ଟଙ୍କା, ଗୁଡ଼ 4,800 ଟଙ୍କାରୁ 5,400 ଟଙ୍କା ଏବଂ ଆଳୁ 840 ଟଙ୍କାରୁ 1,110 ଟଙ୍କା। ଏଥର ଶୁଣନ୍ତୁ ସମ୍ବଲପୁର ବଜାରରେ ମୋଟା ଚାଉଳର ଖୁଚୁରା ମୂଲ୍ୟ କିଲୋଗ୍ରାମ ପ୍ରତି 35 ଟଙ୍କାରୁ 40 ଟଙ୍କା, ସରୁ ଚାଉଳ 53 ଟଙ୍କାରୁ 60 ଟଙ୍କା, ସୋରିଷ ତେଲ 170 ଟଙ୍କାରୁ 230 ଟଙ୍କା, ଆଳୁ 15 ଟଙ୍କାରୁ 20 ଟଙ୍କା, ଅଟା 33 ଟଙ୍କାରୁ 48 ଟଙ୍କା, ମୁଗ ଡାଲି 95 ଟଙ୍କାରୁ 108 ଟଙ୍କା, ହରଡ଼ ଡାଲି 103 ଟଙ୍କାରୁ 125 ଟଙ୍କା, ବନସ୍ପତି ଘିଅ 150 ଟଙ୍କାରୁ 155 ଟଙ୍କା, ପିଆଜ 30 ଟଙ୍କାରୁ 40 ଟଙ୍କା ଏବଂ ଚିନି 50 ଟଙ୍କାରୁ 55 ଟଙ୍କା। ଏଇଥିଲା ଦୈନିକ ବଜାର ପରିସ୍ଥିତି ସମ୍ପର୍କରେ ସୂଚନା।

0: ଶେଷ ହେଲା କୃଷି ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କ ସହିତ ସାକ୍ଷାତକାର ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ମନ୍ଦିର ପ୍ରଶାସନ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହ ଶୁଣନ୍ତୁ ଆଲୋଚନା।
2: ଆସନ୍ତା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯାହା ସବୁ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ସମ୍ୟକ ସୂଚନା ଦେବା ପାଇଁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ମହାଶୟ। ପ୍ରଥମେ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ, ନମସ୍କାର।
3: ନମସ୍କାର, ଜୟ ଜଗନ୍ନାଥ, ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ।
2: ଆକାଶବାଣୀର ଶ୍ରୋତା ବନ୍ଧୁମାନଙ୍କୁ ଏଥରର ରଥଯାତ୍ରା ଉପଲକ୍ଷେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯାହା ସବୁ ବିଶେଷ ପଦକ୍ଷେପ ନିଆଯାଇଛି, ନୀତି ନିର୍ଘଣ୍ଟ ଆଉ ଶୃଙ୍ଖଳିତ ଦର୍ଶନ, ରଥଟଣା, ସେ ସମସ୍ତ ସମ୍ପର୍କରେ ଆପଣ ଟିକେ ସମ୍ୟକ ସୂଚନା ଦିଅନ୍ତୁ।
3: ନିଶ୍ଚିତ ଭାବରେ, ପ୍ରଥମେ ଅଲ୍ ଇଣ୍ଡିଆ ରେଡିଓକୁ ଆମେ ଧନ୍ୟବାଦ ଜଣାଉଛୁ। ଆପଣଙ୍କ ଜରିଆରେ ଅଗଣିତ ଜଗନ୍ନାଥ ପ୍ରେମୀ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ପାଖରେ ଆମର ସୂଚନା ଆମେ ପହଞ୍ଚିବା ପାଇଁ ଚାହିଁବୁ, ତେଣୁ ଏହି ସୁଯୋଗ ପାଇଁ ଆପଣଙ୍କୁ ଆଉଥରେ ଧନ୍ୟବାଦ। ଚଳିତ ବର୍ଷର ଘୋଷଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଅନେକ ଦିନ ହେଲା ଚାଲିଛି ଏବଂ ସମସ୍ତ ସେବାୟତ ନିଯୋଗ ଏବଂ ଅନ୍ୟାନ୍ୟ ସମସ୍ତ ଅଧିକାରୀ ସୁରକ୍ଷା ପାଇଁ ଆମର ପୁଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ବିଶେଷ କରି ଶ୍ରୀମନ୍ଦିର ପ୍ରଶାସନର ସମସ୍ତ କର୍ମଚାରୀ ଅଧିକାରୀ ଆମେ ସମସ୍ତେ ସେଥିରେ ଲାଗିଛୁ ଏବଂ ମହାପ୍ରଭୁଙ୍କ କୃପାରୁ ଯାହା ବି ନୀତି ନିର୍ଘଣ୍ଟ ହେବା କଥା, ବ୍ୟବସ୍ଥାବଳୀ ହେବା କଥା ତାହା ଇତିମଧ୍ୟରେ ସରିଛି। ଆମେ ଛତିଶା ନିଯୋଗର ବୈଠକ କରି ସେହି ବୈଠକରେ ତାଙ୍କର ପରାମର୍ଶ ଅନୁଯାୟୀ ସେହି ନୀତି ନିର୍ଘଣ୍ଟ ଏବଂ ବ୍ୟବସ୍ଥାବଳୀ ଅନୁମୋଦିତ ହୋଇଛି। ଶ୍ରୀମନ୍ଦିର ପରିଚାଳନା କମିଟିର ଯେଉଁ ଉଚ୍ଚସ୍ତରୀୟ ପ୍ରଶାସନିକ କମିଟି ରହିଛି ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ, ତାହା ମଧ୍ୟ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ଏବଂ ସେଥିରେ ବି ଏହି ଯେଉଁ ନୀତି ନିର୍ଘଣ୍ଟ ଏବଂ ବ୍ୟବସ୍ଥାବଳୀ ଗୃହୀତ ହୋଇଛି ଏବଂ ଏହା ପୂର୍ବରୁ ଏବେ ସ୍ନାନଯାତ୍ରା ମଧ୍ୟ ଠିକ୍ ହିସାବରେ ସମାପିତ ହୋଇସାରିଛି। ରଥଯାତ୍ରା ବାହୁଡ଼ା ଯାତ୍ରା ପାଇଁ ଯେଉଁ ନୀତି ନିର୍ଘଣ୍ଟ ହେବା କଥା ଏବଂ ବ୍ୟବସ୍ଥାବଳୀ ହେବା କଥା ତାକୁ ସେଥିରେ ଆମେ ଛତିଶା ନିଯୋଗରେ ଅନୁମୋଦିତ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ମ୍ୟାନେଜିଂ କମିଟିର ଯେଉଁ ଉଚ୍ଚସ୍ତରୀୟ ପ୍ରଶାସନିକ କମିଟି ଅଛି ସେଇଠି ଗୃହୀତ କରିସାରିଛୁ ଏବଂ ସେହି ନିର୍ଘଣ୍ଟ ଅନୁଯାୟୀ ବିଭିନ୍ନ ଦେବନୀତିଗୁଡ଼ିକ ଚାଲିଛି ଏବଂ ଯାହା ବି ବ୍ୟବସ୍ଥାବଳୀ ହୋଇଛି ବିଭିନ୍ନ ସମୟରେ ଯେଉଁ ବିଭିନ୍ନ ନୀତିକାନ୍ତି ଏବେ ହେବ ରଥଯାତ୍ରା ପାଇଁ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା, ନୀଳାଦ୍ରି ବିଜେ ସବୁ ଯାହା ବ୍ୟବସ୍ଥାବଳୀକୁ ସମସ୍ତଙ୍କୁ ମାନିବା ପାଇଁ ଆମେ ସବୁ ନିଯୋଗମାନଙ୍କୁ ଆପଣଙ୍କ ଜରିଆରେ ନିବେଦନ କରୁଛୁ।
2: ତେବେ ରଥଯାତ୍ରା ତାପରେ ବାହୁଡ଼ା ଯାତ୍ରା ପହଣ୍ଡିକୁ ଶୃଙ୍ଖଳିତ କରିବା ପାଇଁ କ'ଣ ସବୁ ବିଶେଷ ବ୍ୟବସ୍ଥା କରାଯାଇଛି?
3: ଘୋଷଯାତ୍ରାର ପହଣ୍ଡି ନୀତି ହେଉଛି ସବୁଠାରୁ ଗୋଟେ ଗୁରୁତ୍ୱପୂର୍ଣ୍ଣ ନୀତି ଏବଂ ବିଭିନ୍ନ ସମୟରେ ଯେତେବେଳେ ପହଣ୍ଡି ହେଉଛି, ଯେମିତିକି ସ୍ନାନ ପୂର୍ଣ୍ଣିମାରେ ପହଣ୍ଡି ହୋଇସାରିଛି ଏବଂ ଏବେ ରଥଯାତ୍ରାରେ ଯେଉଁ ପହଣ୍ଡି ହେବ, ତାପରେ ଆଡ଼ପ ମଣ୍ଡପ ପହଣ୍ଡି ହେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଯେତେବେଳେ ବାହୁଡ଼ା ଯାତ୍ରା ପାଇଁ ପହଣ୍ଡି ହେବ ଏବଂ ପରେ ନୀଳାଦ୍ରି ବିଜେରେ ଯେତେବେଳେ ପହଣ୍ଡି ହେବ, ସବୁଯାକ ପହଣ୍ଡି ପାଇଁ ଗୋଟେ ନିର୍ଦ୍ଦିଷ୍ଟ ଭାବରେ ଆମର ବ୍ୟବସ୍ଥାବଳୀ କରାଯାଇଛି। ସମସ୍ତଙ୍କ ପରାମର୍ଶ କ୍ରମେ ସେହି ହିସାବରେ ବ୍ୟବସ୍ଥାବଳୀ କରାଯାଇଛି। ପହଣ୍ଡିରେ କେଉଁ ସେବକମାନେ ରହିବେ, କେଉଁ ଅଧିକୃତ ସେବକମାନେ ରହିବେ, ତା ଉପରେ ଆମେ ତାଲିକା ପ୍ରସ୍ତୁତ କରିଛୁ। ଇତିମଧ୍ୟରେ ସେବା ସମ୍ପୃକ୍ତ ନିଯୋଗମାନଙ୍କ ସାଙ୍ଗରେ ଆମେ ଆଲୋଚନା କରିଛୁ। ବିଶେଷ କରି ରଥଯାତ୍ରାରେ ଆପଣ

0: ଜାଣିଛନ୍ତି ଦୈତାପତି ନିଯୋଗର ବିଶିଷ୍ଟ ଭୂମିକା ରହିଥାଏ ତାଙ୍କ ସାଙ୍ଗରେ ବି ବିସ୍ତୃତ ଭାବରେ ଆମେ ଆଲୋଚନା କରିଛୁ ଏବଂ ସମସ୍ତ ପାଳିଆ ସେବକ ଏବଂ ସେବା ନିଯୋଗଙ୍କର ପୂର୍ଣ୍ଣ ସହଯୋଗ ଆମେ କାମନା କରିଛୁ ପହଣ୍ଡି ନୀତି ଠିକ୍ ହିସାବରେ ହେବ ବୋଲି ଆମେ ମହାପ୍ରଭୁଙ୍କର ଅପେକ୍ଷା ଆଶା କରୁଛୁ ଏବଂ ଯେଉଁଦିନ ଶ୍ରୀଗୁଣ୍ଡିଚା ଯାତ୍ରା ଅଛି ଆମର ଯାହା ନୀତି ନିର୍ଘଣ୍ଟ ହୋଇଛି ସେହି ହିସାବରେ ବିଭିନ୍ନ ନୀତି ସରିଲା ପରେ ମଙ୍ଗଳାରତୀ ଏବଂ ଅନ୍ୟାନ୍ୟ ନୀତି ମଙ୍ଗଳାର୍ପଣ ସରିଗଲା ପରେ ପହଣ୍ଡି ଆରମ୍ଭ 9:30 ବେଳକୁ ହେବ ବୋଲି ଆମେ ମହାପ୍ରଭୁଙ୍କ ଆଶୀର୍ବାଦକୁ କାମନା କରିବୁ ଏବଂ ପହଣ୍ଡି ପାଖାପାଖି 3 ଘଣ୍ଟା ଲାଗିଥାଏ ପହଣ୍ଡି ଶେଷ ପାଖାପାଖି 12:30 ମଧ୍ୟାହ୍ନରେ ହେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀ ମଦନମୋହନ ଏବଂ ଶ୍ରୀକୃଷ୍ଣଙ୍କ ବିଜେ ପରେ ଚିତାଲାଗି ଏବଂ ବେଶ ଶେଷ ହେଲା ପରେ ଗଜପତି ମହାରାଜଙ୍କ ଦ୍ୱାରା ଚେହେରା ପହଁରା କାର୍ଯ୍ୟକ୍ରମ ରହିଛି ପାଖାପାଖି 2:30 ରୁ 3:30 ଭିତରେ ହେବ ଏବଂ ଚାରମାଳା ଫିଟା ଘୋଡ଼ା ଓ ସାରଥି ଲାଗିବା ପରେ ରଥଟଣା ଆରମ୍ଭ କାର୍ଯ୍ୟକ୍ରମ ପାଇଁ ଅପରାହ୍ନ 4:00 ନିର୍ଘଣ୍ଟ ରଖାଯାଇଛି ଆମେ ଆଶା କରୁଛୁ ମହାପ୍ରଭୁଙ୍କ କୃପାରୁ ଯେଉଁ ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି ସେହି ହିସାବରେ ହେବ ବୋଲି ଆମେ ଆଶା ଏବଂ ପ୍ରାର୍ଥନା କରୁଛୁ
1: ଅନେକ ସମୟରେ ଦେଖାଯାଇଛି ପହଣ୍ଡି ସରିଲା ରଥଟଣା ଆରମ୍ଭ ହେଲା କିନ୍ତୁ ରଥ ଉପରେ ସଂଖ୍ୟାଧିକ ସେବାୟତଙ୍କର ଉପସ୍ଥିତି ବେଳେବେଳେ ଦର୍ଶନରେ ଅସୁବିଧା ସୃଷ୍ଟି କରେ ଭକ୍ତଙ୍କ ଗହଣରେ ସେଥିପାଇଁ କ'ଣ ଏଥର ବ୍ୟବସ୍ଥା କରାଯାଇଛି
0: ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ କେହି ନ ଆସନ୍ତୁ ସେଟା ଆମେ ସବୁବେଳେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଚାହିଁଛୁ ଏବଂ ଆପଣ ଗୋଟେ ଗୁରୁତ୍ୱପୂର୍ଣ୍ଣ ଏବଂ ଗୋଟେ ସେନ୍ସିଟିଭ ପ୍ରଶ୍ନ କରିଛନ୍ତି ଯେତେବେଳେ ବି ସୁନାବେଶ ହେଉ କିମ୍ବା ରଥଟଣା ବେଳକୁ ବି ହେଉ ଯଦି କୌଣସି ସେବକ ମହାପ୍ରଭୁ ଶ୍ରୀଜୀଉମାନଙ୍କ ଆଗରେ ଠିଆ ହେଉଛନ୍ତି ଭକ୍ତମାନେ ସେଥିରେ ନିରାଶ ହୁଅନ୍ତି ଏବଂ ସେହି କ୍ରମରେ ଆମେ ବ୍ୟବସ୍ଥାବଳୀରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରୁଛୁ ଏବଂ ଆମର ଯେତେବେଳେ ଆଲୋଚନା ହୋଇଛି ଦୈତାପତି ନିଯୋଗ ଏବଂ ଅନ୍ୟାନ୍ୟ ନିଯୋଗ ସାଙ୍ଗରେ ଆମେ ତାଙ୍କୁ ବିନମ୍ର ନିବେଦନ କରୁଛୁ ଯେ କୌଣସି ହିସାବରେ ସେମାନେ ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଛିଡ଼ା ହେବେ ନାହିଁ ଏବଂ କୌଣସି ପ୍ରକାର ଅନ୍ତରାୟ ସୃଷ୍ଟି କରିବେ ନାହିଁ ଆମେ ଆଶା କରିବା ସମସ୍ତେ ଆମର ଯେଉଁ ଏପିଲ ଆମେ କରିଛୁ ସେଥିରେ ସେମାନେ ସହମତି ରଖିବେ ଏବଂ ଯଦି କୌଣସି ପ୍ରକାର ବିଶୃଙ୍ଖଳା କେହି ବି କରନ୍ତି ଆମେ ବିଶୃଙ୍ଖଳକାରୀ ସେବକମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତାଙ୍କୁ କହିଛୁ ଯେ ସେମିତି କିଛି ସିଚୁଏସନ୍ ନ ଆସୁ
1: ଏହି ପହଣ୍ଡି ସମୟରେ ଶ୍ରୀମନ୍ଦିର ମଧ୍ୟରେ ଦର୍ଶନ ପାଇଁ ଯଦି କିଛି ଶ୍ରଦ୍ଧାଳୁ ଚାହାନ୍ତି ଟିକେଟ୍ ବ୍ୟବସ୍ଥା ବା କୌଣସି ଦର୍ଶନ କରିବାର କିଛି ବ୍ୟବସ୍ଥା କରାଯାଇଛି କି ଏଥର ପ୍ରଶାସନ ତରଫ
0: ପ୍ରତିବର୍ଷ ଭଳି ପହଣ୍ଡି ପାଇଁ ଗୋଟେ ଟିକେଟ୍ କରାଯାଏ କିନ୍ତୁ ସେଟା ଲିମିଟେଡ୍ ଟିକେଟ୍ ଥାଏ ଯେଉଁ ଭକ୍ତ କିମ୍ବା ଶ୍ରଦ୍ଧାଳୁ ସେଥିରେ ଭାଗ ନେବା ପାଇଁ ଚାହାନ୍ତି ତାଙ୍କ ପାଇଁ ବିକ୍ରିର ବ୍ୟବସ୍ଥା କରାଯାଏ କିନ୍ତୁ ଯେହେତୁ ସଂଖ୍ୟାଧିକ ଭକ୍ତ ଚାହିଁବେ ଯିବା ପାଇଁ ତେଣୁ ସେଟା ବହୁତ ଲିମିଟେଡ୍ ନମ୍ବର୍ସରେ ଥାଏ ତେଣୁ ଯେଉଁମାନେ ଆସିବେ ନିଶ୍ଚିତ ଭାବରେ ସେମାନେ ମହାପ୍ରଭୁଙ୍କ କୃପା ଭିକ୍ଷା ଲାଭ କରିପାରିବେ କିନ୍ତୁ ଯଦି ବି କେହି ଆସିପାରୁନାହାନ୍ତି ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଏବଂ ସିଂହଦ୍ୱାର ଚକଡ଼ାରେ ଏବଂ ଅନ୍ୟାନ୍ୟ ଜାଗାରେ ସୁରକ୍ଷା ଦୃଷ୍ଟିକୋଣରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ପ୍ରଶାସନ ତରଫରୁ ମଧ୍ୟ ବ୍ୟବସ୍ଥିତ ଢଙ୍ଗରେ ଦର୍ଶନ ହେବ ତା ଉପରେ ବ୍ୟବସ୍ଥା କରାଯାଇଛି ତେଣୁ ଆମେ ସମସ୍ତଙ୍କୁ ଏପିଲ କରିବା ପାଇଁ ଚାହିଁବୁ ସମସ୍ତେ ଯାହା ବି ବ୍ୟବସ୍ଥାବଳୀ ରହିଛି ବା ପ୍ରଶାସନର ଯାହା କଟକଣା ବି ରହିଛି ତାକୁ ସମସ୍ତେ ମାନି ଚଳିବା କାରଣ ବହୁତ ଲୋକ ଆଜିକା ଦିନରେ ବାହାରୁ ଗାଡ଼ିରେ ଆସୁଛନ୍ତି ମୋଟରସାଇକେଲ କିମ୍ବା କାର୍ କିମ୍ବା ବସ୍ରେ ଆସୁଛନ୍ତି ତେଣୁ କିଛିଟା ଟ୍ରାଫିକ୍ କଟକଣା ବି ରହିବ ଯାହା ବି କଟକଣା ବା ପୁଲିସ ପ୍ରଶାସନ ହେଉ କିମ୍ବା ପ୍ରଶାସନ ତରଫରୁ ଯାହା ବି କିଛି ଆକଟ ରହିବ ତାକୁ ସମସ୍ତେ ମାନିବା ଏବଂ ସ୍ୱଚ୍ଛତା ମଧ୍ୟ ବଜାୟ ରଖିବା ଯେତେବେଳେ ବି କୌଣସି ଆମର ଏତେ ବଡ଼ ଯାତ୍ରା ହେଉଛି ଆମେ ସହରର ସ୍ୱଚ୍ଛତା ମଧ୍ୟ ବଜାୟ ରଖିବା ଏବଂ କୌଣସି ହିସାବରେ ସୁରକ୍ଷା ଦୃଷ୍ଟିକୋଣରୁ ଯାହା ବି ପରାମର୍ଶ ଦିଆଯାଉଛି ଯେମିତିକି ମୁଁ ଆପଣଙ୍କୁ ଗୋଟେ ଛୋଟ ଉଦାହରଣ ଦେଇ କହିବି ଯଦି କୌଣସି ଶ୍ରଦ୍ଧାଳୁ ଭକ୍ତ ଅଛନ୍ତି ରଥଯାତ୍ରାରେ ସାମିଲ ହେବା ପାଇଁ ସେତେବେଳେ ଆମେ ଗହଣା କିମ୍ବା ପଇସା ଠିକ୍ ହିସାବରେ ରଖିବା ତେଣୁ ଯଦ୍ୱାରା କି ଆମେ କୌଣସି ଅସାମାଜିକ ତତ୍ତ୍ୱକୁ ସେଥିରେ ସୁଯୋଗ ଦେବା ନାହିଁ ତା'ର ଫାଇଦା ନେବା ତେଣୁ ଆପଣଙ୍କ ଜରିଆରେ ଆମେ ସମସ୍ତଙ୍କୁ ଅନୁରୋଧ କରିବୁ ଯାହା ବି ସରକାରଙ୍କ ତରଫରୁ ବା ପ୍ରଶାସନ ତରଫରୁ ବା ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯାହା ବି ବ୍ୟବସ୍ଥାବଳୀରେ ପରାମର୍ଶ ରହିଛି ସମସ୍ତେ ତାଙ୍କୁ ମହାପ୍ରଭୁଙ୍କର କୃପା ଭାବି ସମସ୍ତେ ମାନି ଚଳିବା ଏବଂ ଘୋଷଯାତ୍ରାର ସଫଳତା କାମନା କରିବା
1: ସାର୍ ଏଥର ଆମେ ଦେଖୁଛୁ ଯେ ଗୁଣ୍ଡିଚା ମନ୍ଦିର ଯାହା ପ୍ରଭୁଙ୍କର ଜନ୍ମବେଦୀ ତାହା ଦେହରେ ବହୁତ ନବକଳେବର ହେଉଛି କିଭଳି ଭାବରେ ସେ ଭକ୍ତଙ୍କୁ ଆଉ ଜଗନ୍ନାଥଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ
0: ଶ୍ରୀ ଗୁଣ୍ଡିଚା ମନ୍ଦିର ଆମ ଘୋଷଯାତ୍ରା କାହିଁକି ଆମ ଶ୍ରୀକ୍ଷେତ୍ରର ମହିମା ଏବଂ ଯାହା ବି ତାର ତତ୍ତ୍ୱ ଅଛି ସେଥିରେ ଅଙ୍ଗାଙ୍ଗୀ ଜଡ଼ିତ ଏବଂ ଶ୍ରୀଗୁଣ୍ଡିଚା ମନ୍ଦିରରେ ହିଁ ହେଉଛି ଆଡ଼ପ ମଣ୍ଡପ ବିଜେ ହେବେ ଠାକୁରମାନେ ଯେତେବେଳେ ଘୋଷଯାତ୍ରା ସମୟରେ ଏବଂ ତାହା ହେଲା ଶ୍ରୀଜୀଉମାନଙ୍କର ଜନ୍ମବେଦୀ ଆଡ଼ପ ମଣ୍ଡପରେ ଦର୍ଶନ କରିବା ପାଇଁ ଅନେକ ଶ୍ରଦ୍ଧାଳୁ ଭକ୍ତ ଆସିଛନ୍ତି ତାଙ୍କର ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଛି ପୁରା ସିଂହଦ୍ୱାର ସାମ୍ନାରୁ ଶ୍ରୀଗୁଣ୍ଡିଚା ମନ୍ଦିରର ଏବଂ ଆପଣଙ୍କୁ ସୂଚନା ନିମନ୍ତେ କହିବି ଯେ ଚଳିତ ବର୍ଷ ଆମେ ଶ୍ରୀଗୁଣ୍ଡିଚା ମନ୍ଦିରର ଯାହା ବି କିଛି ଉନ୍ନତିକରଣ କରିବା କଥା ଆମେ ପରିକଳ୍ପନା କରୁଥିଲେ ତାକୁ ଗତ ବର୍ଷଠାରୁ ଆରମ୍ଭ କରାଯାଇଛି ଗତ ବର୍ଷ ଘୋଷଯାତ୍ରାର ପୂର୍ବରୁ ଆପଣ ଦେଖିଥିବେ ଯାହା ତାର ପଶ୍ଚିମ ପାର୍ଶ୍ୱ ଅଛି ତାର ନାକଚଣ ଦ୍ୱାର ହେଉ ସିଂହଦ୍ୱାର ହେଉ ସୂଚନା କେନ୍ଦ୍ର ହେଉ ଅଭ୍ୟର୍ଥନା କେନ୍ଦ୍ର ହେଉ ବାକି ଯାହା ବି ପାରିପାର୍ଶ୍ୱିକ ଉନ୍ନତିକରଣ କରାଯାଇଥିଲା ଚଳିତ ବର୍ଷ ଆମେ ଆଉ ଟିକେ ତାକୁ ବ୍ୟାପକ କରିଛୁ ଉତ୍ତର ପାର୍ଶ୍ୱରେ ଯେଉଁ ଗୁମୁଟ ଅଛି ଯେଉଁ ନୃସିଂହ ମନ୍ଦିର ପାଖରେ ତାର ସମ୍ପୂର୍ଣ୍ଣ ଭାବରେ ନବୀକରଣ କରାଯାଉଛି ଆମ କଳିଙ୍ଗ ସ୍ଥାପତ୍ୟରେ ଏବଂ ବାକି 3 ପାର୍ଶ୍ୱ ଯେଉଁ ରହିଯାଇଥିଲା ପ୍ରାଚୀରର ବାହ୍ୟ ପ୍ରାଚୀରର ତାର ଖଣ୍ଡଲାଇଟ୍ ପ୍ରସ୍ତର ଆଚ୍ଛାଦନ ଏବଂ ମନ୍ଦିର ଭିତରେ ମଧ୍ୟ ଯେଉଁ ଚଟାଣ ଅଛି ତାକୁ ସମ୍ପୂର୍ଣ୍ଣ ଭାବରେ ନବୀକରଣ କରାଯାଉଛି ନୂଆ ହିସାବରେ ଆମେ ତାକୁ ପ୍ରସ୍ତର ଚଟାଣ ଗୁଡ଼ିକ ନୂଆ କରୁଛେ ଏବଂ ବଲ୍ଲଭ ଘର, ଟୁଣିଆ ମହଲ ଏବଂ ଆଉ ଯେଉଁ ଆମର ଯଶଶାଳାର ଯେଉଁ ଏନେକ୍ସି ଅଛି।

0: ସମ୍ପୂର୍ଣ୍ଣ ଭାବରେ ନୂଆ କରାଯାଉଛି ଏବଂ ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଆମେ ଯେଉଁ ସେବାୟତ ବନ୍ଧୁମାନେ ଅଛନ୍ତି ଆମ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଯେଉଁମାନେ ସେବକ ସଦସ୍ୟ ଅଛନ୍ତି ଏବଂ ସେବକ ସମ୍ପୃକ୍ତ ସେବାର ଯେଉଁମାନେ ସେବକମାନେ ଅଛନ୍ତି ତାଙ୍କ ପରାମର୍ଶ ଆମେ ନେଉଛୁ। ଗୁଣ୍ଡିଚା ମନ୍ଦିରର ଯେଉଁ ନାଟମଣ୍ଡପ ଅଛି, ଜଗମୋହନ ଅଞ୍ଚଳ ଅଛି, ତାକୁ ମଧ୍ୟ ବାତାନୁକୂଳିତ କରାଯାଉଛି। LED ସ୍କ୍ରିନ୍ରେ ଆମେ ବିଭିନ୍ନ ସୂଚନା ଦେବା ପାଇଁ କରିଛୁ, ତେଣୁ ଆମେ ଚାହିଁବୁ ସମସ୍ତେ ସେଥିରେ ନିଶ୍ଚିତ ଭାବରେ ଭଲ ଅନୁଭୂତି ନେଇପାରିବେ। ଏବଂ ବାହୁଡ଼ା ଯାତ୍ରା ତା ପୂର୍ବ ଦିନ ଅର୍ଥାତ୍ ନବମୀ ଦିନ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହୋଇଥାଏ ଏବଂ ସନ୍ଧ୍ୟା ଦର୍ଶନ ପାଇଁ ଆମର ଯେହେତୁ ଅନେକ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ଦର୍ଶନ କରନ୍ତି, ସେହିଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ଆମେ ତାକୁ କଟକଣା ଲଗାଇଥାଉ, କାରଣ ପରବର୍ତ୍ତୀ ପର୍ଯ୍ୟାୟରେ ଅନେକ ଆମର ନୀତିକାନ୍ତି ଥାଏ ଏବଂ ସେହି ନୀତିକାନ୍ତିକୁ ଠିକ୍ ହିସାବରେ କରିବା ପାଇଁ ଯଦ୍ୱାରା କି ପରବର୍ତ୍ତୀ ଦିନର ବାହୁଡ଼ା ଯାତ୍ରା ଠିକ୍ ହିସାବରେ ସମାପିତ ହେବ। ଯାହା ବି ସୂଚନା ଥିବ ଆମେ ଆପଣମାନଙ୍କ ଜରିଆରେ, ଗଣମାଧ୍ୟମ ଜରିଆରେ ଭକ୍ତ ଶ୍ରଦ୍ଧାଳୁମାନଙ୍କ ପାଖରେ ସେହି ସୂଚନା ଦେବୁ, କାରଣ ବାହୁଡ଼ା ଯାତ୍ରା ପରଦିନ ସୁନାବେଶ ବା ବଡ଼ଚଢ଼ାଉ ବେଶ ଶ୍ରୀଜୀଉମାନଙ୍କର ହେବ, ଶ୍ରୀହରିଶୟନ ନୀତି ହେବ। ତା ପାଇଁ ଆମକୁ ଆଗତୁରା ନିର୍ଦ୍ଦିଷ୍ଟ ଭାବରେ ବ୍ୟବସ୍ଥା କରିବାକୁ ହୁଏ, ଯଦ୍ୱାରା କି ଭକ୍ତମାନେ ଖୁବ୍ ସୁନ୍ଦର ଭାବରେ ସୁନାବେଶ ଦର୍ଶନ କରିପାରିବେ।
1: ଗତଥର ଗୋଟିଏ ଦୁର୍ଘଟଣା ଘଟିଥିଲା ଗୁଣ୍ଡିଚା ମନ୍ଦିର ପାଖରେ, ଏସବୁ ବ୍ୟବସ୍ଥା ଭିତରେ ଜନଗହଳିକୁ ନିୟନ୍ତ୍ରଣ କରିବା ଆଉ ତାଙ୍କର ବି ସୁରକ୍ଷାକୁ ଜଗିବା ପାଇଁକା ଏଥରକ କ'ଣ ସବୁ ପ୍ରସ୍ତୁତି କରାଯାଇଛି ଶ୍ରୀମନ୍ଦିର ପ୍ରଶାସନ ଆଉ ଜିଲ୍ଲା ପ୍ରଶାସନ ମିଳିତ ଭାବରେ?
0: ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆମେ ଅବଗତ ଅଛୁ, ସଚେତନ ଅଛୁ। ଆମେ ସବୁବେଳେ ଚାହିଁବୁ ଯେତେ ବି ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଆସନ୍ତୁ, ସମସ୍ତଙ୍କର ସୁବିଧା ହେଉ, ଦର୍ଶନ ବ୍ୟବସ୍ଥା ଠିକ୍ ହିସାବରେ ହେଉ ଏବଂ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆମେ ଯୋଗସୂତ୍ର ରକ୍ଷା କରୁ ଅନ୍ୟାନ୍ୟ ଯେଉଁ ସଂସ୍ଥା ଅଛି ରାଜ୍ୟ ସରକାରଙ୍କର। ଯେମିତି ଆପଣ ଜାଣିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ନୀତିକାନ୍ତି ସମ୍ପାଦନ ପାଇଁ ବିଶେଷ କରି ଆମେ ଦାୟିତ୍ୱ ବହନ କରୁ, କିନ୍ତୁ ଘୋଷଯାତ୍ରା ଯେହେତୁ ଏକ ଏଭଳି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ବା ପର୍ବ ଯେଉଁଥିରେ କି ଲକ୍ଷାଧିକ ଲୋକ ବି ଆସିବେ ଏବଂ ତା ପାଇଁ ଲକ୍ଷାଧିକ ଆମର ଯେଉଁ ବ୍ୟବସ୍ଥା ଯେଉଁ ଅଛି ସେଥିରେ ସଂଖ୍ୟାଧିକ ଆମର ସରକାରୀ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀମାନେ ମଧ୍ୟ ସେଥିରେ ନିୟୋଜିତ ହୋଇଥାନ୍ତି, ତେଣୁ କୌଣସି ପ୍ରକାର ଦୁର୍ଘଟଣା ବା ଘଟଣାକୁ ରୋକିବା ପାଇଁ ଯାହା ବି ପ୍ରସ୍ତୁତି କରିବା କଥା ଆମେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯୋଗସୂତ୍ର ରକ୍ଷା କରୁଛୁ, କାରଣ ବାହାରେ ଯାହା ବି ଜିଲ୍ଲା ପ୍ରଶାସନ ବା ପୁଲିସ ପ୍ରଶାସନ ବା ଅନ୍ୟାନ୍ୟ ଯେଉଁ ସଂସ୍ଥାଗୁଡ଼ିକ ଅଛନ୍ତି ତାଙ୍କର ବି ଦାୟିତ୍ୱ ରହୁଛି, ତେଣୁ ଆମେ ଯୋଗସୂତ୍ର ରକ୍ଷା କରୁଛୁ ଏବଂ ଆମେ କହିବୁ ଯେ କେଉଁ ସମୟରେ ନୀତିକାନ୍ତି ହେଉଛି, କେଉଁ ସମୟରେ ନୀତି ବହୁଳତା ଅଛି, କେଉଁ ସମୟରେ ଅଧିକ ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଆସିବେ, ସେହି ସୂଚନା ଆମେ ପୁଲିସ ପ୍ରଶାସନକୁ ଦେବୁ, ଜିଲ୍ଲା ପ୍ରଶାସନ ମାଜିଷ୍ଟ୍ରେଟକୁ ଦେବୁ ଏବଂ ଚଳିତ ବର୍ଷ ଶରଧାବାଲି ଏବଂ ଯେଉଁ ରଥ ଚକଡ଼ା ଅଛି ସେହି ଭିତରେ ଯେମିତି କି ଯାହା ବି ଅଲଗା ଆନୁଷଙ୍ଗିକ ବ୍ୟବସ୍ଥା କରିବା କଥା ତାର ଆମେ ପ୍ରଶାସନ ସହିତ ଏବଂ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଯେଉଁ ସଂସ୍ଥାଗୁଡ଼ିକ ଅଛି ତାଙ୍କ ସହିତ ଯୋଗସୂତ୍ର ରକ୍ଷା କରୁଛୁ। ଆମେ ଆଶା କରିବା, ପ୍ରାର୍ଥନା କରିବା ମହାପ୍ରଭୁଙ୍କୁ ଯେ ଚଳିତ ବର୍ଷର ଘୋଷଯାତ୍ରା ମଧ୍ୟ ଶୃଙ୍ଖଳିତ ଭାବରେ ସମାପନ ହେବ।
1: ଏବେ ଗୋଟେ ସମସ୍ୟା ହୁଏ, ରଥଯାତ୍ରା ସମୟରେ ଆଡ଼ବ ମଣ୍ଡପରେ ମହାପ୍ରସାଦ ସେବନ ପାଇଁ ଆସିଥାନ୍ତି, ଟିକିଏ ତାର ଦରଗୁଡ଼ିକ ଆକାଶ ଛୁଆଁ ହୋଇଯାଏ, ତେଣୁ ଭକ୍ତମାନେ ପାଇବାରୁ ରହିତ ହୁଅନ୍ତି, ଯେ ସେଥିପାଇଁ କିଛି ବ୍ୟବସ୍ଥା କରାଯାଇଛି କି?
0: ଆଡ଼ବ ମଣ୍ଡପରେ ଜନ୍ମବେଦୀରେ ବହୁତ ଲୋକଙ୍କର ଆକାଂକ୍ଷା ଥାଏ ଏବଂ ଆଶା ଥାଏ ଶ୍ରୀଜୀଉମାନଙ୍କ ଦର୍ଶନ କରିବା ପାଇଁ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ସେମାନେ ଆନନ୍ଦ ବଜାରରେ ଯାଇକି ମହାପ୍ରସାଦ ସେବନ କରିବା ପାଇଁ, ଏବଂ ଆମେ ସମ୍ପୃକ୍ତ ସ୍ୱର ମହାସ୍ୱର ନିଯିବ ଏବଂ ଅନ୍ୟାନ୍ୟ ସେବକମାନଙ୍କୁ ଅନୁରୋଧ କରିଛୁ ବ୍ୟବସ୍ଥିତ ଢଙ୍ଗରେ ତାକୁ ବିକ୍ରିବଟା କରିବା ପାଇଁ ଏବଂ କୌଣସି ହିସାବରେ କୌଣସି ଶ୍ରଦ୍ଧାଳୁ ବା ଭକ୍ତଙ୍କୁ ଯେମିତି ଅସୁବିଧାରେ ନ ପଡ଼ନ୍ତି ତା ଉପରେ ଦୃଷ୍ଟି ଦେବା ପାଇଁ।
1: ପରବର୍ତ୍ତୀ ପର୍ଯ୍ୟାୟରେ ସୁନାବେଶ, ଅଧରପଣା ନୀତି ଏବଂ ନୀଳାଦ୍ରି ବିଜେ, ଏସବୁକୁ ସୁବ୍ୟବସ୍ଥିତ କରିବା ପାଇଁ ସମସ୍ତ ନିଯୋଗ ଆଉ ସେବକଗଣଙ୍କର କିଭଳି ସହାୟତା ଆପଣ ଲୋଡ଼ୁଛନ୍ତି?
0: ସମସ୍ତ ନୀତିକାନ୍ତି ବା ଦେବନୀତି ଯାହା ବି ଅଛି, ଆପଣ ଯେମିତି କହିଲେ ବାହୁଡ଼ା ପରେ ସୁନାବେଶ, ଅଧରପଣା, ନୀଳାଦ୍ରି ବିଜେ ଇତ୍ୟାଦି ସହିତ ଅନ୍ୟାନ୍ୟ ଯେତେ ବି ଦେବନୀତି ଅଛି ସବୁଯାକ ଶୃଙ୍ଖଳିତ ଭାବରେ ଏବଂ ବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ଆମେ ଆମ ସ୍ତରରେ ଆମର ନୀତି ପ୍ରଶାସକ ଏବଂ ଅନ୍ୟାନ୍ୟ ପ୍ରଶାସକ ମହୋଦୟଗଣ ଏବଂ ଜିଲ୍ଲାପାଳ ଆମର ଉପମୁଖ୍ୟ ପ୍ରଶାସକଙ୍କ ସ୍ତରରେ ଆମେ ସେବକ ନିଯୋଗମାନଙ୍କ ସହିତ ଇତିମଧ୍ୟରେ ଆଲୋଚନା କରିସାରିଛୁ ଏବଂ ଯେତେ ବି ପାଳିଆ ସେବକ ଅଛନ୍ତି, ସେବକ ନିଯୋଗ ଅଛନ୍ତି, ସେମାନଙ୍କର ପୂର୍ଣ୍ଣ ସହଯୋଗ ଆମେ କାମନା କରୁଛୁ ଏବଂ ଆମେ ଆଶା କରିବୁ ବିଗତ ବର୍ଷ ଭଳି ସେମାନେ ତାଙ୍କର ସହଯୋଗର ହାତ ବଢ଼େଇବେ ଏବଂ ଯେତେ ବି ଦେବନୀତି ଅଛି ଠିକ୍ ହିସାବରେ ସମାପିତ ହେବ।
1: ସମସ୍ତ ଭକ୍ତଗଣଙ୍କର ଏବଂ ଯେଉଁମାନେ ସବୁ ପୁରୀ ଆସିବେ ସେ ସମସ୍ତଙ୍କୁ ଆପଣ କ'ଣ ଶେଷ ବାର୍ତ୍ତା ଦେବେ ଏବଂ ଜଗନ୍ନାଥଙ୍କର କିପରି ଆଶିଷ ଭିକ୍ଷା କରିବେ?
0: ମହାପ୍ରଭୁଙ୍କ ନିର୍ଦ୍ଦେଶରେ ସବୁ କାର୍ଯ୍ୟ ସମାପିତ ହୋଇଥାଏ ଏବଂ ଆମେ ବି ମହାପ୍ରଭୁଙ୍କର କୃପା ଭିକ୍ଷା ଆମେ କରୁଛୁ ଯେ ଚଳିତ ବର୍ଷର ଘୋଷଯାତ୍ରା ସୁଚାରୁ ରୂପେ ସମ୍ପାଦନ ହେଉ। ସମସ୍ତ ଅଗଣିତ ଶ୍ରୋତାମାନଙ୍କୁ ଆମେ ଆପଣଙ୍କ ଜରିଆରେ ଆମେ ତାଙ୍କର ମଙ୍ଗଳ କାମନା କରୁଛୁ ଏବଂ ମହାପ୍ରଭୁ ସମସ୍ତଙ୍କୁ ସହାୟ ହୁଅନ୍ତୁ ଏବଂ ଚଳିତ ବର୍ଷର ଘୋଷଯାତ୍ରା ଠିକ୍ ହିସାବରେ ସମାପିତ ହେଉ। ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ।
1: ଆପଣଙ୍କର ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
2: ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହ ଶୁଣୁଥିଲେ ଆଲୋଚନା। ଉପସ୍ଥାପନାରେ ଥିଲେ ସନ୍ତୋଷ କୁମାର ଲେଙ୍କା, ଏହାକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ।

0: ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ। ଜୁଲାଇ 16 ତାରିଖ ସକାଳ 17:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ
1: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ ଏକସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ, ନବ ଉନ୍ମାଦନା ଓ ନବ ତନ୍ମୟତା।

0: ସଂସ୍କୃତି ଏବଂ ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବ ଭକ୍ତି ଏବଂ ଭାଷ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାନ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ ଜୁଲାଇ 16 ସକାଳ 7:30 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷ ଦର୍ଶୀ ଧାରା ବିବରଣୀ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି।
1: ଆପଣମାନେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମ ଶୁଣୁଥିଲେ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀ ହେଲେ ଗୀତା ପଟ୍ଟନାୟକ। ସଙ୍ଗୀତ ପରିଚାଳନା କରିଛନ୍ତି ଓମ୍ ପ୍ରକାଶ ମହାନ୍ତି। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଗୀତ ରଚନା ବିଜୟ ମଲ୍ଲ।

ଆପଣମାନେ ଓଡ଼ିଆ ଭକ୍ତିଗୀତ ଶୁଣିଛନ୍ତି। ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, କଣ୍ଠଦାନ କରିଛନ୍ତି ଗୀତା ପଟ୍ଟନାୟକ। ଏଥର ଶୁଣନ୍ତୁ ଶିଳ୍ପୀଙ୍କ କଣ୍ଠରେ। କାର୍ଯ୍ୟକ୍ରମର ଶେଷ ଗୀତଟି ଗୀତ ରଚନା ଅରୁଣ ମନ୍ତ୍ରୀ।

ଶେଷ ହେଲା ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀ ଥିଲେ ଗୀତା ପଟ୍ଟନାୟକ। ସଙ୍ଗୀତ ପରିଚାଳନା କରିଥିଲେ ଓମ୍ ପ୍ରକାଶ ମହାନ୍ତି। ଗୀତଗୁଡ଼ିକ ରଚନା କରିଥିଲେ ବିଜୟ ମଲ୍ଲ ଏବଂ ଅରୁଣ ମନ୍ତ୍ରୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ପଣ୍ଡିତ ସିଆରମ୍ ତିୱାରୀଙ୍କ କଣ୍ଠରେ ଧମାର ତାଲରେ ନିବଦ୍ଧ ଖମାସ୍ ଥାଟ୍ରୁ ଉତ୍ପନ୍ନ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଏକ ଅତ୍ୟନ୍ତ ଲୋକପ୍ରିୟ ଏବଂ ସୁମଧୁର ପଞ୍ଚାଟନିକ ରାଗ କଳାବତୀ। ବୋଲ ଖେଲତ ହୋରି ଶ୍ୟାମ ବିହାରୀ।

0: ଆପଣମାନେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମ ଶୁଣୁଥିଲେ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ନାଟକ ଅନ୍ମୁନ୍ସିଆ। ରଚନା ସରୋଜ କୁମାର ଦାସ, ନିର୍ଦ୍ଦେଶନା ପଞ୍ଚାନନ ମିଶ୍ର, ପରିବେଷଣ କରିଛନ୍ତି ସ୍ୱର ସମ୍ବଲପୁରର କଳାକାରମାନେ। ଶୁଣନ୍ତୁ ସମ୍ବଲପୁରୀ ନାଟକ ଅନ୍ମୁନ୍ସିଆ।
1: प्रज्ञातमलक्षणम् अप्रतक्यं विज्ञेयं प्रस्तुतमिदं सर्वतः ततः स्वयंभूर्भगवान् व्यक्तो व्यञ्जयनिदं महाभूतानि बभूजाः प्रादुरासित् मोनुवः। ଗୋଟେ ସମୟ ଥିଲା ଯେତେବେଳେ ଏଇ ସଚରାଚର ସଂସାରେ ପରସ୍ପର ବହଲ ଅନ୍ଧାର ଛାଇ ହେଇଯାଇଥିଲା, ଆର୍ ତାର ସ୍ଥିତି ବାବଦେ ଗୋଚର କରବାରଟା କେହସି ଲକ୍ଷଣ ଦ୍ୱାରା ସହଜ ନାଇଥାଏ। ତର୍କ ଆଉ ଜ୍ଞାନର ଅତୀତ ହେଇକରି ଏଇଟା ପୁରାପୁରି ଭାବେ ନିଦ୍ରିତାବସ୍ଥା ନଥିଲା। ପ୍ରକୃତି ପ୍ରେରକ ବିଶ୍ୱ ନିୟନ୍ତା ଭଗବାନ ଇତାକେ କହିଲା ସୂକ୍ଷ୍ମ, ଆର୍ ତାରୁ ତାରୁ ସ୍ଥୂଳ ଭାବେ ପ୍ରକାଶ କରୁନ୍ ସାର୍। ଆକାଶ, ପାଏନ, ପବନ, ଜୁଏ ଆଦି ପଞ୍ଚ ମହାଭୂତର ପ୍ରାଦୁର୍ଭାବ ହେଲା, ଆର୍ ସୃଷ୍ଟି ହେଲେ ପ୍ରଜା, ଯେନ୍ ପ୍ରଜା କି ଇଚ୍ଛନି ସମିଆତି ମନୁଷ୍ ନାତି ପରିଚିତ। ପହଲା ମନୁଷ, ମନୁଷ୍ୟ ନୁ ସମାଜ, ସମାଜ ନୁ ରାଷ୍ଟ୍ର, ହେଲେ ମନୁଷ୍ୟ ଏଇ ସମାଜ ଇହାଦେ ସମିଆତି ଜନା କେତେ ଅନ୍ମୁନ୍ସିଆ ମାନଙ୍କର ଲାଗି ନ ଆଏ। ମନୁଷ୍ୟ ଭିତରେ ଯେତେବେଳେ ଅନ୍ମୁନ୍ସିଆ ଭାବ ସିର୍ଜିନା ହେସି ସେତେବେଳେ ତାର ପ୍ରଭାବ ଥି ସନ୍ତ୍ରସ୍ତ ହେସି ସାଧାରଣ ମନୁଷ୍ୟ ଜୀବ, ପ୍ରଭାବିତ ହେସି ତାର ମନୁଷ୍ୟ। ପାଞ୍ଚ ମନ, ପଚିଶ ପ୍ରକୃତି, ସବୁ ମନୁଷ୍ୟ ଭିତରେ ଦେବତା ଆର ପଶୁ କାହାରି ବି ପ୍ରକାଶ ଘଟିପାରେ। ମନୁଷ୍ୟ ଭିତର ଶୋଇଲା ପଶୁ ଯେତେବେଳେ ଜାଗସି ବଲବାନ ହେସି ଆରୁ ବାହାରକେ ବାହାରସି ଅନ୍ମୁନ୍ସିଆ ହେଇଯାଇସି ମନୁଷ୍ୟ, ଛାରଖାର ହେଇଯାଇସି ସମାଜ ରାଷ୍ଟ୍ର ଆରୁ କେତେଜନ ସାଧାରଣ ମନୁଷ୍ୟର ସଂସାର, ଆରୁ ସେ ସାଧାରଣ ମନୁଷ୍ୟ ଭିତରୁ ଜନେ ହଉଛି ଚୌଧୁରୀ ବୁଢ଼ା।

0: ହ୍ୟାଲୋ ଆଜ୍ଞା, ଏଇଟା ଏସ୍ପିଙ୍କର ରେସ୍ ଆଜ୍ଞା। ହଁ ହ୍ୟାଲୋ, ମୁଇଁ ୱାଇସି ଅଂଶୁମାନ ଜୟସ୍ୱାଲ କହୁଥିଲି। ଏସ୍ପିଙ୍କର ସାଙ୍ଗେ କଥା ଲାଗବାର ଅଛେ ତ? ହଁ ପ୍ଲିଜ୍ ଟିକେ ଲାଇନ୍ ଦଉନ। ହଁ ହ୍ୟାଲୋ ସାର୍, ନମସ୍କାର ସାର୍, ୱାଇସି ଅଂଶୁମାନ ଜୟସ୍ୱାଲ କହୁଛେ।
1: ନମସ୍କାର। ହଁ ଶୁଣୁନ୍
0: ସାର୍,
1: ଆପଣଙ୍କର ଏରିଆ ଥି ଗୋଟେ ସେନ୍ସିଟିଭ କେସ୍ ହେଇଯାଇଛେ।
0: ସେନ୍ସିଟିଭ କେସ୍ ମୋର ଏରିଆ ଥି? ଆର ଆର ମୋତେ ଜଣା ନାହିଁ।
1: ସେନ୍ସିଟିଭ କେସ୍ ମାନେ ପବ୍ଲିକ ଲାଗି ନୁହେଁ, ସେ ଆମର ଲାଗି। ଡିଆଇଜିଙ୍କର କ୍ୱାର୍ଟରଟା ଆପଣଙ୍କର ଏରିଆ ଥି ଅଛେ ତ
0: ସାର୍? ହଁ ହଁ, କାଁ ହେଲା ଡିଆଇଜିଙ୍କର?
1: ହେ ଡିଆଇଜିଙ୍କର କିଛି ନାହିଁ ଯେ, ଡିଆଇଜିଙ୍କର ଝିର।
0: ଡିଆଇଜିଙ୍କର ଝି?
1: ହଁ, ଡିଆଇଜିଙ୍କର ଝି କାଲ ସଞ୍ଜଲୁ କେନ୍ ଆଡ଼େ ପଲେଇ ଯାଇଛେ।
0: ପଲେଇ ଯାଇଛେ?
1: ହଁ ପଲେଇ ଯାଇଛେ, ମାନେ ଆଇଦର କାର ସାଙ୍ଗେ ଲଭ୍ ଏଫେୟାର ଥିବା, ନାଇଁ ତ କିଡନାପ୍ କରି ନେଇଥିବେ
0: ହେଇଥିବା। ସାର୍, ଯେ ଇନ୍ସିଡେଣ୍ଟଟା କାଲଠାନୁ ହେଲାନ, ଆର୍ ମୋତେ ଖବର ଦେବାରକେ ଏତ୍କି ଡେରି କେନ୍ତା କଲେ ସାର୍?
1: ମୁଇଁ ବି ଜଷ୍ଟ ଖବର ପାଇଛେ। କଥା କାଣା କି, ଡିଆଇଜି ଏକଲା ନିଜେ କାଲ ରାତସାରା ଖୋଜାଖୋଜି କରିଛନ୍, ବୁଝିଲ। ସେ ଭାବିଲେ ଯେ ତାଙ୍କର ଝି କେନ୍ ଫ୍ରେଣ୍ଡମାନଙ୍କର ସାଙ୍ଗେ ନିଜେ ଯାଇକରି କେନ ଗୋଟେ ଅଲଜି ଯାଇଥିବା। ହୋଲ୍ ନାଇଟ୍ ଖୋଜିକରି ଡିଆଇଜି କେନ୍ସି ସୋର୍ ସୁତର ନାଇଁ ପାଇଲେ, ତ ଜଷ୍ଟ ମୋତେ ଇନଫର୍ମ କଲେ, ତାର୍ପରେ ତ ମୁଇଁ ଆପଣଙ୍କୁ ଫୋନ୍ କଲି। ଏଇଟା ଆପଣ ଟିକେ ମୋର ଅଫିସ ଆଡ଼କେ ଆସନ୍ତୁ, ଡିଟେଲ କଥାବାର୍ତ୍ତା ହେମା।
0: ସାର୍ ଇହାଦେ ଯିମି ସାର୍?
1: ହଁ ଜଷ୍ଟ ନାଓ। ହଁ ୟେସ୍, ଆଉ ଗୋଟେ କଥା, ଇ ମ୍ୟାଟର ନେଇକରି ଥାନାତି କେନ୍ସିତି ଲେଖାପଡ଼ା ନାଇଁ କରିବେ, କି ଖବର କେନ୍ସି ସାମ୍ବାଦିକମାନଙ୍କର କାନାଏ ଯେନ୍ତା ନାଇଁ ପଡ଼ବାର କଥା, ବୁଝିଲ। ଇଟା ଡିଆଇଜିଙ୍କର ଇଜ୍ଜତର ମାମଲା ଏ, ଆର୍ ସେ ବଦନାମ ହେଇଗଲେ ମୋର ସିସିଆର୍ ତ ସିଓର ଯିବା, ଖରାପ କରିବେ। ଆର୍ ମୋର ସିସିଆର୍ ଖରାପ ହେଲେ ବାକିଟା ତୁମେ ବୁଝୁଥିବ।
0: ନାଇଁ ସାର୍, ମୁଇଁ ପୁରା ନଜର ଦେମି ସାର୍। ରହୁଛେ ସାର୍।
1: ଓକେ।
0: ହଁ ସାର୍, ଜଷ୍ଟ ବାହାରିଲି ମୁଇଁ। ନମସ୍କାର ସାର୍।
2: ସମୀର ବାବୁ ଜୁହାର।
3: ଜୁହାର।
2: କାଣ ହେଲା? ଆଜ୍ଞା ଆଜ୍ଞା, ଦେଖି ଆସୁନ୍, ସମୀର ବାବୁଙ୍କର ଦେହ ପଟି ବନ୍ଧା ହେଇଛେ।
0: ପଟି ବନ୍ଧା ହେଇଛେ? ଇବୁଆ ସମୀର, ଏ ସମୀର, କାଣ ହେଲା? ଏଇଟା
2: ବାଟେ କେନ ଆକ୍ସିଡେଣ୍ଟ ହେଲା ଆଜ୍ଞା?
4: ନାଇଁ କିଛି ନାହିଁ।
0: ଓହୋ, କିଛି ନାହିଁ ତ ଏଇ ଖଣିଆ ଟଣିଆ କେମିତି ହେଲୁ ସେ? ସମୀର, ତୁ ପରେ କାଲି ଆବାର କଥା।
4: ଟ୍ରେନ କାଲି 3 ଘଣ୍ଟା ଲେଟ୍ ଥିଲା, 9 ବଜେ ଜାଗା ଥି, ରାତି 12 ବଜେ ପହଞ୍ଚିଲା। ରିକ୍ସା ନାଇଁ ପାଇଲି ଯେ ଚାଲି ଚାଲି ଆଉଥିଲି, ଖଣ୍ଡେ ଦୂର ଆଇଛି କି ନାଇଁ ତ ଲାତ ବିଧା ଥାପଡ଼ ବେଶୀ ନାହିଁ। 2 ମିନିଟ୍ ଭିତରେ ମାରି ପିଟି କରି ମନ ସବୁ ଲୁଟି ନେଇଗଲେ, ଅନ୍ଧାରେ କିଏ କିଏ ଥିଲେ ଯେ ଚିହ୍ନି ବି ନାଇଁ ପାରିଲି।
0: ଓହୋ, ସାଙ୍ଗେ ସାଙ୍ଗେ କେନ୍ସିନୁ ଖବର ଟିକେ କରିଦେଇଥିଲୁ?
4: ହୋସ୍ ଥିଲେ ତ ଖବର ଦେଇଥିତି, ସେମାନଙ୍କର ମାଡ଼େ ମୋର ଆଖି କାନ ଅନ୍ଧାର ପଡ଼ିଗଲା। ମୁଇଁ ହେ ପାସର ଗୋଟେ ଗଲିତେ ଢୁକିଗଲି, ସେନୁ ଗୋଟେ ବୁଢ଼ାର ହାତୁ ପାଏନ୍ ଥୁପେ ପିଇଛେ କି ମୋର ଚେତା ବୁଡ଼ିଗଲା। ଆର୍ ଚେତା ହେଲା ବେଲ୍କେ ମୁଇଁ ହସ୍ପିଟାଲ ବେଡ଼୍ ଥି ଥିଲି। ନର୍ସ ନୁ ଶୁଣିଲି ଯେ ସେ ବୁଢ଼ା ରାତି ସାରା ମୋର ବହୁତ ସେବା କରିଛେ, ଆଉ ତାର ପୁଅ ସେ ମୋତେ ବ୍ଲଡ଼୍ ବି ଦେଇଛେ, ଇହାଦେ ବି ଡକ୍ଟର ନାଇଁ ଛାଡ଼ୁଥାଏ, ବହୁତ କହିଲା ପରେ ଉଷ କଷା ଲେଖି ଛାଡ଼ିଦେଲା।
2: ହସ୍ପିଟାଲ ତୁ ହେଲେ ଖବର ଟିକେ ନାଇଁ ଦେଇ ଦେଇଥିତି ଆଜ୍ଞା, ଆମେ ସାଙ୍ଗେ ସାଙ୍ଗେ ପହଞ୍ଚି ଯାଇଥିତୁ, ଆର୍ ଖବର କାଣା ଦେମି। ଯାହାର୍ ଲାଗି ମୋର ଜୀବନ ବଞ୍ଚିଲା ସେମାନେ ମୋତେ ଜାଣି ନାହିଁ, ଖବର କାହାକେ କରବେ? ଯାହା ବି ହଉ, ବୋପରାଙ୍କ ଲାଗି ମୋର ଜୀବନ ବଞ୍ଚିଗଲା, ନା ତ ସକାଳୁ ରାସ୍ତା ଦି ମୋର ମୁର୍ଦ୍ଦାର ପଡ଼ିଥିତା।
0: ଆଚ୍ଛା ସମୀର, ସେ ଚୋର ଠେଣ୍ଟ ମାନଙ୍କୁ ଦେଖିଲେ ତୁ ଚିହ୍ନି ପାରିବୁ?
2: ଅନ୍ଧାର ରାତି, କାହାର ମୁଁ ଦେଖି ଯେ ଯେ ଚିହ୍ନି ପାରମି।
0: ହଉ ଠିକ୍ ଅଛେ, ସମୀର ତୁ ଘରକେ ଯା, ତୋର ମା ଘବରଉଥିବା।
2: ହଁ ବାପା।
0: ମୋର ଟିକେ ଜଲ୍ଦି ଅଛେ, ଏସ୍ପିକର୍ ନୁ ଫିରିଲେ ମୁଇଁ ଷ୍ଟେସନ ଏରିଆକେ ଟିକେ ଯିମି। ଫାଟକ ଷ୍ଟେସନ ନ ଥୁଡ଼େ ବଢ଼ା ଉତ୍ପାତ ହଉଛନ୍, ଗୋଟେ ଅଧେକେ ଧରିକିରି ଯଦି 3rd degree ୟୁଜ୍ କରାଯାଏ ନାହିଁ ସବୁ ଜଣା ପଡ଼ିଯିବା।
2: ଆଉ ବାପା, ଆଉ ଡରେଇ ଧମକେଇ କରି ଲାଭ କାଣା, ଯେନ୍ଟା ହେଲା ଆର୍ ଫେରି ଆଇବା, ହେନ୍ତେଇ ବି ଜହ ପଇସା ପତର ନାଇଁ ଥାଇ।
0: ଆଚ୍ଛା ତୁଇ ଯା, ସେ ଯା ବି ହଉ, ମୋର ଡ୍ୟୁଟି ତ ମୋତେ କରବାର୍କେ ପଡ଼ବା, ବୁଝିଲ ସୁଖରାମ।
5: ସାର୍,
0: ମୋର ନାଁ ଇନ୍ସପେକ୍ଟର ଅଂଶୁମାନ ଜୟସ୍ୱାଲ ଆଏ, ଆର୍ ଇନ୍ସପେକ୍ଟର ଅଂଶୁମାନ ଜୟସ୍ୱାଲର ନାଁ ଶୁଣିଲେ ମୁର୍ଦ୍ଦାର ବି ରୁଠି ବସି। ଆର୍ ଫାଟକ ଷ୍ଟେସନର ଦାଦାମାନଙ୍କୁ ମୁଇଁ ସାବାର ଯଦି ନାଇଁ କରିଦେଇଛେ ନାଇଁ, ମୋର ନାଁ ଅଂଶୁମାନ ଜୟସ୍ୱାଲ ନୁହେଁ ଆଏ, ଦେଖ୍ମି ଦେଖ୍ମି ସଲେ କେତେ ଦାଦାଗିରି କରୁଛନ୍ ଯେ।
5: ୟେସ୍ ସାର୍।
0: ସାଲେ, ଆଚ୍ଛା ମୁଁ ଟିକେ ଆଉଛେ
5: ସାର୍,
0: ତୁମେ ରେଡ଼ି ଥ, ଫାଟକ ଷ୍ଟେସନ ଏରିଆକେ ଯିମା।
5: ଠିକ୍ ଅଛି ସାର୍।

ବୋଇଲେ କାଲ ବମ୍ବେ 6-4 ଦେଇଥିଲା ନାଇଁ, ଆଉ ଭୂତନାଥ 8-6। କାଁ କରବ ବୋ, ମାସ ଯାକ ଖେଳିଲେ ବି 2 ଦିନ ଭାଗ୍ୟ ରହୁଛି। 3-2-5-1 ଇ ନୂଆ ଭୂତନାଥ ତ ଭାଗ୍ୟ ଖରାପ କରିଦେଲାନ। କେତେ 3-3-6।

0: ସାତ ସାପ ଆର୍ ଡମରୁ ଠିକ୍ ଅଛେ। ହଁ ହଁ 2 3 5 ଆଜ୍ 5 ସିଓର ହେ
1: ଆଜ୍ଞା ଆଜ୍ଞା
0: କେ କେ
1: ମୁଇଁ
0: ମୁଇଁ ମୁଇଁ ବୋଇଲେ ସଭେ ମୁଇଁ ତୁଇ କେନ୍ ମୁଇଁ ଆଉବ
1: ମୁଇଁ ଚୌଧୁରୀ ରଣବିଡ଼ା
0: କାଁ ବିଡ଼ା ପାନ ବିଡ଼ା ହେବ ତୁଇ ରଣବିଡ଼ା ହ କି ପାନ ବିଡ଼ା ଯାଏ ବିଡ଼ା ବି ହ ଇନ୍କେ କାହିଁ ଆଇଲୁ
1: ଆଜ୍ଞା କାଲିଠାନୁ ମୋର ପୁଅ ଘରକେ ନିହେ ଆସେ
0: କାଣା ଛୁଆଟେ ଆଏ କେ
1: ନାଇଁ ଆଜ୍ଞା ଜୁଆନ ପିଲାଟେ ଆଏ
0: ଜୁଆନ ପିଲା ବୋଲେ ବୋଲେ କାହା ସାଙ୍ଗେ ଲଟର ପଟର ଆଚ୍ଛା ଆଚ୍ଛା ଶୁନ ଶୁନ ଶୁନ ଇ ପୁଲିସର DIG ଝି ସାଙ୍ଗେ ଲଟର ପଟର ନାଇଁ ହେଇ ତ
1: ନାଇଁ ଆଜ୍ଞା ମୋର ପୁଅ ହେନ୍ତା ପିଲା ନୁହେଁ ସେ ମୋର ପୁଅକେ କେହି ହେଇଯାଇଛି ଆପତ ନୁହେଁ ଦିଅନ୍ତା
0: ହେ ଏରିଆ ବୋଇଲେ ତୁମେ କାଣା ହେ DIG ଘର ପାଖେ ରହେସ
1: ନାଇଁ ଆଜ୍ଞା DIG ଘର ପାଖେ ମୋର ପୁଅ ପାନ ଦୋକାନ ଦେଇଛି
0: କାଁ ବୋଇଲୁ
1: କାଁ ହେଲା ଆଜ୍ଞା
0: କିଛି ନାଇଁ କିଛି ନାଇଁ
1: କେନ୍ତା କର୍ମା ଆଜ୍ଞା
0: କାଣା କର୍ମୁ କାଣ କରବୁ ଯେନ୍ଟା ଗଲାନ ସେଟା ଆଉ ଫିରି ଆଇବା କେଁ ମାନେ ମାନେ ଜୁଆନ ପିଲା ଜୁଆନ ପିଲା ଟୁକେଲ ସାଙ୍ଗେ ଉଦଲିଆ ପଲେଇ ଦେବା ବେଲେ ସିଏ ଆଉ ଫିରି ଆଇବା କେଁ
1: ନାହିଁ ଆଜ୍ଞା ଆପଣ ନାଇଁ ଜାନି ମୋର ପୁଅ ଏକଦମ ସୁତର ହେ ଇନ୍ତା ଲନ୍ଦର ଫନ୍ଦର ଥି ନାଇଁ ଥାଏ
0: ସୁତର ପିଲାମାନେ ବଢ଼ା ଗୁପଚୁପ ଶୈତାନ ଥିସନ୍ ବୋ ଯା ଯା ଦେଖବୁ ଯା ଯେନ୍ ଟୁକେଲ ସଙ୍ଗେ ତୋର ପିଲା ପଲେଇଛେ ସେ ବି ଗୋଟେ ସୁତର ଟୁକେଲ ହେଇଥିବା
1: କେନ୍ତା କହୁଛନ୍ ଆଜ୍ଞା କାଲ ରାତି ପରେ 9 ବଜେ ତକ ଦୋକାନ ଥିଲା ବୋଲି ତାର ସାଙ୍ଗଟେ କହୁଥିଲା
0: କେବେ ହେଇ ନାଇଁ ପାରେ କେବେ ହେଇ ନାଇଁ ପାରେ କାଲ ରାତି ମୁଇଁ 8:30
1: ରାତିର 8:30 ବଜେ
0: ମାନେ ମାନେ କାଣ କି କଥା ହଉଛେ ରାତି ରାତି 8:30 ହେଡ଼େ ହେଡ଼େ ମୁଇଁ ପେଟ୍ରୋଲିଂ କରୁଥିଲି ମୋର ମନେ ଯାହା ପଡ଼ୁଛେ ହେନ କେହନି ଦୋକାନ ଖୋଲା ନଥିବ
1: କେହେ ଜାନେ ଆଜ୍ଞା ହେଇଥିବା ଯେ କେନ୍ତା କର୍ମା ଆଜ୍ଞା ମୋର ପୁଅର ଖୋଜ ଖବର ଟିକେ କେନ୍ତି ଲଗେଇ ହେବା
0: ଖୋଜ ଖବର ନାଇଁ ଖୋଜ ଖବର
2: ତୁକରାମ
0: ସାର୍
2: କାଁ ହେଲା
1: ଜୁହାର ଆଜ୍ଞା
2: ଜୁହାର ତୁକରାମ କାଁ ହେଲା
3: ଆଜ୍ଞା
2: ହଁ
3: ଆଜ୍ଞା ଏଇଟା ସେ ପିଲା
2: କେନ୍ ପିଲା
0: ସେ ସେ
2: ଓହୋ କାଣ ସେ ସେ ଲଗଉଛ ହୋ ତୁମେ
0: ସେ ମାନେ ମାନେ ମାନେ ସେ ପିଲା ପିଲା ମାନେ ଇତାର
3: ବୁଆ
0: ବୁଆ ନାଇଁ ନାଇଁ ଇତାର ପୁଅ ଇତାର ପୁଅ
2: ଓହୋ ଇଡିଅଟ
0: ସାର୍
2: ବୁଆ ପୁଅ ପୁଅ ବୁଆ ଛୁଆ କାଣ ବୟା ହେଇଗଲ ନ କାଁ ହୋ ତୁମେ
0: ସାର୍
2: କାଣ ସାର୍ ସାର୍ ଏ ସୁକ୍ରାମ
0: ଆଜ୍ଞା
2: ତୁମେ ଗୋଟେ କାମ କର
0: ସାର୍
2: ତୁମେ ଚୁପଚାପ ଯାଇକରି ହେ ବେଞ୍ଚ ତୁ ବସବ
0: ଯାଉଛେ ସାର୍ ବସିଥିଲି
2: ହେଲା
0: ସାର୍
2: ହେ ବୁଢ଼ା
1: ଆଜ୍ଞା
2: ଇଆଡ଼େ ଶୁଣ
1: ଆଜ୍ଞା
2: ହଁ କାଣା ହେଲା
1: ମୋର ପୁଅ ଆଜ୍ଞା
2: କାଣା ହେଲା ତୁମର ପୁଅ
1: କାଲ ରାତି ନୁ ଘରକେ ନିହେ ଫିରେ
2: ତ କାଁ କର୍ମା କାଲ ରାତି ନୁ ତୁମର ପୁଅ ଘରକେ ନୁହେଁ ପରେ ତ ମୁଇଁ କାଁ କର୍ମି ମୁଇଁ ଦେଖୁଛେ ତୁମେ ମାନେ ଆମକୁ ଆର ଶାନ୍ତି ତି 5 ମିନିଟ୍ ବି ବସି ନାଇଁ ଦିଅ ଇ ଟିକେ କଥା ତି ତୁମେ ଥାନା ଦିଶୁଛେ ନାଇଁ ସବେ ଦୌଡ଼ୁଛ ଥାନାକେ ଟିକେ କାର କାଣା ହେଇଗଲେ ଆରେ କାର ପୁଅ କେନ୍କେ ପଲେଇ ଗଲା କାର ଟୁକେଲ କାର ସାଙ୍ଗେ ଉଦିଲିଆ ପଲାଲା କାର ଗାଏ ହଜିଗଲା କାର କୁକୁରକେ କାର ବିଲେଇକେ ଚାବି ପକାଲା କାର କୁକୁରାକେ କିଏ ଚୁରେଇ କରି ଖାଇନେଲା କାର ଚରେଇ ଉଡ଼ିଗଲା ରାମ ରାମ ରାମ ରାମ ମାଏ କି ଏ ପୁଲିସ ନୌକରି କରବାର ନୁ ତ ବନେ ଆଏ କେନ୍ସି ହୋଟେଲ ଟି ଯାଇକରି ନାଇଁ କପ୍ ପ୍ଲେଟ୍ ଧୋଇବାରଟା
1: ଯେ କାଣା ଆଜ୍ଞା ପଛେ ଆଇମି
0: ହଁ ତୁମେ ପଛେ ଆଇଲେ ବନେ ହେତା
2: ଚୁପ୍ କର ପଛେ ଆଇଲେ ବନେ ହେତା ପଛେ ଆଇଲେ କାଣା ତୁମର ମୁଡ଼ ବଥାଟା କମିଯିବା
1: ସାର୍ କେନ୍ତା କର୍ମି ସିନେ ଆଜ୍ଞା
2: କେନ୍ତା କର୍ମି ସିନେ ଶୁନ ଅଯଥା ଗୋଟେ ତୁମେ ଦିମାଗ ଚାପି ଜଇନ ତୁମେ ଗୋଟେ ଅର୍ଜି ଲେଖିକରି ଦିଅ ଆର ଅର୍ଜି ତି ତୁମର ନାଁ ଗାଁ ପିଲା ନାଁ ପିଲା କେନୁ କେତେବେଲେ କାଁ ଥିର ଲାଗି କେନ୍କେ ପଲେଇଛେ ଇ ସବୁ ଜିନିଷ ଲେଖା ହେଇକି ରହବା ଏ
1: ମୁଇଁ ମୁରୁଖ ଲୋକ ଆଜ୍ଞା ପଢ଼ାପଢ଼ି କିଛି ନାଇଁ କରି ମୋତେ ଅର୍ଜି ପତ୍ର କିଛି ଲେଖି ନାଇଁ ଆସେ

0: କରିଥିଲା। ମୁଇଁ ମୁଇଁ ସେମାନଙ୍କର ଉଦ୍ଧାର ଲାଗିଛି ବାପା, ଗୋଟେ ଉଦ୍ଧାରର ଜୀବନ ଜିଉଁଛି ମୁଇଁ।
1: ଓହୋ, ତୋର ମୁହଁ ବନ୍ଦ କର, ବନ୍ଦ କର ତୋର ମୁହଁ।
2: ତୁଇ କାଣ ଭାବୁଛୁ ପୋଲିସ ଡିପାର୍ଟମେଣ୍ଟ କିଛି କରି ନା ପାରେ? ପୋଲିସ ଡିପାର୍ଟମେଣ୍ଟ କିଛି ନାଇଁ କରି କରି ଚୁପ୍ ରହିଯିବା?
1: ଆରେ ହେତାକେ ଯିଏ ମାରିଛେ ନାଇଁ, ସେ ଯିଏ ବି ହଉ, ସେ ଯିଏ ବି ହଉ ସମୀର, ମୁଇଁ ତାକେ ଖୋଜିକରି ନିଶ୍ଚୟ ବାହାର କର୍ମି, ନିଶ୍ଚୟ ବାହାର କର୍ମି। ଆର ଅପରାଧୀ ନିଶ୍ଚୟ ଶାସ୍ତି ପାଇବା। ତୁଇ ତୁଇ ଚିନ୍ତା ନାଇଁ କର ସମୀର, ତୁଇ ଚୁପଚାପ ଘରକେ ଯା, ତୁଇ ଘରକେ ଯା, ମୁଇଁ ତାକେ ନିଶ୍ଚୟ ଜେଲ୍କେ ପଠାମି।
0: ତୁମେ କାହାକେ କାଣ ଜେଲ୍ ପଠାବ ବାପା, ମୁଇଁ ତୁମକେ ଜେଲ୍କେ ପଠାମି।
1: ସମୀର, ଏଇ ସମୀର, ତୁଇ ତୁଇ ପାଗଲ ହେଇଗଲୁନୁ କାଏ?
0: ପାଗଲ ପାଗଲ ମୁଇଁ ନାହିଁ ବାପା, ତମେ ହେଇ ଯାଇଛ ପାଗଲ। ହଁ ହଁ, ତମେ ହେଇ ଯାଇଛ। ସୁଖରାମ
3: ଆଜ୍ଞା,
0: ଗୋଟେ ଗୋଟେ କରି ସତ କଥା କହ, କାଣା ହେଇଛେ? ପର ଦିନ ରାତି ଯେତେବେଳେ ମୁଇଁ ଇନ୍କେ ବାପାଙ୍କୁ ଡାକି ଆଇଥିଲି, ସେତେବେଳେ ଇଠାନେ ଚାଦର ଢାପି କରି କାଣା ରଖିଥିଲ?
3: କିଛି ନାଇଁ ଜାନି ଆଜ୍ଞା, ମୁଇଁ କିଛି ନାଇଁ ଜାନି।
0: ମତେ ହେତେବେଳେ ତୁମେ ଦେହ କହିଲ ଯେ ଆର ଜଣେ ହାବିଲଦାର ଶୋଇଛେ ବୋଲି। କେନ୍ ହାବିଲଦାର ତୁମର ଏଇ ଥାନାକେ ଶୋଇ ଆଇଲା?
3: ମୁଇଁ କହିଲି ପରେ ଆଜ୍ଞା, ମୁଇଁ କିଛି ନାଇଁ ଜାନି, ମୁଇଁ କିଛି ନାଇଁ ଜାନି।
0: କିଛି ନାଇଁ ଜାନି? ହଁ, କିଛି ନାଇଁ ଜାନି ନାଇଁ। ଆଚ୍ଛା, ତୁମର ଛୁଆ ପିଲା ଅଛନ୍ ତ?
3: ଅଛନ୍ ଆଜ୍ଞା।
0: ତୁମକୁ ଯଦି ଫାଶୀ ଖୁଣ୍ଟେ ଝୁଲେଇ ଦିଆଯିବା ଆର୍ ତୁମର ପିଲା ଛୁଆ ସେଟା ଦେଖ୍ବେ, ସେମାନଙ୍କୁ କେନ୍ତା ଲାଗ୍ବା?
3: ନାଇଁ ଆଜ୍ଞା, ନାଇଁ ଆଜ୍ଞା, ମୁଇଁ କିଛି ନାଇଁ କରି ଆଜ୍ଞା, ମୁଇଁ କିଛି ନାଇଁ କରି।
0: ତୁମେ ନାଇଁ କରି ତ ଆର୍ କିଏ କଲା?
3: ଇନ୍ସପେକ୍ଟର ବାବୁ, ଇନ୍ସପେକ୍ଟର ବାବୁ ଆଜ୍ଞା, ଇନ୍ସପେକ୍ଟର ବାବୁ।
2: ରକତ କ୍ଷୟ ମୋର ମଲ୍ଲିକେ ମାରିଛୁ ତୁଇ?
1: ହେ ବୁଢା,
2: ମୋର ମଲ୍ଲିକେ ତୁଇ ମାରିଛୁ?
1: ହେ ବୁଢା, ଦେଖ
2: ମୁଇଁ ତତେ ନାଇଁ ଛାଡ଼େ।
1: ଦେଖ କହିଦଉଛେ,
2: ନାଇଁ ଛାଡ଼େ ମୁଇଁ ତତେ।
1: ହେ ୟୁସ,
2: ମୁଇଁ ତତେ ନାଇଁ ଛାଡ଼େ।
4: তুমি কার খোলা না বাবু?
5: ভাল খোলা থা না বাবু, ମୁରଲିର ବିନା ବଞ୍ଚିକରି କାଣ କରିଥିତି ଥାନା ବାବୁ?
0: ନାଇଁ ନାଇଁ ମଉସା, ମୁଇଁ ଅଛେ, ତୁମର କିଛି ନାଇଁ ହୁଏ, ମୁଇଁ ତୁମକୁ ହସ୍ପିଟାଲକେ ନେଇଯିମି, ତୁମେ ଭଲ ହେଇଯିବ। ହଁ ମଉସା, ତୁମେ ଭଲ ହେଇଯିବ।
5: ନାଇଁ ବାବୁ, ନାଇଁ ବାଛ ନ ପାରୁଛ ହେଲେ
0: ମୁଲିର ଚେହେରା ତମେ ନିଶ୍ଚୟ ଦେଖବ। ସୁଖରାମ
3: ଆଜ୍ଞା,
0: ମୁଲିର ଲାସ୍ କେନ ଅଛେ? ଚାଲ ହେନ କେତେ
5: ବାବୁ, ଆର ନାଇଁ ପାରେ ବାବୁ।
0: ମୂଷା ମୂଷା ମୂଷା
5: ଆଜ୍ଞା।

ଶୁଣୁଥିଲେ ସମ୍ବଲପୁରୀ ନାଟକ ଅନ୍ମୁନ୍ସିଆ, ରଚନା ସରୋଜ କୁମାର ଦାସ, ନିର୍ଦ୍ଦେଶନା ପଞ୍ଚାନନ ମିଶ୍ର, ପରିବେଷଣ କରିଥିଲେ ସ୍ୱର ସମ୍ବଲପୁରର କଳାକାରମାନେ। ନାଟକର ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଚୌଧୁରୀ ବୁଢ଼ା ପଞ୍ଚାନନ ମିଶ୍ର, ପୋଲିସ ଇନ୍ସପେକ୍ଟର ସତ୍ୟରଞ୍ଜନ ବେହେରା, ସମୀର ପ୍ରଦ୍ୟୁମ୍ନ ମୋହନ ଦାସ, ମୁରଲୀ ମଙ୍ଗଳ କୁମାର ମହାକୁର, ପୋଲିସ କନଷ୍ଟେବଳ ଜ୍ୟୋତିପ୍ରକାଶ ତ୍ରିପାଠୀ, ଏସ୍ପି ପ୍ରିୟବ୍ରତ ବାବୁ ମାନୁ ଏବଂ ଗୁଣ୍ଡା ମକରଧ୍ୱଜ ମିର୍ଦ୍ଧା, ପ୍ରଥମ ଗୁଣ୍ଡା ମୋହିତ କୁମାର ସ୍ୱାଇଁ ଏବଂ ତପ ସାଧନା କମଳ ବହିଦାର। ଆପଣମାନେ ଶୁଣୁଥିଲେ ସମ୍ବଲପୁରୀ ନାଟକ ଅନ୍ମୁନ୍ସିଆ, ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଓଡ଼ିଆ ଲୋକସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି କଣ୍ଠଦାନ କରିଛନ୍ତି, ଗୀତ ରଚନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ସନ୍ଦୀପ ପଣ୍ଡା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଣ୍ଠଦାନ କରିଛନ୍ତି ମହମ୍ମଦ ଅଜିଜ, ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ବୈଦ୍ୟନାଥ ଦାସ।

ଆପଣମାନେ ଓଡ଼ିଆ ଲୋକସଙ୍ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏଥର ଶୁଣନ୍ତୁ, କଣ୍ଠଦାନ କରିଛନ୍ତି ହୁମା ନେସାକର, ଗୀତ ରଚନା ସନ୍ଦୀପ ସାହୁ ଏବଂ ସଙ୍ଗୀତ ଜ୍ଞାନ ବେହେରା।

କାର୍ଯ୍ୟକ୍ରମ ଶେଷରେ କଣ୍ଠଦାନ କରିଛନ୍ତି ସ୍ୱର୍ଣ୍ଣପ୍ରଭା ମହାନ୍ତି, ଅଲେଖ ବିଶ୍ୱାଳଙ୍କର ଗୀତ ରଚନା, ସଙ୍ଗୀତ ପୂର୍ଣ୍ଣ ଖୁଣ୍ଟିଆ।